ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ରବିବାର 1948 ଶତାବ୍ଦ ଆଷାଢ଼ 14 2026 ଖ୍ରୀଷ୍ଟାବ୍ଦ ଜୁଲାଇ ମାସର 5 ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 317.5 ତଥା 945 କିଲୋ ହର୍ଜ ଯୋଗେ, ଏଫ୍ଏମ୍ ମହାନଦୀରେ 101 ମେଗା ହର୍ଜରେ। ମାଙ୍ଗଳିକ

କାର୍ଯ୍ୟକ୍ରମ ଶେଷରେ ଅଷ୍ଟମୀ ଦୀପକ କଣ୍ଠରେ ଏହି ସମ୍ବଲପୁରୀ ଭକ୍ତି ଗୀତଟି ଶୁଣନ୍ତୁ। ଗୀତ ରଚନା ବିରଞ୍ଚି ମଲ୍ଲିକ।

0: ଏଥିସହିତ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ମମତା ପାଇକରାୟ, ନାରାୟଣ ରଥ, ଚନ୍ଦ୍ରମଣି ଲେଙ୍କା ଏବଂ ଅଷ୍ଟମୀ ଦୀପ। ଗୀତଗୁଡ଼ିକୁ ରଚନା କରିଥିଲେ ପ୍ରସନ୍ନ କୁମାର ସାମଲ, ଯଦୁନାଥ ଦାସ ମହାପାତ୍ର, କବି ସୂର୍ଯ୍ୟ ବଳଦେବ ରଥ ଏବଂ ବିରଞ୍ଚି ମଲ୍ଲିକ। ଆକାଶବାଣୀ ସମ୍ବଲପୁର ପ୍ରସାର କରୁଛୁ ଆଜିର ଭାବନା। ଉପସ୍ଥାପନା ଶିବାନୀ ଲାଲ।
1: ଈଶା ଭାଷ୍ୟମ୍ ମିଦମ୍ ସର୍ବମ୍ ଯତ୍ କିଞ୍ଚିତ୍ ଜଗତ୍ୟାଂ ଜଗତ୍ ତେନ ତ୍ୟକ୍ତେନ ଭୁଞ୍ଜିଥା ମା ଗୃଧଃ କସ୍ୟଚିତ୍ ଧନମ୍। ଅର୍ଥାତ୍ ସୃଷ୍ଟି ପରମାତ୍ମାଙ୍କର, ତେଣୁ ତ୍ୟାଗ ଏବଂ ସଂଯମର ଭାବନାରେ ଉପଭୋଗ କର, ଅନ୍ୟର ସମ୍ପତ୍ତି ପ୍ରତି ଲୋଭ କର ନାହିଁ। ଚଳିତ ଶତାବ୍ଦୀରେ ଧାରଣୀୟ ବିକାଶ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ସମ୍ପଦ କ୍ଷୟ, ଜୈବ ବିବିଧତାର ଅବକ୍ଷୟ, ପ୍ରଦୂଷଣ, ଅଧିକ ଉପଭୋଗ, ଆର୍ଥିକ ଅସମାନତାରୁ ଜଣାପଡ଼େ ଯେ କେବଳ ଆର୍ଥିକ ଅଭିବୃଦ୍ଧି ମାନବ କଲ୍ୟାଣର ଆଧାର ତାହା ନୁହେଁ। ଆଜି ମଧ୍ୟ ଏପରି ବିକାଶର ଆବଶ୍ୟକତା ଅଛି ଯାହାକି ମଣିଷ, ସମାଜ, ପ୍ରକୃତି ଏବଂ ଭବିଷ୍ୟତ ପିଢ଼ି ମଧ୍ୟରେ ସନ୍ତୁଳନ ସ୍ଥାପନ କରିପାରିବ। ଭାରତୀୟ ସଂସ୍କୃତିରେ ପ୍ରକୃତିକୁ କେବଳ ଉପଭୋଗର ବସ୍ତୁ ଭାବରେ ନୁହେଁ, ବରଂ ଜୀବନ ପୋଷଣକାରିଣୀ ହିସାବରେ ଦେଖାଯାଏ। ଏହି ଦର୍ଶନ ମଣିଷ, ସମାଜ, ରାଷ୍ଟ୍ର ଓ ପ୍ରକୃତି ମଧ୍ୟରେ ଅବିଚ୍ଛିନ୍ନ ସମ୍ପର୍କ ସ୍ଥାପନ କରେ। ପୁଞ୍ଜିବାଦ ମଣିଷକୁ କେବଳ ଆର୍ଥିକ ପ୍ରାଣୀ ଭାବରେ ଦେଖେ, ଯେତେବେଳେ ସାମ୍ୟବାଦ ତାକୁ କେବଳ ଉତ୍ପାଦନର ଏକ ଉପକରଣ ଭାବରେ ବିବେଚନା କରେ। ଏହି ଉଭୟ ବ୍ୟବସ୍ଥା ମଣିଷର ନୈତିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଆବଶ୍ୟକତାକୁ ଅବହେଳା କରେ। ଭାରତୀୟ ଦର୍ଶନ ମଣିଷକୁ ଶରୀର, ମନ, ବୁଦ୍ଧି ଓ ଆତ୍ମାର ସମନ୍ୱିତ ରୂପରେ ଦେଖେ। ସେହିପରି ସମାଜ, ରାଷ୍ଟ୍ର ଓ

0: ପ୍ରକୃତି ପରସ୍ପର ପରିପୂରକ। ଏହି ସମସ୍ତ ସ୍ତରରେ ସନ୍ତୁଳନ ରହିଲେ ହିଁ ପ୍ରକୃତ ବିକାଶ ସମ୍ଭବ ହୋଇପାରିବ। ଭାରତୀୟ ସଂସ୍କୃତିରେ ପୃଥିବୀକୁ ମାତା ଭାବରେ ସମ୍ମାନ କରାଯାଇଛି। ମାତା ଭୂମି ପୁତ୍ରୋହଂ ପୃଥିବ୍ୟା। ଉପନିଷଦର ଈଶାବାସ୍ୟ ମିଦମ୍ ସର୍ବମ୍ ମନ୍ତ୍ର ସମଗ୍ର ସୃଷ୍ଟିରେ ଏହି ଚେତନାର ଉପସ୍ଥିତିକୁ ସ୍ୱୀକାର କରେ। ତେଣୁ ପ୍ରକୃତିର ଶୋଷଣ ନୁହେଁ, ସଂରକ୍ଷଣ ହିଁ ମାନବର କର୍ତ୍ତବ୍ୟ। ବିଶ୍ୱରେ ଧାରଣୀୟ ବିକାଶକୁ ସାଧାରଣତଃ ଆର୍ଥିକ ବିକାଶ, ସାମାଜିକ ନ୍ୟାୟ ଏବଂ ପରିବେଶ ସଂରକ୍ଷଣ ଉପରେ ଆଧାରିତ ବୋଲି କୁହାଯାଏ। କିନ୍ତୁ ଭାରତୀୟ ଦର୍ଶନ ଏଥିସହିତ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଆଧାର ଯୋଡ଼ିଥାଏ, ଧର୍ମ ଏବଂ ନୈତିକତା। ଏଠାରେ ଧର୍ମ କହିଲେ କୌଣସି ସମ୍ପ୍ରଦାୟ ନୁହେଁ, ବରଂ ସେହି ବ୍ୟବସ୍ଥା ଯାହା ସମାଜ, ପ୍ରକୃତି ଓ ମାନବ ଜୀବନରେ ସନ୍ତୁଳନ ରକ୍ଷା କରେ। ଆଧୁନିକ ବିଶ୍ୱ ଅର୍ଥନୀତି ଅଧିକ ଉତ୍ପାଦନ ଏବଂ ଅଧିକ ଉପଭୋଗ ଉପରେ ନିର୍ଭରଶୀଳ। ଏହା ପ୍ରାକୃତିକ ସମ୍ପଦର ଅଧିକ ଶୋଷଣକୁ ବଢ଼ାଇଥାଏ। ଭାରତୀୟ ଦର୍ଶନ କହେ ଆବଶ୍ୟକତା ପୂରଣ ଆବଶ୍ୟକ, କିନ୍ତୁ ଅସୀମ ଇଚ୍ଛା ପୂରଣ ଅସମ୍ଭବ। ସଂଯମିତ ଜୀବନଶୈଳୀ ହିଁ ସ୍ଥାୟୀ ବିକାଶର ମୂଳ ଆଧାର। ଅର୍ଥନୀତିର ଉଦ୍ଦେଶ୍ୟ କେବଳ ଲାଭ ଅର୍ଜନ ନୁହେଁ, ବରଂ ପ୍ରତ୍ୟେକ ମଣିଷର ମୌଳିକ ଆବଶ୍ୟକତା ପୂରଣ କରିବା। ଭାରତୀୟ ଦର୍ଶନର ମୁଖ୍ୟ ସିଦ୍ଧାନ୍ତ ହେଉଛି ଅନ୍ତ୍ୟୋଦୟ, ଅର୍ଥାତ୍ ସମାଜର ଶେଷ ବ୍ୟକ୍ତିର ଉନ୍ନତି। ଭାରତରେ ନଦୀ, ବୃକ୍ଷ, ପଶୁପକ୍ଷୀଙ୍କୁ ପୂଜା କରାଯାଏ। ଏହା କେବଳ ଧାର୍ମିକ ଭାବନା ନୁହେଁ, ବରଂ ପରିବେଶ ସଂରକ୍ଷଣ ପାଇଁ ଏକ ସାମାଜିକ ବ୍ୟବସ୍ଥା। ଆଜି ବିଶ୍ୱ ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ, ଆର୍ଥିକ ବୈଷମ୍ୟ, ମାନସିକ ଅସ୍ଥିରତା ଓ ସାମାଜିକ ବିଘଟନର ସମ୍ମୁଖୀନ। ତାର କାରଣ ହେଉଛି ପ୍ରକୃତି ଓ ମାନବ ଜୀବନ ମଧ୍ୟରେ ସନ୍ତୁଳନର ଅଭାବ। ପ୍ରକୃତରେ ମଣିଷ, ସମାଜ, ପ୍ରକୃତି ଓ ପରମାତ୍ମା ମଧ୍ୟରେ ସନ୍ତୁଳନ ରକ୍ଷା କରିପାରିଲେ ହିଁ ପ୍ରକୃତ ବିକାଶ ସମ୍ଭବ ହୋଇପାରିବ।
1: ଶୁଣିଲେ ଆଜିର ଭାବନା, ଉପସ୍ଥାପନା ଶିବାନୀ ଲାଲ, ଆକାଶବାଣୀ ସମ୍ବଲପୁର। ଏଥର ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ, ଆଜି ଏହାର 432ତମ ଭାଗ ଶୁଣନ୍ତୁ।

କିଛିଦିନ ପରେ କୁରୁ ଏବଂ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧର ସୂତ୍ରପାତ ହେଲା। ଭଗବାନ ବଳରାମ କାହାରି ପକ୍ଷ ସମର୍ଥନ କରି ଲଢ଼ିବାକୁ ଚାହୁଁନଥିବାରୁ ତୀର୍ଥାଟନ ବାହାନାରେ ଦ୍ୱାରକା ଛାଡ଼ିଛନ୍ତି। ସେ ବିଭିନ୍ନ ତୀର୍ଥ ଭ୍ରମଣ କରି ନୈମିଷାରଣ୍ୟରେ ପହଞ୍ଚିଛନ୍ତି। ସୁତ ରୋମହର୍ଷଣ ତାଙ୍କୁ ଅବମାନନା କରିବାରୁ ସେ ତାଙ୍କୁ ହତ୍ୟା କରିଛନ୍ତି ଏବଂ ତାଙ୍କ ସ୍ଥାନରେ ତାଙ୍କ ପୁତ୍ରକୁ ସୁତ ଭାବରେ ନିୟୋଜିତ କରିଛନ୍ତି। ବ୍ରାହ୍ମଣଙ୍କ ପ୍ରାର୍ଥନା ଅନୁସାରେ ବଳରାମ ବଲ୍ଲଳ ଅସୁରକୁ ବଧ କଲା ପରେ ବିଭିନ୍ନ ତୀର୍ଥ ଭ୍ରମଣରେ ବାହାରି ନୀଳାଚଳ ଏବଂ ମହେନ୍ଦ୍ରଗିରି ପର୍ଯ୍ୟଟନ କରି ଏବେ ସେତୁବନ୍ଧରେ ପହଞ୍ଚୁଛନ୍ତି।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ଭୋଟର ତାଲିକାର ସ୍ୱତନ୍ତ୍ର ସଘଧାନ ସଂଶୋଧନ ଏସ୍ଆଇଆର୍ 2026ର ଚିଠା ଭୋଟର ତାଲିକା ଆଜି ବାହାରିବା। ଏ ବାବଦେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ଦିନର 12 ବଜେ ଭୁବନେଶ୍ୱରନ ଗୋଟିଏ ସାମ୍ବାଦିକ ସମ୍ମିଳନୀ

0: ସୂଚନା ଦେବେ। ସେଆଡ଼େ ଏସ୍ଆଇଆର୍ ଲାଗି ନିଯୁକ୍ତ ହୋଇଥିବା 10 ଜଣ ଭୋଟର ତାଲିକା ପର୍ଯ୍ୟବେକ୍ଷକଙ୍କ ସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୋଟିଏ ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ପରିଗଣନା ଫର୍ମ ବାଣ୍ଟବାର ଆଉ ଠୁଲାବାର ଡିଜିଟାଇଜେସନ୍ ଆଉ ଆଇଜ୍ ବାହାରବାରକେ ଥିବା ଚିଠା ଭୋଟର ତାଲିକା ବାବଦେ ସମୀକ୍ଷା କରାଯାଇଥିଲା। ସଂସଦର ମୌସୁମୀ ଅଧିବେଶନ ଆଇବା 20 ତାରିଖ ମୂଲ ହେବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କର ଇ ବାବଦ ପ୍ରସ୍ତାବକେ ଅନୁମୋଦନ କରିଛନ୍ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସୂଚନା ଦେଇଛନ୍। ଆଇବା ମାସ 13 ତାରିଖ ତକ୍ ଇ ଅଧିବେଶନ ଚାଲ୍ବା। ଅଧିବେଶନ ସମିତି ଭିନ୍ ଭିନ୍ ଜରୁରୀ ପ୍ରସଙ୍ଗ ଆଉ ବିଲ୍ ଉପରେ ଆଲୋଚନା ହୋଇକରି ନିଷ୍ପତ୍ତି ନିଆଯିବା ବୋଲି ଶ୍ରୀ ରିଜିଜୁ କହିଛନ୍। ପଞ୍ଚସଖା ଶିକ୍ଷା ସେତୁ ସଂଗଠନର 4 ନମ୍ବର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ରାଜ୍ୟର 23 ଜିଲ୍ଲାର ଭିନ୍ ଭିନ୍ ସ୍କୁଲ୍ର ଭିତ୍ତିଭୂମିର ବିକାଶ ଲାଗି 7,29,00,000 ଟଙ୍କା ମଞ୍ଜୁର କରାଯାଇଛି। ପାଖାପାଖି 4,500 ଅଧିକା ଆଘର ଛାତ୍ରଛାତ୍ରୀ ବୁଦ୍ଧିଜୀବୀ ଆଉ ଅନୁଷ୍ଠାନ ସ୍କୁଲ୍ର ଉନ୍ନତି ଲାଗି ଏହି ଟଙ୍କା ଦେଇଛନ୍। ପୁରୀ କୋରାପୁଟ ଭିତରେ ହପ୍ତାକ 3 ଦିନ ଚାଲବାରକେ ଥିବା ନୂଆ ଏକ୍ସପ୍ରେସ୍ ଟ୍ରେନ୍ ଆଇବାକାଲିଠାନୁ ମୂଲ ହେବା। ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ଦେଇକରି ଚାଲବାରକେ ଥିବା ଏହି ଏକ୍ସପ୍ରେସ୍କେ ଆଇବାକାଲି ସକାଳେ ପୁରୀ ରେଲ୍ ଷ୍ଟେସନ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁଭାରମ୍ଭ କରିବେ। ଏହି ଟ୍ରେନ୍ ଲାଗି ଖାସ୍ କରି ବରଗଡ଼ ସହିତ ପଶ୍ଚିମ ଓଡ଼ିଶାର ଯାତ୍ରୀମାନେ ଶ୍ରୀକ୍ଷେତ୍ର ପୁରୀ ଆଉ ସାବର ଶ୍ରୀକ୍ଷେତ୍ର କୋରାପୁଟକେ ସିଧାସଳଖ ରେଲ୍ ସଂଯୋଗ ପାଇବେ। ହପ୍ତାର ମଙ୍ଗଳବାର ଶୁକ୍ରବାର ଆଉ ରବିବାର 3 ଦିନ ଏହି ଟ୍ରେନ୍ ଚାଲ୍ବା। ରାଜ୍ୟ ଚାଲିଥିବା ଡାକ୍ତରମାନଙ୍କର ଆନ୍ଦୋଳନ ସ୍ଥଗିତ ରହିଛି। ଭୁବନେଶ୍ୱର ରାଜ୍ୟ ସଚିବାଳୟନ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଉ ଡାକ୍ତର ପ୍ରତିନିଧି ମଣ୍ଡଳୀଙ୍କ ଭିତରେ ଆଲୋଚନା ଉତ୍ତରୁ ଏହି ନିଷ୍ପତ୍ତି ନିଆଯାଇଛି। ଏ ବାବଦେ ସୂଚନା ଦେଇକରି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍, ଆନ୍ଦୋଳନ କରୁଥିବା ଡାକ୍ତରମାନେ ଗଲାକାଲିଠାନୁ କାମଥି ଯୋଗ ଦେଇଛନ୍। ଓମ୍ସାର 10 ଦଫା ଦାବିକେ ନେଇକରି ବୈଠକଟି ବିସ୍ତୃତ ଆଲୋଚନା ହୋଇଛି। ଦାବି ବାବଦେ ଅଧିକା ବିଚାର ଲାଗି ଅର୍ଥ ସଚିବଙ୍କର ଅଧ୍ୟକ୍ଷତାତି ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରବାରକେ ବୈଠକଟି ନିଷ୍ପତ୍ତି ହୋଇଛି। ଏବଂ 22 ତାରିଖ କମିଟିର ପହିଲା ବୈଠକ ବସ୍ବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍। ଏବେ 16 ତାରିଖ ହେବାରକେ ଥିବା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାଟି ଯୋଗ ଦେବା ଲାଗି ରାଜ୍ୟର ସବୁ ପଦ୍ମ ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିୟୁତା ଦେଇଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ସବୁ ପଦ୍ମ ପୁରସ୍କାର ବିଜେତାମାନଙ୍କୁ ଏହି ମହାନ ପର୍ବଟି ସାମିଲ ହେବାରକେ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ ଦେଇଛନ୍। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆଇବା 18 ତାରିଖ ହେବା। ଶ୍ରୀମନ୍ଦିର କାର୍ଯ୍ୟାଳୟ ଗଲାକାଲି ହୋଇଥିବା ବୈଠକଟି ନିଷ୍ପତ୍ତି ନିଆଯାଇଛି। ମନ୍ଦିରର ସଫା ସୁତୁରା କାମ ସହିତ ନାଟମଣ୍ଡପ ଓ ଭୋଗମଣ୍ଡପର ଯାଞ୍ଚ ଆଉ ମରାମତି ଉପରେ ଏହି ଅବସରରେ ଜୋର ଦିଆଯିବା। ଯାଞ୍ଚ ଉତ୍ତରୁ ଗୋଟିଏ ବୈଠକ କରିକରି କମିଟିର ସୁପାରିଶ ଆଧାରଥି ପଦକ୍ଷେପ ନିଆଯିବା ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି 2026 ଆଇଜ ହେବା। ସକାଳ 9 ବଜୁ ମଧ୍ୟାହ୍ନ 11:30 ବଜେ ତକ୍ ପହିଲା ପେପର ଆଉ ଦ୍ୱିପହର 2 ବଜୁ ଉପରବେଲା 4:30 ବଜେ ତକ୍ 2 ନମ୍ବର ପେପରର ପରୀକ୍ଷା ହେବା ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟର 30 ଜିଲ୍ଲାର 311 ପରୀକ୍ଷା କେନ୍ଦ୍ରର 97,150 ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ଜିଲ୍ଲା ଗସ୍ତି ଆସିକରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟନ ହୋଇଥିବା ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାର ଉତ୍ତରୁ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷନ ହୋଇଥିବା ସମୀକ୍ଷା ବୈଠକଟି ସରକାରୀ ଯୋଜନାମାନଙ୍କର କାର୍ଯ୍ୟକାରିତା ଆଉ ବିକାଶ ପ୍ରକଳ୍ପର ଅଗ୍ରଗତି ବାବଦେ ଆଲୋଚନା କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତରଫରୁ ବରଗଡ଼ ଜିଲ୍ଲା ପଦମପୁରଠାରେ ଗୋଟିଏ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ଲାଗି ଆନୁଷ୍ଠାନିକ ଭାବେ କାର୍ଯ୍ୟାଳୟ ଆଦେଶ ବାହାରିଛି। 2026-27 ଶିକ୍ଷା ବର୍ଷନୁ ଏହି ବିଦ୍ୟାଳୟର ପାଠପଢ଼ା ମୂଲ ହେବା। ସଂଗଠନର ମୁଖ୍ୟାଳୟ ତରଫରୁ ଜାରି ହୋଇଥିବା ସୂଚନା ଅନୁସାରେ 2025 ଅକ୍ଟୋବର ମାସେ କେନ୍ଦ୍ର ସରକାରଙ୍କ ତରଫରୁ ମଞ୍ଜୁର ହୋଇଥିବା 57ଟା ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଭିତରେ ପଦମପୁର ସାମିଲ ଥିଲା। ସମ୍ବଲପୁରର ଜାରି ରହିଥିବା ବର୍ଷାଜନିତ ସମସ୍ୟା ଲାଗି ଗଲାକାଲି ପ୍ରଶାସନ ତରଫରୁ ଜରୁରୀକାଳୀନ ସହାୟତା ନମ୍ବର ଜାରି କରାଯାଇଛି। ଏହି ନମ୍ବର ବର୍ଷା ସମିତି 24 ଘଣ୍ଟିଆ କାମ କରବା। ମହାନଗର ନିଗମ ଅଧୀନ କେନ୍ସି ଇଲାକାନ ବର୍ଷା ଲାଗି ହେଉଥିବା ସମସ୍ୟା ଦେଖାଦେଲେ ତୁର୍ତ୍ତି ଟୋଲ୍ ଫ୍ରି ନମ୍ବର 1834567910 ନମ୍ବରଟି ଯୋଗାଯୋଗ କରବାରକେ କୁହାଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଇତାକେ ଲାଗିକରି ଥିବା ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ସମୁଦ୍ର ଖଣିନ ସକ୍ରିୟ ଥିବା ଲଘୁଚାପର ପ୍ରଭାବଟି ରାଜ୍ୟ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର ନୂଆପଡ଼ା ଆର୍ ବରଗଡ଼ ଜିଲ୍ଲାନ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଇତାର ସହିତ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାମାନଙ୍କେ ବିଲ୍ ଜବର ବର୍ଷା ହେବା ବୋଲି କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ରେଡିଓ ପର ମାନନୀ ଶ୍ରୀ ନରେନ୍ଦ୍ର ମୋଦି ଭାରତ କି ଜନତା ସେ କରେଙ୍ଗେ ମନ୍ କି ବାତ୍ ଆକାଶବାଣୀ।

ଆଜି ସକାଳ 7:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ ପିତ୍ତଜନିତ ରୋଗର ଆୟୁର୍ବେଦୀୟ ଉପଚାର, ଏ ସମ୍ପର୍କରେ କହିବେ ଡାକ୍ତର ଦିଲୀପ କୁମାର ନନ୍ଦ। ସକାଳ 7:30 କୁନି କୁନି ପିଲାଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। ଆଜି ଏଥିରେ ବଡ଼ ଲୋକଙ୍କ କାହାଣୀ କ୍ରମରେ ଅର୍ଥନୀତିଜ୍ଞ ଗୀତା ଗୋପୀନାଥଙ୍କ ବିଷୟରେ ଶୁଣିବେ, କହିବେ ମିନତୀ ଦାସ। ସକାଳ 7:55 ମହମ୍ମଦ ସିକନ୍ଦର ଆଲମଙ୍କ କଣ୍ଠରେ ଶୁଣିବେ ସୁଗମ ସଙ୍ଗୀତ। ସକାଳ 8:30 ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରର। ଆଜିର ବିଷୟବସ୍ତୁ ରହିଛି ପୂଜାପଣ୍ଡା ସେବା, ଏବଂ ବିଶେଷଜ୍ଞ ଭାବରେ ଯୋଗ ଦେଇଛନ୍ତି ରାମଚନ୍ଦ୍ର ପୂଜାପଣ୍ଡା। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ। ସକାଳ 9:00 ହିନ୍ଦୀ କଥା ଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହର। ଦିନ 12:30 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ଦିନ 1:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀମାନେ ହେଲେ ସନ୍ତୋଷ କୁମାର ମିଶ୍ର ଏବଂ ସଂଯୁକ୍ତା ପାତ୍ର। ଦିନ 1:20 ଘର ସଂସାର କାର୍ଯ୍ୟକ୍ରମର ପ୍ରଗତି, ଆଜି ଏଥିରେ ଡକ୍ଟର ଜାଗୃତି ପ୍ରଧାନଙ୍କ ସହିତ ସାକ୍ଷାତକାର ଶୁଣିବେ। ଦିନ 2:45 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ। ଦିନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍ଗ। ଅପରାହ୍ନ 4:02 ଶୁଣିବେ।

ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ମହିଳା କ୍ରିକେଟ୍ ବିଶ୍ୱକପ୍ 2026ର ଫାଇନାଲ୍ ମ୍ୟାଚ୍ର ଅପ୍ଟ୍ୟୁବ୍ ଦ୍ୱିବାସୀ ଧାରା ବିବରଣୀ ଶୁଣିବେ, ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏ ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ଶେଷ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଏ ନେଇ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ଶ୍ରୀ ଗୋପାଳନ ଜଣେ ବି ଯୋଗ୍ୟ ମତଦାତା ତାଲିକାରୁ ବାଦ୍ ନ ପଡ଼ିବା ପାଇଁ ଠିକ୍ ସମାବେଶୀ ଓ ତ୍ରୁଟିମୁକ୍ତ ତାଲିକା ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇଥିଲେ। ସୂଚନା ଅନୁସାରେ ରାଜ୍ୟ ସରକାର 10 ଜଣ ବରିଷ୍ଠ ଆଇଏଏସ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଜୁଲାଇ 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଏଥିସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ 4 ତାରିଖରୁ ସେପ୍ଟେମ୍ବର 2 ତାରିଖ ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତା 9 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତକୁ ସଫଳ ଓ ସୁଚାରୁରୂପେ ସମ୍ପନ୍ନ କରିବା ଲାଗି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସୂଚନା ଅନୁସାରେ ଉପରାଷ୍ଟ୍ରପତି 9 ତାରିଖରେ ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଲେଟର ଅଫ୍ ଅଥରାଇଜେସନ୍ର ଜାତୀୟ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଏହା ସହିତ ଉପରାଷ୍ଟ୍ରପତି ଖୋର୍ଦ୍ଧାସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ ନାଇଜର୍ର 25ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୁରୀରେ ଆସନ୍ତା 16 ତାରିଖରେ ହେବାକୁ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗଦେବା ଲାଗି ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି। ସମସ୍ତେ ଏକାଠି ହୋଇ ରାଜ୍ୟର ସମୃଦ୍ଧି ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 23ଟି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ ପାଇଁ 7 କୋଟି 29 ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ଗସ୍ତରେ ଆସି ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଶୁଭାରମ୍ଭ କରିଥିଲେ। ଏହି ଗସ୍ତ ଅବସରରେ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ ପୁରୀଙ୍କ ନାମରେ ଥିବା ଏବଂ ମାର୍ଫତଦାରଙ୍କ ନାମରେ ରେକର୍ଡ଼ଭୁକ୍ତ ଜମିର ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ କାର୍ଯ୍ୟ ସଫଳତାର ସହ ଆଗେଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଏ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ

0: 311 କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ରେ ସମବାୟ ମନ୍ତ୍ରଣାଳୟର 5 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟବ୍ୟାପୀ ଚାଲିଥିବା ସମବାୟରୁ ସମୃଦ୍ଧି ଅଭିଯାନ ଅଧୀନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୁମିତା ରଥ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆଡଭାନ୍ସ ସାଇବର ଠକେଇ ସମ୍ପର୍କିତ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଇବର ବିଶେଷଜ୍ଞ ଯୋଗଦେଇ ସାଇବର ଠକେଇର ଶିକାର ହେଉଥିବା ଲୋକମାନଙ୍କ ସୁରକ୍ଷା ପାଇଁ ନୂଆ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ୱଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହା ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 17 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ବରଗଡ଼ ଜିଲ୍ଲାର ସୋହେଲାଠାରେ ସର୍ବାଧିକ 202 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ଅଧିକ କ୍ଷତିଗ୍ରସ୍ତ ନ ହେବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡାକ୍ତର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ସବୁ ଜିଲ୍ଲାରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ କିମ୍ବା ୱାଇଡ୍ ସ୍ପ୍ରେଡ୍ ରେନ୍ଫଲ୍ ଆକ୍ଟିଭିଟି ହେବାର ସମ୍ଭାବନା ରହିଛି। ରେଡ୍ କଲର୍ ୱାର୍ଣ୍ଣିଂ ଇସ୍ୟୁ କରାଯାଇଛି, ଯେଉଁଟାରେ କି ଏକ୍ସଟ୍ରିମ୍ଲି ହେଭି ରେନ୍ଫଲ୍ ହୋଇପାରେ। ସେଥିପାଇଁ ହେଭି ଟୁ ପ୍ରବଳ ଅତି ପ୍ରବଳ ବର୍ଷା, ତା ସହିତ ଗୋଟେ କିମ୍ବା ଦୁଇଟା ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, କଳାହାଣ୍ଡି ଜିଲ୍ଲାରେ ରେଡ୍ କଲର୍ ଆଲର୍ଟ ଜାରି କରାଯାଇଛି।
0: ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣନ୍ତୁ ପିତ୍ତଜନିତ ରୋଗର ଆୟୁର୍ବେଦୀୟ ଉପଚାର। ଏ ସମ୍ପର୍କରେ କହୁଛନ୍ତି ଡାକ୍ତର ଦିଲୀପ କୁମାର ନନ୍ଦ।
3: ଶରୀରର ପିତ୍ତଜନିତ ରୋଗ ମଧ୍ୟରୁ ଶୀତପିତ ଗୋଟିଏ, ଏହାକୁ ଲୋକ ଭାଷାରେ ପିତ୍କୁରା କୁହାଯାଏ। ମହୁମାଛି ଯଦି ଶରୀରର କାମୁଡ଼େ ଯେପରି ଦରଜ ହେବ, ଠିକ୍ ସେହିପରି ଦରଜ ଏହି ରୋଗର ହୋଇଥାଏ। ଏହା ସହିତ ଶରୀରର ସମସ୍ତ ଭାଗରେ ଲାଲ ଲାଲ ଚେପୁଡ଼ା ବାହାରିଥାଏ, କୁଣ୍ଡାଇ ହୁଏ। ଏହି ରୋଗର ତୀବ୍ରତାରେ ବମନ ତଥା ମୁଖ ଭିତରେ ଘାସ ଦୃଶ ହୁଏ। ରୋଗୀକୁ ସାମାନ୍ୟ ଜ୍ୱର ହେବା, ଭୋକ ନ ଲାଗିବା ତଥା ସମସ୍ତ ଶରୀରରେ କଷ୍ଟ ଅନୁଭବ ହୋଇଥାଏ, ଆଖି ଲାଲ ହୋଇଥାଏ। ଯଦି ରୋଗ ପ୍ରାରମ୍ଭରୁ ଚିକିତ୍ସା କରାନହୁଏ ତେବେ ଏହା ପଛକୁ ଉଗ୍ର ରୂପ ବା କ୍ରୋନିକ୍ ହୋଇଥାଏ। ଆୟୁର୍ବେଦ ଅନୁସାରେ ଶୀତ ବାୟୁର ସ୍ପର୍ଶରେ କଫ ଏବଂ ବାୟୁ ପ୍ରକୋପିତ ହୋଇ କୁପିତ ପିତ୍ତ ସହିତ ମିଶି ବାହାର ତ୍ୱଚା ତଥା ଆନ୍ତରିକ ରକ୍ତ ସହିତ ମିଶି ଶୀତପିତ ଉତ୍ପନ୍ନ କରିଥାଏ। ଯେପରି ବିକୃତ ମାଂସ, ମାଛ, ଆନ୍ତକୃମି, କୌଣସି ବିଷାକ୍ତ ପୋକ ଚାବିବାରୁ ସଂଖ୍ୟା ବା କ୍ୟୁବିନି ଯୋଗର ସେବନରୁ ଶୀତପିତ ହୋଇଥାଏ। ଏହା ସହିତ ଅନ୍ୟ କାରଣ ମଧ୍ୟ ଯଥା ଝାଡ଼ା ସଫା ନହେବା, ଉଦା କପଡ଼ା ପିନ୍ଧିବା ଦ୍ୱାରା ରକ୍ତରେ ବିକୃତ କାରଣରୁ ହୋଇଥାଏ। ଆୟୁର୍ବେଦ ଅନୁସାରେ ଏହି ରୋଗରେ ଅତ୍ୟଧିକ ଶୋଷ ହୁଏ ତଥା ପିତ୍ତଦୋଷ କାରଣରୁ ଆଖି ଲାଲ ହୋଇଯାଇଥାଏ। ଏହି ରୋଗର ଉପଚାରରେ ରୋଗ ଉତ୍ପନ୍ନ ହେବାର ଅବଧି ଉପରେ ନିର୍ଭର କରିଥାଏ। ବହୁଧା ନୂତନ ରୋଗରେ ବାହ୍ୟଲେପ ଦିଆଗଲେ ଠିକ୍ ହୁଏ, କିନ୍ତୁ ପୁରାତନ ରୋଗରେ ବିଶେଷ ପ୍ରୟତ୍ନ ପୂର୍ବକ ଶୋଧନ ଏବଂ ସମନ ଚିକିତ୍ସା କରିବାକୁ ପଡ଼ିଥାଏ। ଶୀତପିତ ରୋଗର ସମସ୍ତ ଅବସ୍ଥାରେ କଷ୍ଟଶୁଦ୍ଧି ନିତାନ୍ତ ଆବଶ୍ୟକ ଅଟେ। ଏଣୁ ଏହି ରୋଗରେ ଆୟୁର୍ବେଦର ଶୋଧନ ପ୍ରକ୍ରିୟା ବମନ ବିରେଚନ ବିଶେଷ ଲାଭ ହୋଇଥାଏ ତଥା ରୋଗକୁ ସମୂଳ ନଷ୍ଟ କରିଥାଏ। କଷ୍ଟଶୁଦ୍ଧି ପାଇଁ ତ୍ରିଫଳା ଚୂର୍ଣ୍ଣକୁ ଉଷୁମ କ୍ଷୀର ବା ଏରଣ୍ଡ ତୈଳ 2-3 ଚାମଚ ମଧ୍ୟ କ୍ଷୀର ସହ ରାତ୍ରିରେ 3-4 ଦିନ ପର୍ଯ୍ୟନ୍ତ ନିଆଯାଇଥାଏ। ରସ ସିନ୍ଦୁର 80 ମିଲିଗ୍ରାମ ଏବଂ ହରିଦ୍ରା ଖଣ୍ଡ 4 ଗ୍ରାମ ଦିନକୁ 3 ଥର ମହୁ ସହିତ ନିଆଯିବ। ରସ ସିନ୍ଦୁର 100 ମିଲିଗ୍ରାମ, ଗୋଲମରିଚ ଚୂର୍ଣ୍ଣ 1-2 ଗ୍ରାମ ତଥା ଗେରୁ 1 ଗ୍ରାମକୁ ମିଶାଇ ଗୁଡ଼ ସହିତ ଖାଇବା ଦ୍ୱାରା ଶୀତପିତରେ ଆରାମ ମିଳିଥାଏ। ଶୀତପିତ ରୋଗରେ ଶରୀରର ତ୍ୱଚାରେ ଲାଲ ଚକଡ଼ା ବାହାରିବା କ୍ଷଣି ଗେରୁକୁ ସମଗ୍ର ଶରୀରରେ ଲେପ କରି କମ୍ବଳ ଘୋଡ଼ି ହୋଇ ଶୋଇଲେ ଏହା ଠିକ୍ ହୋଇଯାଇଥାଏ। ଯଦି ପେଟରେ କୃମି ହୋଇଥିବ ତେବେ ରୋଗୀକୁ କୃମିହର ଚୂର୍ଣ୍ଣ କିମ୍ବା କୃମି ମୁଦଗର ବଟି 3-4 ଦିନ ଦିଆଯିବା ଉଚିତ। ଏହା ବ୍ୟତୀତ ଶୀତପିତ ଭଞ୍ଜନ ରସ, ସର୍ବତଭଦ୍ର ରସ, ମହାଗନ୍ଧକ ରସାୟନ, ଗିଲିୱାସତ୍ୱ, ପଞ୍ଚତିକ୍ତ ଘୃତ, ଅମୃତାଦି ଗୁଗୁଳ, ଆରୋଗ୍ୟବର୍ଦ୍ଧିନୀ ବଟି, ମହାମଞ୍ଜ

0: दिर इष्ट खदिरा दिर इष्ट टिकटक कसाए गुगुल टिकटक कसाए अरगबदाधाई कसाए मध्य यहाँपाई उपयुक्त औषध अटे महामरीचा दि तेल टिकटक लेप ननगंडा दि तेल को लेप भाव शरीर में निपर शीतपीतरे घरुआ उपचार एक ग्राम जुआणी चूर्ण को गुड़ मिसे खावाक दे रोग शीघ्र उपशम हुए निम्बपतर चूर्ण को घी सहित मिसे खाली पेटर दि जापर अधा कप करला रस को सका खाली पेटर ने अत्यंत उपयोगी होता है तीन ग्राम हलदी गुंड को क्षीर एक ग्लास सहित प्रतिदिन नवा कथा शुंठी गोलमरीच पिपली तथा जुआणी 50-50 ग्राम नहीं यह गुंड कर 3 ग्राम लेखाएं क्षीर सहित नि जाए रोगी को 3-4 गोलमरीच खावाक दि जाए 1 चमच भल गाई घी खावापी रोगी को गोटे मोटा कमल घोड़ाई दिजिव कि समय पर आश्चर्यजनक भाव में शीतपित्त रोग भल हो जाए गोटे बड़ चामच लुण 1 चामच सोरिष तेल नहीं यहाँ भल भाव मिसाई यही मिश्रण को नहीं मुंडरु ब्रह्मरंध्र स्थान में हाथ में मालिश कले रोग शीघ्र उपशम होता है 1 कप पानी रे 5 ग्राम फिटकिरी मिसाई ताकु पीड़ित स्थान रे लगा जाय परिवो 4 चामच अदा रस सहित गुड़ मिसाई खाइबा को दिया जाय अंला चूर्ण 2 चामच रे गोलमरीच जीरा पाउडर एवं मिश्री मिसाई ठंडा पानी रे सखाळु एवं संध्या रे निया जाय थाए पुदीना पत्र चूर्ण 6 ग्राम गुड़ 20 ग्राम को 1 ग्लास पानी रे मिसा जाय एहाकु गरम करा जिवो जेते
1: स्वास्थ्य सूचनारे आज शुणुले पित्तजनित रोगर आयुर्वेदिक उपचार ए संपर्क में कहले डाक्तर दिलीप कुमार नंद आकाशवाणी संबलपुर आमर परवर्ती कार्यक्रम ओडिया संवाद रिलीक प्रसार करुचु आकाशवाणी कटक केन्द्र
2: ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ ନିର୍ମାତା ଭାବେ ଭାରତ ପ୍ରତିଷ୍ଠା ଲାଭ କରିଛି କହିଲେ ପ୍ରଧାନମନ୍ତୀ ଆସନ୍ତା 20ରୁ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 4 ରାଷ୍ଟ୍ର ଗସ୍ତ ଆରମ୍ଭ ଜୈବ ଇନ୍ଧନ ମିଶ୍ରଣ କ୍ଷେତ୍ରରେ ଗଠନମୂଳକ ପରାମର୍ଶକୁ ସରକାର ବିଚାର କରିବେ କହିଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଏବଂ ମଞ୍ଚେଶ୍ୱର T20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସନ୍ଧ୍ୟାରେ ଗୁଜରାଟର ସାନନ୍ଦଠାରେ ସେମିକଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଶକୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଫୋନ୍ ନିର୍ମାତା ଭାବେ ପ୍ରତିଷ୍ଠା କରିପାରିଛି ସାନନ୍ଦଠାରେ ଉଦ୍ଘାଟିତ ହୋଇଥିବା ଏହି ପ୍ଲାଣ୍ଟ ଘରୋଇ କ୍ଷେତ୍ରରେ ଚିପ୍ ଉତ୍ପାଦନ ଇକୋସିଷ୍ଟମକୁ ମଜବୁତ କରିବା ସହ ଆତ୍ମନିର୍ଭରଶୀଳତା ଅଭିଯାନକୁ ଅଧିକ ସଶକ୍ତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି ଏହି ପ୍ରକଳ୍ପ ଏକ ଉଦୀୟମାନ ବିଶ୍ୱ ଅର୍ଦ୍ଧପରିବାହୀ କ୍ଲଷ୍ଟର ଭାବେ ଉଭା ହେବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି ବିକଶିତ ଭାରତ ରୋଡ୍ମ୍ୟାପ୍ ଏବଂ ମେକ୍ ଇନ୍ ଇଣ୍ଡିଆର ଏହା ଦ୍ୱିତୀୟ ପର୍ଯ୍ୟାୟ ପଦକ୍ଷେପ ବୋଲି ଶ୍ରୀ ମୋଦି କହିଛନ୍ତି
3: ଆଜ କା ଏ କାର୍ଯ୍ୟକ୍ରମ ଇସ୍ ବାତ୍ କା ପ୍ରମାଣ ହେ କି ଭାରତ ଜୋ ଠାନ ଲେତା ହେ ଓ କରକେ ଦିଖାତା ହେ 5 ସାଲ ପହଲେ ଭାରତ ନେ ସଂକଳ୍ପ ଲିଆ ଥା କି ଦେଶ କୋ ସେମି କଣ୍ଡକ୍ଟର ହବ ବନାଏଗେ ହମ ଡିଜାଇନ ଇନ୍ ଇଣ୍ଡିଆ ମେକ୍ ଇନ୍ ଇଣ୍ଡିଆ କେ ମନ୍ତ୍ର କୋ ଲେକର ଆଗେ ବଢେ ଔର ଆଜ ଦେଶ କେ ତୀସରେ ସେମି କଣ୍ଡକ୍ଟର ପ୍ଲାଣ୍ଟ ମେ ବି ଚିପ୍ ପ୍ୟାକେଜିଂ କା କମର୍ସିଆଲ ପ୍ରୋଡକ୍ସନ ଶୁରୁ ହୋ ରହା ହେ
2: କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଯୋଗ ଦେଇଥିଲେ ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେବ ଏହି ଅଧିବେଶନ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସୂଚନା ଦେଇଛନ୍ତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି ଏହି ଅଧିବେଶନ ସମ୍ପର୍କିତ ପ୍ରସ୍ତାବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଛି ଅଧିବେଶନରେ ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ଅର୍ଥପୂର୍ଣ୍ଣ ବିତର୍କ ଆଲୋଚନା ଏବଂ ନିଷ୍ପତ୍ତି ନିଆଯିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ଶ୍ରୀ ରିଜିଜୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 6 ଦିନିଆ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ପ୍ରଥମ ପର୍ଯ୍ୟାୟରେ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିବେ ଶ୍ରୀ ମୋଦିଙ୍କର ଇଣ୍ଡୋନେସିଆକୁ ଏହା ହେବ 4ର୍ଥ ଗସ୍ତ

0: ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିବେ। ଆକାଶବାଣୀ ସହ ଆଲୋଚନା କାଳରେ ଇଣ୍ଡିଆ କ୍ଲବ ଅଫ୍ ଜାକର୍ତ୍ତାର ସଭାପତି ସିଦ୍ଧାର୍ଥ ତାପଡ଼ିଆ ଦୁଇ ଦେଶ ମଧ୍ୟରେ ଦୃଢ଼ ବନ୍ଧୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଭାରତ ଏବଂ ଇଣ୍ଡୋନେସିଆ ଦ୍ରୁତ ପ୍ରଗତିଶୀଳ ଅର୍ଥନୈତିକ ରାଷ୍ଟ୍ର ଭାବେ ଆଗକୁ ବଢ଼ୁଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଇଣ୍ଡୋନେସିଆର ବିଭିନ୍ନ ସ୍ଥାନରୁ ପ୍ରବାସୀ ଭାରତୀୟ ଏକତ୍ରିତ ହୋଇଛନ୍ତି ବୋଲି ଶ୍ରୀ ତାପଡ଼ିଆ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଚାରି ରାଷ୍ଟ୍ର ଗସ୍ତରେ ଯିବେ। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ କାତାର, ବାହାରିନ୍, କୁଏତ ଏବଂ ଓମାନକୁ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କ ପ୍ରତିପକ୍ଷ ଏବଂ ସେଠାକାର ଶୀର୍ଷ ନେତୃତ୍ୱଙ୍କ ସହ ସାକ୍ଷାତ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଚାରି ରାଷ୍ଟ୍ର ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ଡକ୍ଟର ଜୟଶଙ୍କରଙ୍କର ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଆଞ୍ଚଳିକ ତଥା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ଉପରେ ଡକ୍ଟର ଜୟଶଙ୍କର ଏହି ଗସ୍ତ ଅବସରରେ ଆଲୋଚନା କରିବାର ସମ୍ଭାବନା ରହିଛି। ଓମାନ ଗସ୍ତ ପରେ ଡକ୍ଟର ଜୟଶଙ୍କର ଆସନ୍ତା 13 ତାରିଖରେ ନ୍ୟୁୟର୍କ ଗସ୍ତରେ ଯାଇ ଜାତିସଂଘ ସୁରକ୍ଷା ପରିଷଦ କାର୍ଯ୍ୟାଳୟରେ ଆସନ୍ତା 2028-29 ବର୍ଷ ପାଇଁ ଭାରତର ଆନୁଷ୍ଠାନିକ ଉପସ୍ଥିତି ନେଇ ପଦକ୍ଷେପ ଗ୍ରହଣ କରିବେ। ଏହାପରେ ଡକ୍ଟର ଜୟଶଙ୍କର ଭାରତ ୟୁରୋପୀୟ ସଂଘ ବାଣିଜ୍ୟ ଓ ପ୍ରଯୁକ୍ତିବିଦ୍ୟା ବୈଠକରେ ଯୋଗଦେବା ସହ ଆସନ୍ତା 14 ଓ 15 ତାରିଖରେ ବ୍ରସେଲ୍ସଠାରେ ୟୁରୋପୀୟ ସଂଘ ଏବଂ ବେଲଜିଆନ୍ ପ୍ରତିପକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଇଥାନଲ୍ ଏକ ନୂତନ ଚିନ୍ତାଧାରା ନୁହେଁ, ବରଂ ଏହା ଏକ ଶତାବ୍ଦୀରୁ ଅଧିକ ସମୟ ଧରି ବ୍ୟବହୃତ ହୋଇଆସୁଛି। ରାଜସ୍ଥାନରେ ଏକ ସମାବେଶକୁ ସମ୍ବୋଧନ କରି ଶ୍ରୀ ପୁରୀ କହିଛନ୍ତି ଜୈବ ଇନ୍ଧନ ମିଶ୍ରଣ କାର୍ଯ୍ୟକ୍ରମର ଗଠନମୂଳକ ସମାଲୋଚନାକୁ ସରକାର ସ୍ୱାଗତ କରନ୍ତି। ଏ କ୍ଷେତ୍ରରେ ପ୍ରଦତ୍ତ ପରାମର୍ଶଗୁଡ଼ିକୁ ବିଚାରକୁ ନେଇ ଆବଶ୍ୟକ ସଂଶୋଧନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ପୁରୀ କହିଛନ୍ତି। ଦେଶରେ ଇଥାନଲ୍ ମିଶ୍ରଣର ଚିନ୍ତାଧାରା ପ୍ରଥମେ ପୂର୍ବ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି। 2006-2008 ମଧ୍ୟରେ ବ୍ରାଜିଲରେ ଭାରତର ରାଷ୍ଟ୍ରଦୂତ ଭାବେ ତାଙ୍କ କାର୍ଯ୍ୟକାଳ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି 10ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 5% ଇଥାନଲ୍ ମିଶ୍ରଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ସେତେବେଳେ କେବଳ 1.4% ମିଶ୍ରଣ କରାଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି।
1: एथेनॉल का काम ना हमने इन्वेंट किया, 100 साल से इस पे काम हो रहा है। भारत में अगर आ जाए तो इस पे पहली योजना बनाई थी कांग्रेस की सरकार ने, मैं बात कर रहा हूँ 2006 से लेकर 2008, और हमारा एक टारगेट था कि 5% हमें बायोफ्यूल ब्लेंडिंग करनी है 10 स्टेट्स और यूनियन टेरिटरी में, कर नहीं पाए। वो दूसरी बात है 1.4% पे हमारी गाड़ी रुक गई।
0: ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ବୈଜ୍ଞାନିକ ଗବେଷଣା ଆଧାରରେ କାର୍ଯ୍ୟକାରୀ କରାଯାଇଛି ବୋଲି ଶିଳ୍ପ ବିଶେଷଜ୍ଞ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଇଞ୍ଜିନିୟର ଇଣ୍ଡିଆ ଲିମିଟେଡ୍ର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବର୍ତ୍ତିକା ଶୁକ୍ଳା ଏହା କହିଛନ୍ତି। ସେ କହିଛନ୍ତି 2018 ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ଆରମ୍ଭ ହୋଇଥିଲା। ଏ କ୍ଷେତ୍ରର ଅଂଶୀଦାରଙ୍କ ପରାମର୍ଶ ଆଧାରରେ ଏହାକୁ ସାର୍ବଜନୀନ କ୍ଷେତ୍ରରେ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି। ଗବେଷଣା ଆଧାରିତ ପ୍ରମାଣ ଅଟୋମୋବାଇଲ ନିର୍ମାତା, ଅଟୋମୋବାଇଲ ରିସର୍ଚ୍ଚ ଆସୋସିଏସନ ଅଫ୍ ଇଣ୍ଡିଆ ଏବଂ ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ ନିର୍ମାତାଙ୍କ ଦ୍ୱାରା ବ୍ୟାପକ ପରୀକ୍ଷଣ ପରେ ଏହାକୁ କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଛନ୍ତି। ଏହା ଉପରେ ମତାମତ ଦେଇ ମାରୁତି ସୁଜୁକିର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଭାରତୀ କହିଛନ୍ତି କମ୍ପାନୀ ଆଭ୍ୟନ୍ତରୀଣ ଭାବରେ E20 ଇନ୍ଧନ ବ୍ୟବହାର ନେଇ ପରୀକ୍ଷା କରିଛି ଏବଂ ଏଥିପାଇଁ ଚିନ୍ତାର କୌଣସି କାରଣ ରହିବା ଉଚିତ ନୁହେଁ। 2023 ପରଠାରୁ ବିକ୍ରି ହୋଇଥିବା ସମସ୍ତ କାର୍ ସମ୍ପୂର୍ଣ୍ଣ ଭାବରେ E20 ବ୍ୟବହାର ଯୋଗ୍ୟ ବୋଲି ସେ କହିଛନ୍ତି। ଏପରିକି ପୁରୁଣା E10 ବ୍ୟବସ୍ଥିତ ଯାନଗୁଡ଼ିକରେ E20 ଇନ୍ଧନ ସୁରକ୍ଷିତ ଭାବେ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଏଥିରେ ବ୍ୟବହୃତ ହେଉଥିବା ଯାନର କୌଣସି କ୍ଷତି ହେବ ନାହିଁ ବୋଲି ଶ୍ରୀ ଭାରତୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରସଙ୍ଗ ଆଧାରରେ ସୋମନାଥ ସ୍ୱାଭିମାନ ଯାତ୍ରା 2026 ଅଂଶଗ୍ରହଣ କରିଥିବା ଜାମ୍ମୁ କାଶ୍ମୀରର ତୀର୍ଥଯାତ୍ରୀ ଦଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁଜରାଟକୁ 6-ଦିନିଆ ତୀର୍ଥଯାତ୍ରାର ସଫଳ ସମାପ୍ତି ପରେ ଏହି ଶ୍ରଦ୍ଧାଳୁ ଦଳ ଜାମୁତାଇ ରେଳ ଷ୍ଟେସନଠାରେ ପହଞ୍ଚିଛନ୍ତି। ତୀର୍ଥଯାତ୍ରା ଉପରେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଖୁସି ଏବଂ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଯାତ୍ରା ସେମାନଙ୍କୁ ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିଥିବା ଶ୍ରଦ୍ଧାଳୁ କହିଛନ୍ତି। ଗୁଜରାଟ ସରକାର ଏବଂ ସେଠାକାର ଲୋକଙ୍କ

ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, ଝିଅଟି ହେଉଛି ଘରର ଲକ୍ଷ୍ମୀ, ଘରର ଆଲୋକ। କିନ୍ତୁ ଆଜି ବି ଅନେକ ମାତାପିତା ଝିଅର ପାଠପଢ଼ା ଏବଂ ବିବାହ ଖର୍ଚ୍ଚକୁ ନେଇ ସଦାସର୍ବଦା ଚିନ୍ତା ପ୍ରକାଶ କରନ୍ତି। ଆଉ ସେହି ଚିନ୍ତାକୁ ଦୂର କରିବା ପାଇଁ ଆମ ଭାରତ ସରକାରଙ୍କ ଏକ ବହୁତ ସୁନ୍ଦର ଏବଂ ଲାଭଦାୟକ ଯୋଜନା ରହିଛି, ଯାହାର ନାମ ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା। ପିଲାଏ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଅଧୀନରେ ଏହି ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରାଯାଇଛି। ଏହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଆମର ଝିଅମାନେ ଯେମିତି ଉଚ୍ଚଶିକ୍ଷା ପାଇପାରିବେ ଏବଂ ଆର୍ଥିକ ସ୍ୱାଧୀନତା ହାସଲ କରିପାରିବେ। ଏହି ଯୋଜନାରେ ଝିଅ ଜନ୍ମ ହେବାଠାରୁ 10 ବର୍ଷ ବୟସ ହେବା ପୂର୍ବରୁ ଏକାଉଣ୍ଟ ଖୋଲାଯାଇପାରିବ। ଏକ ପରିବାରର ସର୍ବାଧିକ 2 ଜଣ ଝିଅଙ୍କ ପାଇଁ ଏହି ଏକାଉଣ୍ଟ ବା ଖାତା ଖୋଲାଯାଇପାରିବ। ଟ୍ୱିନ୍ସ ବା ଯାଆଁଳାଙ୍କ ପାଇଁ ସ୍ୱତନ୍ତ୍ର ନିୟମ ଅଛି। ବର୍ଷକୁ ମାତ୍ର 250 ଟଙ୍କାରୁ ଏହି ଏକାଉଣ୍ଟ ଆରମ୍ଭ କରାଯାଇପାରିବ। ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ 1.5 ଲକ୍ଷ ଟଙ୍କା ଜମା କରାଯାଇପାରିବ। ମାତ୍ର 15 ବର୍ଷ ପର୍ଯ୍ୟନ୍ତ ଏହି ଟଙ୍କା ଜମା କରିବାକୁ ପଡ଼ିବ। କିନ୍ତୁ ଏକାଉଣ୍ଟଟି 21 ବର୍ଷରେ ମେଚ୍ୟୁର ବା ପରିପକ୍ୱ ହେବ। ଏହି ଯୋଜନାରେ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍ ଠାରୁ ମଧ୍ୟ ଅଧିକ ସୁଧ ମିଳିଥାଏ। ସବୁଠାରୁ ବଡ଼ କଥା ହେଉଛି ଏଥିରେ ଇନକମ୍ ଟ୍ୟାକ୍ସ ବା ଆୟକର ରିହାତି ମିଳିବ ଏବଂ ମେଚ୍ୟୁରିଟି ସମୟରେ ମିଳୁଥିବା ସମସ୍ତ ଟଙ୍କା ସମ୍ପୂର୍ଣ୍ଣ ଟ୍ୟାକ୍ସ ଫ୍ରି ବା କରମୁକ୍ତ ହେବ। ଝିଅକୁ 18 ବର୍ଷ ବୟସ ହେବା ପରେ ତାର ଉଚ୍ଚଶିକ୍ଷା ପାଇଁ ଜମାରାଶିର ଶତକଡ଼ା 50% ଟଙ୍କା ଉଠାଇ ପାରିବେ। ଝିଅକୁ 21 ବର୍ଷ ବୟସ ହେବା ପରେ ଏକାଉଣ୍ଟ ସମ୍ପୂର୍ଣ୍ଣ ବନ୍ଦ ହୋଇ ସବୁ ଟଙ୍କା ମିଳିବ। ତାହେଲେ ପିଲାଏ, ତମେମାନେ ମଧ୍ୟ ଏହି ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ଶୁଣିଲ ତ? ଆଜି ନିଶ୍ଚୟ ଘରେ ଏ ବିଷୟରେ କହିବ, ଯାହାଦ୍ୱାରା ତମ ଘରର ସଦସ୍ୟ ମଧ୍ୟ ସଚେତନ ହୋଇ ଏହି ଏକାଉଣ୍ଟ ଖୋଲିପାରିବେ। କାହିଁକିନା ଆଜିର ଛୋଟ ନିବେଶ କାଲି ଆମ ଘରର ଝିଅମାନଙ୍କର ସ୍ୱପ୍ନକୁ ଡେଣା ଦେବ। ଏଥର ପିଲାଏ, କାର୍ଯ୍ୟକ୍ରମରେ ଶୁଣିବା।

ଗୀତଟିଏ। ତୁମ ପାଇଁ ଗୀତଟିରେ କଣ୍ଠ ଦେଇଛନ୍ତି ଅପା ରୀନା ସେନ ଓ ସାଥୀ। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ ବଟକୃଷ୍ଣ ଆଚାର୍ଯ୍ୟ।

ପିଲାଏ, ତୁମେ ଜାଣିଛ ଦୁନିଆର ସବୁଠାରୁ ବଡ଼ ବ୍ୟାଙ୍କ ଯାହାକୁ ଆମେ IMF ବା ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବୋଲି କହୁ, ସେଠାରେ ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥ ପ୍ରଥମ ମହିଳା ମୁଖ୍ୟ ଅର୍ଥଶାସ୍ତ୍ରୀ ଭାବେ କାମ କରିଥିଲେ। ସହଜ ଭାଷାରେ କହିଲେ, ଯେମିତି ତୁମ ଘରେ ବାପା

0: ବାପା କିମ୍ବା ମା ହିସାବ କରନ୍ତି କେତେ ଟଙ୍କା ଖର୍ଚ୍ଚ ହେବ ଆଉ କେତେ ସଞ୍ଚୟ ହେବ। ଠିକ୍ ସେମିତି ବଡ଼ବାପା ଗୀତା ପୁରା ଦୁନିଆର ଦେଶଗୁଡ଼ିକୁ କହୁଥିଲେ ଯେ ସେମାନେ ନିଜର ଅର୍ଥବ୍ୟବସ୍ଥା କେମିତି ସୁଧାରିବେ। ଆଜି ସେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ପ୍ରଥମ ମହିଳା ଉପପରିଚାଳନା ନିର୍ଦ୍ଦେଶକ। ଏମିତି ବିଶିଷ୍ଟ ବ୍ୟକ୍ତିତ୍ୱର ଅଧିକାରିଣୀ ହେଉଛନ୍ତି ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥ। ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଆସ ଆଜି ଶୁଣିବା ବଡ଼ ଲୋକଙ୍କ କାହାଣୀ କ୍ରମରେ ଆଲୋଚନା ଅର୍ଥନୀତିଜ୍ଞ ଗୀତା ଗୋପୀନାଥ। ତମ ପାଇଁ ଆଲୋଚନା କରୁଛନ୍ତି ବଡ଼ବାପା ମିନତୀ ଦାସ।
1: ପିଲାମାନେ, ମହାନ ବ୍ୟକ୍ତିମାନଙ୍କର ଜୀବନ କେବଳ ଇତିହାସର ପୃଷ୍ଠାରେ ସୀମିତ ନୁହେଁ, ସେମାନଙ୍କର ଆଦର୍ଶ, କର୍ମ, ସଂଘର୍ଷ ଓ ସଫଳତା ଆଦି ଆମର ଜୀବନକୁ ଆଲୋକିତ କରିଥାଏ। ସେମାନଙ୍କର ଚିନ୍ତାଧାରା ଆମକୁ ସତ୍ୟ, ନିଷ୍ଠା, ପରିଶ୍ରମ ଏବଂ ମାନବ ସେବାର ପଥରେ ଆଗେଇ ଯିବାକୁ ପ୍ରେରଣା ଦିଏ, ଉତ୍ସାହିତ କରେ। ଏହି ଉଦ୍ଦେଶ୍ୟକୁ ନେଇ ଆମର ନିୟମିତ କାର୍ଯ୍ୟକ୍ରମ ବଡ଼ ମଣିଷଙ୍କ କଥା। ଏହି କାର୍ଯ୍ୟକ୍ରମରେ ଆମେ ଜାଣୁ ଦେଶ ଓ ବିଶ୍ୱର ବିଶିଷ୍ଟ ବ୍ୟକ୍ତିମାନଙ୍କର ଜୀବନ, ସେମାନଙ୍କର ଅବଦାନ ଓ ସମାଜ ପାଇଁ ସେମାନେ ଛାଡ଼ିଯାଇଥିବା ଅମୂଲ୍ୟ ବାର୍ତ୍ତା ସମ୍ପର୍କରେ। ତେବେ ଆସ ପିଲାଏ, ବଡ଼ ମଣିଷଙ୍କ କଥାକ୍ରମରେ ଆଜି ଜାଣିବା ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କର ଜୀବନ ସାଧନା ଓ ତାଙ୍କର ପ୍ରେରଣାଦାୟକ ଯାତ୍ରା ସମ୍ପର୍କରେ, ଯିଏ ନିଜର ପରିଶ୍ରମ, ମେଧା ଓ ଦୃଢ଼ ସଂକଳ୍ପ ବଳରେ ସାରା ବିଶ୍ୱରେ ଭାରତର ନାମକୁ ଗର୍ବର ସହ ଉଜ୍ଜ୍ୱଳ କରିଛନ୍ତି। ସେ ହେଉଛନ୍ତି ଆମର ପ୍ରିୟର ଗୀତା ଗୋପୀନାଥ। ଆନ୍ତର୍ଜାତିକ ସ୍ତରରେ ଜଣେ ଅଗ୍ରଣୀ ଭାରତୀୟ ଆମେରିକୀୟ ଅର୍ଥଶାସ୍ତ୍ରୀ ଭାବରେ ଗୀତା ଗୋପୀନାଥ ବିଶ୍ୱ ଅର୍ଥନୀତିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏକି ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ମୁଖ୍ୟ ଅର୍ଥଶାସ୍ତ୍ରୀ ଏବଂ ପ୍ରଥମ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର। ତାଙ୍କର ଶିକ୍ଷାଗତ ଯୋଗ୍ୟତା, ଗବେଷଣା ଏବଂ ନୀତି ନିର୍ଦ୍ଧାରଣ ପାଇଁ ସେ ସାରା ବିଶ୍ୱରେ ସମ୍ମାନିତ ହୋଇଛନ୍ତି। ତେବେ ପିଲାମାନେ, ତମେ ଜାଣିଛ କି ଏହି ଭାରତୀୟ ଆମେରିକୀୟ ଅର୍ଥଶାସ୍ତ୍ରୀ କେବେ, କେଉଁଠାରେ ଓ କାହାର କୋଳମଣ୍ଡନ କରିଥିଲେ ଓ କେଉଁଠାରୁ ସେ ତାଙ୍କର ଶିକ୍ଷା ଗ୍ରହଣ କରିଥିଲେ? ତେବେ ଆସ ଏବେ ଆମେ ଜାଣିବା ତାଙ୍କର ବାଲ୍ୟ ଜୀବନ ଓ ଶିକ୍ଷା ସମ୍ପର୍କରେ କିଛି। ଗୀତା ଗୋପୀନାଥ 1971 ମସିହା ଡିସେମ୍ବର ମାସ 8 ତାରିଖରେ ଭାରତର କଲିକତା ସହରରେ ଏକ ମାଲାୟାଲି ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ହେଉଛନ୍ତି ଟିଭି ଗୋପୀନାଥ ଓ ମାତା ଭିସି ବିଜୟଲକ୍ଷ୍ମୀ। ପିଲାଦିନେ ସେ କର୍ଣ୍ଣାଟକର ମହୀଶୂର ସହରରେ ରହୁଥିଲେ ଓ ସେଠାରେ ଥିବା ନିର୍ମଳା କନଭେଣ୍ଟ ସ୍କୁଲରେ ନିଜର ପ୍ରାଥମିକ ଓ ମାଧ୍ୟମିକ, ଯେଉଁଟାକୁ ଆଜି ଆମେ 10+2 କହୁଛେ, ଶିକ୍ଷା ସମାପ୍ତ କରିଥିଲେ। ପଢ଼ାଶୁଣାରେ ତାଙ୍କର ନିଷ୍ଠା ଏତେ ଦୃଢ଼ ଥିଲା ଯେ ସେ ଖେଳକୁଦ, ମୌଜ ମଜଲିସ୍କୁ କମ୍ ସମୟ ଦେଇ ପାଠ ପଢ଼ାରେ ମନୋନିବେଶ କରୁଥିଲେ। ତାଙ୍କର ପିତା ଟିଭି ଗୋପୀନାଥ ସବୁଜ ପରିବା ଦ୍ୱାରା ତାଙ୍କୁ ଗଣିତ ବୁଝାଉଥିଲେ, ଯାହା ତାଙ୍କର ସଂଖ୍ୟା ପ୍ରତି ଭଲ ପାଇବାକୁ ବଢ଼ାଇ ଦେଇଥିଲା। ପିଲାଏ, ଜାଣିଛ ଆଜିକାଲିର ପିଲାଙ୍କ ପରି ଗୀତା ଗୋପୀନାଥ ଛୋଟବେଳେ ଡାକ୍ତର କିମ୍ବା ଇଞ୍ଜିନିୟର ହେବାର ସ୍ୱପ୍ନ ଦେଖୁନଥିଲେ। ଆଜିକାଲି ଯାହାକୁ ଆମେ ପଚାରିବା ବଡ଼ ହେଲେ ତୁମେ କ'ଣ ହେବାକୁ ଚାହୁଁଛ, ସେ ସାଙ୍ଗେ ସାଙ୍ଗେ କହିବେ ଡାକ୍ତର କିମ୍ବା ଇଞ୍ଜିନିୟର, ଯେଉଁଟାକି ଗୀତା ଗୋପୀନାଥଙ୍କ ଜୀବନରେ ବ୍ୟତିକ୍ରମ ଥିଲା, ଭିନ୍ନ ଥିଲା। ସେ ବିଜ୍ଞାନ ପଢ଼ୁଥିଲେ ଏବଂ ଅର୍ଥନୀତି ବିଷୟରେ ତାଙ୍କର ବହୁତ କିଛି ଜ୍ଞାନ ମଧ୍ୟ ନଥିଲା। କିନ୍ତୁ 1990 ଯେତେବେଳେ ଭାରତ ଏକ ବଡ଼ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଲା, ସେତେବେଳେ ସେ ତାଙ୍କ ଜୀବନର ଦିଗକୁ ପରିବର୍ତ୍ତନ କରିଦେଇଥିଲେ। ଖବରକାଗଜରେ ବିଭିନ୍ନ ପ୍ରଶ୍ନଗୁଡ଼ିକ ଯଥା ଦେଶର ଅର୍ଥନୀତି କାହିଁକି ଦୁର୍ବଳ ହେଉଛି, ଲୋକଙ୍କ ଜୀବନ ଉପରେ ଏହାର ପ୍ରଭାବ କ'ଣ ପଡ଼ିବ, ଇତ୍ୟାଦି ପ୍ରଶ୍ନଗୁଡ଼ିକ ତାଙ୍କ ମନରେ ନୂଆ ଉତ୍ସାହ ସୃଷ୍ଟି କଲା। ଆଉ ସେ ସମୟରୁ ସେ ଅର୍ଥନୀତି ପଢ଼ିବାକୁ ନିଷ୍ପତ୍ତି ନେଲେ। ପରବର୍ତ୍ତୀ ସମୟରେ ସେ ଦିଲ୍ଲୀର ଲେଡ଼ି ଶ୍ରୀରାମ କଲେଜ ଫର୍ ୱିମେନ୍ରୁ 1992 ମସିହାରେ ଅର୍ଥଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ପରେ ଅର୍ଥାତ୍ 1994 ମସିହାରେ ସେ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ। ଏହାପରେ ସେ ଆମେରିକା ଯାଇ ୱାଶିଂଟନ୍ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଆଉ ଏକ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ। ପର ମୁହୂର୍ତ୍ତରେ ଗୀତା ଗୋପୀନାଥ ବିଶିଷ୍ଟ ଅର୍ଥଶାସ୍ତ୍ରୀ ବେନ୍ ବର୍ଣ୍ଣା।

ଓ କେନେଥ ରୋଗଙ୍କ ଦ୍ୱାରା ରୋଗଙ୍କ ତତ୍ତ୍ୱାବଧାନରେ ଗବେଷଣା କରି 2001 ମସିହାରେ ଆମେରିକାର ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟରୁ PhD ଉପାଧି ଲାଭ କରିଥିଲେ। ପିଲାମାନେ, ଇଏ ତ ଥିଲା ତାଙ୍କର ଶିକ୍ଷା ଦୀକ୍ଷା। ଆସ ଏବେ ଜାଣିବେ ତାଙ୍କର ବୃତ୍ତିଗତ ଜୀବନ ବିଷୟରେ। PhD ସାରିବା ପରେ 2001 ମସିହାରେ ଚିକାଗୋ ବିଶ୍ୱବିଦ୍ୟାଳୟର ବୁଥ୍ ସ୍କୁଲ ଅଫ୍ ବିଜନେସ୍ରେ ସେ ସହକାରୀ ପ୍ରଫେସର ଭାବେ ଯୋଗ ଦେଇଥିଲେ। 2005 ମସିହାରେ ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରର ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ। ଏହି ବିଶ୍ୱବିଦ୍ୟାଳୟରେ ତାଙ୍କର କାର୍ଯ୍ୟ, ନିଷ୍ଠା ଓ ଅବଦାନକୁ ତାଙ୍କୁ ଆନ୍ତର୍ଜାତିକ ଅର୍ଥନୀତି ଅବଦାନ ତାଙ୍କୁ ଆନ୍ତର୍ଜାତିକ ଅର୍ଥନୀତି ଓ ମାଇକ୍ରୋ ଇକୋନୋମିକ୍ସରେ ଜଣେ ବିଶେଷଜ୍ଞ ଭାବରେ ସ୍ଥାପିତ କରିପାରିଥିଲା। ଗୀତା ଗୋପୀନାଥଙ୍କର କ୍ୟାରିଅରର ସବୁଠାରୁ ବଡ଼ ମାଇଲଖୁଣ୍ଡ 2019 ମସିହାରେ ଆସିଥିଲା, କାରଣ ଏହି ସମୟରେ ସେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ IMF ମୁଖ୍ୟ ଅର୍ଥଶାସ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ ଓ ସେ ହେଉଛନ୍ତି ଏହି ପଦବୀ ଧାରଣ କରିଥିବା ପ୍ରଥମ ମହିଳା। ଏହି ପଦରେ ଥାଇ ସେ ବିଶ୍ୱ ଅର୍ଥନୀତିର ଗତିବିଧି, ବିଭିନ୍ନ ଦେଶର ଆର୍ଥିକ ସ୍ଥିତି ଓ ସେମାନଙ୍କର ସମସ୍ୟା ସମାଧାନ ପାଇଁ ମାର୍ଗଦର୍ଶନ କରିଥିଲେ। ଆଉ ଜାଣିଛ ପିଲାମାନେ, IMF ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସବୁଠାରୁ ବଡ଼ ଆହ୍ୱାନ ଥିଲା COVID-19 ମହାମାରୀ, ଯାହାକି କରୋନା ପିରିୟଡ୍ ଭାବରେ ଜନମାନସରେ ପରିଚିତ ଥିଲା। ଏହି ମହାମାରୀ ସମୟରେ ଯେତେବେଳେ ବିଶ୍ୱ ଅର୍ଥନୀତି ଗଭୀର ସଙ୍କଟ ଦେଇ ଗତି କରୁଥିଲା, ସେତେବେଳେ ସେ ବିଭିନ୍ନ ନୀତି ନିୟମ ପରାମର୍ଶ ମାଧ୍ୟମରେ ବିଶ୍ୱର ବିଭିନ୍ନ ଦେଶକୁ ସହାୟତା କରିଥିଲେ। ସେହି ଆର୍ଥିକ ସଙ୍କଟ ସମୟରେ ଆର୍ଥିକ ସ୍ଥିରତା ବଜାୟ ରଖିବା ପାଇଁ ସେ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରିଥିଲେ। ପରେ ପରେ ପିଲାମାନେ, ଅର୍ଥାତ୍ 2021 ମସିହାରେ IMF ବା ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପ୍ରଥମ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଭାବେ ତାଙ୍କର ପଦୋନ୍ନତି ହୋଇଥିଲା ଓ ସେ 2022ରୁ 2025 ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ଏବେ ପୁରସ୍କାର ଓ ସମ୍ମାନ। ପିଲାମାନେ, ଆମେ ଯେମିତି ଭଲ କାମ କଲେ ପୁରସ୍କାର ବା ପ୍ରଶଂସା ବା ସମ୍ମାନ ପାଇଥାଉ ଓ ଭୁଲ କଲେ ନିନ୍ଦା ଅପବାଦ ପାଇଥାଉ, ଠିକ୍ ସେହିପରି ଗୀତା ଗୋପୀନାଥଙ୍କୁ ତାଙ୍କର ଅବଦାନ ପାଇଁ ଅନେକ ସମ୍ମାନ ଓ ପୁରସ୍କାର ମଧ୍ୟ ମିଳିଛି। 2019 ମସିହାରେ ଭାରତ ସରକାରଙ୍କ ଦ୍ୱାରା ତାଙ୍କୁ ସମ୍ମାନଜନକ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରାଯାଇଥିଲା। 2018 ମସିହାରେ ତାଙ୍କୁ ଫରେନ୍ ପଲିସି ନାମକ ପତ୍ରିକାରେ ବିଶ୍ୱର TOP 100 ଗ୍ଲୋବାଲ ଥିଙ୍କର୍ସ ତାଲିକାରେ ସ୍ଥାନିତ କରାଯାଇଥିଲା। ଫେଭରେଟ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ତାଙ୍କୁ ଗ୍ରେଟ୍ ଇମିଗ୍ରାଣ୍ଟସ୍ ଭାବେ ସମ୍ମାନିତ କରାଯାଇଥିଲା। ଏମିତି ଅନେକ କିଛି। ଗୀତା ଗୋପୀନାଥ ତାଙ୍କ ଜୀବନରେ ଶିକ୍ଷା ଓ ଗବେଷଣାକୁ ବହୁତ ଗୁରୁତ୍ୱ ଦେଇଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବା ଓ ନୂତନ ଅର୍ଥନୈତିକ ଚିନ୍ତାଧାରା ଉପରେ କାର୍ଯ୍ୟ କରିବା ହେଉଛି ତାଙ୍କର ମୁଖ୍ୟ ଆଗ୍ରହ ଓ ଅଭ୍ୟାସ ମଧ୍ୟ। ଥରେ ଜଣେ ଛାତ୍ର ତାଙ୍କୁ ପଚାରିଲେ, ଆପଣଙ୍କର ସଫଳତାର ରହସ୍ୟ କ'ଣ? ଗୀତା ହସି କହିଲେ, ନିଜ ଉପରେ ବିଶ୍ୱାସ ରଖ, ପ୍ରଶ୍ନ ପଚାରିବାକୁ ଡର ନାହିଁ, ଶିଖିବା ବନ୍ଦ କର ନାହିଁ। ଏହି କାହାଣୀ ଆମକୁ ଶିଖାଏ ଯେ ସଫଳତା କେବେ ବଡ଼ ସହର କିମ୍ବା ବଡ଼ ପରିବାରର ଲୋକଙ୍କ ପାଇଁ ନୁହେଁ, ପରିଶ୍ରମ, ଜ୍ଞାନ ପ୍ରତି ଆଗ୍ରହ ଓ ଦୃଢ଼ ସଂକଳ୍ପ ଥିଲେ ଯେକୌଣସି ବ୍ୟକ୍ତି ବିଶ୍ୱମଞ୍ଚରେ ନିଜର ପରିଚୟ ସୃଷ୍ଟି କରିପାରିବ। ଗୀତା ଗୋପୀନାଥଙ୍କର ସଫଳତାର ମୂଳମନ୍ତ୍ର ହେଉଛି କଠିନ ପରିଶ୍ରମ, ନିରନ୍ତର ଅଧ୍ୟୟନ ଓ ପ୍ରତ୍ୟେକ ଜଟିଳ ବସ୍ତୁକୁ ଗଭୀର ଭାବରେ ବୁଝିବାର କ୍ଷମତା। ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେବାକୁ ଯାଇ ସେ କହିଛନ୍ତି, ଜୀବନରେ ବଡ଼ ବଡ଼ ସ୍ୱପ୍ନ ଦେଖିବା, ସମସ୍ୟାକୁ ସୁଯୋଗ ଭାବେ ନେବା, ଧୈର୍ଯ୍ୟର ସହ ନିରନ୍ତର ଅଧ୍ୟୟନ କରିବା ଇତ୍ୟାଦି ଇତ୍ୟାଦି। ପିଲାଏ, ଜଣେ ଭାରତୀୟ ମହିଳା ଭାବେ ସେ କେବଳ ଦେଶ ପାଇଁ ଗର୍ବର ବିଷୟ ନୁହନ୍ତି, ବରଂ ସମଗ୍ର ବିଶ୍ୱର ଯୁବପିଢ଼ି, ବିଶେଷ କରି ଛାତ୍ରଛାତ୍ରୀ ଓ ମହିଳାମାନଙ୍କ ପାଇଁ ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ। ତାଙ୍କର ଚିନ୍ତାଧାରା ଆମକୁ ବୁଝାଏ ଯେ ଦୃଢ଼ ଅର୍ଥନୀତି କେବଳ ଗୋଟିଏ ଦେଶର ସମୃଦ୍ଧି ନୁହେଁ, ବରଂ ସମଗ୍ର ବିଶ୍ୱର ସ୍ଥିରତା ଓ ଉନ୍ନତିର ମୂଳ ଆଧାର। ତାଙ୍କ ଜୀବନରୁ ଏହି ଶିକ୍ଷା ମିଳେ ଯେ କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବ ବଳରେ ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ବିଶ୍ୱସ୍ତରରେ ସର୍ବୋଚ୍ଚ ଶିଖରରେ ପହଞ୍ଚିପାରେ। ତେଣୁ ତାଙ୍କ ଜୀବନ ଓ କାର୍ଯ୍ୟରୁ ପ୍ରେରଣା ନେଇ ଆମେ ମଧ୍ୟ ନିଜ ନିଜ କ୍ଷେତ୍ରରେ

0: ଉତ୍କର୍ଷତା ଲାଭ ହାସଲ କରିବାକୁ ପ୍ରୟାସୀ ହେବା। ଧନ୍ୟବାଦ।
1: ଶୁଣିଲେ ତ ପିଲାଏ, ବଡ଼ ଲୋକଙ୍କ କାହାଣୀ କ୍ରମରେ ଆଲୋଚନା ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ତମ ପାଇଁ ଆଲୋଚନା କଲେ ବଡ଼ ଅପା ମିନତୀ ଦାସ। ପିଲାଏ, କୌଣସି ବି ଜିନିଷ ପ୍ରଥମେ କଠିନ ଲାଗିପାରେ, କିନ୍ତୁ ବାରମ୍ବାର ଚେଷ୍ଟା କଲେ ସବୁ ସହଜ ହୋଇଯାଏ। ବଡ଼ ଅପା ଗୀତା ପ୍ରମାଣ କରିଛନ୍ତି ଯେ ଝିଅମାନେ ଚାହିଁଲେ ଦୁନିଆର ସବୁଠାରୁ ବଡ଼ ପଦବୀରେ ପହଞ୍ଚି ପାରିବେ। ତାଙ୍କ କାହାଣୀରୁ ଆମେ ଶିଖିଲେ ଯେ ସ୍ୱପ୍ନ ଯେତେ ବଡ଼ ହେଲେ ବି ଯଦି ଆମ ମନରେ ଦୃଢ଼ ଇଚ୍ଛାଶକ୍ତି ଅଛି, ତାହେଲେ ଆମେ ଆକାଶର ସବୁଠାରୁ ଉଜ୍ଜ୍ୱଳ ତାରକା ହୋଇପାରିବା। ତେଣୁ ତୁମକୁ ଯେଉଁ ବିଷୟ ଭଲ ଲାଗୁଛି ସେଥିରେ ଧ୍ୟାନ ଦିଅ ଏବଂ ଆଗକୁ ବଢ଼। ଦେଖିବ ଭବିଷ୍ୟତରେ ବଡ଼ ଅପା ଗୀତା ଗୋପୀନାଥ ପରି ତମେମାନେ ମଧ୍ୟ ସମାଜରେ ଉଚ୍ଚ ପ୍ରତିଷ୍ଠିତ ହୋଇପାରିବ। ଏଥର କାର୍ଯ୍ୟକ୍ରମର ଶେଷରେ ଶୁଣିବା ଏହି ଗୀତଟି। ତୁମ ପାଇଁ ଗୀତଟିରେ କଣ୍ଠ ଦେଇଛନ୍ତି ଶିବରଞ୍ଜନୀ ଦାସ। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ ରଞ୍ଜିତ ଦାସ।

ଏ ଥିଲା କୁନି କୁନି ପିଲାଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି ଆକାଶବାଣୀ ସମ୍ବଲପୁର ସୁଗମ ସଙ୍ଗୀତରେ ଆଜି ମହମ୍ମଦ ସିକନ୍ଦର ଆଲମଙ୍କ କଣ୍ଠରେ ଶୁଣନ୍ତୁ ଏହି ଆଧୁନିକ ଗୀତ ରଚନା ସଫିକ ଅହମ୍ମଦ ସିଦ୍ଦିକୀ।

ଆରମ୍ଭ କରୁଛୁ ଶ୍ରୀକ୍ଷେତ୍ର ମାଥୁରୀ। ଆଜି ଏଥିରେ ରହିଛି ପୂଜାପଣ୍ଡା ସେବା ସମ୍ପର୍କରେ। ଆଲୋଚନା କରିଛନ୍ତି ରାମଚନ୍ଦ୍ର ପୂଜାପଣ୍ଡା।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ପୂଜାର କ୍ରମବିଧାନ ସୁଶୃଙ୍ଖଳ, ନିୟନ୍ତ୍ରିତ ଓ ଶାସ୍ତ୍ରସମ୍ମତ। ଏଠାରେ ବୈଦିକ କର୍ମକାଣ୍ଡରୁ ଆରମ୍ଭ କରି ଶାବର ସମର୍ପଣ ବିଧାନ ପର୍ଯ୍ୟନ୍ତ ସୁନୀତି ଓ ରୀତି ପ୍ରଚଳିତ। ସେଇଥିପାଇଁ ତ ପ୍ରଭୁଙ୍କର ପୂଜାବିଧି ଖୁବ୍ ଜଟିଳ ଓ ବ୍ୟାପକ। ଗୋପାଳାର୍ଚ୍ଚନା ବିଧି, ନୀଳାଦ୍ରିନାଥ ପୂଜାବିଧି, ଦୁର୍ଗୋତ୍ସବ ଚନ୍ଦ୍ରିକା, କ୍ରମଦୀପିକା ଆଦି ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କର ପୂଜାବିଧି ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।

0: ଶ୍ରୀମନ୍ଦିରରେ ତିନି ଜଣ ପୂଜକ ଏକ ସମୟରେ ରତ୍ନସିଂହାସନରେ ସପ୍ତଧା ମୂର୍ତ୍ତିଙ୍କର ପୂଜା କରିଥାନ୍ତି। ଜଣେ ପୂଜାପଣ୍ଡା ପ୍ରଭୁ ଜଗନ୍ନାଥଙ୍କ ସହିତ ସୁଦର୍ଶନ, ଲକ୍ଷ୍ମୀ, ସରସ୍ୱତୀ ଏବଂ ନୀଳମାଧବଙ୍କର ପୂଜା କରିଥାନ୍ତି। ଆଉ ଦୁଇ ଜଣ ପୂଜାପଣ୍ଡା ବଳଭଦ୍ର, ସୁଭଦ୍ରାଙ୍କର ପୂଜା କରନ୍ତି। ଚତୁର୍ଥ ପୂଜାପଣ୍ଡା ଜଣକ ଶ୍ରୀମନ୍ଦିରରେ ପ୍ରତ୍ୟହ ସୂର୍ଯ୍ୟ ପୂଜା ତଥା ଦ୍ୱାରପାଳ ପୂଜା କରନ୍ତି। ଠାକୁରମାନଙ୍କ ପୂଜା ପଦ୍ଧତି ଏବଂ ପୂଜାପଣ୍ଡାମାନଙ୍କର ସେବା ପୂଜା ହେଉଛି ଆଜିର ଆମର ଆଲୋଚନାର ବିଷୟ। ଏ ସମ୍ପର୍କରେ ଆଲୋଚନା କରିବେ ଶ୍ରୀ ରାମଚନ୍ଦ୍ର ପୂଜାପଣ୍ଡା।
1: ପ୍ରଭୁ ଶ୍ରୀ ବିଷ୍ଣୁଙ୍କୁ ପାଇବା ପାଇଁ ପୁରାଣ ଇତିହାସମାନଙ୍କରେ ବର୍ଣ୍ଣନା କରାଯାଇଛି ଯେ ସତ୍ୟଯୁଗରେ 16,000 ତପସ୍ୱୀ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ସତ୍ୟଯୁଗର ପ୍ରଭାବ ଯୋଗୁଁ 4,000 ତପସ୍ୱୀ ଉଦ୍ଧାର ପାଇଥିଲେ। ଅବଶିଷ୍ଟ ଯେଉଁ 12,000 ବା 12,000 ତପସ୍ୱୀ ରହିଥିଲେ ସେ ତ୍ରେତୟା ଯୁଗରେ ପ୍ରଭୁଙ୍କର ଅଙ୍ଗସଙ୍ଗ ଲାଭ କରି ଜାମ୍ବବ, ହନୁମାନ ଏବଂ ବାନର ସେନା ଭାବରେ ମଧ୍ୟ ଉଦ୍ଧାର ପାଇଲେ। ସେମାନଙ୍କ ମଧ୍ୟରେ ଅବଶିଷ୍ଟ ଯେଉଁ 8,000 ରହିଲେ ସେ 8,000 ତପସ୍ୱୀମାନଙ୍କ ମଧ୍ୟରେ 4,000 ଭଗବାନଙ୍କର ଦେବକୀ, ବସୁଦେବ, ନନ୍ଦ, ଯଶୋଦା ଏବଂ ଅନ୍ୟାନ୍ୟ ଗୋପିକା ଏବଂ ଦାମ ସୁଦାମ ପ୍ରଭୃତି ସଖା ଭାବରେ ଆବିର୍ଭାବ ଭଗବାନଙ୍କ ପାଖରେ ଲୀନ ହେଲେ। ପରବର୍ତ୍ତୀ ଯୁଗରେ ଯେଉଁ 4,000 ରହିଲେ କଳିଯୁଗ ପାଇଁ ସେମାନଙ୍କ ମଧ୍ୟରେ ଏହି ସେବାୟତମାନେ ପୁରାଣ ଇତିହାସ ଅନୁସାରେ ସେମାନେ ଭଗବାନଙ୍କର ଅଙ୍ଗସଙ୍ଗ ଲାଭ କରି ଉଦ୍ଧାର ପାଇବା ପାଇଁ ସେବକୂଳ ଭାବରେ ଜନ୍ମିଛନ୍ତି। ସେହି ସେବକମାନଙ୍କ ମଧ୍ୟରେ ମୁଖ୍ୟତଃ ପୂଜାପଣ୍ଡା ସେବା ହେଉଛି ଅନ୍ୟତମ। କାହିଁକି ସେବାର ଉତ୍କର୍ଷ ମଧ୍ୟରେ ଦୁଇଟି ସେବାୟତ ପ୍ରଭୁଙ୍କର ଅଙ୍ଗ ଲାଗି ସବୁ ଭାବରେ ସ୍ୱୀକୃତି ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରେ ପୂଜାପଣ୍ଡା ଏବଂ ପୁଷ୍ପାଳ।

ହେଉଛନ୍ତି ପ୍ରଧାନ ସେବକ ଭାବରେ ଗଣତି ହୋଇଥାନ୍ତି। କାରଣ ଅନ୍ୟାନ୍ୟ ସମସ୍ତ ସେବା ଯଦି ଚ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରହିଥାଏ, କିନ୍ତୁ ଏ ସମସ୍ତ ସେବା ଗୁଡ଼ିକ ପୂଜା ପଣ୍ଡା ଏବଂ ସିଙ୍ଗାରୀଙ୍କ ସାହାଯ୍ୟ କରିବା ପାଇଁ ରହିଥାଏ।

ଅନ୍ୟାନ୍ୟ ଜଗନ୍ନାଥଙ୍କର ସେବକମାନେ ଶାଢ଼ୀ ବନ୍ଧିଲା ପରେ ବା ଅନୁମତି ପାଇଲା ପରେ ସେମାନେ ପଟ୍ଟଋଷି ମହାପ୍ରଭୁଙ୍କ ଅନୁମତି କ୍ରମେ ସେବା କରିଥାନ୍ତି। କିନ୍ତୁ ଜଣେ ପୂଜା ପଣ୍ଡା ହେବାକୁ ହେଲେ ପ୍ରଥମେ ସେ ବିବାହ କରି ତା'ର ଗୃହସ୍ଥ ଜୀବନ ଆଗ ପ୍ରଥମେ କରିବ, ତାପରେ 1200 ବିଶିଷ୍ଟ ଗୋଟିଏ ପୂଜା ପୁସ୍ତକ ଅଛି ଜଗନ୍ନାଥଙ୍କ ପୂଜା, ତାକୁ ସେ ମୁଖସ୍ଥ କରି ସମଗ୍ର ପୂଜା ପଣ୍ଡା ପଣ୍ଡିତ ସଭା ମୁକ୍ତିମଣ୍ଡପ ପଣ୍ଡିତ ସଭା ରାଜାଙ୍କ ଉପସ୍ଥିତିରେ ସେ ପରୀକ୍ଷା ଦେଇଥାଏ। ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେଲା ପରେ ସମସ୍ତ ନିଯୋଗମାନଙ୍କ ସ୍ୱୀକୃତି ଏବଂ ଭିତର୍ଚ୍ଚ ମହାପାତ୍ର ପଟ୍ଟଯୋଶୀ ମହାପାତ୍ରଙ୍କ ଅନୁମତି କ୍ରମେ ତାକୁ ପ୍ରଶାସନ ଶାଢ଼ୀ ବନ୍ଧିବାକୁ ବା ପୂଜା କରିବାକୁ ଅନୁମତି ଦିଅନ୍ତି। ସେହି ଅନୁମତି କ୍ରମେ ଜଣେ ପୂଜା ପଣ୍ଡା ଶାଢ଼ୀ ବନ୍ଧାନ୍ତି। ପୂର୍ବତନ 1000 ବର୍ଷ ତଳେ ଯେଉଁଭଳି ମୁନି ଋଷିମାନେ ଚଳୁଥିଲେ ସେହିଭଳି ଆଚରଣ ବ୍ୟବହାର କରିବାକୁ ପଡ଼ିଥାଏ। ମୁଣ୍ଡରେ ଗୋଖରାକୃତି ଚୁଟି ଏବଂ ବସ୍ତ୍ର ସିଲେଇ ନଥିବା ବସ୍ତ୍ର ପ୍ରଭୃତି ପରିଧାନ କରିବାକୁ ପଡ଼େ ଏବଂ ପୂର୍ବତନ ଯେଭଳି ଋଷିମୁନିମାନେ ସନ୍ଧ୍ୟା ଗାୟତ୍ରୀ ତର୍ପଣ ପ୍ରଭୃତି ପ୍ରତ୍ୟହ ନିତ୍ୟକର୍ମ ସେଗୁଡ଼ା କଲେ ଜଣେ ପୂଜା ପଣ୍ଡା ଭାବରେ ପ୍ରଭୁଙ୍କର ପୂଜା କରିବା ପାଇଁ ଯୋଗ୍ୟ ହୋଇଥାଏ।

0: ଶ୍ରୀମନ୍ଦିରରେ ପାଞ୍ଚ ଥର ଧୂପ ପୂଜା ଅନୁଷ୍ଠିତ ହୁଏ। ଏହି ପୂଜାରେ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣଙ୍କ ସହିତ ଅଭେଦ ଚିନ୍ତା କରାଯାଇ ଗୋପୀଜନ ବଲ୍ଲଭ ରୂପରେ ପୂଜା କରାଯାଏ। ସେ ଦଶାକ୍ଷରୀ ଅଷ୍ଟାକ୍ଷରୀ ଗୋପାଳ ମନ୍ତ୍ରରେ ପୂଜା ପାଆନ୍ତି। ବଳଦେବଙ୍କୁ ଦ୍ୱାଦଶାକ୍ଷର ବାସୁଦେବ ମନ୍ତ୍ରରେ ପୂଜା କରାଯାଏ, ତେଣୁ ସେ ବାସୁଦେବ ରୂପରେ ପୂଜା ପାଆନ୍ତି। ସୁଭଦ୍ରା ମା ଭୁବନେଶ୍ୱରୀ ମନ୍ତ୍ରରେ ପୂଜିତ ହୁଅନ୍ତି, ତାଙ୍କୁ ଦେବୀ ସୂକ୍ତରେ ମଧ୍ୟ ପୂଜା କରାଯାଏ। ସୁଦର୍ଶନଙ୍କ ପୂଜା ପାଇଁ ସପ୍ତାକ୍ଷର ସୁଦର୍ଶନ ମନ୍ତ୍ର ବ୍ୟବହାର କରାଯାଏ।
1: ପ୍ରତିଦିନ ଜଗନ୍ନାଥଙ୍କ 36 ଜଣ ସେବାୟତ ନିଯୁକ୍ତି ଥାଆନ୍ତି, ତା ଭିତରେ 3 ଜଣ ପୂଜା ପଣ୍ଡା ପ୍ରଭୁଙ୍କର ପୂଜା କରିବା ପାଇଁ ଉଦ୍ଦିଷ୍ଟ ହୋଇଥାନ୍ତି। ସେହି 3 ଜଣ ପୂଜା ପଣ୍ଡାମାନଙ୍କ ମଧ୍ୟରେ ଜଣେ ହୋମପାଳିଆ ଭାବରେ ଗଣିତ ହୁଅନ୍ତି। ସେହି ହୋମପାଳିଆ ପ୍ରଥମେ ଆଗ ରୋଷ ହୋମ ସୂର୍ଯ୍ୟ ପୂଜା ଦ୍ୱାରପାଳ ପୂଜା କରିବା ପରେ ପ୍ରଭୁଙ୍କର ବଲ୍ଲଭ ଭୋଗ କରନ୍ତି। ବଲ୍ଲଭ ପରେ ଧୂପ, ଧୂପ ପରେ ଭୋଗମଣ୍ଡପ, ତାପରେ ମଧ୍ୟାହ୍ନ ଧୂପ, ତାପରେ ପୁନଶ୍ଚ ଯଦି ଆବଶ୍ୟକ ହୁଏ ପଛ ଭଣ୍ଡ, ଏହାପରେ ଜଗନ୍ନାଥଙ୍କ ସନ୍ଧ୍ୟା ଧୂପ ଏବଂ ବଡ଼ସିଙ୍ଗାର, ଏ ପ୍ରତିଦିନର କାର୍ଯ୍ୟ ପୂଜା ପଣ୍ଡାମାନଙ୍କର ଥାଏ। ଏତଦ୍ ବ୍ୟତୀତ ଦ୍ୱାଦଶ ଯାତ୍ରା ଏବଂ ଜନ୍ମକର୍ମ ଗୁଡ଼ିକ ମଧ୍ୟ ପୂଜା ପଣ୍ଡାମାନେ କରିଥାନ୍ତି। ନୃସିଂହ ଜନ୍ମ, ବାମନ ଜନ୍ମ, ରାମ ଜନ୍ମ ଏବଂ କୃଷ୍ଣ ଜନ୍ମ, ବଳଭଦ୍ର ଜନ୍ମ, ଏ ସମସ୍ତ ଜନ୍ମକର୍ମ ଗୁଡ଼ିକ ଏବଂ ରୁକ୍ମିଣୀହରଣ ପ୍ରଭୃତି ବିବାହ କର୍ମ, ଯେତକ ପୂଜା, ମହାସ୍ନାନ ଏବଂ ଅଭିଷେକ କାର୍ଯ୍ୟ, ପ୍ରତିଷ୍ଠା ପ୍ରଭୃତି ଜଗନ୍ନାଥଙ୍କ ମନ୍ଦିରରେ ଅନେକ

କାର୍ଯ୍ୟ ଯେତେ ପୂଜା ସମ୍ବନ୍ଧୀୟ କାର୍ଯ୍ୟ ଗୁଡ଼ିକ ପୂଜା ପଣ୍ଡାମାନେ କରିଥାନ୍ତି। ଏଇ ଜଗନ୍ନାଥଙ୍କର ପୂଜା ଭିତରେ ତିନୋଟି ଷୋଡ଼ଶୋପଚାର ପୂଜା ଏବଂ ତିନୋଟି ପଞ୍ଚୋପଚାର ପୂଜା ପ୍ରାୟତଃ ପ୍ରତିଦିନ କରାଯାଇଥାଏ। ଗୋଟିଏ ଷୋଡ଼ଶୋପଚାର ପରେ ଗୋଟିଏ ପଞ୍ଚୋପଚାର ପୂଜା କରାଯାଏ। ଏକାଠି ତିନୋଟି ପଞ୍ଚୋପଚାର ପୂଜା ବା ତିନୋଟି ଷୋଡ଼ଶୋପଚାର ପୂଜା

ପ୍ରଭୁଙ୍କର ପ୍ରତିନିଧି ବା ଚଳନ୍ତି ପ୍ରତିମା ବାହାରନ୍ତି, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଯେଉଁ ଆଜ୍ଞାମାଳ ଆବଶ୍ୟକ ପଡ଼େ ସେ ଆଜ୍ଞାମାଳ ଗୁଡ଼ିକ ପୂଜାପଣ୍ଡାମାନେ ଦେଇଥାନ୍ତି। ସେ ଯାତ୍ରା ସମୟରେ ଅଧିକା ଚନ୍ଦନ ଯାତ୍ରା ସମୟରେ ଜଗନ୍ନାଥଙ୍କ ସହିତ ଜଣେ ପୂଜାପଣ୍ଡା ବା ପ୍ରଭୁଙ୍କ ସହିତ ପୂଜାପଣ୍ଡା ଯାଇ ବିଭିନ୍ନ ପନ୍ତିଭୋଗ ଗୁଡ଼ିକ ସାରିଥାନ୍ତି ଏବଂ ଚନ୍ଦନ ଯାତ୍ରାରେ ମାଣ୍ଡୁଅ ଭୋଗ ଏବଂ ଖୈକରା ଭୋଗ ଏଗୁଡ଼ିକ ମଧ୍ୟ ପୂଜାପଣ୍ଡାମାନେ କରିଥାନ୍ତି। ରଥ ଉପରେ ଜଗନ୍ନାଥଙ୍କର ଯେମିତି ପୂର୍ବବତ୍ ପ୍ରତ୍ୟହ କାର୍ଯ୍ୟକ୍ରମ ହୋଇଥାଏ ମନ୍ଦିରରେ, ସେହିଭଳି ରଥରେ ମଧ୍ୟ ପ୍ରତ୍ୟହ ମହାସ୍ନାନ, ଧୂପ, ଦୀପରଧୂପ ଏବଂ ବଡ଼ଶିଙ୍ଗାର ଏସବୁ ମଧ୍ୟ ନୀତି ସମାହିତ ହୋଇଥାଏ। ଶ୍ରୀଗୁଣ୍ଡିଚା ଦିନ ପ୍ରଥମେ ପ୍ରଭୁଙ୍କର ଅବକାଶ ପ୍ରଭୃତି ନୀତି ସରିବା ପରେ ଜଗନ୍ନାଥଙ୍କର ଗୋପାଳ ବଲ୍ଲଭ ଏବଂ ଧୂପ ଏକତ୍ର ସମାହିତ ହୋଇଥାଏ। ଏହାପରେ ଜଗନ୍ନାଥଙ୍କର ମଙ୍ଗଳାର୍ପଣ ପୂଜାପଣ୍ଡାମାନେ କରିଥାନ୍ତି। ସେ ମଙ୍ଗଳାର୍ପଣ ସରିଲା ପରେ ପ୍ରଭୁ ପହଣ୍ଡି ବିଜେ କରି ରଥ ଉପରକୁ ଯାଇଥାନ୍ତି।

0: ଅନ୍ୟ ମନ୍ଦିରମାନଙ୍କରେ ସାଧାରଣତଃ ଷୋଡ଼ଶ ଉପଚାରରେ ପୂଜା ହୋଇଥାଏ, କିନ୍ତୁ ଶ୍ରୀମନ୍ଦିରରେ ଯେଉଁମାନଙ୍କ ପୂଜା ପଦ୍ଧତିରେ ବତ୍ରିଶ ଉପଚାର ପୂଜାବିଧି ରହିଛି। ଏହି ବତ୍ରିଶ ଉପଚାରମାନ ହେଲା ଆସନ, ସ୍ୱାଗତ, ପାଦ୍ୟ, ଅର୍ଘ୍ୟ, ମଧୁପର୍କ, ପୁନରାଚମନ, ସ୍ନାନ, ବସ୍ତ୍ର, ଉପବୀତ, ଉତ୍ତରୀୟ, ଆଭରଣ, ଗନ୍ଧ, ପୁଷ୍ପ, ଆବରଣ, ଘଣ୍ଟା, ଧୂପ, ଦୀପ, ପୁଷ୍ପାଞ୍ଜଳି, ପାଦ୍ୟ, ଆଚମନ, ନୈବେଦ୍ୟ, ଅସନମ, ନିରାଜନ, ଜଳଧାରା, ତାମ୍ବୁଳ, ଦୁର୍ବା, ଅକ୍ଷତ, ବିଲୋମାର୍ଘ୍ୟ, ନମସ୍କାର, ସ୍ତୁତି, କର୍ପୂରବର୍ତ୍ତିକା ଏବଂ ନିରାଜନ। ଏହି ବତ୍ରିଶ ଉପଚାରରେ ଗୋଟିଏ ଉପଚାର ଦୁଇ ବା ତିନି ଥର ବ୍ୟବହାର କରାଗଲେ ମଧ୍ୟ ତାହା ଏକ ଉପଚାରରେ ଗଣନା କରାନଯାଇ ଯେତେ ଥର ବ୍ୟବହୃତ ହୁଏ ସେତେ ଥର ଗଣନା କରାଯାଇଥାଏ। ଶ୍ରୀଜଗନ୍ନାଥଙ୍କ ନିକଟରେ ପାଞ୍ଚ ଥର ଧୂପ ପୂଜା ହୋଇଥାଏ, ଯଥା ଗୋପାଳ ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଏବଂ ବଡ଼ସିଂହାର ଧୂପ। ଗୋପାଳ ବଲ୍ଲଭ ପଞ୍ଚ ଉପଚାରରେ ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ଷୋଡ଼ଶ ଉପଚାରରେ, ବଡ଼ସିଂହାର ଧୂପ ପଞ୍ଚ ଉପଚାରରେ ପୂଜା କରାଯାଇଥାଏ।
1: ପୂଜାପଣ୍ଡା ସେବକମାନଙ୍କ ଚାରିତ୍ରିକ ଲକ୍ଷଣ ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି। ଏହି ଶାସ୍ତ୍ରମାନଙ୍କରେ ପୂଜାପଣ୍ଡାମାନଙ୍କ ଲକ୍ଷଣ ସମ୍ପର୍କରେ କୁହାଯାଇଛି ଯେ ସେମାନେ ଧର୍ମଶୀଳ, ତ୍ରିକାଳ ସ୍ନାୟୀ, ପରାନ୍ନ ପରିତ୍ୟାଗୀ, ବିଦ୍ୟାବାନ, ବେଦ ବେଦାଙ୍ଗ ବେତା, ସତ୍ୟବାଦୀ, ଜିତକ୍ରୋଧୀ, ନୀତିଜ୍ଞ ତଥା ଗୋପାଳ, ଭୁବନେଶ୍ୱରୀ, ନାରାୟଣ, ଜଗନ୍ନାଥ, ସୁଦର୍ଶନ, ବଳଦେବ, ମହାଲକ୍ଷ୍ମୀ, ସରସ୍ୱତୀ, ଦୁର୍ଗା, ନୃସିଂହ, ରବି, ଗଣେଶ, ହନୁମାନଙ୍କର ମନ୍ତ୍ରକୁଶଳୀ। ସେମାନଙ୍କର ଏହି ନିରଭିମାନ ତପସିଦ୍ଧ ପ୍ରଭୁ ସେବା ଓ ପୂଜା ମଧ୍ୟରେ ଅନାବିଳ ପ୍ରେମ ଓ ହାର୍ଦ୍ଦିକ ଅନୁରକ୍ତି ପ୍ରକାଶିତ ହୋଇଥାଏ। ଏହି ହେଉଛି ମହାପ୍ରଭୁଙ୍କ ପୂଜାପଣ୍ଡା ସେବାର ବିଶେଷ ଲକ୍ଷଣ।

0: ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ପୂଜାପଣ୍ଡା ସେବା ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରିଥିଲେ ରାମଚନ୍ଦ୍ର ପୂଜାପଣ୍ଡା। ପ୍ରଯୋଜନା ଗୋଲୁକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶ।
1: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସୁଗମ ସଙ୍ଗୀତ। ପ୍ରଥମେ ପ୍ରଫୁଲ୍ଲ କୁମାର ମଙ୍ଗଳଙ୍କ କଣ୍ଠରେ ଏହି ଛାନ୍ଦଟି ଶୁଣନ୍ତୁ, ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଲେଖନୀରୁ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: ଏଥର ଦୀପ୍ତିରେଖା ମହାପାତ୍ରଙ୍କ କଣ୍ଠରେ ଏହି ଛାନ୍ଦଟି ଶୁଣନ୍ତୁ, ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ଆଉ ଏକ ରଚନା।

କାର୍ଯ୍ୟକ୍ରମ ଶେଷରେ ସନ୍ତୋଷ କୁମାର ଦାସଙ୍କ କଣ୍ଠରେ ଏହି ପଲ୍ଲୀ ଗୀତଟି ଶୁଣନ୍ତୁ। ଗୀତ ରଚନା କ୍ଷୀରୋଦ ଚନ୍ଦ୍ର ପୋଥାଳ।

ଶୁଣୁଥିଲେ ସୁଗମ ସଙ୍ଗୀତ ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନା ମମତା ପଣ୍ଡା। ଏହି କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତ ଶୁଣିବା ପାଇଁ ଆମ ପାଖକୁ ଫୋନ୍ କରନ୍ତୁ 06632411240 ଏବଂ 06632411231 ନମ୍ବରରେ। ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।
1: ହଁ ଆଜ୍ଞା, ମୁଇଁ ମୁରଲି ମେର କହୁଥିଲି, ଗ୍ରାମ ପୋଷ୍ଟ ବରଗଡ଼, ଜିଲ୍ଲା ବରଗଡ଼ରୁ।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ଆମେ ସ୍ୱାଗତ କରୁଛୁ ଆଜ୍ଞା।
1: ହଁ ଆଜ୍ଞା,
0: ଆଉ କାଣା ବୁନାବୁନି ଚାଲିଛି ଆପଣଙ୍କର?
1: ଚାଲିଛି ଆଜ୍ଞା, ଗୋଟେ ଗୁଲାପ ଟିକେ ଏନ୍ଟେ ଚାଲିଛି ଆଜ୍ଞା, ମାଛ ଧଡ଼ିର।
0: ମାଛ ଧଡ଼ିଛି ବକ୍ସ ପେଟର୍ନ ଭିତରେ ଗୁଲାପ କେଁ?
1: ପହଲା
0: କହୁନ, ଆଜି କେନ୍ ଗୀତ ଶୁନମା?
1: ଆଜି ଶୁନମା ପଥର କି ସନମ କଥା ଜିତର ଗୀତଟେ ଶୁନମା।
0: ପଥର କି ସନମ ର କେନ୍ଟା ଶୁନମା ଆଜ୍ଞା?
1: ମହମ୍ମଦ
0: ରଫି ତା ଟାଇଟିଲ ସଙ୍ଗଟା ଗାଇଛନ୍। ପ୍ରକୃତରେ ଆମର ଟାଏ ଡାଏଟ ଆଇଛନ୍ ତ ବହୁତ ପ୍ରସାର ପ୍ରଚାର ହେଇଗଲାନ ଇହାଦେ ଆଜ୍ଞା।
2: ଆପଣ ଯେଉଁ ବ୍ୟକ୍ତିଙ୍କ ସହିତ କଥା ହେଉଛନ୍ତି,
0: ହ୍ୟାଲୋ ହ୍ୟାଲୋ
1: ହଁ
0: ନମସ୍କାର ଆଜ୍ଞା, ଦେବରାଜ ଭାଇ ଆପଣ ତ ଆମର ରେଗୁଲାର କଲର, ଆପଣ ଅଲଗା ଫୋନ କଲେ ସିନା କଥା ହେମା।
1: ଅଲଗା ଫୋନ ତ ନାଇଁ ଲାଗବାର, କେତେ ଦିନ ଟ୍ରାଏ କରୁଛୁ ସବୁଦିନ।
0: ନାଇଁ ନାଇଁ ଲାଗବା ଯେ ନାଇଁ ଲାଗବା କେଁ, ବୋଲେ ଆମେ କାଣ ହେସି କି ଗୁଟେ ଭାଇର ସଙ୍ଗେ ଥରେ କଥା ହେଲେ ଆଉ ଜଣଙ୍କ ସଙ୍ଗେ ଥରେ କଥା ହେଲେ ଆମକୁ ବି ଭଲ ଲାଗ୍ସି। ଦୁଇ ନମ୍ବରରେ ଆପଣଙ୍କର ପସନ୍ଦର ଗୀତ ଆଜ୍ଞାର ପସନ୍ଦର ଗୀତ ଅଲଗା ଅଲଗା ଶୁନମା, ବୋଲେ ଆମର ଶ୍ରୋତା ମାନେ ବି
1: ବହୁତ ଟ୍ରାଏ କରୁଛୁ, ବହୁତ ସାରା କରୁଛୁ
0: ବେଲେ ସେଥିର ଲାଗି ଆଜ୍ଞା ଲାଗବା ଯେ ବଢିଆ। ଆଉ କେନ୍ତା ଅଛନ୍ ଆପଣ କହୁନ? ଭଲ ଅଛନ୍ ତ? ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ସବୁ, ମତାମତ ଦଉନ୍, ଚିଠି ଦଉନ୍, ଆମେ ଫେର ଆପଣଙ୍କର ପସନ୍ଦରେ ଫେର କାର୍ଯ୍ୟକ୍ରମ ବନାମା। କାଁକରି ଆମର ଦୁଇଥର ଚେଞ୍ଜ ହେସି ଆମର କାର୍ଯ୍ୟସାରଣୀ, ସେତିକି ବେଳେ ଆପଣମାନଙ୍କର ମତାମତ ନେଇକରି ଆମେ କାର୍ଯ୍ୟକ୍ରମ ବନାସୁଁ ଆଜ୍ଞା। ଏବେ ତ ବହୁତ ନୂଆ ନୂଆ କାର୍ଯ୍ୟକ୍ରମ ଇଣ୍ଟ୍ରୋଡ୍ୟୁସ୍ ହେଇଯାଇଛି, ନୂଆ ନୂଆ ଆର୍ଟିଷ୍ଟ ପଲେ ଆଇଛନ୍ କାର୍ଯ୍ୟକ୍ରମ ମାନକେ, ସେ ସବୁ ଶୁନୁନ୍। ଆଉ ଆଜ୍ଞା ବହୁତ ବଢିଆ ଗୀତଟେ ବାଛିଛନ୍ ତ ଶୁନମା ଆଜ୍ଞା, ସମସ୍ତେ ମିଶିକିରି ଗୀତଟା।
2: ହ୍ୟାଲୋ ହ୍ୟାଲୋ ନାନୀ ନମସ୍କାର।
0: ନମସ୍କାର। ଠିକ ଅଛି, ଆପଣ ଜୁଡି ହେଲେ ଲାଗବା ଯେ ଫେର ଚେଷ୍ଟା କରୁନ୍, ଦେଖବେ ଫେର ଲାଗବା।
2: ନାନୀ ଚେଷ୍ଟା କରୁଛୁ, ସେ ଭାଇ ଯେନ୍ତା ଇହାରି କହୁଛନ୍ ନାଇଁ ଲାଗବା ନାନୀ, ବହୁତ ପୁରା ବହୁତ ବିଜି, ଘଣ୍ଟେ ପୁରା କିଛି କାମ ଘର ନାଇଁ କରି କରି ଲାଗିଥିଲେ ବି ନାଇଁ ଲାଗବା ଲାଷ୍ଟ କେ, ତାପରେ ମନ ଦୁଃଖ କରି କରି ଫେର କାମରେ ଲାଗୁଛୁ। ତ ଆଜି ଯେହେତୁ ଜୁଡି ହେଇଯାଇଛେ ନାନୀ,
0: ହଁ କେନ୍ତା ଭଲ ଅଛନ୍ ତ?
2: ହଁ ଭଲ ଅଛେ ନାନୀ।
0: ଏଛେନ୍ ଖରା ଟିକେ ତ କମିଗଲା, ଯାହା ବି ହଉ ଶୀତଳ ଷଷ୍ଠୀ ସଲେ ବର୍ଷା ହେବା, ଧରା ଶୀତଳ ହେବା,
2: ଶୀତଳ ଷଷ୍ଠୀ ସଲେ

0: when women are concerned, all unhappened things can be happened. ମାନେ ଯେତେବେଳେ ଗୋଟେ ନାରୀଟେ ସଚେତନ ହେଇଯିବା, ଇଏ ହେବାର କାମ ବି ହୋଇଯିବା, ଏଇଟା ପୁରୀ ଫୁଲ ଗ୍ୟାରେଣ୍ଟି ହେ, 100% ଗ୍ୟାରେଣ୍ଟି ହେ।
1: ଆମର ଶାସ୍ତ୍ର ଉପରେ କହିଛେ, ଯତ୍ର ପୂଜ୍ୟସ୍ତେ ନାରୀ ମାନେ ଯେନ ପୂଜା ପାଏସନ୍, ସେନ ହିଁ ଶାନ୍ତି ଶକ୍ତି ଥିସି। ଠିକ ଅଛି ଆଜ୍ଞା, ଆପଣ ତ କହିଦେଲେ, ଆଉ ଗୀତ ତ ବାଜିଲା ନା ଆମର ବ୍ୟାଗ୍ରେ। ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମ ଥି ରାଧାକାନ୍ତ ଭାଇଙ୍କୁ ଆମେ ତାମାନେ ଭଗବାନ ପ୍ରାର୍ଥନା କରୁଛୁଁ, ତାଙ୍କୁ ବହୁତ ଜଲ୍ଦି ଜୀବନ ସାଥୀ ମିଲୁ, ଆଉ ଆମେ ଜଲ୍ଦି ଯାଇକରି ତାଙ୍କର ତାମାନେ ଭୁଜି ଖାଇମୁ। ଠିକ ଅଛି ଆଜ୍ଞା, ଆଜ୍ଞା ବାଜଲାନ ପଛାଡ଼େ ଗୀତ ତ ଆମେ ସୁମା ଗୀତଟା। ଆଜ୍ଞା ନମସ୍କାର ଆଜ୍ଞା।

0: हेलो।
1: ନମସ୍କାର,
0: ନମସ୍କାର ଆଜ୍ଞା।
1: ମୁଇଁ ଡୁମାଲ ଉଦିନ ନନପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛେ।
0: ପଟେଲ ବାବୁ, ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ଆମେ ସ୍ୱାଗତ କରୁଛୁ।
1: ଧନ୍ୟବାଦ ମ୍ୟାଡ଼ାମ। ଆଉ କେନ୍ତା ଅଛନ୍?
0: ମୁଇଁ ତ ବଢ଼ିଆ ଅଛେ, ଆପଣ ବି ଭଲ ଥିବେ ବୋଲି ମୋର ଆଶା।
1: ଆଜ୍ଞା, ଇ ଥଣ୍ଡା ନେ ଟିକେ ସର୍ଦି ଫର୍ଦି ହେଇଯାଇଛେ ଆଜ୍ଞା, ଆଉ ଜ୍ୱର ଟିକେ ଟିକେ ବି ହଉଛେ ଆଜ୍ଞା।
0: ଏଇଟା କାଣା ହେଲା କି, ହଠାତ୍ ଖରା ଆପଣଙ୍କର 42-44 ଡିଗ୍ରୀରୁ ଯେତେବେଲେ ବର୍ଷା ଟିକେ ପାଇଯାଇଛନ୍, ପହଲା ବର୍ଷା ବୋଧେ ଟିକେ ଆପଣଙ୍କୁ ଧରି ଦେଇଛେ ଆଉ।
1: ହଁ ଆଜ୍ଞା, ହେନ୍ତା ତ ହେଇଛେ। ଆଉ ଦେଖୁନ ଆଜ୍ଞା, ମାନେ ଛୁଆ ପିଲାଙ୍କୁ ସ୍କୁଲ ନେବାର ନା ମୋର ଟିକେ ଭିଜି ଗଲି ତ ଟିକେ ହେଇଗଲା।
0: ହଁ, ହେଟା ତ ଆଜ୍ଞା ପହଲା ବର୍ଷାରେ ଭିଜିଲେ ତ ହେବା ଆଜ୍ଞା। ଆପଣ ନିଜକେ ଟିକେ ବଞ୍ଚାଇକରି ରଖିବେ, ଆଉ ଇ ଯେତେବେଳେ ମୌସମଟା ଆମର ବଦଲୁଛେ ନାଇଁ, ସେଟା ଖରାନୁ ବର୍ଷାକେ ହଉ, ବର୍ଷାନୁ ଶୀତକେ ହଉ, କି ଶୀତନୁ ଖରାକେ ହଉ, ସେତେବେଳେ ତ ଆଜ୍ଞା ନିଶ୍ଚେ ଟିକେ ଜ୍ୱର ଥଣ୍ଡା ଟିକେ ହେସି। ଆମର ଦେହଟା ପୁରା ସେ ସଙ୍ଗେ ନାଇଁ ଆଡ଼ଜଷ୍ଟ କରିଥାଏ କି ନାଇଁ ଆମର ଏନଭାରମେଣ୍ଟ।

0: ମଣ ସଙ୍ଗେ ତ ଟିକେ ହେଇଯାଏସି ଆଉ। ତ ଆଜି କେନ୍ ଗୀତ ଶୁଣିବା ଆଜ୍ଞା?
1: ମାନେ ଦୁଃଖ ଦୁଃଖ ତ ସବୁବେଳେ ଚାଲି ଲାଗି ରହିଛି ଆଜ୍ଞା, ତ ଦୁଃଖ ପରେ ଦୁଃଖ ନାଇଁ ଆସବା ବୋଲି କେନ୍ତା କରି ହେବ ଆଜ୍ଞା?
0: ନାଇଁ ନାଇଁ, ଆମେ ଜ୍ୱରଟା ଖରାପ ଜିନିଷ ନୁହେଁ ଆଜ୍ଞା, ଜ୍ୱରଟା ଆମର ତା ମାନେ ଦେହରୁ ବହୁତ ଜୀବାଣୁକେ ମାରିଦେବା।
1: ନିହାତି ନିହାତି ଆଜ୍ଞା।
0: ତ କହୁନ ଆଜି କେନ୍ ଗୀତ ଶୁଣମା
1: ଆଜ୍ଞା? ବର୍ଷାର ଗୋଟେ ଗୀତ ଆଜ୍ଞା, ମତେ ମନେ ନାଇଁ ପଡ଼ବା, ସେଟା ଶୁଣେଇ ଦେବେ ଆଜ୍ଞା?
0: ବର୍ଷାର ଶୁଣବେ? ଲତା ମଙ୍ଗେସ୍କର ଆଉ ସବୀର କୁମାର ଗାଇଛନ୍ ବାଦଲ ୟୁଁ ଗରସ୍ତା ହେ। ମୋର ମନେ ମନେ ଭାବୁଥିଲି ମୁଇଁ ବେତାବର ଦେମି ବୋଲି। ତ ଆପଣ କହିଦେଲେ,
1: ଲତା ମାନଙ୍କର ନା ଟିକେ କହମା ଆଜ୍ଞା?
0: ନିଶ୍ଚୟ ଆଜ୍ଞା, କହୁନ।
1: ଚିତ୍ରସେନ ସବର, ସୀମାଞ୍ଚଳ ସବର, କ୍ଷମା ସାଗର ସାହୁ, ନିରାକାର ରଣା ନାଗୁ ପାତ୍ର, ରାଧାକାନ୍ତ ସୁବଲ ସାହୁ, ଆଉ କରମ ସାନି ସାହୁ, ତାପରେ ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଆଉ ଭକ୍ତ ଆଜ୍ଞାଙ୍କ କଲ୍ ଲାଗିଥିଲା ବୋଲା ଆଜ୍ଞା ତାଙ୍କୁ, ଆଉ ଯଶବନ୍ତ ପାଇକ, ମୁରଲୀ ମେହେର, ଆଉ ସ୍ୱର୍ଣ୍ଣ ପ୍ରଭାକର
0: ଆଜ୍ଞା,
1: ଆଉ ଯେତେ ଶୁଣୁଥିବା ସମସ୍ତ ଶ୍ରୋତାଙ୍କେ ଆଜ୍ଞା, ଶଙ୍କର ନା ତ ନାଇଁ କହିବେ ଆଜ୍ଞା?
0: ଠିକ୍ ଅଛେ, ସମସ୍ତଙ୍କୁ ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମ ତି ଏଇ ବେତାପ କଥାଚିତ୍ରର ଏଇ ଗୀତଟାକେ ଆମେ ଡେଡିକେଟ୍ କରିଦଉଛୁ
1: ଆଜ୍ଞା। ଆଉ ଆଉ ଗୋଟେ ଛାଡ଼ି ହେଇଗଲା ଆଜ୍ଞା, ଉପେନ୍ଦ୍ର ସୁନା ଆଜ୍ଞା।
0: ଉପେନ୍ଦ୍ର ସୁନା ଆଜ୍ଞା, ଠିକ୍ ଅଛେ, ସେ ତ ଶୁଣୁଥିବେ।
1: ଅଧିକ ଆପଣଙ୍କେ ଡେଡିକେଟ୍ କରୁଛନ୍ ପହେଲା ଆଜ୍ଞା।
0: ନିଶ୍ଚୟ ଆଜ୍ଞା, ଏଇ ଭିତରେ ବସିକି ଠିକ ଅଛେ, ଏ ଭିତରେ ବସିକିରି ଆମେ ହିଁ ବେଶୀ ଏନ୍ଜୟ କରସୁଁ ଆପଣମାନଙ୍କର ପସନ୍ଦରେ ଗୀତ ଶୁଣିକିରି। ତ ଗୀତ ତ ପଛାଡ଼େ ବାଜିଲା ନ, ତ ଆସୁନ ଆଜ୍ଞା, ସଭିଏ ମିଶିକିରି ସୁନ୍ଦର ଗୀତଟା ଶୁଣମା ଆଜ୍ଞା।
1: ଧନ୍ୟବାଦ ଆଜ୍ଞା, ନମସ୍କାର,
0: ନମସ୍କାର ଆଜ୍ଞା।

0: ହ୍ୟାଲୋ,
1: ହ୍ୟାଲୋ।
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ନମସ୍କାର ଆଜ୍ଞା।
0: ନମସ୍କାର ଆଜ୍ଞା, ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେବେ। ଆପଣଙ୍କର ଫୋନ୍ ଆସିଲା କି ଆପଣଙ୍କ ନାଁଟା ଆମେ ମନ ଭିତରେ ଜାଣି ପକାଶୁ ଆଜ୍ଞା। ସବୁଦିନ ତ ନୂଆ ଶ୍ରୋତା ଜୁଡୁଛନ୍ ବୋଲେ ଆମେ ତ ନାଁଟା ନାଇଁ ପଚାରିଲେ ନାଇଁ ଚଲେ, ବୋଲେ ହେଥିର ଲାଗି ଆପଣ ମାନେ ଫୋନ ଧରିଲେ କହିଦଉଥିବେ ମୁଇଁ କହୁଛେ ବୋଲି ଆମକୁ ଆଉ ପଚାରବାକେ ନାଇଁ ପଡେ। ବୋଲେ ଆଜି କେନ୍ ଗୀତ ଶୁଣମା କହୁନ?
1: ଆଜି ଶୁଣମା ଗୀତ ଆଜ୍ଞା ପ୍ୟାର ଝୁକ୍ତା ନେଇ।
0: ପ୍ୟାର ଝୁକ୍ତା ନେଇର କେନ୍ଟା ଶୁଣମା ଆଜ୍ଞା?
1: ଆପଣ ପସନ୍ଦ ବୋଲୁନ ଆଜ୍ଞା, ଶୁଣମା
0: ମୋର ପସନ୍ଦରେ ଶୁଣବେ।
1: ସବୁ ଗୀତ ଭଲ, ଆମର ଦିନ ଭଲ ଶୁଣ।
0: ଠିକ ଅଛି ଆଜ୍ଞା, ସମସ୍ତଙ୍କୁ ଶୁଣମା। ଆଜି ଆପଣ ବଢିଆ ବଢିଆ ଗୀତ ଆଜି ଫରମାଇ ସାଉଛେ, ଆଉ ପ୍ୟାର ଝୁକ୍ତା ନେଇର ଆମର ପ୍ରାୟତଃ ସବୁବେଳେ ବହୁତ ଗୀତ ବାଜୁଛେ, କିନ୍ତୁ ଯେହେତୁ ମୋର ପୁରା ଦାୟିତ୍ୱଟା ଦେଲେ ଗୋଟେ ଆଜି ଗୋଟେ ମୁଇଁ ଭାବୁଛେ ଯେନ୍ଟା ଟିକେ କମ୍ ବାସି, ଚାହିଲା ତୁଫାନ ଆଏ, ହଁ, ଲତା ମଙ୍ଗେସ୍କର ଆଉ ସବୀର କୁମାର। ପ୍ରାୟ ଅନୁରୋଧରେ ଆପଣ ପ୍ୟାର ଝୁକ୍ତା ନେଇ ବେଲା ବେଲେ ଅଲଗା ଅଲଗା ଗୀତ ଆସି ଆସି, ହୁଁ, ତ ଶୁନମା ଆଜ୍ଞା ଏଇ ଗୀତଟା। ହଁ କହୁନ।
1: ଆମର ହରେଶ ପରୁଆ ଆଉ ମାନେ ଅଛନ୍ ରବୀନ୍ଦ୍ର ମେହେର
0: ଆଜ୍ଞା,
1: ତାପରେ ଦୁର୍ଗୋବିନ୍ଦ ମିଶ୍ର ଆଉ ଦେବରାଜ ମେହେର, ଶଙ୍କର ମେହେର, ମୁରଲୀ ମେହେର, ଶ୍ୟାମରାମ ମେହେର ଆଉ ଯଶବନ୍ତ ପାଇକ, ତାପରେ ଆମ ନାୟଣ ପ୍ରଧାନ ଆଉ ନାୟଣ ଲୋକ ବାଘ ଗରିବ କର୍ଣ୍ଣ ପଞ୍ଜନ ସେଜିଆର
0: କିଛି ଭାବବାର ଖରାପ ନାଇଁ ନ ଆଜ୍ଞା। ସମସ୍ତେ ଯେତେ ଶ୍ରୋତା ଆମର ଅଛନ୍ ସଭେ ଯାକ ନିଜର ଆନ ଗୋଟେ ପରିବାର, ଆମେ ସମସ୍ତେ ମିଶିକିରି ଆସୁନ ଏ ସୁନ୍ଦର ଗୀତଟା ଶୁନମା, ଆଉ ଆପଣଙ୍କ ଡେଡିକେସନ
1: ଅଛି
0: ଆଜ୍ଞା।
1: ହଁ
0: ଠିକ ଅଛି ଆଜ୍ଞା,
1: ନମସ୍କାର ଆଜ୍ଞା।
0: ନମସ୍କାର ଆଜ୍ଞା।

0: ହ୍ୟାଲୋ
1: ହ୍ୟାଲୋ
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ହଁ ଆଜ୍ଞା, ମୁଁ ବରଗଡ଼ରୁ କହୁଥିଲି, ଗୋଲକ ବିହାରୀ ପ୍ରଧାନ କହୁଥିଲି।
0: ପ୍ରଧାନ ବାବୁ, ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ଆମେ ସ୍ୱାଗତ କରୁଛୁ।
1: ଆଜ୍ଞା,
0: ଆଚ୍ଛା ସବୁନୁ ପହିଲେ କହୁନ, ଆଜି କେନ୍ ଗୀତ ଶୁଣମା?
1: ଆଜି ଶୁଣମା ଆଜାଦର, ପୁରୁଣା ଆଜାଦ ଫିଲ୍ମର ଦିଲୀପ କୁମାର ଯେନ୍ ଅଛ, ଆଉ ସେଥିରେ ଗୀତ ହଉଛି ଅପ୍ଲମ ଚପ୍ଲମ ଚପ୍ଲାଇରେ।
0: ଲତା ମଙ୍ଗେସ୍କର ଆଉ ଉଷା ମଙ୍ଗେସ୍କର ଦୁଇ ଜଣ ମିଶିକିରି ଗାଇଛନ୍ ଏଟା।
1: ଆଜ୍ଞା ଆଜ୍ଞା,
0: ଠିକ୍ ଅଛେ, ବହୁତ ବଢିଆ ଗୀତଟେ ବାଛିଲେ। ଆଚ୍ଛା କହୁନ୍, ବରଗଡ଼ର ହାଲଚାଲ ଅଛନ୍ କେନ୍ତା? ଆଜ୍ଞା
1: ଆଜ୍ଞା, ବର୍ଷା ହଉଛେ, କାଲି ଦିନେ ଛାଡ଼ିଥିଲା, ପରଦିନ ଧୁମ ବର୍ଷିଲା, ଆଜି ବି ସକାଳୁ ଚାଲିଛେ ବର୍ଷା ଟିକେ ଟିକେ କରି।
0: ଆଜ୍ଞା, ଏଇଟା ତ ଯେନ୍ଟା ଆମର ପାଣିପାଗ ବିଭାଗ ଯେନ୍ଟା ସୂଚନା ଦେଇଛନ୍, ଏଛନ୍ ବର୍ଷା ଆମର ତ ସମ୍ବଲପୁର ବରଗଡ଼ ସୋନପୁର ଇମାନଙ୍କୁ ରେଡ୍ ଆଲର୍ଟ ଜାରି ହେଇଛେ। ଆଜ୍ଞା ଏଛନ୍ ଦିନାଦୁ ବର୍ଷା ହେବା, ଦୁଇ ଚାରି ଦିନ ତ ବର୍ଷା ହେବା, ଭଗବାନ କରୁନ୍ ଇ ବର୍ଷାଟା କଣ୍ଟିନ୍ୟୁ ହଉ, ଇ ଲଘୁଚାପ ନାଇଁ ହେଇକରି ସେଟା ମୌସୁମୀ ବର୍ଷା ହଉ। ଆଜ୍ଞା ହଁ, ବେଲେ ଯାଇକରି ଗରମଟା ତ କମିଛେ ଯେନ୍ ଟିକେ, ଆଉ ଆମର ତ ଧୀରେ ଧୀରେ ସମୟ ଗଡ଼ି ଗଡ଼ି ଚାଲୁଛେ, ତ ଆମେ କଥା ହେମା ଆଉ ନିଶ୍ଚୟ। ଆଜ୍ଞା ଡେଡିକେଟ୍ କରୁନ୍,
1: ଜଗପାଳ ବେହେରା, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ନାରାୟଣ ପ୍ରଧାନ ବୁଗୁଡ଼ା, ଲିଙ୍ଗରାଜ ମେହେର, ସତ୍ୟଭାମା ମେହେର, ଆଉ ଯଶବନ୍ତ ପାଇକ, ସୁବଲ ସାହୁ, ହରେଶ ବରୁଆ, ଆଉ ଚନ୍ଦ୍ରପ୍ରଭାକର, ଚିତ୍ରସେନ ସାବର, ମନୋଜ କୁମାର ପଟେଲ, ଉଗ୍ରସେନ ପଟେଲ, ଆଉ ସ୍ପେଶିଆଲି ଆପଣଙ୍କୁ
0: ଧନ୍ୟବାଦ। ଆଜ୍ଞା ଆସୁନ ସମସ୍ତେ ମିଶିକିରି, ସବୁ ଶ୍ରୋତାମାନଙ୍କୁ ଡେଡିକେଟ୍ କରିଦେଉଛୁ କାର୍ଯ୍ୟକ୍ରମ ମାଧ୍ୟମଟି, ଆଉ ସମସ୍ତେ ମିଶିକିରି ଆସୁନ ଏ ସୁନ୍ଦର ଗୀତଟା ଶୁଣୁ। ଆଜ୍ଞା ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର
0: ନମସ୍କାର ଆଜ୍ଞା
1: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁରିଙ୍ଗ ଗାଁ ପାକେଟପଡ଼ା ନା କ୍ଷମା ସାଗର ସାହୁ
0: ସାହୁ ବାବୁ ଆପଣ ହେଲେ ଆମର ଲାଷ୍ଟ କଲର ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ଆମେ ସ୍ୱାଗତ କରୁଛୁ
1: ଆଜ୍ଞା
0: ଆଜି ଆପଣ ପହିଲା କହିଦଉନ୍ କେନ୍ ଗୀତ ଶୁଣମା
1: ଆଜି ଦେଇଦେବେ ଦିଲ କା କିଆ କସୁର ଯେକୌଣସି ଗୀତ ବି ଦେଇଦେବେ ଆଜ୍ଞା
0: ଆପଣ ପିକ୍ଚର ମାନେ ଦେଖୁଛନ୍ ନା ଭଲ ଲାଗୁଛେ
1: ହଁ ଭଲ ଲାଗୁଛେ ଆଉ ଏଇ ଗୀତଟାକେ ଟିକେ ଡେଡିକେଟ୍ କର୍ମା ଆଜ୍ଞା ପ୍ରଥମରେ ଆମର ସୁବଳ ସାହୁ କରମସାନି ସାହୁ ନାଗୁ ପାତ୍ର ଲୋକନାଥ ପ୍ରଧାନ ଲୋକନାଥ ସାହୁ ଚିତ୍ର ସେନ ସବର ମନୋଜ ପଟେଲ ମୁନା ପଣ୍ଡା ସୀମାନ ସବର ପଙ୍କଜ ମିଶ୍ର ଇ ଯେତେ ଆମର ପାଶେ ବି ଛେ ଯେନ୍ ଯେନ୍ ଶ୍ରୋତା ମାନକେ ତାର ମାନେ ସବକେ ଡେଡିକେଟ୍ କରିଦେମା ନା ଧରବାର ହିସାବରେ ବି ଆଉ ଯେନ୍ ଯେନ୍ ଛାଡ଼ି ହେଇଛେ ସବକେ ଟିକେ ଡେଡିକେଟ୍ କର୍ମା ଆଜ୍ଞା
0: ଠିକ୍ ଅଛି ଆଜ୍ଞା ଆପଣଙ୍କର ଡେଡିକେଟ୍ ଯେନ୍ କଲେ ସମସ୍ତଙ୍କୁ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣେଇ ଦେଉଛୁ ଆମେ ଆପଣଙ୍କୁ ଯେନ୍ତା ଆଗରୁ କହିଛେ ଆପଣ ହେଲେ ଲାଷ୍ଟ କଲର ଆପଣ ତ ଫୋନ୍ କରସନ୍ ଫେର କଥା ହେମା ତ ଆଜି ପହିଲା ଗୀତ ଶୁଣିଦେଉ ଆଜ୍ଞା
1: ହଁ ଆଜ୍ଞା ରହୁଛେ ଠିକ୍ ଅଛି
0: ହଉ ଆଜ୍ଞା ଠିକ୍ ଅଛି ଧନ୍ୟବାଦ ଆଜ୍ଞା

ଆପଣ ମାନେ ଶୁଣୁଛନ୍ ହିନ୍ଦୀ କଥାଚିତ୍ର ଗୀତର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନା ଦାୟିତ୍ୱ ଥିମୁଇ ମମତା ପଣ୍ଡା, ବୈଷୟିକ ସହାୟତା କିଶୁନ କିସ୍ପଟ୍ଟା ଆଉ କୁନାଲ ମହାପାତ୍ର। ଇ କାର୍ଯ୍ୟକ୍ରମ ଥି ନିଜର ପସନ୍ଦର ଗୀତ ଶୁଣବାର୍ ଲାଗି ଆମକୁ ଫୋନ୍ କରୁନ୍ ସବୁ ଶନିବାର ରବିବାର ସକାଳ 9 ବଜେ ନୁ 10 ବଜେ ଭିତରେ। ଆମକୁ ଯୋଗାଯୋଗ କରବାର୍ ଲାଗି ଆମ କେନ୍ଦ୍ରର ଫୋନ୍ ନମ୍ବର ଦୁଇଟା ହେଲା 0663241240 ଆଉ 0663241231। ଶୁଣବାକେ ଭୁଲବେ ନାହିଁ ଆପଣଙ୍କର ପସନ୍ଦର କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ଼ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।

ମୁଖ୍ୟମନ୍ତ୍ରୀ ସିନାମାର ଇ ଗୀତକେ ଶୁନୁନ୍, ଗୀତକେ ଗାଇଛନ୍, ଲେଖିଛନ୍ ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ଚିତ୍ତରଞ୍ଜନ ତ୍ରିପାଠୀ।

କାର୍ଯ୍ୟକ୍ରମର ଶେଷେ ଆରତୀ ମୁଖାର୍ଜୀ ଗାଇଥିବା ରୁମ୍କୁ ଝୁମାନା ସିନେମାର ଇ ଗୀତଟାକେ ଶୁଣନ୍। ଗୀତକେ ଲେଖିଛନ୍ ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ବୈଦ୍ୟନାଥ ଦାସ। ସିନେମା ରୁମ୍କୁ ଝୁମାନା।

0: ଶୁଣୁଥିଲେ ଓଡ଼ିଆ ସିନେମାର ଗୀତ
1: ଆକାଶବାଣୀ ସମ୍ବଲପୁର ମୂଲ କରୁଛୁ ହିନ୍ଦୀ ସିନେମାର ଗୀତର କାର୍ଯ୍ୟକ୍ରମ ଆଜ ଗୋଟେ ହିନ୍ଦୀ ସିନେମାର ଗୀତର କ୍ରମତି ଶୁନମା ହମକୁ ତୁମସେ ପ୍ୟାର ହେ ସିନେମାର କେତେଟା ଗୀତ ଗୀତମାନଙ୍କୁ ସଙ୍ଗୀତ ଦେଇଛନ୍ ଆନନ୍ଦରାଜ ଆନନ୍ଦ ଲେଖିଛନ୍ ଦୀପ କୋହଲି ଶୁନମା କାର୍ଯ୍ୟକ୍ରମର ପହଲା ଗୀତକେ ଗାଇଛନ୍ ଉଦିତ ନାରାୟଣ ବାବୁଲ ସୁପ୍ରିୟ ଆର୍ ଅଲକା ୟାଗ୍ନିକ

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଙ୍ଗ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525257 IFSC କୋଡ଼ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ

0: ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମଟି ଇହାଦି ଉଦିତ ନାରାୟଣ, ଅଲକା ୟାଗ୍ନିକ ଆର୍ ସ୍ୱପ୍ନା ଅବସ୍ତିଙ୍କର କଣ୍ଠନୁ ଶୁଣୁନ୍ ଇ ଗୀତଟା।

ଆପଣମାନେ ଆଜି ଗୋଟେ ହିନ୍ଦୀ ସିନେମାର ଗୀତର କ୍ରମତି ଶୁଣୁଛନ୍, ହମକୋ ତୁମସେ ପ୍ୟାର ହେ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଲେଖିଛନ୍ ଦେବ କୋହଲି, ସଙ୍ଗୀତ ଦେଇଛନ୍ ଆନନ୍ଦ ରାଜ ଆନନ୍ଦ। ଶୁନ୍ମା କାର୍ଯ୍ୟକ୍ରମତେ ଏହା ଦେଇ ଗୀତଟା ଗୀତକେ ଗାଇଛନ୍ କୁମାର ସାନୁ, ଅଲକା ୟାଗ୍ନିକ ଆର୍ ଆନନ୍ଦ ରାଜ ଆନନ୍ଦ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ।

ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ଼ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା, କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହର। ଇହାଦେ ଶୁନ୍ମା ନାରାୟଣ ଡନ୍ସନାଙ୍କର ଗାଇଥିବାର ଏ ଗୀତଟା। ଗୀତକେ ଲେଖିଛନ୍ ସୁଧାଂଶୁ ଭୂଷଣ ମେହେର।

ଇନୁ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସଙ୍ଗୀତର ଲହର। ଆଜ କାର୍ଯ୍ୟକ୍ରମର ଗୀତମାନଙ୍କୁ ଗାଇଥିଲେ ସୌଭାଗିନୀ ପୁରୋହିତ, ଜିତେନ୍ଦ୍ର ହରିପାଲ ଆର୍ ନାରାୟଣ ଡନ୍ସନା। ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ଇହାଦେ ମୂଲ କରୁଛୁ ଆପଣମାନଙ୍କର ପ୍ରିୟ ହିନ୍ଦୀ ସିନେମାର ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

ଦୁନିଆର ଅସଂଖ୍ୟ ଗୀତମାନଙ୍କର ଭିତରେ କେତେଟା ଏନ୍ତା ଗୀତ ବିଲ୍ ଅଛେ ଯେନ୍ଟାକି ଖାଲି ଶୁନ୍ବାର୍ ଲାଗି ନାଇଁ ହୁରୁତ୍ କେବିଲ୍ ଚିହିଁ ଦେଇଥିସି। ଗୀତ ହିଁ ଗୋଟେ ମାଧ୍ୟମ ଆଏ ଯେନ୍ଥି ଜଣେ ଆଉ ଜଣକୁ ନିଜର ମନର କଥାକେ ସ୍ପଷ୍ଟ ଭାବେ ବୁଝେଇ ପାର୍ସନ୍। ଏନ୍ତା ହିଁ ସୁନ୍ଦର ସୁନ୍ଦର ଗୀତମାନଙ୍କୁ ନିଜ ସୁରେ ସୁନ୍ଦର ଭାବେ କଣ୍ଠଦାନ କରିଛନ୍ ଫେମସ୍ ପ୍ଲେବ୍ୟାକ୍ ସିଙ୍ଗର ଜାଭେଦ ଅଲି। ଛୁଆବେଲୁ ହିଁ ସଙ୍ଗୀତ ପ୍ରତି ଥିବାର ତାଙ୍କର ମନ ତାଙ୍କୁ ସଙ୍ଗୀତ ଦୁନିଆକେ ଘିଚି ଆନିଥିଲା। ଆର୍ ତାଙ୍କର ପ୍ରତିଭାକେ ପରଖି କରି ହିଁ ପ୍ରଖ୍ୟାତ ଗଜଲ ଗାୟକ ଗୁଲାମ ଅଲି ତାଙ୍କୁ ତାଙ୍କର ଉପନାମ ଅଲି ଗୁରୁ ଉପହାର ଭାବେ ଦେଇଥିଲେ। ଆଜିର କାର୍ଯ୍ୟକ୍ରମଟି ଆମେ ତାଙ୍କର ବାବଦେ ତ ଆହୁରି କଥା ହେମା। ପହଲା ଶୁଣିନୁ ଜାଭେଦ ଅଲିଙ୍କର ଇ ଗୀତଟା। ଗୀତକେ ଲେଖିଛନ୍ ଆର୍ ସଙ୍ଗୀତ ଦେଇଛନ୍ ରାଶିଦ ଖାନ୍। ସିନେମା ରାଜ୍ 3।

ଜାଭେଦ ଅଲ୍ଲୀ ଗୋଟିଏ ସଫଲ ଗାୟକ ସାଙ୍ଗେ ସାଙ୍ଗେ ଗୋଟିଏ ନମ୍ର ଆର୍ ପ୍ରେରଣାଦାୟୀ ମନୁଷ୍ ନୂଆ ପିଢ଼ିର ଗାୟକମାନଙ୍କୁ ସଙ୍ଗୀତ ଦୁନିଆତି ଆଗ୍କେ ବଢ଼ାବାର୍ ଲାଗି ସେ ସବୁବେଳେ ଉତ୍ସାହିତ କରି ଆସୁଛନ୍। ଶ୍ରୋତାବନ୍ଧୁ, ଆଜି ହେଉଛି ତାଙ୍କର ଜନ୍ମଦିନ। ସେ 1982 ଜୁଲାଇ 5 ଦିଲ୍ଲୀରେ ଜନ୍ମ ନେଇଥିଲେ। ଆକାଶବାଣୀ ପରିବାର ତରଫରୁ ତାଙ୍କୁ ଜନ୍ମଦିନର ଗୁର୍ଦୁଟି ଶୁଭେଚ୍ଛା ଦେଇକରି ଆସୁନ୍ ଶୁନ୍ମା ତାଙ୍କର ଆର୍ ଗୋଟେ ଗୀତ। ଇହାଦେ ଆକ୍ରୋଶ ସିନେମାନ ଶୁନୁନି ଗୀତଟା। ଗୀତକେ ଲେଖିଛନ୍ ଇର୍ଷାଦ କାମିଲ, ସଙ୍ଗୀତ ଦେଇଛନ୍ ପ୍ରୀତମ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣିଥରେ କହି ରଖୁଛୁ,

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଶ୍ରୋତା ବନ୍ଧୁ, ପ୍ରତ୍ୟେକ ମଣିଷ ଜୀବନରେ ଯେମିତି ପରିବାରର ମହତ୍ତ୍ୱ ରହିଛି, ଠିକ୍ ସେମିତି ବନ୍ଧୁବାନ୍ଧବଙ୍କ ମହତ୍ତ୍ୱ ବି କୌଣସି ମତେ କମ୍ ନୁହେଁ। ଭାରତୀୟ ପ୍ରାଚୀନ ସଂସ୍କୃତିରେ ମଧ୍ୟ ବନ୍ଧୁତ୍ୱର ମହତ୍ତ୍ୱକୁ ବିଶେଷ ଭାବରେ ଉଲ୍ଲେଖ କରାଯାଇଛି। ରାଜଦ୍ୱାରେ ଶ୍ମଶାନେ ଚ ତିଷ୍ଠତି ସ ବାନ୍ଧବଃ। ଆଧୁନିକ ଜୀବନଶୈଳୀ ଓ ପାଶ୍ଚାତ୍ୟ ସଂସ୍କୃତିର ଅନୁପ୍ରବେଶ ଫଳରେ ବନ୍ଧୁତ୍ୱର ମୂଲ୍ୟବୋଧ ରସାତଳଗାମୀ ହୋଇପଡ଼ିଛି। ବନ୍ଧୁତ୍ୱ କେବଳ ଉପଭୋଗ ଉତ୍ସବ ପାଳନର ମାଧ୍ୟମ ନୁହେଁ। ବନ୍ଧୁତ୍ୱ ମଣିଷର ପ୍ରତ୍ୟେକ ସୁଖ ଦୁଃଖ ଅଭାବ ଅନଟନ ତଥା ବିପଦ ଆପଦର ବିଶାଳ ଚଟାଣ। ଆଜିର ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଆମେ କଥା ହେବା ସେହି ବନ୍ଧୁତ୍ୱ ବିଷୟରେ, ଏବଂ ଆରମ୍ଭ କରିବା ଆଜିର ଆମର କାର୍ଯ୍ୟକ୍ରମ ଏଇ ଗୀତ ସହିତ। ଆସନ୍ତୁ ଶୁଣିବା ସୋନୁ କି ଟିଟୁ କି ସ୍ୱିଟି କଥାଚିତ୍ରରୁ ଏ ଗୀତଟିକୁ। କଣ୍ଠଶିଳ୍ପୀ ଅରିଜିତ ସିଂ, ଗୀତିକାର କୁମାର, ସଙ୍ଗୀତକାର ରୋଚକ କୋହଲି।

ବନ୍ଧୁତ୍ୱ ମନୁଷ୍ୟ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ସମ୍ପର୍କ। ଜୀବନରେ ଯଦି ଜଣେ ଭଲ ବନ୍ଧୁଟିଏ ଥାଏ, ତେବେ ଜୀବନ ଅଧିକ ମନୋରଞ୍ଜନ ଏବଂ ସହଜ ହୋଇଯାଏ। ଜଣେ ଭଲ ବନ୍ଧୁ ଜଣେ ବ୍ୟକ୍ତିର ଜୀବନରେ ସକାରାତ୍ମକ ଚେତନାକୁ ଜାଗ୍ରତ କରେ ଏବଂ ସୁଚଳା ପଥର ସାରଥି ହୁଏ। ଏଥିପାଇଁ ଜୀବନରେ ଜଣେ ପ୍ରକୃତ ବନ୍ଧୁର ଆବଶ୍ୟକତା ରହିଛି। କାର୍ଯ୍ୟକ୍ରମରେ ବର୍ତ୍ତମାନ କକ୍ଟେଲ୍ କଥାଚିତ୍ରରୁ ଶୁଣନ୍ତୁ ଏ ଗୀତଟିକୁ। ଗୀତ ରଚନା ଇଶାଦ କାମିଲ, କଣ୍ଠଶିଳ୍ପୀ ମୋହନ କାନନ ଓ ଶିଳ୍ପା ରାଓ, ସଙ୍ଗୀତକାର ପ୍ରୀତମ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।

ଜଣାଦେଲେ ଦେଖାଯାଏ ବନ୍ଧୁତ୍ୱର ଅନେକ ଉଦାହରଣ ରହିଛି, ଯେପରିକି ଶ୍ରୀକୃଷ୍ଣ ଏବଂ ସୁଦାମା, ଶ୍ରୀକୃଷ୍ଣ ଏବଂ ଅର୍ଜୁନ ଓ ଶ୍ରୀରାମ ଏବଂ ସୁଗ୍ରୀବ। ଶ୍ରୋତାବନ୍ଧୁ, ବନ୍ଧୁତ୍ୱ ଜାତି ଭେଦ, ଛୁଆଁ ଅଛୁଆଁ, ମନୋଭାବ କିମ୍ବା ଧନୀ ଗରିବ ଏସବୁ ଦେଖେ ନାହିଁ। ଏହାର ଏକ ଶ୍ରେଷ୍ଠ ଉଦାହରଣ ହେଉଛି ଶ୍ରୀକୃଷ୍ଣ ସୁଦାମାଙ୍କ ବନ୍ଧୁତ୍ୱ। ଜଣେ ସଚ୍ଚୋଟ ବନ୍ଧୁ ନିଜର ବନ୍ଧୁକୁ ସୁଖ ଦୁଃଖ ସବୁ ବିପଦ ଆପଦରେ ସାଥିରେ ରୁହେ ଏବଂ ସହାୟତା ପ୍ରଦାନ କରେ। ତାର ଗୋଟିଏ ଉତ୍କୃଷ୍ଟ ଉଦାହରଣ ହେଉଛି ଶ୍ରୀକୃଷ୍ଣ ଏବଂ ଦ୍ରୌପଦୀ ଓ ରାମ ଏବଂ ସୁଗ୍ରୀବଙ୍କ ବନ୍ଧୁତ୍ୱ। ଏ ବିଷୟରେ ତ କଥା ହେବା। ଏବେ ସଫାକତ ଅମାନତ ଅଲିଙ୍କ କଣ୍ଠରେ ଶୁଣନ୍ତୁ ଗୀତଟିକୁ। ସଙ୍ଗୀତକାର ଓ ଗୀତରଚନା ଆର୍କୋ ପ୍ରାଭୋ ମୁଖାର୍ଜୀ, କଥାଚିତ୍ର ୟାରିଆଁ।

କାର୍ଯ୍ୟକ୍ରମ ଶେଷରେ ରବୀନ୍ଦ୍ର ଜୈନଙ୍କ ଗୀତ ରଚନାରୁ ଶୁଣନ୍ତୁ ଗୀତଟିକୁ। କଣ୍ଠଶିଳ୍ପୀ ହେମଲତା, ସଙ୍ଗୀତକାର ରବୀନ୍ଦ୍ର ଜୈନ, କଥାଚିତ୍ର ଅଖିଓଁ କେ ଝରଖୋ ସେ।

ଏ ଗୀତ ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର ଗୀତଗୁଡ଼ିକୁ ରଚନା କରିଛନ୍ତି ବସନ୍ତରାଜ ସାମଲ, ସଙ୍ଗୀତ ଦେଇଛନ୍ତି କୃପାସିନ୍ଧୁ ବେହେରା। ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ। ଗୀତଟିର କଣ୍ଠଶିଳ୍ପୀ ଶିବା।

0: ଚା।
1: ଓହୋ, ଏତେବେଳେ କେ ବୁଝିଲ?
2: କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୈଳଭାବାଙ୍କ କଣ୍ଠରେ ଶୁଣନ୍ତୁ ଏ ଗୀତଟିକୁ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।

ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଗୀତଗୁଡ଼ିକୁ ରଚନା କରିଛନ୍ତି ବସନ୍ତରାଜ ସାମଲ, ସଙ୍ଗୀତ ଦେଇଛନ୍ତି କୃପାସିନ୍ଧୁ ବେହେରା। ବର୍ତ୍ତମାନ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ଶୁଣନ୍ତୁ ଏ ସୁନ୍ଦର ଗୀତଟିକୁ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି

ବରଣୀ ଦେଇ ଇମେଲ୍ ଆଇ ଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।

ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ବର୍ତ୍ତମାନ ସଂଯୁକ୍ତ ପାତ୍ରଙ୍କ କଣ୍ଠରେ ଶୁଣନ୍ତୁ ଏ ଗୀତଟିକୁ। ଗୀତ ରଚନା ଲକ୍ଷ୍ମୀ ନାରାୟଣ ପଣ୍ଡା, ସଙ୍ଗୀତକାର ଓମ୍ ପ୍ରକାଶ ମହାନ୍ତି।

ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ଥିଲେ ସନ୍ତୋଷ କୁମାର ମିଶ୍ର ଓ ସଂଯୁକ୍ତ ପାତ୍ର। ଗୀତଗୁଡ଼ିକୁ ରଚନା କରିଥିଲେ ଲକ୍ଷ୍ମୀନାରାୟଣ ପଣ୍ଡା, ସଙ୍ଗୀତକାର ଓମ୍ ପ୍ରକାଶ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଶୁଣନ୍ତୁ ଗୋଟିଏ ସୂଚନା। ଆଜି ଅପରାହ୍ନ 4:02 ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ ପୁଣି ଥରେ ହେଲୋ ଅନୁରୋଧ ଶୁଣିପାରିବେ। ସନ୍ଧ୍ୟା 5:02 ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମ ଶୁଣିପାରିବେ, ଯେଉଁଥିରେ ଶୁଣିବେ ଶିଳ୍ପାଞ୍ଚଳରେ ଶ୍ରମିକମାନଙ୍କର ବୃତ୍ତିଗତ ରୋଗ ଓ ତା'ର ପ୍ରତିକାର। ଏ ସମ୍ପର୍କରେ କହିବେ ଡକ୍ଟର ସୁଧାମୟ ନାୟକ। 5:30 ଶୁଣିପାରିବେ ଯୁବବାଣୀର କ୍ୟାମ୍ପସ୍ କ୍ରମରେ ଜିଏମ୍ ସମ୍ବଲପୁର ବିଷୟରେ। ତାପରେ ପରେ 7:30 ଶୁଣିପାରିବେ ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ମହିଳା କ୍ରିକେଟ୍ ବିଶ୍ୱକପ୍ 2026ର ଅନ୍ତିମ ପ୍ରତିଯୋଗିତାର ଅପ୍ଟୁପ୍ ଦ୍ୱିଭାଷୀ ଧାରା ବିବରଣୀ, ଯାହାକି ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ବିଶେଷ କାର୍ଯ୍ୟକ୍ରମ ଘର ସଂସାର।

आजीविका मिशन बीबीजी रामजी योजना माध्यमरे प्रति परिवारकु 100 दिनरु 125 दिन पर्यंत मजुरी भित्तिक कामर व्यवस्था करा जायछि। एहि योजना माध्यमरे महिलामानंकु तथा जलवायु निरोधक कार्यरे जल उत्सगुडिकर सुरक्षा इत्यादि कार्यरे नियोजित करिबा पई विशेष ध्यान दिया जाउछि। श्रोता भणी, अति कमरे एक तृतीयांश महिला लाभार्थी ବିବିଜି ରାମଜୀ ଯୋଜନାର ଲାଭ ଉଠାଇପାରିବେ। ମହିଳା ମୁରବୀ ବିଶିଷ୍ଟ ପରିବାର ଅବିବାହିତ ମହିଳାମାନଙ୍କୁ ବିଶେଷ କାର୍ଯ୍ୟ ଦେବାର ପ୍ରାବଧାନ ମଧ୍ୟ ରହିଛି। ଏହା ସହିତ ସ୍ୱୟଂ ସହାୟକ ଗୋଷ୍ଠୀଭିତ୍ତିକ ଢାଞ୍ଚା, ତାଲିମ କେନ୍ଦ୍ର, ଗ୍ରାମୀଣ ହାଟ, କମ୍ପୋଷ୍ଟ ୟୁନିଟ୍ ତିଆରିକୁ ଉତ୍ସାହିତ କରାଯାଉଛି ଏହି ଯୋଜନା ମାଧ୍ୟମରେ। ଶ୍ରୋତା ଭଉଣୀ, ଗ୍ରାମାଞ୍ଚଳ ରୋଜଗାର ଓ ଜୀବିକାକୁ ନେଇ ଭାରତରେ ଏସବୁଠାରୁ ବଡ଼ ଆଶା ସଞ୍ଚାର କରୁଛି ବିବିଜି ରାମଜୀ ଯୋଜନା, ଯାହାକି ମନରେଗାର ରୂପାନ୍ତରିତ ଯୋଜନା। ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ଅତିକମ୍ରେ ବାର୍ଷିକ 125 ଦିନ କର୍ମନିଯୁକ୍ତିକୁ ସୁନିଶ୍ଚିତ କରିବାର ଜରିଆ ବିବିଜି ରାମଜୀ ଯୋଜନା। ଏହା କେନ୍ଦ୍ର ସରକାରଙ୍କ ଯୋଜନା, ଯେଉଁଥିରେ କେନ୍ଦ୍ର ଓ ରାଜ୍ୟର 60:40 ସହଭାଗିତା ରହିଛି। ଜଳ ସଂରକ୍ଷଣ, ଗ୍ରାମୀଣ ନିର୍ମାଣ, ଜୀବିକା ସୃଷ୍ଟି, ପରିବେଶ ନିରୋଧକ କାର୍ଯ୍ୟଗୁଡ଼ିକୁ ବିବିଜି ରାମଜୀ ଯୋଜନାରେ ସାମିଲ କରାଯାଇଛି। ଶ୍ରୋତା ଭଉଣୀ, ବିବିଜି ରାମଜୀ ଯୋଜନା କେବଳ ଏକ ରୋଜଗାର ଯୋଜନା ନୁହଁ, ବରଂ ଗ୍ରାମୀଣ ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ, ସ୍ୱାବଲମ୍ବୀ ଏବଂ ସମ୍ମାନଜନକ ଜୀବନଯାପନ ପାଇଁ ସୁଯୋଗ ସୃଷ୍ଟି କରିବାର ଏକ ପଦକ୍ଷେପ। ନିୟମିତ କାମର ସୁଯୋଗ, ପରିବାରର ଆୟ ବୃଦ୍ଧି ଏବଂ ଗ୍ରାମ ବିକାଶରେ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ମହିଳାମାନେ ନିଜ ପରିବାର ଓ ସମାଜ ଉନ୍ନତିରେ ଅଧିକ ସୁଦୃଢ଼ ହୋଇପାରିବେ। ଆସନ୍ତୁ ଏହି ଯୋଜନା ସମ୍ପର୍କରେ ସଠିକ୍ ସୂଚନା ଯୋଗ୍ୟ ପରିବାରମାନଙ୍କ ପାଖରେ ପହଞ୍ଚାଇବା ଏବଂ ଏକ ସଶକ୍ତ, ସମୃଦ୍ଧ ଓ ବିକଶିତ ଗ୍ରାମୀଣ ଗଠନରେ ନିଜ ନିଜର ଅବଦାନ ରଖିବା।

ଶ୍ରୋତା ଭଉଣୀ, ଆଜିର ଘର ସଂସାର କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରହିଛି ଆହୁରି ବହୁତ କିଛି। ତା ପୂର୍ବରୁ ଶୁଣିବା ଏ ସୁନ୍ଦର ଭଜନଟିକୁ। ଏ ଗୀତଟିର କଣ୍ଠଶିଳ୍ପୀ ସୁରେନ୍ଦ୍ର କୁମାର ଦାସ, ପୁରାତନ ରଚନାରୁ।

0: ଲାଇନ୍ରେ ବାପାଙ୍କଠୁ ବହୁତ ପ୍ରେରଣା ମିଳିଛି, ତ ସେଥିଲାଗି ମୁଁ ହୋମିଓପାଥି ଚିକିତ୍ସକ ହେବା ଲାଗି ଚିନ୍ତା କରିଥିଲି।
1: ଯାହା ହଉ, ଆପଣଙ୍କ ବାପା ଆପଣଙ୍କୁ ପ୍ରେରିତ କରିଛନ୍ତି ଏଇ କ୍ଷେତ୍ରରେ ଆସିବା ପାଇଁ, ଏବଂ ଆପଣ ଆପଣଙ୍କ ବାପାଙ୍କ ସ୍ୱପ୍ନକୁ ଏବଂ ନିଜ ସ୍ୱପ୍ନକୁ ସମାନ କରିକି ତାକୁ ସାର୍ଥକ ମଧ୍ୟ କରିଛନ୍ତି। ଚିକିତ୍ସା କ୍ଷେତ୍ରରେ ମହିଳାମାନେ ପୁରୁଣା ଧାରଣାକୁ ଭାଙ୍ଗି ଆଗକୁ ଆସୁଛନ୍ତି, ଏହାକୁ ଆପଣ କିପରି ଦେଖୁଛନ୍ତି?
0: ଆଜ୍ଞା, ମହିଳାମାନଙ୍କ କ୍ଷେତ୍ରରେ କ'ଣ ହୁଏ କି, ଜଣେ ମହିଳା ଘର କାମ ବି କରିବ, ତା ସହିତ ଡ୍ୟୁଟି କରିବ, ପିଲା ଛୁଆର କାମ କରିବ, ହଜବେଣ୍ଡଙ୍କର କାମ କରିବ, ତା ଉପରେ ଡ୍ୟୁଟି କଲାବେଳକୁ ତାକୁ ଟିକେ ବେଶୀ ଲୋଡ଼୍ ପଡ଼ିଯାଏ। ବାକି ସବୁକୁ ସମାନ ଦୃଷ୍ଟିରେ ଦେଖିକି ନିଜର ପାଠ ପଢ଼ିବାର ବି ତ କିଛି ଭ୍ୟାଲ୍ୟୁ ରଖିକି ତାକୁ ବି ସମାନ ଦୃଷ୍ଟି ଦେବାକୁ ପଡ଼େ। ସେଥିଲାଗି ମୁଁ ବି ଘର କାମ ସବୁ, ଛୁଆ ହଜବେଣ୍ଡଙ୍କର ସବୁ କାମ କରିକି ଗଭର୍ଣ୍ଣମେଣ୍ଟ ଜବ୍ରେ ବି ଥିଲି। ଆଜ୍ଞା,
1: ଆପଣଙ୍କର ଶାଶୁଘର କେଉଁଠି?
0: ମୋ ଶାଶୁଘର ସୋହେଲା ବ୍ଲକର ତବଡ଼ା ପଞ୍ଚାୟତ କେର୍ମେଲି ଗ୍ରାମ।
1: ଆପଣ କେଉଁ ବର୍ଷ ବିବାହ କରିଥିଲେ?
0: ଆଜ୍ଞା, ମୋ ବିବାହ ବର୍ଷ 2015।
1: ଆପଣ ଚାକିରି ବିବାହ ପୂର୍ବରୁ କରିଥିଲେ?
0: ଆଜ୍ଞା, ମୁଁ ବିବାହ ପୂର୍ବରୁ ଚାକିରି 2013 ମସିହାରୁ କରିଥିଲି, ବିବାହ ବେଳକୁ ମୁଁ ଚାକିରି କରୁଥିଲି।
1: ଆପଣ ଯେତେବେଳେ ଶାଶୁଘରକୁ ଗଲେ,
0: ଆଜ୍ଞା,
1: ସେତେବେଳେ ନୂଆ ଲୋକମାନେ, ନୂଆ ପରିବେଶ,
0: ଆଜ୍ଞା,
1: ସେଠି କିପରି ନିଜକୁ ଢାଳି ନେଲେ, ସେ ପରିବେଶକୁ କିପରି ଆପଣାଇଲେ, କ'ଣ ସବୁ ଆହ୍ୱାନର ଆପଣ ସେଠି ସମ୍ମୁଖୀନ ହୋଇଥିଲେ?
0: ଆଜ୍ଞା, ମୋର ଜନ୍ମ ତ ବୁର୍ଲାରେ, ବାକି ବାହାଘର ଠିକ ହେଇଛି ସୋହେଲା ବ୍ଲକରେ ଭିତରେ ଗୋଟେ ଗାଁରେ। ତ ମୋତେ ପ୍ରଥମେ ବହୁତ ଡର ଲାଗୁଥିଲା ଯେ କେମିତି ଚଳିବି, କ'ଣ କହିବେ, କେମିତି ଆଡ଼ଜଷ୍ଟ ହେଇପାରିବି, ସେ ପରିବେଶରେ ବଢ଼ିନଥିଲି। ତାପରେ ଧୀରେ ଧୀରେ ସମସ୍ତେ ବହୁତ ସପୋର୍ଟିଭ୍, ଶାଶୁ ଶ୍ୱଶୁର ବି ବହୁତ ସପୋର୍ଟିଭ୍, ସେମାନେ ବି ମୁଁ ଚାକିରି କରୁଥିବାରୁ କିଛି ଏତେ ଅସୁବିଧା ନାହିଁ, ସମସ୍ତେ ଭଲ କେୟାରିଂ ବହୁତ, ମୋତେ କିଛି ଅସୁବିଧା ଲାଗିନଥିଲା, ବହୁତ ସହଜରେ ଆଡ଼ଜଷ୍ଟ କରିଗଲି।
1: ଆପଣଙ୍କ ସଫଳ କ୍ୟାରିୟର ପଛରେ ପରିବାରର ସହଯୋଗ କେତେଟା ଗୁରୁତ୍ୱପୂର୍ଣ୍ଣ ବୋଲି ଆପଣ ଭାବନ୍ତି?
0: ଆଜ୍ଞା, ନିଶ୍ଚିତ ଭାବରେ ବହୁତ ଗୁରୁତ୍ୱପୂର୍ଣ୍ଣ। ହଜବେଣ୍ଡଙ୍କର ବହୁତ ସପୋର୍ଟ ରହିଛି ମୋର ମାନେ ଜବ୍ରେ, ଶାଶୁ ଶ୍ୱଶୁରଙ୍କର ବି ମୁଁ ଦେଖିଥିଲି ବାହାଘର ପରେ ବି ବହୁତ ସପୋର୍ଟ ଥିଲା, ଏବେ ବି ମଧ୍ୟ ଅଛି, ବାକି ପରିବାରର ସମସ୍ତେ ବହୁତ ଭଲ।
1: ଘରେ ଆଉ କେଉଁମାନେ ଅଛନ୍ତି?
0: ଶାଶୁଘରେ ଆଉ ଡେଢ଼ ଶ୍ୱଶୁର, ଯା, ତାଙ୍କ ଛୁଆମାନେ ଦୁଇଟା, ଦିଅର, ତାଙ୍କ ମିସେସ୍, ତାଙ୍କ ଛୁଆ, ଶାଶୁ ଶ୍ୱଶୁର, ହଜବେଣ୍ଡ, ମୋ ପୁଅ, ମୁଁ।
1: ଆଜ୍ଞା, ଆପଣ କାର୍ଯ୍ୟ ମଧ୍ୟ କରନ୍ତି, ଜଣେ ଗୃହିଣୀ, ଜଣେ ମା, ଜଣେ ସ୍ତ୍ରୀ, ଏସବୁ ଏକା ସାଙ୍ଗରେ କାମ କରିବା ସମୟରେ ଏ ସମସ୍ତଙ୍କ ମଧ୍ୟରେ ଗୋଟିଏ ସନ୍ତୁଳନ କିପରି ରକ୍ଷା କରନ୍ତି?
0: ଆଜ୍ଞା, ହଁ, ସନ୍ତୁଳନ ରକ୍ଷା କରିବାଟା ଟିକେ ଡିଫିକଲ୍ଟ ହୁଏ, ତଥାପି ବି ମାନେ ମନରେ ଯଦି ଇଚ୍ଛା ଅଛି ତାହେଲେ ସବୁ ଜିନିଷ ବହୁତ ଆରାମରେ ସହଜରେ ହେଇଯାଏ, ତ ସେଥିଲାଗି ସମସ୍ତଙ୍କୁ ବାଲାନ୍ସ କରିକିରି ବହୁତ ସହଜରେ ଚଳି ହେଇଯାଉଛି, ହଁ, ଏବଂ ସମସ୍ତଙ୍କର ସହଯୋଗ ବହୁତ ସହଜରେ ମିଳୁଛି।
1: ଯାହା ହଉ, ଆପଣଙ୍କୁ ଆପଣଙ୍କର ପରିବାରର ସହଯୋଗ ମିଳୁଛି। ନିଶ୍ଚିତ ଭାବରେ ଯେତେବେଳେ ଜଣେ ମହିଳା ସଫଳ ହେଉଛନ୍ତି, ତାଙ୍କ ପରିବାରର ସହଯୋଗ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଆଜିକାଲିର ମହିଳାମାନେ ଘର ଏବଂ ଅଫିସ୍ କାମ ଭିତରେ ନିଜ ପାଇଁ ସମୟ ବାହାର କରିପାରୁନାହାନ୍ତି, ସେମାନଙ୍କୁ ଆପଣ କ'ଣ ପରାମର୍ଶ ଦେବେ?
0: ଆଜ୍ଞା, ନିଜ ପାଇଁ ତ ସମୟ ବାହାର କରି ହେଉନି, ତଥାପି ବି ଚେଷ୍ଟା କରିବା କଥା ନିଜ ଲାଗି ଟିକେ ସମୟ କାଢ଼ିବେ, ଟିକେ ମେଡିଟେସନ୍ କରିବେ, ନିଜ ଲାଗି ଟିକେ ଏକ୍ସରସାଇଜ୍ କରିବେ, ଟିକେ ସ୍ପିରିଚୁଆଲିଟିରେ ଟିକେ ଧ୍ୟାନ ଦେବେ, ହଁ, ନିଜେ ସୁସ୍ଥ ରହିଲେ ଆମେ ପରିବାରକୁ ସୁସ୍ଥ ରଖିପାରିବା, ସେଥିଲାଗି ନିଜେ ଫାଷ୍ଟ ଠିକ୍ ରହିବା ଦରକାର, ତାପରେ ଆମେ ପରିବାରକୁ ଆମେ ଠିକ୍ ରାସ୍ତାରେ ରଖିପାରିବା।
1: କାର୍ଯ୍ୟବ୍ୟସ୍ତତା ଯୋଗୁଁ ମହିଳାମାନେ ପ୍ରାୟତଃ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତି, ସେମାନେ କେଉଁ ସବୁ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସତର୍କ ରହିବା ଉଚିତ?
0: ଆଜ୍ଞା, ହଁ, ମହିଳାମାନଙ୍କର ମାନସିକ ସ୍ୱାସ୍ଥ୍ୟ ବହୁତ ମାତ୍ରାରେ ପ୍ରଭାବ ପକାଏ, ଏତେ ହେଭି ଡ୍ୟୁଟି ସକାଳୁ ପୁରା ରାତି ଯାଏ ବିନା ରେଷ୍ଟରେ, ତ ମାନସିକ ଅସନ୍ତୁଳନ ଟିକେ ଦେଖାଯାଏ। ବାକି ମହିଳାମାନେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ନିଜ ଶରୀର ପ୍ରତି ଏତେ ଧ୍ୟାନ ଦେଇପାରନ୍ତିନି, ଠିକ୍ ଟାଇମ୍ରେ ଖାଇପାରନ୍ତିନି, ପାଣି ପିଇବା ଠିକ୍ କି ହୋଇପାରେନି, ସେଥିଲାଗି ସେମାନେ ନିଜ ଖାଦ୍ୟ ଠିକ୍ ଟାଇମ୍ରେ ଖାଆନ୍ତୁ, ପାଣି ଠିକ୍ କି ପିଅନ୍ତୁ, ପ୍ରତିଦିନ ପ୍ରାୟ 3 ଲିଟର ପାଣି ସେମାନଙ୍କୁ ଦରକାର, ରେଷ୍ଟ ବେଶୀ ହୁଏନି, ତ ସେଥିପାଇଁ ମଝିରେ ମଝିରେ କାର୍ଯ୍ୟ କରିବା ଟାଇମ୍ରେ ମଝିରେ ମଝିରେ ଟିକେ ଲିଜର୍ ଟାଇମ୍ ଦେଖିକି 10-10 ମିନିଟ୍ କରିକି ବାହାରେ ଟିକେ ବୁଲି ଚାଲି ଆସିଲେ ସେମାନଙ୍କର ଶାରୀରିକ ସୁସ୍ଥତା ଠିକ୍ ରହିବ।
1: ମହିଳାମାନଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ କେତେ ଗୁରୁତ୍ୱପୂର୍ଣ୍ଣ, ଓ ଯୋଉ ଚାପ ବା ଷ୍ଟ୍ରେସ୍ କଥା, ତାହା କମାଇବା ପାଇଁ ସେମାନେ କ'ଣ କରିବା ଦରକାର?
0: ଆଜ୍ଞା, ମହିଳାମାନେ ମାନସିକ ସ୍ୱାସ୍ଥ୍ୟ ପ୍ରତିଦିନ ସେମାନେ ସକାଳୁ ଉଠିଲେ ନିଜ ପାଇଁ କିଛି ଟାଇମ୍ ମେଡିଟେସନ୍, ଯୋଗ, ନିଜ ପାଇଁ କିଛି ଟାଇମ୍ କାଢ଼ନ୍ତୁ, ତାଦ୍ୱାରା ଗୋଟେ ଦିନର ରୁଟିନ୍ ପୁରା ହିସାବରେ ସକାଳେ ସେମାନେ ସର୍ଟ ଆଉଟ୍ କରିଦିଅନ୍ତୁ, ପୁରା ଦିନ ସେମାନେ କୋଉ ହିସାବରେ ମେଣ୍ଟେନ୍ କରିବେ, ତାଙ୍କ ଉପରେ ହିଁ ଘର ପୁରା ଡିପେଣ୍ଡ ଥାଏ, ତ ତାଙ୍କ ସ୍ୱାସ୍ଥ୍ୟ ପୁରା ଘର ପାଇଁ

0: ଭଲ ରହିବା ଦରକାର।
1: ଆପଣ ଯେତେବେଳେ ଚାକିରିରେ ପ୍ରଥମ କରି ଯୋଗଦାନ ଦେଲେ
0: ଆଜ୍ଞା,
1: ସେତେବେଳେ ଆପଣଙ୍କର ଅନୁଭୂତି କିପରି ଥିଲା?
0: ଆଜ୍ଞା, ସେତେବେଳକୁ ତ ବହୁତ ଭଲ ଲାଗୁଥିଲା, ନୂଆ ନୂଆ କରି ଚାକିରିରେ ଯୋଗ ଦେଲା ବେଳକୁ କିଛି ଏତିକି ଟେନସନ୍ ନାହିଁ। ସେତେବେଳକୁ ତ ବାହା ବି ହେଇନଥିଲି, ସିଧା ଯିବ ଚାକିରିକୁ, ଆସିଲେ ରୋଷେଇ ହେଇଥିବ, ଖାଇବେ, ପୁଣି ସନ୍ଧ୍ୟାରେ କ୍ଲିନିକ୍ ଯିବି, ସେମିତି କିଛି ନାହିଁ, ରୋଷେଇ ହେଇଥିବ। ଏବେ କ'ଣ ନିଜେ ଉଠିବେ, ନିଜେ ରୋଷେଇ କରିବେ, ନିଜେ ଖାଇବେ, ନିଜେ ଯିବେ ଡ୍ୟୁଟି, ପୁଣି ଆସିଲେ ପୁଣି ଛୁଆକୁ ନିଜେ ପାଠ ପଢ଼େଇବେ, ପୁଣି ସନ୍ଧ୍ୟାରେ ପୁଣି ରୋଷେଇ କରିବେ, ତାର ଦିନ ସକାଳେ ଲାଗି ପୁଣି ପ୍ରିପାରେସନ୍ ହେବେ। ତ ଏଇଟା ବହୁତ ହେକ୍ଟିକ୍ ଲାଇଫ୍ ହେଇଯାଉଛି ଡେଲିରେ।
1: ସେ ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇଥିଲେ କି ଯେତେବେଳେ ଆପଣ ପ୍ରଥମ କରି କାର୍ଯ୍ୟରେ ଯୋଗ ଦେଇଥିଲେ?
0: ହଁ, ପ୍ରଥମ କରି କାର୍ଯ୍ୟରେ ଯୋଗ ଦେଲା ବେଳକୁ ଆମର ସବୁ ଇଣ୍ଟେରିୟର ଏରିଆ ଗୁଡ଼ାକରେ ପଡ଼େ ମାନେ ଡ୍ୟୁଟିଟା, ତ ସେତେବେଳକୁ ସେଇଟା ଭିତରେ ଏରିଆ ଗୁଡ଼ାକରେ ହାତୀ, ଜଙ୍ଗଲ ଭିତରେ ଏକା ସ୍କୁଟିରେ ଯିବା ଆସିବା ଡର ଲାଗେ।
1: ଆଜ୍ଞା ଆଜ୍ଞା, ଏଇସବୁ ସମସ୍ୟା ଯୋଉ ଦେଖା ଦେଇଥିଲା ତାର ଆପଣ କିପରି ନିଦାନ କରୁଥିଲେ?
0: ଫାର୍ଷ୍ଟରୁ ଟିକେ ଡର ଲାଗୁଥିଲା, ବାକି ଧୀରେ ଧୀରେ ଅଭ୍ୟାସରେ ପରିଣତ ହେଇକି ଆଉ ଏତେ ବେଶୀ ଡର ଲାଗିଲା ନାହିଁ। ମିଶିଗଲୁ ପାଖ ପଡ଼ୋଶୀ ସାଙ୍ଗମାନଙ୍କ ସହିତ, ସେଠି ଝିଅ ପିଲାମାନେ ବି ବହୁତ ଜବ୍ରେ ଥିଲେ, ତ ଆଉ ଏତେ ବେଶୀ କିଛି ପ୍ରଭାବ ପଡ଼ିଲାନି।
1: ବୟସ ବଢ଼ିବା ସହିତ ମହିଳାମାନେ ନିଜ ଖାଦ୍ୟପେୟରେ କେଉଁ ସବୁ ଜିନିଷ ସାମିଲ କରିବା ଉଚିତ?
0: ଆଜ୍ଞା, ବୟସ ବଢ଼ିବା ସାଙ୍ଗରେ ମହିଳାମାନେ ବେଶୀ କରିକି ଆଇରନ୍ ସପ୍ଲିମେଣ୍ଟେସନ ପ୍ରତି ମାସରେ କିଛି ଖାଇବା କଥା, ଯେମିତିକି ଆଇରନ୍, ଫଲିକ୍ ଏସିଡ୍, କ'ଣ ପାଇଁ ନା ମାସିକ ଋତୁସ୍ରାବରେ ମହିଳାମାନଙ୍କର ଯେଉଁ ରକ୍ତସ୍ରାବ ହେଉଛି, ତ ସେଥିଲାଗି ବିଶେଷ କରି ମାଆମାନେ ସବୁଜ ପନିପରିବା, ଆଇରନ୍ ଜାତୀୟ ଜିନିଷ, ପ୍ରୋଟିନ୍ ଜାତୀୟ ଜିନିଷ ବେଶୀ ମାତ୍ରାରେ ଖାଇବା ଦରକାର।
1: ଆଜିକାଲି ଆପଣ ଯେମିତି ନିଜ ପୁଅ କଥା କହିଲେ,
0: ଆଜ୍ଞା,
1: ଯେ ଆପଣ ତାର ଯତ୍ନ ନେଉଛନ୍ତି, ତାକୁ ନିଜେ ପାଠ ପଢ଼ାଉଛନ୍ତି,
0: ଆଜ୍ଞା,
1: ଆଜିକାଲି ପିଲାମାନଙ୍କ ମଧ୍ୟରେ ମୋବାଇଲ ସ୍କ୍ରିନ୍ ଟାଇମ୍ ବହୁତ ବଢ଼ିଯାଇଛି, ଏହା ସେମାନଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଉଛି?
0: ଆଜ୍ଞା, ସ୍କ୍ରିନ୍ ଟାଇମ୍ ତ ଆଜିକାଲିକା ପ୍ରାୟ ସବୁ ଛୁଆଙ୍କର ବଢ଼ିଯାଇଛି, ସେଥିରେ ବେଶୀ ଟାଇମ୍ ଟିଭି, ମୋବାଇଲ ସ୍କ୍ରିନ୍ ହେବା ଦ୍ୱାରା ତାଙ୍କ ବ୍ରେନ୍ ଡେଭଲପମେଣ୍ଟ ଟିକେ ବାଧାପ୍ରାପ୍ତ ହୁଏ, ଆଉ ଛୁଆ ବେଶୀ ଚିଡ଼ଚିଡ଼ା ହେଇଯାଉଛନ୍ତି, ପାଖ ପିଲାମାନଙ୍କ ସହିତ ମିଶି ପାରୁନାହାନ୍ତି, ତାଙ୍କର ଫିଜିକାଲ୍ ଆକ୍ଟିଭିଟି କମିଯାଉଛି, ବାହାରେ ଖେଳାକୁଦା କରିବା ଲାଗି ଯାଉନାହାନ୍ତି, ଟିକେ ଅଟିଷ୍ଟିକ୍ ଟାଇପ୍ର ଜିଦିଆ, ଚିଡ଼ଚିଡ଼ା ସେମିତି ହେଇଯାଉଛନ୍ତି ଛୁଆ ଗୁଡ଼ାକ।
1: ଋତୁ ପରିବର୍ତ୍ତନ ସମୟରେ ପିଲାମାନଙ୍କୁ ସାଧାରଣ ସଂକ୍ରମଣରୁ ରକ୍ଷା କରିବା ପାଇଁ ମାଆମାନେ କେଉଁ ସବୁ ସାବଧାନତା ଅବଲମ୍ବନ କରିବା କଥା? ଆପଣ ତ ଜଣେ ନିଜେ ମାଆ ଏବଂ ଡାକ୍ତର, ଆପଣ କିପରି ଏହି ପରିସ୍ଥିତିରେ କ'ଣ କରନ୍ତି?
0: ଆଜ୍ଞା, ଋତୁ ପରିବର୍ତ୍ତନ ସମୟରେ ପିଲାମାନଙ୍କୁ ସାଧାରଣତଃ ବାହାରେ ଯେଉଁ ବର୍ଷା ପାଗରେ ଓଦା ହେବା ଲାଗି ଦେବା ନାହିଁ, ବାହାରକୁ ଯାଉଥିଲେ ହାତ ପାଦ ଭଲକି କଭର କରିକି ରଖିବା, ତାପରେ ବାହାର ଜଙ୍କ ଫୁଡ୍, ବାସି ଖାଦ୍ୟ, ମାଛି ବସା ଖାଦ୍ୟ ଏସବୁ ଦେବା ନାହିଁ, ଘରେ ବି ପ୍ରଚୁର ପରିମାଣରେ ପାଣି ପିଇବା ଲାଗି ଦେବା, ଯେମିତି ସବୁବେଳେ ବଡି ହାଇଡ୍ରେଟେଡ୍ ହେଇକି ରହିବ ସେଇ ଉପରେ ଧ୍ୟାନ ଦେବା ଦରକାର।
1: ପିଲାମାନଙ୍କ ଭିତରେ ବାହାର ଜଙ୍କ ଫୁଡ୍ ଖାଇବାର ଅଭ୍ୟାସ ବଢ଼ୁଛି, ତାଙ୍କୁ ଯଦି ଆମେ ପ୍ରତ୍ୟକ୍ଷ ଭାବରେ ମନା କରୁଛେ ତାହେଲେ ସେମାନେ ସିଧା ମାନନ୍ତିନି, କେହି କେହି କାନ୍ଦନ୍ତି ବି, ମା ଭାବରେ ଖରାପ ଲାଗେ ମନକୁ, ତ ସେହି ସମୟରେ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବାକୁ କେମିତି ଆକର୍ଷିତ କରାଯାଇପାରିବ?
0: ଆଜ୍ଞା, ଦେଖନ୍ତୁ, ଜଙ୍କ ଫୁଡ୍ ବାହାରେ ଯେଉଁ ମିଳୁଛି ସେଥିରେ କ୍ୟାଲୋରି ତ ବିଲକୁଲ ନାହିଁ, ଜିରୋ କ୍ୟାଲୋରି, ସେଇଟା ନ୍ୟୁଟ୍ରିସନ୍ ଭାଲ୍ୟୁ କିଛି ନାହିଁ, ଖାଲି ପିଲାକୁ ମୋଟା କରିବ, କିଛି ହେଲ୍ଦି ତାର ନ୍ୟୁଟ୍ରିସିୟସ୍ ଭାଲ୍ୟୁ କିଛି ବି ନାହିଁ, ତେଣୁ ପିଲା ଯେଉଁ ପ୍ରକାରର ଜଙ୍କ ଫୁଡ୍ ବାହାରେ ଖାଇବାର ଜିଦ୍ କରୁଛି ତାକୁ ଆମେ ଘରେ ପ୍ରପର ହାଇଜେନିକ୍ ୱେରେ ମେଣ୍ଟେନ୍ କରିକି ଆମେ ନିଜେ ଘରେ ତିଆରି କରିପାରିବା। ଯଦି ଘରେ ପିଲା ଭଲକି ଆମେ ରୋଷେଇ କରିକି ତାକୁ ଦଉଛେ, ସେ ଘର ଖାଦ୍ୟ ପସନ୍ଦ କରୁଛି, ତାହେଲେ ସେ ଆଉ ବାହାର ଖାଦ୍ୟ ଖାଇବା ଲାଗି ପସନ୍ଦ କରିବ ନାହିଁ।
1: ଆପଣ ଡାକ୍ତର ହେବା ପାଇଁ କ'ଣ ସବୁ ପାଠ ପଢ଼ିଲେ ଏବଂ କେଉଁ ପରୀକ୍ଷା ଦେଇ ଆପଣ ଆଜି ଏଇ ପଦରେ ଅଛନ୍ତି?
0: ଆଜ୍ଞା, ଫାର୍ଷ୍ଟ ତ ପ୍ଲସ୍ ଟୁ ପଢି ସାରିଲା ପରେ ଆମେ ନାଁ ଲେଖାଉ BHMS, ବ୍ୟାଚଲର ଇନ୍ ହୋମିଓପାଥି ଆଣ୍ଡ ମେଡିକାଲ ସାଇନ୍ସ। ଆଜ୍ଞା, BHMSଟା ତ 4.5 ବର୍ଷ ହୁଏ, ତାପରେ ଗୋଟେ ବର୍ଷ ଇଣ୍ଟର୍ଣ୍ଣସିପ୍ କରିକି 5.5 ବର୍ଷ ମୁଁ ଭୁବନେଶ୍ୱରରେ ପାଠ ପଢିଛି, ଅଭିନଚନ୍ଦ୍ର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ।
1: ଆମ ପ୍ରଗତି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ସମାଜର ସବୁ ମହିଳା ଏବଂ ମା ମାନଙ୍କୁ କେଉଁ ବିଶେଷ ବାର୍ତ୍ତା ଦେବାକୁ ଚାହିଁବେ?
0: ଆମ ସମାଜର ସବୁ ମହିଳା ଆଉ ମା ମାନଙ୍କୁ ଏହି ବାର୍ତ୍ତା ଦେବି ଯେ କେହି ବି ଘରେ ଖାଲି ବସନ୍ତୁନି, ଯାହା କିଛି ବି ସ୍ୱପ୍ନ ଅଛି, ଛୋଟ ହଉ ବଡ ହଉ, ତାକୁ ପୁରା କରିବା ପାଇଁ ଚେଷ୍ଟା କରନ୍ତୁ, ଏକଦମ ଲାଗି ଯାଆନ୍ତୁ ସେଇ ଜିନିଷଟାକୁ ଫୁଲଫିଲ୍ କରିବା ଲାଗି। କିଛି ବି କାର୍ଯ୍ୟ ଛୋଟ ନୁହେଁ, ତାକୁ ମନ ପ୍ରାଣ ଦେଇକି ପରିବାରର ସହଯୋଗରେ ଆଗକୁ ବଢ଼ନ୍ତୁ। ଆଜ୍ଞା,
1: ଯାହା ହଉ, ଆଜି ଆପଣ ଆମର ପ୍ରଗତି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ବିଷୟରେ, ନିଜର ବୃତ୍ତି ବିଷୟରେ ଅନେକ ସୂଚନା ଦେଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
0: ନମସ୍କାର ମ୍ୟାଡମ୍।

ଶୁଣିଲି ଡକ୍ଟର ଜାଗୃତି ପ୍ରଧାନଙ୍କ ସହିତ ସାକ୍ଷାତକାର। ତାଙ୍କ ସହ ସାକ୍ଷାତ କରିଥିଲେ ସଙ୍ଗୀତା ସାହୁ। ଆଶା କରିବି ଏ ସାକ୍ଷାତକାର ଜୀବନରେ ସଫଳତାର ପାହାଚ ଚଢ଼ି ଶୀର୍ଷକୁ ପହଞ୍ଚାଇବା ପାଇଁ ପ୍ରେରଣା ଦେଇଥିବ। ଶ୍ରୋତା ଭଉଣୀ, ଜଣେ ସଫଳ ନାରୀ କେବଳ ନିଜର ସଫଳତାର କାହାଣୀ ରଚନା କରନ୍ତି ନାହିଁ, ସେ ସମାଜର ଅଗଣିତ ନାରୀଙ୍କ ପାଇଁ ଆଶା, ସାହସ ଓ ପ୍ରେରଣାର ଦୀପ ପ୍ରଜ୍ୱଳିତ କରନ୍ତି। ତେଣୁ ସମାଜର ସର୍ବାଙ୍ଗୀଣ ବିକାଶ ପାଇଁ ନାରୀଙ୍କ ସମ୍ମାନ, ସମାନ ସୁଯୋଗ ଓ ସକ୍ରିୟ ଅଂଶଗ୍ରହଣ ଅପରିହାର୍ଯ୍ୟ। ଶ୍ରୋତା ଭଉଣୀ, କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣିବା ଆଉ ଗୋଟିଏ ଗୀତ। ଗୀତ ରଚନା କରିଛନ୍ତି ଅଶ୍ୱିନୀ କୁମାର ରାୟ, କଣ୍ଠଶିଳ୍ପୀ ଅଶୋକ କୁମାର ସାହୁ।

ଅଶୋକ କୁମାର ସାହୁଙ୍କ କଣ୍ଠରେ ଶୁଣିଲେ ଏ ଗୀତଟିକୁ। ଗୀତ ରଚନା ଅଶ୍ୱିନୀ କୁମାର ରାୟ। ଏବଂ ଏ ଗୀତ ସହ ଶେଷ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମ କିପରି ଲାଗିଲା ମତାମତ ଦେବେ ନିଶ୍ଚୟ। ଶ୍ରୋତାଭଣୀ ଏଇଠି ରହିଲି, ନମସ୍କାର।

0: मन की बात माननीय प्रधानमंत्री श्री नरेंद्र मोदी भारत की जनता से साझा करेंगे अपने मन की बात।
1: सबसे बड़ी खास बात है इस कार्यक्रम की वो यही है कि प्रधानमंत्री इसमें बहुत अनौपचारिक होकर बातचीत करते हैं।
0: आकाशवाणी के सभी केंद्र सभी चैनल इसे प्रसारित करेंगे एक साथ।
2: पूरा देश पूरा लोग उनसे जुड़ रहे हैं, उनके अनुभवों से वाकिफ हो रहे हैं।
0: साथ ही इसका प्रसारण दूरदर्शन के नेशनल न्यूज, डीडी भारती, डीडी इंडिया, डीडी उर्दू और डीडी किसान चैनल पर भी किया जाएगा।
3: जब भी रविवार के दिन मन की बात कार्यक्रम शुरू होता है सुबह से ही हम सुनने के लिए उत्सुक रहते हैं।
0: श्रोताओं, आप भी माननीय प्रधानमंत्री के मन की बात का हिस्सा बन सकते हैं। इसके लिए आप अपने सुझाव टोल फ्री नंबर 1800117800 पर रिकॉर्ड कर सकते हैं या माईगोव के ओपन फोरम और नरेंद्र मोदी मोबाइल ऐप में पोस्ट कर सकते हैं।
4: मेरे मन की बात आपके कारण सच्चे अर्थ में आपके मन की बात बन गई है।
5: सुबह 11 बजे
0: मन की बात।
6: आपणमाने कार्यक्रम सुनुछन्ति आकाशवाणी संबलपुर केन्द्ररु। कार्यक्रम प्रसारित होउछि मीडियम वेव 317.5 मीटर तथा 945 किलोहर्ट्ज जोगे। आमर परवर्ती कार्यक्रम शुणिपारे रिले करिबो आकाशवाणी कटक एवं आकाशवाणी दिल्ली केन्द्ररु।
7: ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତ, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର। ଭିଭିଜି ରାମଜୀ ଗ୍ରାମୀଣ ଅଧୀନରେ ପ୍ରଥମ କିସ୍ତିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଗଲା 25,000 କୋଟି ଟଙ୍କାର ସହାୟତା ରାଶି। କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 2954କୁ ବୃଦ୍ଧି ଏବଂ ଆଇସିସି ମହିଳା T20 କ୍ରିକେଟ ବିଶ୍ୱକପ୍ ଫାଇନାଲରେ ଆଜି ପରସ୍ପରକୁ ଭେଟିବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଇଣ୍ଡୋନେସିଆ ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଗତି ପ୍ରଦାନ କରିବ ଏବଂ ସହଯୋଗର ନୂତନ ମାର୍ଗ ଉନ୍ମୁକ୍ତ କରିବ। ଆଜି ଜାକର୍ତ୍ତାରେ ଆକାଶବାଣୀକୁ ସାକ୍ଷାତକାର ଦେଇ ଇଣ୍ଡୋନେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି, ଆସନ୍ତାକାଲିଠାରୁ 8 ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ କାଳରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ଅନେକ ନୂତନ କ୍ଷେତ୍ର ଖୋଲିବା ସହ ଦୁଇ ବୃହତ ଦେଶ ମଧ୍ୟରେ ସମ୍ପର୍କର ନିବିଡ଼ତା ତଥା ଅର୍ଥନୈତିକ ସହଭାଗିତା ପରିଲକ୍ଷିତ ହେବ। ବ୍ୟାପକ ରଣନୈତିକ ସହଭାଗିତା ଉପରେ ଆଲୋକପାତ କରି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି, ସହଭାଗିତାର ପ୍ରମୁଖ କ୍ଷେତ୍ର ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ଅନ୍ୟତମ।

0: ଏତଦ୍ ବ୍ୟତୀତ ସମ୍ପର୍କରେ ଅଧିକ ଅର୍ଥନୈତିକ ବିଷୟବସ୍ତୁ ମଧ୍ୟ ରହିଛି। ସେ କହିଛନ୍ତି ବାଣିଜ୍ୟ କାରବାର 30 ବିଲିୟନ୍ ଡଲାରରୁ ଅଧିକ ରହିଥିବା ବେଳେ ଏଥିରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖାଯାଇଛି। କେବଳ ଭାରତରୁ ଇଣ୍ଡୋନେସିଆକୁ ନୁହେଁ, ବରଂ ଇଣ୍ଡୋନେସିଆରୁ ଭାରତକୁ ମଧ୍ୟ ଅଧିକ ପୁଞ୍ଜିନିବେଶ ପାଇଁ ଆମେ ଆଶାବାଦୀ ଅଛୁ। ସାମୁଦ୍ରିକ ପଡ଼ୋଶୀ ହୋଇଥିବାରୁ ଆମେ ଯୋଗାଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ପ୍ରତିରକ୍ଷା ଓ ସୁରକ୍ଷା, ପୁଞ୍ଜିନିବେଶ, ଅର୍ଥନୈତିକ ଏକୀକରଣ, ଭିତ୍ତିଭୂମି ବିକାଶ, କେତେକ ବନ୍ଦରର ବିକାଶ, ବ୍ୟାପକ ଯୋଗାଯୋଗ, ଫାର୍ମାସ୍ୟୁଟିକାଲ, ସ୍ୱାସ୍ଥ୍ୟ ସେବା, କ୍ଷମତା ବୃଦ୍ଧି ଏବଂ ଶିକ୍ଷାଗତ ଆଦାନ ପ୍ରଦାନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ। ସାମୁଦ୍ରିକ ସୁରକ୍ଷାଠାରୁ ଆରମ୍ଭ କରି ମହାକାଶ ସହଯୋଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚୁକ୍ତିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ମଜବୁତ କରିବା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରଦୂତ କହିଛନ୍ତି ଭାରତ ଏବଂ ଇଣ୍ଡୋନେସିଆ ହେଉଛନ୍ତି ଏହି କ୍ଷେତ୍ରର ଦୁଇ ପ୍ରମୁଖ ଶକ୍ତି। ଉଭୟ ଦେଶ ମଧ୍ୟରେ ଅଧିକ ସହଯୋଗ, ସାମୁଦ୍ରିକ ଯୋଗାଯୋଗ ମାର୍ଗଗୁଡ଼ିକୁ ମୁକ୍ତ ରଖିବା ସୁନିଶ୍ଚିତ କରିବା, ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ମଲାକା ପ୍ରଣାଳୀ ଦେଇ ବିଶ୍ୱ ବାଣିଜ୍ୟର ଏକ ବଡ଼ ଭାଗ ପରିବହନ ହୋଇଥାଏ ଏବଂ ମଲାକା ପ୍ରଣାଳୀ ଯେପରି ମୁକ୍ତ ରହେ ଏବଂ ହର୍ମୋଜ ପ୍ରଣାଳୀ ଭଳି ପରିସ୍ଥିତିର ସମ୍ମୁଖୀନ ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ଇଣ୍ଡୋନେସିଆକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯିବ। ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ୟାରେଣ୍ଟି ଗ୍ରାମୀଣ ଭିବିଜି ରାମଜି ଆକ୍ଟ 2025 ଚଳିତ ମାସ 1 ତାରିଖରୁ ସଫଳତାର ସହ ଲାଗୁ ହୋଇଥିବାରୁ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶ୍ରୀ ଚୌହାନ ଆଜି ଏହି ଅଭିଯାନ ଅଧୀନରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତିରେ 25,000 କୋଟି ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି।
1: ଏକ ସାଲ ଦୋ ସାଲ ନେଇ ଏକ ଦିନ ମେ ପହଲେ ଦିନ ହିଁ ବିକଶିତ ଭାରତ ଜି ରାମ ଜି ଯୋଜନା ଏକ ସାଥ ପୁରେ ଦେଶ ମେ ଲାଗୁ ହୋ ଗଈ। 5 ସାଲ ମେ 7.5 ଲକ୍ଷ କରୋଡ଼ ସେ ଜ୍ୟାଦା କି ରାଶି 2,86,000 ପଞ୍ଚାୟତ ମେ ଠିକ ସେ ଲଗ ଗଈ ତୋ ଗାଁ ସମ୍ପୂର୍ଣ୍ଣ ବିକଶିତ ହୋ ଯାଏଗେ, ସମୃଦ୍ଧ ଓ ବିକଶିତ ଗାଁ କା ନିର୍ମାଣ ହୋ ଯାଏଗା। ଆପଣ ମଜଦୁର ଭାଇ ବହନୋ କେ ଲିଏ ଏକ ବେହତର ଯୋଜନା ଦେନା ଚାହତେ ଥେ, ମୋଦୀ ଜୀ ନେ ଜୋ ମାର୍ଗଦର୍ଶନ ହମ ସବକା କିଆ ୟେ ଉନ୍ହୀ କି ସଂକଳ୍ପବଦ୍ଧତା କା ପ୍ରତୀକ ହେ।
0: ବିକଶିତ ଭାରତର ସଂକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଆକ୍ଟ ଅଧୀନରେ ଆସନ୍ତା 5 ବର୍ଷ ମଧ୍ୟରେ 2.86 ଲକ୍ଷ ପଞ୍ଚାୟତରେ 7.5 ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ। ଭାରତ ତା'ର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଆସନ୍ତାକାଲିଠାରୁ କେରଳର କୋଚିଠାରେ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ପାଇଁ ଆଲୋଚନା କରିବା ଏବଂ ସର୍ବସମ୍ମତି ପ୍ରସ୍ତୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି, ଯେଉଁଥିରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କର ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା ଏବଂ ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରଣାଳୟ କହିଛି ଏହି ବୈଠକ ଚଳିତ ମାସ 8 ଏବଂ 9 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ବର୍ଷ ବାର୍ଷିକ ଶ୍ରୀ ଅମରନାଥଜୀ ଯାତ୍ରାର ପ୍ରଥମ ଦୁଇଦିନ ମଧ୍ୟରେ 32,313 ଜଣ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫାରେ ପୂଜାର୍ଚ୍ଚନା କରିଛନ୍ତି। ଯାତ୍ରାର ଦ୍ୱିତୀୟ ଦିନରେ 20,145 ଜଣ ଶ୍ରଦ୍ଧାଳୁ ଅମରନାଥଙ୍କ ଦର୍ଶନ କରିଛନ୍ତି, ଯାହା ଗତବର୍ଷ ସମାନ ସମୟରେ ପୀଠ ପରିଦର୍ଶନ କରିଥିବା 14,515 ଜଣ ଶ୍ରଦ୍ଧାଳୁଙ୍କ ତୁଳନାରେ ଉଲ୍ଲେଖନୀୟ ବୃଦ୍ଧି ରେକର୍ଡ ହୋଇଛି। ଦ୍ୱିତୀୟ ଦିନର ତୀର୍ଥଯାତ୍ରୀଙ୍କ ମଧ୍ୟରେ 1,611 ଜଣ ପୁରୁଷ, 4,480 ଜଣ ମହିଳା, 379 ଜଣ ଶିଶୁ, 142 ଜଣ ସାଧୁ, 35 ଜଣ ସ୍ୱାଧୀ, 17 ଜଣ ତୃତୀୟ ଲିଙ୍ଗୀ ଏବଂ 481 ଜଣ ସୁରକ୍ଷାକର୍ମୀ ସାମିଲ ଥିଲେ। ଅନ୍ୟପକ୍ଷରେ ବାର୍ଷିକ ଅମରନାଥ ଯାତ୍ରାରେ ଭାଗ ନେଉଥିବା ତୀର୍ଥଯାତ୍ରୀଙ୍କ ଚତୁର୍ଥ ବ୍ୟାଚ୍ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳେ ଜାମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ପ୍ରସ୍ଥାନ କରିଛି। ଏହି ବ୍ୟାଚ୍ରେ 291 ଗାଡ଼ିରେ 6,731 ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରୁ 139 ଗାଡ଼ିରେ 4,131 ଜଣ ତୀର୍ଥଯାତ୍ରୀ ପାରମ୍ପରିକ ପହଲଗାମ ମାର୍ଗ ଆଡ଼କୁ ଗତି କରୁଥିବା ବେଳେ 152 ଗାଡ଼ିରେ 2,590 ଜଣ ତୀର୍ଥଯାତ୍ରୀ ସ୍ୱଳ୍ପ ଦୂରତାର ବାଲତାଲ ମାର୍ଗ ଦେଇ ଆଗକୁ ବଢ଼ୁଛନ୍ତି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ତୀର୍ଥଯାତ୍ରା ପରିଚାଳିତ ହେଉଛି, ଯେଉଁଥିରେ କର୍ତ୍ତୃପକ୍ଷ ତୀର୍ଥଯାତ୍ରୀଙ୍କ ସୁଗମ ଯାତାୟତ ସୁନିଶ୍ଚିତ କରିବା ସହ ଉଭୟ ମାର୍ଗରେ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦେଉଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶିଷ୍ଟ

0: ପାଣ୍ଡବାଣୀ ଗାୟିକା ତିଜନ ବାଈଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ତିଜନ ବାଈ ନିଜର ଦମଦାର କଣ୍ଠସ୍ୱର, ଆକର୍ଷଣୀୟ ଉପସ୍ଥିତି ଏବଂ ଅନନ୍ୟ ପରିବେଷଣ ଶୈଳୀ ଦ୍ୱାରା ମହାଭାରତର କାହାଣୀଗୁଡ଼ିକୁ ମଞ୍ଚରେ ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତି କହିଛନ୍ତି, ତିଜନ ବାଈ ନିଜର ଅସାଧାରଣ ପ୍ରତିଭା, ନିଷ୍ଠା ଏବଂ ବର୍ଷ ବର୍ଷର କଠିନ ସାଧନା ମାଧ୍ୟମରେ ଛତିଶଗଡ଼ର ସମୃଦ୍ଧ ପାଣ୍ଡବାଣୀ ପରମ୍ପରାକୁ ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତିଜନ ବାଈ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ଛତିଶଗଡ଼ର ଏହି ଲୋକକଳାକୁ ବିଶ୍ୱସ୍ତରରେ ସ୍ୱୀକୃତି ଦେଇଥିଲେ। ତାଙ୍କର ବିୟୋଗ କଳା ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସମାଜର ବଞ୍ଚିତ ଏବଂ ଦୁର୍ବଳ ଶ୍ରେଣୀର ଉତ୍ଥାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ରାମବିଳାସ ପାଶ୍ୱାନ ସର୍ବଦା ସ୍ମରଣୀୟ ହୋଇ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ରାମବିଳାସ ପାଶ୍ୱାନଙ୍କ ସମଗ୍ର ଜୀବନ ଗରିବ କଲ୍ୟାଣ ପାଇଁ ସମର୍ପିତ ଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ରାମବିଳାସ ପାଶ୍ୱାନ ନିଜର ସମଗ୍ର ଜୀବନକୁ ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ସଂଗ୍ରାମରେ ସମର୍ପିତ କରିଥିଲେ। ଭେନେଜୁଏଲାରେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 2954କୁ ବୃଦ୍ଧି ପାଇଛି ଏବଂ 16,000ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜାତୀୟ ଆସେମ୍ବଲି ଅଧ୍ୟକ୍ଷ ଜର୍ଜ ରୋଡ୍ରିଗେଜ୍ ଏହି ସୂଚନା ଦେଇ କହିଛନ୍ତି, ସେଠାରେ ପ୍ରାୟ 16,000 ଲୋକ ବାସହରା ହୋଇପଡ଼ିଛନ୍ତି। ଦେଶରେ ବିଗତ ଏକ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ଆସିଥିବା ଏହି ଶକ୍ତିଶାଳୀ ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଅନ୍ୟପକ୍ଷରେ ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ 7-ଦିନିଆ ଶୋକ ଘୋଷଣା କରି କହିଛନ୍ତି, ଏହି ବିନାଶକାରୀ ଭୂକମ୍ପ ଯୋଗୁଁ ହୋଇଥିବା ଜୀବନହାନିରେ ସମଗ୍ର ଦେଶ ମର୍ମାହତ। ସୂଚନାଯୋଗ୍ୟ, ଜୁନ୍ 24 ତାରିଖରେ ଏହି ଦକ୍ଷିଣ ଆମେରିକୀୟ ଦେଶରେ 7.2 ଏବଂ 7.5 ତୀବ୍ରତାର ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ପ୍ରବଳ ଝଟକା ଯୋଗୁଁ କାରାକାସରେ ଅନେକ କୋଠାବାଡ଼ି ଭାଙ୍ଗି ପଡ଼ିଥିଲା, ଯାହା ଭେନେଜୁଏଲାର ଏକ ବିସ୍ତୃତ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ DRCରେ ଇବୋଲା ସଂକ୍ରମଣ ଜାରି ରହିଥିବା ବେଳେ 1528 ଜଣ ଇବୋଲାରେ ଆକ୍ରାନ୍ତ ହୋଇଥିବା ନିଶ୍ଚିତ ହୋଇଛି ଏବଂ ଏଥିରେ 492 ଜଣଙ୍କର ମୃତ୍ୟୁ ହୋଇଛି। ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ସର୍ବଶେଷ ସ୍ଥିତି ରିପୋର୍ଟ ଅନୁଯାୟୀ 239 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 628 ଜଣ ରୋଗୀ ଏକାନ୍ତବାସରେ ଅଛନ୍ତି କିମ୍ବା ଚିକିତ୍ସିତ ହେଉଛନ୍ତି। ଏଥିସହ ଅନ୍ୟ 185 ଜଣ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଣ୍ଡି ବିଜ୍ଞ ଭାଇରସ୍ ଦ୍ୱାରା ହେଉଥିବା ଇବୋଲାର ସମ୍ଭାବ୍ୟ ଚିକିତ୍ସାର ମୂଲ୍ୟାଙ୍କନ ପାଇଁ DRCରେ ଏକ କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ କରିଛି, ଯେଉଁଥିପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଅନୁମୋଦିତ ଟିକା କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ନାହିଁ। ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍କରକୁ ଭେଟିବେ। ଇଂଲଣ୍ଡର ଲର୍ଡ୍ସ କ୍ରିକେଟ୍ ପଡ଼ିଆରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:00 ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତ, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହେବ ବୁଝାମଣାପତ୍ର। ଭିଭିଜି ରାମଜୀ ଗ୍ରାମୀଣ ଅଧୀନରେ ପ୍ରଥମ କିସ୍ତିରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଗଲା 25,000 କୋଟି ଟଙ୍କାର ସହାୟତା ରାଶି ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଆଜି ପରସ୍ପରକୁ ଭେଟିବେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ।
1: The headlines. Government withdraws emergency curbs on natural gas supplies following resumption of LNG shipments through Strait of Hormuz. Union Minister of Rural Development Shivraj Singh Chauhan releases 25,000 crore rupees assistance to states under Viksit Bharat Guarantee for Rozgar and Ajivika Mission Grameen Act. Center orders Meta to remove child abuse ads from Instagram. Seeks reply in 7 days. Renowned Pandwani singer of Chhattisgarh Tijan Bai passes away. President, Vice President and Prime Minister express grief over her demise. IMD issues red alert for very heavy rainfall over Gujarat, Konkan, Goa, Central Maharashtra and Odisha today. And in ICC Women's T20 World Cup Finals, England to face Australia in London this evening. Government has withdrawn the emergency curbs on natural gas supplies after liquefied natural gas LNG shipments through the Strait of Hormuz resumed following a ceasefire in the West Asia conflict. In a notification, Ministry of Petroleum and Natural Gas said the natural gas supply regulation.

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି।

0: ହେଉଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପ୍ରକାଶ ପାଇଲା ଚିଠା ଭୋଟର ତାଲିକା। ରାଜ୍ୟରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବାଦ ପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ଭିଭିଜି ରାମଜୀ ଯୋଜନାରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କଲେ କେନ୍ଦ୍ର ସରକାର। ରାଜ୍ୟବ୍ୟାପୀ 311 କେନ୍ଦ୍ରରେ ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ଆସନ୍ତା 24 ଘଣ୍ଟା ମଧ୍ୟରେ 5 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ଶେଷ ହେବା ପରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏସ୍ଆଇଆର୍ ପ୍ରକ୍ରିୟାରେ 20,14,000 ଭୋଟରଙ୍କୁ ବାଦ୍ ଦିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ କହିଛନ୍ତି, ରାଜ୍ୟରେ ପୂର୍ବରୁ 3,33,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ ଭୋଟର ଓ 1,53,65,83 ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତି, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: ଏ ତାଲିକା ଅନୁଯାୟୀ ମୋ ପାଖରେ ଥିଲେ 3,33,00,000 ଭୋଟର୍ସ ଥିଲେ, ବର୍ତ୍ତମାନ ଏ ଡ୍ରାଫ୍ଟ ରୋଲ୍ରେ ତା ଭିତରୁ 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି। ଯେଉଁମାନଙ୍କର ନାଁ ରିମୁଭ୍ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବ୍ସେଣ୍ଟ 10,07,000, ଜଣଙ୍କର ନାଁ 2-3 ଜାଗାରେ ଥିଲା ସେଇଟା 158,000, ଏମିତି ହେଇକିରି 14,000 ଲୋକଙ୍କର ଫର୍ମ ରିଟର୍ନ କରିନାହାନ୍ତି। ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଲ୍ରୁ କାଟିଯାଇଛି।
0: ଆଜିଠାରୁ 4 ଅଗଷ୍ଟ ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା 4 ଅଗଷ୍ଟରୁ 2 ସେପ୍ଟେମ୍ବର ମଧ୍ୟରେ ଶେଷ ହେବା ପରେ 6 ସେପ୍ଟେମ୍ବରରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଏନେଇ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟ ସରକାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଭଦ୍ରକ ଜିଲ୍ଲାରେ ପ୍ରକାଶିତ ଚିଠା ଭୋଟର ତାଲିକାରେ 5 ନିର୍ବାଚନ ମଣ୍ଡଳୀରେ 377 ଭୋଟ୍ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଛି, ଫଳରେ ମୋଟ ଭୋଟ୍ କେନ୍ଦ୍ର ସଂଖ୍ୟା 1,703 ହୋଇଛି। ସୂଚନା ଅନୁଯାୟୀ ମୋଟ ଭୋଟରଙ୍କ ସଂଖ୍ୟା 12,84,618 ନିର୍ଦ୍ଧାରିତ ହୋଇଛି। ବୌଦ୍ଧ କଣ୍ଟାମଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଏସ୍ଆଇଆର୍ ପ୍ରକ୍ରିୟା ପାଇଁ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ତାଲିକା ପ୍ରକାଶ କରାଯାଇଛି। ଜିଲ୍ଲାରେ 3,41,026 ଜଣ ଭୋଟର ରହିଥିବା ବେଳେ ଆଜି ଚିଠା ତାଲିକାରେ 3,23,394 ଜଣ ଭୋଟର ରହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟର ଚିଠା ତାଲିକା ପ୍ରକାଶ କରି କହିଛନ୍ତି, ଜିଲ୍ଲାରେ ପୂର୍ବରୁ 1,449 ମତଦାନ କେନ୍ଦ୍ର ରହିଥିବା ବେଳେ ଏସ୍ଆଇଆର୍ ପରେ ଏହା ବୃଦ୍ଧି ପାଇ 1,647 ପହଞ୍ଚିଛି। ଜିଲ୍ଲାରେ ପୂର୍ବରୁ 12,51,135 ଜଣ ଭୋଟର ରହିଥିବା ବେଳେ ବର୍ତ୍ତମାନ 11,90,895 ଜଣ ଭୋଟର ରହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଗ୍ୟାରେଣ୍ଟି ଯୋଜନା ଅନ୍ତର୍ଗତ ପ୍ରଥମ କିସ୍ତି ସ୍ୱରୂପ ରାଜ୍ୟଗୁଡ଼ିକ ପାଇଁ 25,000 କୋଟି ଟଙ୍କାର ସହାୟତା ଅର୍ଥ ପ୍ରଦାନ କରିଛନ୍ତି। ଆଜି ଆଭାସୀ ଜରିଆରେ ମନ୍ତ୍ରୀ ଶ୍ରୀ ଚୌହାନ ଚଳିତ ମାସ ପହିଲାରୁ ସଫଳ ଭାବେ ଲାଗୁ ହୋଇଥିବା ଭିଭିଜି ରାମଜୀ ଯୋଜନା ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ଚୌହାନ କହିଛନ୍ତି, ମନରେଗା ଯୋଜନା ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ପାଇଁ 3 ବର୍ଷରୁ ଅଧିକ ସମୟ ଲାଗିଥିବା ବେଳେ ଏହି ଯୋଜନା ଗୋଟିଏ ଦିନରେ ସାରା ଦେଶରେ ଲାଗୁ କରାଯାଇଛି।
2: मनरेगा को पूरे देश में लागू करने में 3 साल लगे थे, लेकिन मुझे आप सब पर गर्व है, 1-2 साल नहीं, पहले दिन ही विकसित भारत जी राम जी योजना एक साथ पूरे देश में लागू हो गई। 100 दिन नहीं, अब 125 दिन रोजगार, 5 साल में 7.5 लाख करोड़ से ज्यादा की राशि 2,86,000 पंचायतों में ठीक से लग गई, तो गांव संपूर्ण विकसित हो जाएंगे, समृद्ध और विकसित गांव का निर्माण हो जाएगा।
0: ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଉଦ୍ଦେଶ୍ୟରେ ଆସନ୍ତା 5 ବର୍ଷରେ ଭିଭିଜି ରାମଜୀ ଯୋଜନାରେ 2,86,000 ପଞ୍ଚାୟତରେ 7,50,000 କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ ବୋଲି ଶ୍ରୀ ଚୌହାନ କହିଛନ୍ତି। ଏହି ଯୋଜନାର ପ୍ରାରମ୍ଭିକ ସ୍ଥିତି ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଯୋଜନା ଲାଗୁ ହେବାର ପ୍ରଥମ

0: ସପ୍ତାହରୁ ଦେଶର ଅନେକଗୁଡ଼ିଏ ପଞ୍ଚାୟତରେ ଗ୍ରାମୀଣ ଶ୍ରମିକମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଇଛି। ଏହି ଯୋଜନା ଅଧୀନରେ ଦୈନିକ ମଜୁରୀ 10% ବୃଦ୍ଧି ପାଇଥିବା ବେଳେ କୌଣସି ରାଜ୍ୟରେ ଦୈନିକ ମଜୁରୀ ହାର 300 ଟଙ୍କାରୁ କମ୍ ରହିନାହିଁ। ଭିଭିଜି ରାମଜୀ ଯୋଜନାରେ ପାଣ୍ଠିର ଅଭାବ ହେବ ନାହିଁ ଏବଂ ସରକାର ସ୍ୱଚ୍ଛତାର ସହ ଏହି ଯୋଜନା କାର୍ଯ୍ୟକାରିତା ନେଇ ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକରୁ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଜି ଅନୁଷ୍ଠିତ ହେଉଛି। ରାଜ୍ୟର ସମସ୍ତ ଜିଲ୍ଲାରେ 311 ପରୀକ୍ଷା କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେବା ପରେ ଜ୍ୱରରୁ ସାମାନ୍ୟ ଉପଶମ ମିଳିଛି। ଦେବସ୍ନାନ ପୂର୍ଣ୍ଣମୀରେ 108 ଘରା ସୁବାସିତ ଜଳରେ ସ୍ନାନ କରି ଚତୁର୍ଦ୍ଧା ବିଗ୍ରହ ଜ୍ୱରରେ ପୀଡ଼ିତ ହେବା ପରେ ଅଣସର ଘରେ ଆଜିକୁ 6 ଦିନ ହେବ ଦୈତାପତି ଓ ପତି ମହାପାତ୍ରମାନେ ଗୁପ୍ତ ସେବା କରୁଛନ୍ତି। ଆଜି ସୁଦୁସୁଆରଙ୍କ ଘରୁ ଆସିଥିବା ଓଷ ମହାପ୍ରଭୁଙ୍କୁ ଲାଗି କରାଯିବ। ମଧ୍ୟାହ୍ନ ଧୂପନୀତି ସରିବା ପରେ ବେହରଣ ଦ୍ୱାର ଦେଇ ଦୈତାପତି ପ୍ରବେଶ କରି ଓଷ ଲାଗି କରୁଛନ୍ତି। ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶକ୍ରମେ ଆୟୁର୍ବେଦ ପଦ୍ଧତିରେ ଶ୍ରୀଜୀଉଙ୍କ ଚିକିତ୍ସା କରାଯାଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ବନଖଣ୍ଡ ପକ୍ଷରୁ 77ତମ ବନ ମହୋତ୍ସବ ସପ୍ତାହ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ସବୁଜ ପରିବେଶ ସୃଷ୍ଟି ପାଇଁ ଚାରା ରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଦେବଗଡ଼ ବନଖଣ୍ଡ ଅଧିକାରୀ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାର ସମସ୍ତ ଧାନମଣ୍ଡିରେ ଚାଷୀଙ୍କଠାରୁ 100% ଧାନ କ୍ରୟ ହୋଇଥିବା ଜଣାପଡ଼ିଛି। ନୂଆପଡ଼ା ବିଧାୟକ ଜୟ ଢୋଲକିଆ ରବିଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଶେଷ ହୋଇଥିବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ଢୋଲକିଆ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ସମସ୍ୟା ଦେଖାଦେଇଥିଲେ ମଧ୍ୟ ସେଗୁଡ଼ିକର ସଫଳ ସମାଧାନ ହେବା ସହ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଇ ଦେୟ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ଜିଲ୍ଲାରେ 9,78,000 କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 9,64,000 କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗ 50 କିଲୋମିଟର ଦୂରରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବଠାରୁ 60 କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ ବାଲେଶ୍ୱର ନିକଟ ଚାନ୍ଦବାଲି ଓ ଦୀଘା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 25 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରିଆପଡ଼ାରେ ସର୍ବାଧିକ 276 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି ଆକାଶବାଣୀକୁ କହିଛନ୍ତି,
1: ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, କେଉଁଝର, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା, କଟକ ଏବଂ ନବରଙ୍ଗପୁର ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ମତ୍ସ୍ୟଜୀବୀ ମାନଙ୍କ ପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ, ବର୍ଷା ରହିବ, ବର୍ଷା ସହିତ ପବନର ବେଗ ରହିବ 45-55 କିଲୋମିଟର/ଘଣ୍ଟା। ପୋର୍ଟ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି, ସିଗ୍ନାଲ ପୋଷ୍ଟ କରାଯାଇଛି।
0: ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଖାଲୁଆ ସ୍ଥାନରେ ବର୍ଷାପାଣି ଜମି ରହିଛି। କେତେକ ସ୍ଥାନରେ ସଡ଼କ ଉପରେ 2-3 ଫୁଟର ବର୍ଷା ଜଳ ପ୍ରବାହିତ ହେଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରକାଶ ପାଇଲା ଚିଠା ଭୋଟର ତାଲିକା, ରାଜ୍ୟରେ 20 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବାଦ ପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା। ଭିଭିଜି ରାମଜୀ ଯୋଜନାରେ ରାଜ୍ୟଗୁଡ଼ିକୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କଲେ କେନ୍ଦ୍ର ସରକାର। ରାଜ୍ୟବ୍ୟାପୀ 311 କେନ୍ଦ୍ରରେ ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ। ଆସନ୍ତା 24 ଘଣ୍ଟା ମଧ୍ୟରେ 5 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ ଏବଂ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିର କଣ୍ଠଶିଳ୍ପୀ ଆନନ୍ଦ ରାଜ ଆନନ୍ଦ ଓ ରୁବାଇ, ଗୀତ ରଚନା ବିକ୍ରମ ଓ ଆନନ୍ଦ ରାଜ ଆନନ୍ଦ, ସଙ୍ଗୀତକାର ମେଘା ବାଲି ଓ ଆନନ୍ଦ ରାଜ ଆନନ୍ଦ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0

6663 2410 9611 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 6663 2410 9611। ସୂଚନାଟି ଏତିକିରେ ଶେଷ ହେଲା।

କାର୍ଯ୍ୟକ୍ରମରେ ବର୍ତ୍ତମାନ ମନୋଜ ମୁନ୍ତା ସିଂଙ୍କ ଗୀତ ରଚନାରେ ଶୁଣନ୍ତୁ ଗୀତଟିକୁ। ଗୀତଟିର କଣ୍ଠଶିଳ୍ପୀ ତୁଲସୀ କୁମାର, ସଙ୍ଗୀତ ଦେଇଛନ୍ତି ତନିଷ୍କ ବାଗ୍‌ଚି, କଥାଚିତ୍ର ବାଦ୍ ସାଓ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର

0: ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ଅବା ପ୍ରାର୍ଥୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥୀନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ଅବା ପ୍ରାର୍ଥୀନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଙ୍ଗ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086107525257 IFSC କୋଡ଼ SBIN00005 9। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଛକା ଛକା, ପ୍ରଯୋଜନା ଓ ଉପସ୍ଥାପନା ସନ୍ତୋଷ ପିଙ୍ଗ।
2: ମାକା ପୁପୁ ଛକା ଛକା କାର୍ଯ୍ୟକ୍ରମ ମେନୁ ଜେତି ଶ୍ରୋତାରିନ୍ ଏମ୍ ହେ ଜୁହାର।

ନାମେ ସିର୍ଜିନାନ୍ତି ନାମ ଇ ଧର୍ତ୍ତି ପୁର୍ଥି ଗାନେ ଜଡ଼ର କାତାରୁ ଆତଲ ଦାତ ହନେ ଏରଥଲେ ନାମ ପ୍ରକୃତି ମିଆ ନିର୍ଭର ନାନାଲ ଦାତ ନାମେ ଆଡ଼ପାଦ ହାଜୁନ୍ତି ମାନାଲିଆ ନାମ ହାରବୁନ୍ତି ଅନରାଲ କାତ ବଢ଼େ ବଢ଼େ ମାନ୍ନୁ ଆଦାନ ମୁର୍କାଲ କାତ ଆରୁ ଆଦାନ ଫି ନାମ ଆଡ଼ପା କାମାଗେ ଲାଗାବାଲ କାତ ଆକୁନ୍ ବି ହନେ ଆଡ଼ପା ଆତଲି ଏକାଦ ହାଜୁଗି ଆଡ଼ପାଦ ଆରୁ ଇନ୍ନେ ବଢ଼େ ବଢ଼େ ମାନ୍ନୁ ମାସ ଗୁଠି ଲାଗିଛି ବାଟି କାମାଲ କାତ ଯେ ନାମ ହନେ ହାରବୁନ୍ତି ରୁଇ ଅନ୍ଦରାଲ କାତ ଆରୁ ବାଟି କୁରୁଗାଲ କାତ ଚାଷବାସ ବି ନାନାଲ କାତ ଆରୁ ନାମେ ହନେ ପେସା ବନେର ଥାଲିତା ଚାଷବାସ ଦୁ ଆରୁ ଯେତ୍କି ବି ଜିନିଷପତ୍ର ହାଖରାଲି ହାରବୁନ୍ତା ଆଦାନ ଭିନ୍ ନାମ ଅନ୍ଦରାଲ କାତ ଆରୁ ବ୍ୟବହାର ନାନାଲ କାତ ତା ନାମେ ସମ୍ପର୍କ

ହାରବୁ ଗାନେ ଆତିଲି, ହାଜୁ ଗାନେ ଆତିଲି, ଆମୁ ଗାନେ ଆତିଲି, ଆଉ ନାମ ଇ ପ୍ରକୃତିକେ ଯେନ୍ ଗୀତୁ ଆତିଲି, ପ୍ରକୃତିକେ ସାଙ୍ଗେ ନାମ ଭିଲ୍ ଅଣ୍ଟା ମାନାଲ କାତ, ଆରୁ ପ୍ରକୃତିକେ ଗୀତୁ ପାଡ଼ାଲ କାତ, ନାମ ଭିଲ୍ ନାଲାଲ କାତ, ଆରୁ ନାମ ଖୁସି ମାନ୍ନା ସାଙ୍ଗେନ୍ ସାଙ୍ଗେନ୍ ଦୁସରା ଆଲାରିନ୍ ଯେତେ ରିନ୍ ଆମେ ଯେନ୍ ସମ୍ପ୍ରଦାୟ ଆତଲାର ଯେତେ ରିନ୍ ଭି ନାମ ଖୁସି ବାସିନୁ ସାମିଲ କାମାଲ କାତ। ତା ଇ କଥା ତେଙ୍ଗନା ଇଶାନ ମାଞ୍ଜା ଯେ ଇନ୍ନା ଖାଲି ଗୀତୁ ମେନତ, ଆଉ ଗୀତ ଭିତରେ ନାମେ ସାଧାରଣ ଭାବରେ ଏରତ ଯେ ଅଣ୍ଟା ପ୍ରକାର ଗୀତନୁ ନାମେ ହେଲୁ ସାଡ଼ି, ଆରୁ ଆରୁଣ୍ଟା ପ୍ରକାର ଗୀତନୁ ନାମ ବୈଠକୀ ଗୀତ ଭି କାମଦାତ। ହେଲେ ଇନ୍ନା ଦୁଇ ପ୍ରକାର ଗୀତ ବନ ମେନତ, ପହଲା ବୈଠକୀ ଗୀତ ବନ ମେନତ, ଇ ବୈଠକୀ ଗୀତ ବନ ପରିବେଷଣ ନାଞ୍ଜିକାନାର ମଧୁସୂଦନ ପିଂ ଆଉ ତମେ ଦଲ, ଆବଡ଼ାର ମଞ୍ଚାର ଦୁଲାର ପିଂ, ସୁଧାକର ପିଂ, ପିମି ପିଂ, ଭଗବାନ ପିଂ, ଶ୍ରୀବତ୍ସ ପିଂ, କମଳ ପିଂ, ଶୁଭା ପିଂ, ପ୍ରମିଳା ପିଂ ଆଉ

ଆକୁନ୍ତା ନାମ ବୈଠକି ଗୀତୁନ୍ ମେଞ୍ଜକାତ୍ ହେଲେ ଯେତେବେଳେ ନାମେ ଇ କୁଣାର୍ଗେ ବେଞ୍ଜାମାନି ବେଞ୍ଜାବାକେନ୍ ଭି ନାମ ଗୀତୁ ପାର୍ଦାତ୍ ନାଲ୍ଦାତ୍ ଆରୁ ହେଲୁ ଭି ଆସଦାତ୍ ହେଲେ ହନ୍ନେ ଅଣ୍ଟା ବେଞ୍ଜା ଗୀତୁନ୍ ଫିର୍ ଘା ମେନତ୍ ଆ ଗୀତୁନ୍ ହି ପାଡ଼କାନାର ମଧୁସୂଦନ ପିଙ୍ଗ ଆଉ ତମେ ଦଲ୍ ଆବଡ଼ାର ମଞ୍ଜାର ଦୁଲାର ପିଙ୍ଗ ସୁଧାକର ପିଙ୍ଗ ପିମି ପିଙ୍ଗ ଭଗବାନ ପିଙ୍ଗ ଶ୍ରୀବତ୍ସ ପିଙ୍ଗ କମଳ ପିଙ୍ଗ ଶୁଭା ପିଙ୍ଗ ପ୍ରମିଳା ପିଙ୍ଗ ଆଉ ଝରଣା ପିଙ୍ଗ।

ହେଲେ ଇନ୍ନାତା ନାମ ମାକ୍କା ପୁପୁ ଝକା ଝକା ଇ କାର୍ଯ୍ୟକ୍ରମନୁ ଗୀତୁ ମେଞ୍ଜକାତ ହେଲେ ଇନ୍ନାନ୍ତା ଇ କାର୍ଯ୍ୟକ୍ରମ ବନ ନାମ ଇଶାନିୟତ ଜୁହାର।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086 175 257

ସୌତାନ କଥାଚିତ୍ରରୁ ଶୁଣନ୍ତୁ ଏ ଗୀତଟିକୁ। ଗୀତ ରଚନା ସାୱନ କୁମାର, ସଙ୍ଗୀତ ଉଷା ଖାନ୍ନା, ଗୀତଟିର କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର।

ଦିଲ ଆପନା ଔର ପ୍ରୀତ ପରାଇ ଏ କଥାଚିତ୍ରରୁ ଶୁଣନ୍ତୁ ଏ ଗୀତଟିକୁ। ଗୀତ ରଚନା ଶୈଳେନ୍ଦ୍ର, ସଙ୍ଗୀତ ଶଙ୍କର ଜୟକିଶନ, ଗୀତଟିର କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର।

କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣିବା ଏହି ସୁନ୍ଦର ଗୀତଟିକୁ ଆରାଧନା କଥାଚିତ୍ରରୁ, ଗୀତ ରଚନା ଆନନ୍ଦ ବକ୍ସି, କଣ୍ଠଶିଳ୍ପୀ କିଶୋର କୁମାର, ଗୀତଟିକୁ ସଙ୍ଗୀତ ଦେଇଛନ୍ତି ଏସ୍ ଟି ବର୍ମନ।

କାର୍ଯ୍ୟକ୍ରମ ଶେଷରେ ଶଙ୍କର ଜୟକିଶନଙ୍କ ସଙ୍ଗୀତରେ ଶୁଣନ୍ତୁ ଗୀତଟିକୁ। ଗୀତ ରଚନା ହସରତ ଜୟପୁରୀ, ଗୀତଟିର କଣ୍ଠଶିଳ୍ପୀ କିଶୋର କୁମାର, କଥାଚିତ୍ର ଅନ୍ଦାଜ।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହା ଛିନ୍ନର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ଆଇବା କାଲିଠାନୁ ଇଣ୍ଡୋନେସିଆ ଗସ୍ତି ଯିବେ ପ୍ରଧାନମନ୍ତ୍ରୀ। ଦୁଇ ଦେଶ ଭିତରେ ଭିନ୍ ଭିନ୍ କ୍ଷେତ୍ର ଥି ସ୍ୱାକ୍ଷରିତ ହେବା ବୁଝାମଣା ପତ୍ର। ଭିଭି ଜି ରାମଜୀ ଗ୍ରାମୀଣ ଅଧୀନ ଥି ପହିଲା କିସ୍ତି ଥି ରାଜ୍ୟମାନଙ୍କୁ ଦିଆଗଲା 25,000 କୋଟି ଟଙ୍କାର ସହାୟତା ରାଶି। କୋଚିଠାନେ ଆଇବା କାଲିଠାନୁ ମୂଲ ହେବା ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଚଳିତ ବଛର ଶ୍ରୀ ଅମରନାଥଜୀ ଯାତ୍ରାର ପହିଲା ଦୁଇଦିନ ଭିତରେ 32,313 ଜଣ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫାନୁ କରିଛନ୍ ପୂଜା। କଡ଼ା ସୁରକ୍ଷା ଭିତରେ ଚାଲିଛେ ଯାତ୍ରା। ବିଶିଷ୍ଟ ପାଣ୍ଡବାନୀ ଗାୟିକା ତିଜନ ବାଇଙ୍କର ବିୟୋଗଥି ଗଭୀର ଶୋକ ପ୍ରକାଶ କରିଛନ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରକାଶ ପାଇଲା ଚିଠା ଭୋଟର ତାଲିକା। ରାଜ୍ୟ 20 ଲକ୍ଷରୁ ଅଧିକା ଭୋଟର ବାଦ ପଡ଼ିଥିବାର ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ସାରା ରାଜ୍ୟ 311 କେନ୍ଦ୍ରରୁ ଆଜି ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା। ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗନୁ ଫୁଲୁରୀ ତେଲ ଲାଗି ହେବା ଋତୁରୁ ଜ୍ୱର ଟିକେ କମିଛେ। ଆଜି ସୁଦୁ ସୁଆରଙ୍କର ଘରୁ ଆସିଥିବାର ଓଷ ଲାଗି କରାଯିବା ମହାପୁରୁଙ୍କୁ। ଦେବଗଡ଼ ବନଖଣ୍ଡ ତରଫୁ 77ତମ ବନ ମହୋତ୍ସବ ସପ୍ତାହ ଅବସରରେ ଆୟୋଜିତ କାର୍ଯ୍ୟକ୍ରମଟି ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଆଉ ସବୁଜ ପରିବେଶ ବନାବାର ଲାଗି ଚାରା ଲଗାବାରକେ ଦେଲେ ପରାମର୍ଶ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଥି ଆଇବାକାଲ ପୁରୀନୁ ଅନୁଷ୍ଠିତ ହେବା ଚଳିତ ବଛର ରଥଯାତ୍ରାର ଶେଷ ରଥ ସମନ୍ୱୟ କମିଟି ବୈଠକ। ବିନା ଫିଟନେସ୍ ଥି ଗାଡ଼ି ଚଳାଚଳ ଉପରେ ରୋକ ଲଗାବାର ଦିଗେ କଡ଼ା ପଦକ୍ଷେପ ନେବାରକେ ନିର୍ଦ୍ଦେଶ ଦେଲେ ବାଣିଜ୍ୟ ଆଉ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା। ଇଂଲଣ୍ଡର ଲର୍ଡସ୍ଠାରେ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଇଂଲଣ୍ଡ ଆଉ ଅଷ୍ଟ୍ରେଲିଆ ଭିତରେ ଖେଳାଯିବା ଫାଇନାଲ୍ ମ୍ୟାଚ୍। ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତି ହେଲା ପରିଣତ। ଏବେ 24 ଘଣ୍ଟା ଭିତରେ ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାର ଜବର ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏହା ଛିନ୍ନର ମୁଖ୍ୟ ଖବର ଏଣୁ ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

0: हेलो।
1: हेलो,
0: हाँ आज्ञा, आकाशवाणी सम्बलपुर। हेलो, अनुरोध कार्यक्रम।
1: अन्ना नानी नमस्कार।
0: नमस्कार आज्ञा, किए कहुतिले?
1: आकाशवाणी सम्बलपुर ର ସମସ୍ତ କର୍ମକର୍ତ୍ତା, ଆକାଶବାଣୀ ସମ୍ବଲପୁର ଶୁଣୁଥିବା ସବୁ ଶ୍ରୋତା ଭାଇ ବହିନ ମାନଙ୍କୁ ମୋର ଜୁହାର। ଯେ ମା ସମଲେ ମୁଇଁ ଭକ୍ତଚରଣ ଭୋଇ, ଗ୍ରାମ କେନଘାଟି, ପୋଷ୍ଟ ହଉଛେ ଜୟନ୍ତପୁର, ବ୍ଲକ ଜୁଜୁମୁରା, ଜିଲ୍ଲା ସମ୍ବଲପୁର ଲୋକ।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ଆମେ ସ୍ୱାଗତ କରୁଛୁ ଆଜ୍ଞା।
1: ଆଜ୍ଞା,
0: ବେଲେ କେନ୍ତା ଅଛନ୍ ଆପଣ?
1: ମୁଇଁ ତ ଭଲ ଅଛେ ନାନୀ, ଆପଣ ମାନେ କେନ୍ତା ଅଛନ୍?
0: ଆମେ ମାନେ ସମସ୍ତେ ଭଲ ଥିସୁଁ। ତାପରେ ଆପଣ ମାନଙ୍କର ସାଙ୍ଗେ କଥା ଲାଗବାର ଯଦି ଟାଇମ ପଲେ ଆସି ନାଇଁ,
1: ଆଜ୍ଞା,
0: ଆଉ ଟିକେ ଏନର୍ଜେଟିକ ଫିଲ କରସୁଁ, ଆଉ ବଢ଼ିଆ ଲାଗ୍ସି, ବୁଝିଲେ?
1: ଆମକୁ ବିଲ୍ ଭଲ ଲାଗ୍ସି ଯଦି ଆମର କଲଟା ଲାଗିଗଲେ।
0: ହଁ, କଲଟା ତ ଆପଣଙ୍କର ଲାଗବା, କାଁ କରି କହୁନ୍ ତ ଆମେ ତ ଆଇଛନ୍ କେତେ ନା କେତେ ଫୋନ ଇନ୍ ପ୍ରୋଗ୍ରାମ କଲୁ ନ, ଆଗ ସିନା 2 ଦିନ ଖାଲି ଥିଲା, ଆଜିକାଲି ତ ପ୍ରାୟ 5 ଦିନ 6 ଦିନ ଫୋନ ଇନ୍ ଚାଲିଛି। ଖାଲି ଗୋଟିଏ ଦିନ ଛାଡ଼ିଦେଲେ ବାକି ସବୁଦିନ ଫୋନ ଇନ୍ ବାଜୁଛେ ନ। ତ ଆଜି କେନ୍ ଗୀତ ଶୁଣମା?
1: ଶନିବାର ଦିନ ତ ସବୁଦିନ ହଉଛେ, ଖାଲି ଗୁରୁବାର ଦିନଟା ଖାଲି ବନ୍ଦ ଅଛି, କାରଣ ଫୋନ କାର୍ଯ୍ୟକ୍ରମ ନାଇଁ ନ।
0: ହଁ,
1: ନହେଲେ ସବୁଦିନ ଅଛି ଫୋନ।
0: ବେଲେ ବାକି ସେ କହିଲି ପରେ ଗୋଟିଏ ଦିନ ଖାଲି ବନ୍ଦ ରହୁଛେ। ଯେ ସେଥି ବି ଆପଣ ମାନେ ସେ କଥା ଟିକେ ଗୀତ ଟିକେ ଶୁଣୁଛନ୍ ନାଇଁ କେ? ଆଉ ବାକି ତ 12 ବଜେ ତ ଆପଣ ମାନେ ଶୁଣୁଛନ୍, ଯେନ୍ଟା 11:30 ବଜେ ଖୁଲା ଝରକା, 12 ବଜେ ଆପଣଙ୍କର ଯେନ୍ ବାତାୟନ ନାଇଁ, ତ ଆଜି କେନ୍ ଗୀତ ଶୁଣମା ଆଜ୍ଞା?
1: ଆଜ୍ଞା, କଲଟା ତ ମୁଇଁ କରିଛେ, କିନ୍ତୁ ଗୀତଟା ଶୁଣମି ମୁଇଁ ଜଗଣେ ଭାଇ ଅନୁରୋଧ କରିଛନ୍, ତାଙ୍କର ଅନୁରୋଧରେ ମୁଇଁ ଗୀତଟା ଶୁଣମା, ଶ୍ରୋତା ବହିମାନଙ୍କର ଶୁଣାମି ଗୀତଟା। ତ ଗୀତଟା ହଉଛେ କଥାଚିତ୍ର କୋରା କାଗଜ।
0: ଆଜ୍ଞା,
1: ଆଉ ଗୀତଟା ହଉଛି ମେରା ଜୀବନ କୋରା କାଗଜ କୋରା ହି ରହେ ଗୟା।
0: କିଶୋର କୁମାର ଗାଇଛନ୍ ଗୀତଟା।
1: ହଁ,
0: ଆପଣ ଶୁଣବାକେ ଚାହିଁଛନ୍? ଆଚ୍ଛା, ସେ ଭାଇଙ୍କ ନାଁଟା କହିଦଉନ୍, ସମସ୍ତେ ଜାଣିବେ।
1: ଆଜ୍ଞା, ଭାଇଙ୍କର ନାଁଟା କହିମି, ସେ ହଉଛନ୍ ଆମର ସମ୍ବଲପୁର ଜିଲ୍ଲା ଘିନୁପାଲି ବରସାଇଟର ଅମିତ ପ୍ରସାଦ ଲୁହା।
0: ଆଚ୍ଛା, ଲୁହା ଭାଇକେ କହିବେ, ସେ ବି ଫୋନ କରିବେ।
1: ଆଜ୍ଞା,
0: ତ ସେ ଫୋନ କଲେ ତାଙ୍କର ସାଙ୍ଗେ ଆମେ ଡାଇରେକ୍ଟ କଥା ଲାଗମୁ, ହୁଏତ ତାଙ୍କର ମନର କଥା କିଛି ଆମେ ବି ଶୁନମୁ, ତାର ସାଙ୍ଗେ ଆମର ଶ୍ରୋତାମାନେ ବି ଶୁଣିପାରିବେ। ଆଜ୍ଞା, ଇ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗୀତ ତ ଶୁନବେ, ତାର ସାଙ୍ଗେ ଆମେ ଆମର ଶ୍ରୋତାମାନଙ୍କର ସାଙ୍ଗେ ଯେନ୍ତା ଭାବ ବିନିମୟ କରିପାରମୁ, ଯେନ୍ଟାକି ଆମେ କଥା ହେମୁ ଆଉ ସମସ୍ତେ ଶୁନବେ, ସମସ୍ତଙ୍କର ମନର କଥା ଡାଇରେକ୍ଟ ଶୁନବେ। ତ ଆପଣ ବହୁତ ସୁନ୍ଦର ଗୀତଟେ ବାଛିଲେ, ଆପଣ ବାଛିଲେ, ଲୁହା ଆଜ୍ଞାଙ୍କର ଅନୁରୋଧରେ ବାଛିଛନ୍। ଆସୁନ୍ ସଭେ ମିଶିକିରି ସୁନ୍ଦର ଗୀତଟା ଶୁନମା ଆଜ୍ଞା।
1: ଶ୍ରୋତା ଭାଇ ବହିନ ମାନଙ୍କର ନାଁ ଟିକେ ନେମା?
0: ନିଶ୍ଚୟ ନେମା ଆଜ୍ଞା, କହୁନ୍।
1: ଭାଇ ତ ତାଙ୍କର ଗୀତଟା ଅନୁରୋଧରେ ବାଜିଛେ, ତ ତାକୁ ତ ସ୍ପେଶିଆଲ ଡେଲିକେଟ ଦେଖୁନ ଯେହେତୁ ତାଙ୍କର ଅନୁରୋଧ।
0: ଆଜ୍ଞା,
1: ବାକି ଶ୍ରୋତା ମାନେ ହେଲେ ଆମର ଭାଇ ମାନେ ରବୀନ୍ଦ୍ରନାଥ ମେହେର, ମୁରଲୀ ମେହେର, ଗୋବିନ୍ଦ ମେହେର, ଆନନ୍ଦ ମେହେର, ଯଶୋବନ୍ତ ପାଇକ, ତେପରୁ ଯଶୋବନ୍ତ ପାଇକ, ମନୋଜ ପଟେଲ, ଚୈତନ୍ୟ ପଟେଲ, ନାଗୁ ପାତ୍ର, ଦୀକ୍ଷା ଗୋପାଳ, ଚିତ୍ରସେନ ସବର, କରମସାନି ସାହୁ, ସୁବଲ କୁମାର ସାହୁ, ଆମର ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଆନନ୍ଦ ମେହେର, ଆମର ହେଲେ ରାଜେନ୍ଦ୍ର ଭୋଇ, ରାଧାକାନ୍ତ ଭୋଇ, ଏପରୁ ହେଲେ ଆମର ଆଉ ହେଲେ ହରେଶ କୁମାର ପରୁଆ,
0: ସବୁ ରେଗୁଲାର ଶ୍ରୋତା ମାନେ ଆଜ୍ଞା,
1: କରମସାନୀ ପରମାନନ୍ଦ କିଷାନ
0: ଆଜ୍ଞା,
1: ଆଉ ଯେତେ ଶ୍ରୋତା ମାନଙ୍କ ନାଁ ବି ପାଖରି ହେଇଯାଉଛେ, ସମସ୍ତଙ୍କୁ ଆକାଶବାଣୀ ଶୁଣୁଥିବା ସବୁ ଶ୍ରୋତା ଭାଇ ବହିନ ମାନଙ୍କୁ,
0: ସମସ୍ତେ ତ ଆମର କାର୍ଯ୍ୟକ୍ରମ ନିଶ୍ଚୟ ଶୁଣୁଥିବେ, ତାର ସାଙ୍ଗେ ଆଉ ଥରେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସମସ୍ତଙ୍କୁ ଡେଡିକେଟ୍ କରିଦଉଛୁ ଲୁହା ଭାଇଙ୍କର ପସନ୍ଦର ଏଇ ସୁନ୍ଦର ଗୀତଟା। ଆସୁନ୍ ସଭିଏ ମିଶିକିରି ଶୁନମା ଆଜ୍ଞା।
1: ହଉ ନାନୀ, ରହୁଛେ, ଜୁହାର, ଜୟ ମା ସମଲେଇ।
0: ଜୁହାର ଆଜ୍ଞା।

0: ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।
1: ହଁ ଆଜ୍ଞା, ମୁଇଁ ମୁରଲୀ ମେର କହୁଥିଲି, ଗ୍ରାମ ପୋଷ୍ଟ ବରଗଡ଼ ଜିଲ୍ଲା ବରଗଡ଼ରୁ।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ଆମେ ସ୍ୱାଗତ କରୁଛୁ ଆଜ୍ଞା।
1: ହଁ ଆଜ୍ଞା,
0: ଆଉ କାଣା ବୁନାବୁନି ଚାଲିଛି ଆପଣଙ୍କର?
1: ଚାଲିଛି ଆଜ୍ଞା, ଗୋଟେ ଗୁଲାପ ଟିକେ ଏନ୍ତି ଚାଲିଛି ଆଜ୍ଞା, ମାଛ ଧଡ଼ିର।
0: ମାଛ ଧଡ଼ିଛି ବକ୍ସ ପେଟର୍ନ ଭିତରେ ଗୁଲାପ କେଁ? ଆଜ୍ଞା ଆଜ୍ଞା, ହେଟା ତ ଆଗରୁ ବି ଚାଲିଛେ, କିନ୍ତୁ ଧଡ଼ିଟା ନୂଆ ନାଇଁ, ଫୁଲ ଧଡ଼ି ଥିଲା, ମାଛ ଧଡ଼ି ହେଲା। ହଁ ଟିକେ ଆପଣଙ୍କର ଚେଞ୍ଜ କରିକିରି ତ ହେବା। ଆଚ୍ଛା ପହିଲା କହୁନ, ଆଜି କେନ୍ ଗୀତ ଶୁନ୍ମା?
1: ଆଜି ଶୁନ୍ମା ପଥର କି ସନମ କଥା ଜିତର ଗୀତଟେ ଶୁନ୍ମା।
0: ପଥର କି ସନମର କେନ୍ଟା ଶୁନ୍ମା ଆଜ୍ଞା?
1: ମହମ୍ମଦ
0: ରଫି ତାର ଟାଇଟିଲ ସଙ୍ଗଟା ଗାଇଛନ୍। ପ୍ରକୃତରେ ଆମର ଟାଏ ଡାଏଟା ଏଛେନ୍ ତ ବହୁତ ପ୍ରସାର ପ୍ରଚାର ହେଇଗଲାନ ଇହାଦେ। ଆଜ୍ଞା,
2: ଆପଣ ଯେଉଁ ବ୍ୟକ୍ତିଙ୍କ ସହିତ କଥା ହେଉଛନ୍ତି?
0: ହ୍ୟାଲୋ ହ୍ୟାଲୋ, ନମସ୍କାର ଆଜ୍ଞା, ଦେବରାଜ ଭାଇ, ଆପଣ ତ ଆମର ରେଗୁଲାର କଲର, ଆପଣ ଅଲଗା ଫୋନ କଲେ ସିନା କଥା ହେମା।
3: ଅଲଗା ଫୋନ ତ ନାଇଁ ଲାଗବାର, କେତେ ଦିନ ଟ୍ରାଏ କରୁଛୁ ସବୁଦିନ।
0: ନାଇଁ ନାଇଁ ଲାଗବା ଯେ ନାଇଁ ଲାଗବା କେଁ, ବୋଲେ ଆମେ କାଣା ହେସି କି ଗୁଟେ ଭାଇର ସଙ୍ଗେ ଥରେ କଥା ହେଲେ ଆଉ ଜଣଙ୍କର ସଙ୍ଗେ ଥରେ କଥା ହେଲେ ଆମକୁ ବି ଭଲ ଲାଗ୍ସି। ଦୁଇ ନମ୍ବରରେ ଆପଣଙ୍କର ପସନ୍ଦର ଗୀତ, ଆଜ୍ଞାର ପସନ୍ଦର ଗୀତ, ଅଲଗା ଅଲଗା।

0: ମା ବୋଲେ ଆମର
1: ମାନେ
0: ଶ୍ରୋତାମାନେ ବି
1: ବହୁତ ଟ୍ରାଏ କରୁଛୁ, ବହୁତ ସାରା କରୁଛୁ, ଡ୍ରାଫ୍ଟ ଡିଭଲପ୍ ହେଇକିରି ବିଲକୁଲ ଏନ୍ତା ଲଗା କି 40-45 ହେଇଗଲା ଆର୍ ଲଗାବା ଲାଗି ମନ ନା ଲାଗେ।
0: ଆମର ଶୁଣନ୍ତ ଆଜ୍ଞା, ଆମର ତ ଗୁଟେ ହିଁ ଆନ୍ସର ଆଏ ଯେ ଆମର ଦୁଇଟା ଫୋନ, ଫୋନ ନେବାର ଲୋକ ଜଣେ, ଫୋନ କରବାର ଲୋକ ବହୁତ, ବେଲେ ସେଥିର୍ ଲାଗି ଆଜ୍ଞା
1: କଥା ଲାଗି
0: ଲାଗବା ଯେ ବଢ଼ିଆ। ଆଉ କେନ୍ତା ଅଛନ୍ ଆପଣ କହୁନ୍? ଭଲ ଅଛନ୍ ତ? ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ସବୁ, ମତାମତ ଦଉନ୍, ଚିଠି ଦଉନ୍, ଆମେ ଫେର୍ ଆପଣଙ୍କର ପସନ୍ଦରେ ଫେର୍ କାର୍ଯ୍ୟକ୍ରମ ବନାମା। କାଁକରି ଆମର ଦୁଇଥର ଚେଞ୍ଜ ହେସି ଆମର କାର୍ଯ୍ୟସାରଣୀ, ସେତ୍କି ବେଳେ ଆପଣମାନଙ୍କର ମତାମତ ନେଇକିରି ଆମେ କାର୍ଯ୍ୟକ୍ରମ ବନାସୁଁ ଆଜ୍ଞା। ଏବେ ତ ବହୁତ ନୂଆ ନୂଆ କାର୍ଯ୍ୟକ୍ରମ ଇଣ୍ଟ୍ରୋଡ୍ୟୁସ୍ ହେଇଯାଇଛେ, ନୂଆ ନୂଆ ଆର୍ଟିଷ୍ଟ ପଲେ ଆଇଛନ୍ କାର୍ଯ୍ୟକ୍ରମ ମାନକେ, ସେ ସବୁ ଶୁନୁନ୍। ଆଉ ଆଜ୍ଞା ବହୁତ ବଢ଼ିଆ ଗୀତଟେ ବାଛିଛନ୍, ତ ଶୁନମା ଆଜ୍ଞା ସମସ୍ତେ ମିଶିକିରି ଗୀତଟା।
2: ହ୍ୟାଲୋ ନାନୀ।
0: ହ୍ୟାଲୋ।
2: ହ୍ୟାଲୋ ନାନୀ, ନମସ୍କାର।
0: ନମସ୍କାର। ଠିକ ଅଛି, ଆପଣ ଜୁଡ଼ି ହେଲେ ଲାଗବା ଯେ ଫେର ଚେଷ୍ଟା କରୁନ୍, ଦେଖିବେ ଫେର ଲାଗବା। କେନ୍ତା ଭଲ ଅଛନ୍ ତ?
2: ହଁ ଭଲ ଅଛେ ନାନୀ।
0: ଏଛେନ୍ ଖରା ଟିକେ ତ କମିଗଲା, ଯାହା ବି ହଉ।
2: ଖରା ପୁରା କମିଗଲା, ବର୍ଷା ତ ବର୍ତ୍ତମାନ ହେଲାନ, 2-3 ଦିନ ହେଲାନ ପୁରା ଲାଗି ଲାଗି ବର୍ଷା ହଉଛେ ଆଜି।
0: ଆମର ଆମର ତ ସମ୍ବଲପୁରିଆ କର କଥା ଅଛେ ଆଜ୍ଞା, ଶୀତଳ ଷଷ୍ଠୀ ସଲେ ବର୍ଷା ହେବା, ଧରା ଶୀତଳ ହେବା।
2: ଆମର ପ୍ରକୃତିରେ ସେଟା ଗୋଟେ ଅବଦାନ ଅଛି,
0: ହଁ ଧରା ଶୀତଲ ହେବା, ଇନ୍ଦ୍ର ବିବାହ ଥି ପୁଷ୍ପ ବୃଷ୍ଟି କରବେ, ଜଳ ବୃଷ୍ଟି କରବେ, ତ ସେଦିନ ବି କରିଥିଲେ, କିନ୍ତୁ କିଛିଟା ବୋଧେ କମ୍ ଥିଲା ତାଙ୍କର ପାଖେ କାଁ ଯେ କମ୍ କରିଥିଲେ, କିନ୍ତୁ ଇହାଦେ ହେଇଗଲାନ। ଭଗବାନ କରୁ ଇ ଲଘୁଚାପ ଜନିତ ବର୍ଷା ନାହିଁ ହେଇକିରି ଏଟା ମୌସୁମୀ ବର୍ଷା ହଉ, ସମସ୍ତଙ୍କର ଆମର ପ୍ରାର୍ଥନା ଏ, ଆମର ଜଗନ୍ନାଥଙ୍କର ଠାନେ ପ୍ରାର୍ଥନା କର୍ମା, ସମ୍ଲିନ ପ୍ରାର୍ଥନା କର୍ମା ଯେ ସବୁ ଚାଷୀକୂଳ ଯେନ୍ତା ଆମର ଅନ୍ନ ଆମକୁ ସମସ୍ତଙ୍କୁ ମିଳୁ ନାଇଁ କେଁ, ତ ଆସୁନ୍ ଇ କାମନା, ଇ କାମନା ସଙ୍ଗେ ସଙ୍ଗେ ଆଜି ଯେନ୍ ଆଜ୍ଞା ବାଛିଛନ୍ ପଥର କେ ସନମ ସିନେମାର ଗୀତଟା ଶୁନ୍ମା ଆଜ୍ଞା ସମସ୍ତେ ମିଶିକିରି। ଠିକ ଅଛେ, ଆପଣ ମାନେ ଏତେ ଆମକୁ ଭଲ ପାଇବାର ଦେଇଛନ୍, ଏଥିର୍ ଲାଗି ଆପଣ ମାନଙ୍କୁ ଆଉ ଥରେ ମୁଇଁ ଧନ୍ୟବାଦ ଦଉଛେ। ଆଉ ଶୁନ୍ମା ଆଜ୍ଞା ଏ ସୁନ୍ଦର ଗୀତଟା, ନମସ୍କାର ଆଜ୍ଞା।

0: ହ୍ୟାଲୋ।
1: ହ୍ୟାଲୋ,
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ହଁ ମ୍ୟାଡମ ନମସ୍କାର। ମ୍ୟାଡମ ଦୋଳଗୋବିନ୍ଦ ମିଶ୍ର, ସୁଲେଗାଁ କିରିନ୍ଦା ବ୍ଲକ ଝାରସୁଗୁଡା ଜିଲ୍ଲା ରୁ କହୁଛେ।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ଆମେ ସ୍ୱାଗତ କରୁଛୁ ଆଜ୍ଞା।
1: ବହୁତ ବହୁତ ମ୍ୟାଡମ ଆପଣଙ୍କ ସାଙ୍ଗେ କଥା ଲାଗିଲେ ବହୁତ ମଜା ଲାଗ୍ସି। ଆପଣ ଫିର ଆସିଲେ ଆପଣଙ୍କ ମାନଙ୍କୁ ଆମେ ଖୋଜୁଥିସୁ ମ୍ୟାଡମ।
0: ଆମେ ବି ଆଜ୍ଞା ଆମର ଶ୍ରୋତା ମାନଙ୍କର ସଙ୍ଗେ ଯେତେବେଳେ କଥା ଲାଗବାକେ ମିଲ୍ସି ନାଇଁ, ଆମେ ବି ଚାହୁଁଥିସୁ କେତେବେଳେ ଆମେ କଥା ଲାଗି ପାରମୁ ବୋଲି। ଗୋଟେ ଅଦେଖା ସୂତ୍ରରେ ଭଗବାନ ବାନ୍ଧିକି ରଖିଛି ଆମକୁ। ଆମେ ଚେହେରା କେହି କାହାରି ନାଇଁ ଦେଖି, କିନ୍ତୁ ଆମର ଯେନ୍ ଭଏସରେ ଆମର ମନକେ ମନ ଯେନ୍ ଯୁଡିକିରି ରଖିଛେ ନାଇଁ, ସେଟା ହିଁ ବଡ଼ ଜିନିଷ ଆଏ। ଚାଲି ଯାଉଥିବେ ବାଟେ ଆପଣଙ୍କର ତାଙ୍କର ସମ୍ପର୍କ କିଛି ନାଇଁ ଥିବା, ତାଙ୍କର ସଙ୍ଗେ ଆପଣଙ୍କର ଗୋଟେ ଅଦେଖା ଗୋଟେ ଭଲ ଲାଗ୍ସି ତାଙ୍କୁ ଦେଖିଲେ। ଆଉ କେତେ ଲୋକର ଆବାଜ ଶୁଣିଲେ ଭଲ ଲାଗ୍ସି,
1: ଭଲ ଲାଗ୍ସି। ଏଟା ଯେନ୍ତା ଆପଣମାନଙ୍କର ଅଛି, ଆପଣଙ୍କର ତା ଅଛି, ମିଶ୍ର ଆଜ୍ଞା ତା ଅଛି, ଏନ୍ତା ଅଛନ୍ ବହୁତ
0: ହେସି ଆଜ୍ଞା। କେତେ ଜଣଙ୍କର ସାଙ୍ଗେ କେତେ ଜଣଙ୍କର ଆମର ଗୋଟେ ଅଦେଖା ସମ୍ପର୍କ ରହିଥିସି, ହୁଏତ ଆମର ତା ମାନେ ଯଦି ଆମେ ଇଏରେ ଯିମା ବେଲେ

0: ଗୋଟେ ପ୍ଲାଟୋନିକ ଲଭ୍ ଯେନ୍ଟା କି ତାମାନେ ଆଗରୁ ଗଢା ହେଇକରି ଆଇଛେ, ତେରା ମୁସେ ହେ ପହିଲେ କା ନାତା କୋଇ। ଆଚ୍ଛା, ଆଜି କେନ୍ ଗୀତ ଶୁଣିବା ଆଜ୍ଞା?
1: ଦିବାନା ଫିଲ୍ମ ର କୋଇ ନା କୋଇ ଚାହିଏ ପ୍ୟାର କରନେ ବାଲା, ଆଉ ଇ ଫିଲ୍ମ ଟା ସ୍ପେସିଆଲି ମୁଇଟା ଆମେ ଫୋନ ମାଧ୍ୟମରେ ସମ୍ପର୍କ ଗୋଟେ ବଢିଛେ, ମୋର ସ୍ପେସିଆଲି ଭାଇ ଗୋଟେ ତାଙ୍କୁ ମୁଇଁ ବହୁତ ଭଲ ପାଏସି, ସେ ହଉଛନ୍ ରାଧାକାନ୍ତ ଭୋଇ। ଆର୍ ତାଙ୍କର ଜୀବନ ଟିକେ ଟିକେ ଇ ଯେନ୍ ପ୍ରେମ ଜିନିଷ ଟିକେ ଅଭାବ ଅଛି, ମାନେ ତାଙ୍କର କେନ୍ ଯାହାର ଜୀବନ ସାଥି ନେଇ ମିଲି ପାରବା, କମ ସେ କମ ଇ ଗୀତଟା ଶୁଣିକରି ତାଙ୍କର ମନ ଟିକେ ଖୁସ ଲାଗବା। ଆଉ ମୁଇଁ ଭଗବାନ ପାଖେ ପ୍ରାର୍ଥନା କରୁଛେ ଯେ ତାଙ୍କର ବହୁତ ଜଲ୍ଦି ଜୀବନ ସାଥି ଗୋଟେ ମିଳିଯିବ, ଯେନ୍ତା କି ଆମକେ ମାନକେ ବି ବହୁତ ଭଲ ଲାଗବା।
0: ଆଜ୍ଞା, ଏଥିର୍ ଲାଗି ଦାୟୀ କିଏ?
1: ସ୍ପେସିଆଲି ଗୀତଟା ଆଜି ତାଙ୍କର ଲାଗି ଟିକେ ରାଧାକାନ୍ତ ଭୋଇ ଜାଲପାଲି ବିଜେପୁର, ଭଗବାନ ତାଙ୍କର ମାନେ ଯେନ୍ତା ଗୋଟେ ଭଗବାନ ପ୍ରାର୍ଥନା କରୁଛେ ତାଙ୍କର ଯେନ୍ ବହୁତ ଜଲ୍ଦି ଗୋଟେ ଏନ୍ତା ଜୀବନ ସାଥି ମିଳିଯାଉ, ତାଙ୍କର ଜୀବନଟା ସୁଖମୟ ହେବା, କାହିଁକି ସବୁନ ହଉଛେ ସାଂସାରିକ ଧର୍ମଟା ହଉଛେ ସବୁନ ବେଷ୍ଟ ଧର୍ମ ହେ, ସଂସାର ଯେ ଯଦି ନି କରି ବେଲେ ବହୁତ ମାନେ ସେଟା ସାର ଟିକେ କାରଣ ସୁଖ ଦୁଃଖ ସବୁ ଅଛେ ସବୁ ଅଛେ, ତ ଭଗବାନ ତାଙ୍କର ଗୋଟେ ପ୍ରାର୍ଥନା ଅଛି କି ଯେ ଭଗବାନ ତାଙ୍କୁ ବହୁତ ଜଲ୍ଦି ହେଇଯାଉ, ତାଙ୍କୁ ଏଇଟା ସ୍ପେସିଆଲି ତାଙ୍କର ଲାଗି ହିଁ ଗୀତ ଟି ଦେଖେଇଛେ।
0: ନିଶ୍ଚୟ ଆଜ୍ଞା,
1: ସମସ୍ତ ବାକି ବି ସମସ୍ତ ଶ୍ରୋତା ବନ୍ଧୁ ଅଛନ୍, ସମସ୍ତେ ଶୁଣିକରି ଏଇ ଗୀତଟା ଉପଭୋଗ କରନ୍ତୁ, ଆର୍ ସମସ୍ତଙ୍କର ଚଲା ପଥ ପୁଷ୍ପ ବୃଷ୍ଟି ହଉ, ଆପଣ ମାନେ ଏନ୍ତା ଆମକେ ମନୋରଞ୍ଜନ କରୁନ୍ ମ୍ୟାଡମ, ବହୁତ ବହୁତ ଧନ୍ୟବାଦ।
0: ଆପଣ ତ କହିଲେ ବଢିଆ କଥାଟେ କହିଲେ, କିନ୍ତୁ ମୁଇଁ ଗୋଟେ କହିମି ଜିନିଷଟେ, ଏଇଟା ହଉଛେ ଆପଣଙ୍କର ଆଜ୍ଞା ଆମର ଯେନ୍ ଝିଅମାନଙ୍କର ପ୍ରତି ଯେନ୍ ଘୃଣା ଭାବ, କନ୍ୟା ଭୃଣ ହତ୍ୟା, ଇଥିର୍ ଲାଗି ଆଜ ଏତେ ବଢିଗଲାନ ଯେ ଆଜି ଅନୁପାତଟା ଝିଅମାନଙ୍କର କମିଗଲାନ, ଯାହାଦ୍ୱାରା ଯେନ୍ ଆପଣ କହିଲେ ଜୀବନ ସାଥି ମିଲବାର କଷ୍ଟ ହେଇଯାଉଛେ, ତ ଭଗବାନ କରୁନ୍ ଏବେ ସବୁ ସରକାର ବି ଚେଷ୍ଟା କରୁଛନ୍, ସମସ୍ତେ ଆମେ ବି ସଚେତନ ହେଇଯିମା। ଆଜ୍ଞା, ନାରୀ ବିନା ସୃଷ୍ଟି ଅସମ୍ଭବ, ଠିକ ଅଛି ଆଜ୍ଞା,
1: ନାରୀ ବିନା ଅସମ୍ଭବ। ଆଉ ଗୋଟେ ଇଂଲିଶ ଗୋଟେ ୱାର୍ଡ ଅଛି, ୱେନ୍ ଓମେନ୍ ଆର୍ କନ୍ସର୍ନ ଅଲ ଅନ୍ହାପେନ୍ ଥିଙ୍ଗସ୍ କ୍ୟାନ୍ ବି ହାପେନ୍, ମାନେ ଯେତେବେଳେ ଗୋଟେ ନାରୀଟେ ସଚେତନ ହେଇଯିବା ନି ହେବାର କାମ ବି ହୋଇଯିବା, ଏଇଟା ପୁରି ଫୁଲ ଗ୍ୟାରେଣ୍ଟି ହେ।
0: ଆମର ଶାସ୍ତ୍ର ଉପରେ କହି ନାରୀ ମାନେ ଯେନ ପୂଜା ପାଇସନ୍ ସେନ ହିଁ ଶାନ୍ତି ଶକ୍ତି ଥିସି,
1: ଶାନ୍ତି ପ୍ରାପ୍ତି ହେ।
0: ଠିକ ଅଛି ଆଜ୍ଞା, ଆପଣ ତ କହିଦେଲେ, ଆଉ ଗୀତ ତ ବାଜିଲା ନା ଆମର ବ୍ୟାକଗ୍ରାଉଣ୍ଡ,
1: ଆପଣ ଶାନ୍ତ ଭାଇ କି ଟିକେ ଆପଣଙ୍କର କହି ଦେଉ ଭାଇ ଆପଣଙ୍କୁ ଟିକେ ଜଲ୍ଦି ଯିବ ହାତି ବିରୋ ଆପଣଙ୍କର ମନ ଦେଖ।
0: ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମ ଥି ରାଧାକାନ୍ତ ଭାଇଙ୍କୁ ଆମେ ତାମାନେ ଭଗବାନ ପ୍ରାର୍ଥନା କରୁଛୁ, ତାଙ୍କୁ ବହୁତ ଜଲ୍ଦି ଜୀବନ ସାଥି ମିଲୁ, ଆଉ ଆମେ ଜଲ୍ଦି ଯାଇକରି ତାଙ୍କର ତାମାନେ ଭୁଜି ଖାଇମୁ। ଠିକ ଅଛି ଆଜ୍ଞା, ଆଜ୍ଞା ବାଜଲାନ ପଛାଡ଼େ ଗୀତ ତ ଆମେ ସୁମା ଗୀତଟା। ଆଜ୍ଞା ନମସ୍କାର, ଆଜ୍ଞା।

0: हेलो। नमस्कार
1: ନମସ୍କାର,
0: ଆଜ୍ଞା।
1: ମୁଇଁ ଡୁମାଲୁଦି ନନପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛେ।
0: ପଟେଲ ବାବୁ, ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ଆମେ ସ୍ୱାଗତ କରୁଛୁ।
1: ଧନ୍ୟବାଦ ମ୍ୟାଡମ। ଆଉ କେନ୍ତା ଅଛନ୍?
0: ମୁଇଁ ତ ବଢ଼ିଆ ଅଛେ, ଆପଣ ବି ଭଲ ଥିବେ ବୋଲି ମୋର ଆଶା।
1: ଆଜ୍ଞା, ଇ ଥଣ୍ଡା ନେ ଟିକେ ସର୍ଦି ଫର୍ଦି ହେଇଯାଇଛେ ଆଜ୍ଞା, ଆଉ ଜ୍ୱର ଟିକେ ଟିକେ ବି ହଉଛେ ଆଜ୍ଞା।
0: ଏଇଟା କାଣା ହେଲା କି, ହଠାତ୍ ଖରା ଆପଣଙ୍କର 42-44 ଡିଗ୍ରୀରୁ ଯେତେବେଲେ ବର୍ଷା ଟିକେ ପାଇଯାଇଛନ୍, ପହଲା ବର୍ଷା ବୋଧେ ଟିକେ ଆପଣଙ୍କୁ ଧରି ଦେଇଛେ ଆଉ।
1: ହଁ ଆଜ୍ଞା, ହେନ୍ତା ତ ହେଇଛେ। ଆଉ ଦେଖୁନ୍ ଆଜ୍ଞା, ମାନେ ଛୁଆ ପିଲାଙ୍କୁ ସ୍କୁଲ ନେବାର ନା ମୋର ଟିକେ ଭିଜି ଗଲି, ତ ଜ୍ୱର ଟିକେ ହେଇଗଲା।
0: ହଁ, ହେଟା ତ ଆଜ୍ଞା ପହଲା ବର୍ଷାରେ ଭିଜିଲେ ତ ହେବା ଆଜ୍ଞା। ଆପଣ ନିଜକେ ଟିକେ ବଞ୍ଚେଇ କରି ରଖିବେ, ଆଉ ଇ ଯେତେବେଳେ ମୌସମଟା ଆମର ବଦଲୁଛେ ନାଇଁ, ସେଟା ଖରା ନୁ ବର୍ଷା କେ ହଉ, ବର୍ଷା ନୁ ଶୀତ କେ ହଉ, କି ଶୀତ ନୁ ଖରା କେ ହଉ, ସେତେବେଳେ ତ ଆଜ୍ଞା ନିଶ୍ଚେ ଟିକେ ଜ୍ୱର ଥଣ୍ଡା ଟିକେ ହେସି। ଆମର ଦେହଟା ପୁରା ସେ ସଙ୍ଗେ ନାଇଁ ଆଡ଼ଜଷ୍ଟ କରିଥାଏ କି ନାଇଁ, ଆମର ଏନଭାରମେଣ୍ଟ ସଙ୍ଗେ ତ ଟିକେ ହେଇଯାଏସି ଆଉ। ତ
1: ନିଶ୍ଚିତ
0: ଆଜି
1: ଭାବେ
0: କେନ୍
1: ଆଜ୍ଞା।
0: ଗୀତ ଶୁଣମା
1: ଆଉ
0: ଆଜ୍ଞା?
1: ମାନେ ଦୁଃଖ ଦୁଃଖ ତ ସବୁବେଳେ ଚାଲି ଲାଗି ରହିଛି ଆଜ୍ଞା,
0: ହଁ,
1: ତ ଦୁଃଖ ପରେ ଦୁଃଖ ନାଇଁ ଆସବା ବେଲେ କେନ୍ତା ହେବା ଆଜ୍ଞା?
0: ନାଇଁ, ଆମେ ଜ୍ୱରଟା ଖରାପ ଜିନିଷ ନୁହେଁ ଆଜ୍ଞା, ଜ୍ୱରଟା ଆମର ତାମାନେ ଦେହରୁ ବହୁତ ଜୀବାଣୁକେ ମାରିଦେବା।
1: ନିହାତି ନିହାତି ଆଜ୍ଞା।
0: ତ କହୁନ ଆଜି କେନ୍ ଗୀତ ଶୁଣମା
1: ଆଜ୍ଞା, ବର୍ଷାର ଗୋଟେ ଗୀତ ଆଜ୍ଞା, ମତେ ମନେ ନାଇଁ ପଡ଼ବା, ସେଟା ଶୁଣେଇ ଦେବେ ଆଜ୍ଞା।
0: ବର୍ଷାର ଶୁଣବେ?
1: ହଁ
0: ତ
1: ବର୍ଷାର
0: ମୋର ପସନ୍ଦରେ ଶୁଣବେ? ତ
1: ଆଜ୍ଞା,
0: ମୋର ପସନ୍ଦରେ ବର୍ଷା,
1: ବେତାର ଫିଲ୍ମର ଗୋଟେ ଦେଇଦେବେ ଆଜ୍ଞା, ବର୍ଷା ବର୍ଷାର ଗୋଟେ ଅଛେ।
0: ହଁ ବେତା ଫିଲ୍ମର ଲତା ମଙ୍ଗେସ୍କର ଆଉ ସବୀର କୁମାର ଗାଇଛନ୍, ବାଦଲ ୟୁଁ ଗରଜତା ହେ। ମୋର ମନେ ମନେ ଭାବୁଥିଲି ମୁଇଁ ବେତାବର ଦେମି ବୋଲି,
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ତ ଆପଣ କହିଦେଲେ।
1: ଆଉ ଶ୍ରୋତା ମାନଙ୍କର ନାଁ ଟିକେ କହମା ଆଜ୍ଞା।
0: ନିଶ୍ଚୟ ଆଜ୍ଞା, କହୁନ।
1: ଚିତ୍ରସେନ ସବର, ସୀମାଞ୍ଚଳ ସବର, କ୍ଷମା ସାଗର ସାହୁ, ନିରାକାର ରଣା ନାଗୁ ପାତ୍ର, ରାଧାକାନ୍ତ ସୁବଲ ସାହୁ, ଆଉ କରମ ସାନି ସାହୁ, ତାପରେ ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଆଉ ଭକ୍ତ ଆଜ୍ଞାଙ୍କ କଲ୍ ଲାଗିଥିଲା ବେଲା ଆଜ୍ଞା ତାଙ୍କୁ, ଆଉ ଯଶବନ୍ତ ପାଇକ, ମୁରଲୀ ମେହେର, ଆଉ ସ୍ୱର୍ଣ୍ଣ ପ୍ରଭାକର,
0: ଆଜ୍ଞା,
1: ଆଉ ଯେତେ ଶୁଣୁଥିବା ସମସ୍ତ ଶ୍ରୋତାଙ୍କେ ଆଜ୍ଞା, ଶଙ୍କର ନାଁ ତ ନାଇଁ କହିବେ ଆଜ୍ଞା।
0: ଠିକ୍ ଅଛେ, ସମସ୍ତଙ୍କୁ ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମ ଇ ବେତାପ କଥାଚିତ୍ରର ଏଇ ଗୀତଟାକେ ଆମେ ଡେଡିକେଟ୍ କରିଦଉଛୁ
1: ଆଜ୍ଞା। ଆଉ ଆଉ ଗୋଟେ ଛାଡ଼ି ହେଇଗଲା ଆଜ୍ଞା, ଉପେନ୍ଦ୍ର ସୁନା ଆଜ୍ଞା।
0: ଉପେନ୍ଦ୍ର ସୁନା ଆଜ୍ଞା, ଠିକ୍ ଅଛେ, ସେ
1: ଆଉ
0: ତ ଶୁଣୁଥିବେ।
1: ସବୁ ଅଧିକ ଆପଣଙ୍କେ ଡେଡିକେଟ୍ କରୁଛେ ପହେଲା ଆଜ୍ଞା,
0: ନିଶ୍ଚୟ ଆଜ୍ଞା, ଏଇ ଭିତରେ
1: ଯେହେତୁ ଆପଣ
0: ବସିକିରି।
1: ଆମକେ ଗୀତଟା ଶୁଣଉଛନ୍ ଆଜ୍ଞା।
0: ଠିକ୍ ଅଛେ, ଏଇ ଭିତରେ ବସିକିରି ଆମେ ହିଁ ବେଶୀ ଏନ୍ଜୟ କରସୁଁ ଆପଣମାନଙ୍କର ପସନ୍ଦରେ ଗୀତ ଶୁଣିକରି। ତ ଗୀତ ତ ପଛଆଡ଼େ ବାଜିଲା ନ, ତ ଆସୁନ ଆଜ୍ଞା ସଭିଏଁ ମିଶିକରି ସୁନ୍ଦର ଗୀତଟା ଶୁଣମା ଆଜ୍ଞା।
1: ଧନ୍ୟବାଦ ଆଜ୍ଞା, ନମସ୍କାର, ରହିଲି।
0: ନମସ୍କାର ଆଜ୍ଞା।

0: ହ୍ୟାଲୋ,
1: ହେଲୋ।
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ଜୁହାର ଆଜ୍ଞା, ମୁଁ ତ୍ରିଅଚଳ ପଞ୍ଚାୟତ କହୁଥିଲି ଆଜ୍ଞା।
0: ଆଜ୍ଞା, ଆପଣଙ୍କ ନାଁଟା ଆଉ ଥରେ କହିବେ, ଟିକେ ଭଲ କରି ନାଇଁ ଶୁଭିଲା।
1: ତ୍ରିଲୋଚନ ପଞ୍ଚାୟତ କହୁଥିଲି ଆଜ୍ଞା।
0: ଆଜ୍ଞା ତ୍ରିଲୋଚନ ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ଆମେ ସ୍ୱାଗତ କରୁଛୁ। କେନ୍ତା ଅଛନ୍ ଆଜ୍ଞା? ଆଜି କେନ୍ ଗୀତ ଶୁଣମା? ଆଜି କେନ୍ ଗୀତ ଶୁଣମା? ଦାଗ ନୂଆଟା ଶୁଣବେ କି ପୁରୁଣାଟା ଆଜ୍ଞା? ପୁରୁଣା 1973 ର ଦାଗ ଶୁଣବେ। କେନ୍ ଗୀତ କିଛି ଏଣ୍ଟ୍ରା ଜାଣିଛନ୍ କେଁ? କିଛି କହିବେ କେଁ? କେନ୍ ଗୀତ ଆପଣ ପସନ୍ଦ କରିବେ କେଁ ଦାଗ ର? ଆଚ୍ଛା, କିଶୋର କୁମାରଙ୍କର ଗୀତ ଶୁଣବେ, ଠିକ୍ ଅଛେ। ଆଉ କାଣ ଚାଲିଛି ଆଜ୍ଞା କହୁନେ ଏବେ ଆପଣଙ୍କର? ତ ଆପଣଙ୍କ ଅଛନ୍, ତା ମାନେ ଏ ଯେନି ବର୍ଷା ମୌସମଟା, ଏଇଟା ଟିକେ ଆପଣ ମଜା ନଉଛନ୍ କେଁ? ଆଚ୍ଛା, ତାହେଲେ ଆପଣ ତ ଆମର ସଙ୍ଗେ କଥା ଲାଗସନ୍ ପ୍ରାୟ। ତ ଆଜି ବି କିଶୋର କୁମାରଙ୍କର ଗୀତ ଆପଣ ବାଛିଛନ୍, ତ ଆପଣଙ୍କର ପସନ୍ଦର ଗୀତଟା ଶୁଣମା ଆଜ୍ଞା? ଠିକ୍ ଅଛେ, କହୁନ ଆଜ୍ଞା। ହଁ କହୁନ କହୁନ, କାହାକେ ଡେଡିକେଟ୍ କରିବେ? ଆଜ୍ଞା ଠିକ୍ ଅଛେ ଆଜ୍ଞା। କାର୍ଯ୍ୟକ୍ରମ ଶୁଣୁଥିବାର ସବୁ ଶ୍ରୋତାମାନଙ୍କୁ ଏ କାର୍ଯ୍ୟକ୍ରମ ମାଧ୍ୟମଟି ଆମେ ଆପଣଙ୍କର ପସନ୍ଦର କିଶୋର କୁମାର ଗାଇଥିବାର ଇ ଦାଗ ଚଳଚ୍ଚିତ୍ରର ଗୀତଟା ଆମେ ଡେଡିକେଟ୍ କରିଦେଉଛୁଁ। ଆସୁନ୍ ସଭିଏଁ ମିଶିକରି ସୁନ୍ଦର ଗୀତଟା ଶୁଣମା ଆଜ୍ଞା।

0: ହ୍ୟାଲୋ,
1: ହ୍ୟାଲୋ,
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ନମସ୍କାର ଆଜ୍ଞା।
0: ନମସ୍କାର ଆଜ୍ଞା, ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେବେ। ଆପଣଙ୍କର ଫୋନ୍ ଆସିଲା କି ଆପଣଙ୍କର ନାଁଟା ଆମେ ମନ ଭିତରେ ଜାଣି ପକାଶୁ ଆଜ୍ଞା। ଆଜ୍ଞା ହଁ, ପରେ ଆମେ ଆପଣ ବି ଆମକୁ ଚିହ୍ନିଛନ୍ ଆଉ ଆମେ ଆଜ୍ଞା ଠିକ ଅଛି ଆଜ୍ଞା, କିନ୍ତୁ କାଁ କରବେ, ସବୁଦିନେ ତ ନୂଆ ଶ୍ରୋତା ଜୁଡୁଛନ୍ ବୋଲେ ଆମେ ତ ନାଁଟା ନାଇଁ ପଚାରିଲେ ନାଇଁ ଚଲେ, ବେଲେ ହେଥିର୍ ଲାଗି ଆପଣ ମାନେ ଫୋନ୍ ଧରିଲେ କହି ଦଉଥିବେ ମୁଇଁ କହୁଛେ ବୋଲି, ଆମକୁ ଆଉ ପଚାରବାକେ ନାଇଁ ପଡେ। ବେଲେ ଆଜି କେନ୍ ଗୀତ ଶୁନମା କହୁନ୍?
1: ଆଜି ଶୁନମା ଗୀତ ଆଜ୍ଞା ପ୍ୟାର ଝୁକ୍ତା ନେଇ।
0: ପ୍ୟାର ଝୁକ୍ତା ନେଇର କେନ୍ଟା ଶୁନମା ଆଜ୍ଞା? ମୋର ପସନ୍ଦରେ ଶୁନବେ। ଠିକ ଅଛି ଆଜ୍ଞା, ସମସ୍ତଙ୍କୁ ଶୁନାମା। ଆଜି ଆପଣ ବଢିଆ ବଢିଆ ଗୀତ ଆଜି ଫରମାଇ ସାଉଛେ, ଆଉ ପ୍ୟାର ଝୁକ୍ତା ନେଇର ଆମର ପ୍ରାୟତଃ ସବୁବେଳେ ବହୁତ ଗୀତ ବାଜୁଛେ, କିନ୍ତୁ ଯେହେତୁ ମୋର ପୁରା ଦାୟିତ୍ୱଟା ଦେଲେ ଗୋଟେ ଆଜି ଗୋଟେ ମୁଇଁ ଭାବୁଛେ ଯେନ୍ଟା ଟିକେ କମ୍ ବାଜ୍ସି, ଚାହିଲା ତୁଫାନ ଆଏ, ହଁ, ଲତା ମଙ୍ଗେସ୍କର ଆଉ ସବୀର କୁମାର। ପ୍ରାୟ ଅନୁରୋଧରେ ଆପଣ ପ୍ୟାର ଝୁକ୍ତା ନେଇ ବେଲା ବେଲେ ଅଲଗା ଅଲଗା ଗୀତ ଆସି ଆସି, ହୁଁ, ତ ଶୁନମା ଆଜ୍ଞା ଏଇ ଗୀତଟା। ହଁ କହୁନ।
1: ଆମର ହରେଶ ପରୁଆ ଆଉ ମାନେ ରବୀନ୍ଦ୍ର ମେହେର
0: ଆଜ୍ଞା,
1: ତାପରେ ଦୂରଗୋବିନ୍ଦ ମିଶ୍ର ଆଉ ଦେବରାଜ ମେହେର, ଶଙ୍କର ମେହେର, ମୁରଲୀ ମେହେର, ଶ୍ୟାମରାମ ମେହେର ଆଉ ଯଶବନ୍ତ ପାଇକ, ତାପରେ

0: ଠିକ ଅଛି
1: କିଛି ଭାବବାର ଖରାପ ନାଇଁ ନ ଆଜ୍ଞା, ସମସ୍ତେ ଯେତେ ଶ୍ରୋତା ଆମର ଅଛନ୍ ସଭେ ଯାକ ନିଜର ଆନ୍ ଗୋଟେ ପରିବାର, ଆମେ ସମସ୍ତେ ମିଶିକିରି ଆସୁନି ସୁନ୍ଦର ଗୀତଟା ଶୁନମା, ଆଉ ଆପଣଙ୍କ ଡେଡିକେସନ ତ ଅଛି ଆଜ୍ଞା।
2: ହଁ
1: ଠିକ ଅଛି ଆଜ୍ଞା,
2: ନମସ୍କାର ଆଜ୍ଞା।

0: ହ୍ୟାଲୋ।
1: ହ୍ୟାଲୋ,
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ହଁ ଆଜ୍ଞା, ମୁଁ ବରଗଡ଼ରୁ କହୁଥିଲି, ଗୋଲକ ବିହାରୀ ପ୍ରଧାନ କହୁଥିଲି।
0: ପ୍ରଧାନ ବାବୁ, ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ଆମେ ସ୍ୱାଗତ କରୁଛୁ।
1: ଆଜ୍ଞା,
0: ଆଚ୍ଛା, ସବୁନୁ ପହିଲେ କହୁନ, ଆଜି କେନ୍ ଗୀତ ଶୁଣମା?
1: ଆଜି ଶୁଣମା ଆଜାଦର, ପୁରୁଣା ଆଜାଦ ଫିଲ୍ମର ଦିଲୀପ କୁମାର ଯେନ୍ଟା ଅଛନ୍, ଆଉ ସେଥିରେ ଗୀତ ହଉଛି ଅପ୍ଲମ ଚପ୍ଲମ ଚପ୍ଲାଇରେ।
0: ଲତା ମଙ୍ଗେସ୍କର ଆଉ ଉଷା ମଙ୍ଗେସ୍କର ଦୁଇ ଜଣ ମିଶିକିରି ଗାଇଛନ୍ ଏଟା।
1: ଆଜ୍ଞା ଆଜ୍ଞା,
0: ଠିକ୍ ଅଛେ, ବହୁତ ବଢ଼ିଆ ଗୀତଟେ ବାଛିଲେ। ଆଚ୍ଛା, କହୁନ୍ ବରଗଡ଼ର ହାଲଚାଲ ଅଛନ୍ କେନ୍ତା? ଆଜ୍ଞା
1: ଆଜ୍ଞା, ବର୍ଷା ହଉଛେ, କାଲି ଦିନେ ଛାଡ଼ିଥିଲା, ପରଦିନ ବହୁତ ଧୁମ୍ ବର୍ଷିଲା, ଆଜି ବି ସକାଳୁ ଚାଲିଛେ ବର୍ଷା ଟିକେ ଟିକେ କରି।
0: ଆଜ୍ଞା, ଏଇଟା ତ ଯେନ୍ଟା ଆମର ପାଣିପାଗ ବିଭାଗ ଯେନ୍ଟା ସୂଚନା ଦେଇଛନ୍, ଏଛେନ୍ ବର୍ଷା ଆମର ତ ସମ୍ବଲପୁର ବରଗଡ଼ ସୋନପୁର ଇମାନଙ୍କୁ ରେଡ୍ ଆଲର୍ଟ ଜାରି ହେଇଛେ। ଆଜ୍ଞା, ଏଛେନ୍ ଦିନାଦୁ ବର୍ଷା ହେବା, ଦୁଇ ଚାରି ଦିନ ତ ବର୍ଷା ହେବା, ଭଗବାନ କରୁନ୍ ଇ ବର୍ଷାଟା କଣ୍ଟିନ୍ୟୁ ହଉ, ଇ ଲଘୁଚାପ ନାଇଁ ହେଇକରି ସେଟା ମୌସୁମୀ ବର୍ଷା ହଉ। ଆଜ୍ଞା, ହଁ, ବେଲେ ଯାଇକରି ଗରମଟା ତ କମିଛେ ଯେନ୍ ଟିକେ, ଆଉ ଆମର ତ ଧୀରେ ଧୀରେ ସମୟ ଗଡ଼ି ଗଡ଼ି ଚାଲୁଛେ, ତ ଆମେ କଥା ହେମା ଆଉ ନିଶ୍ଚୟ। ଆଜ୍ଞା, ଡେଡିକେଟ୍ କରୁନ୍।
1: ଆଉ ଯଶବନ୍ତ ପାଇକ, ସୁବଲ ସାହୁ, ହରେଶ ପରୁଆ,

ଧନ୍ୟବାଦ ଆଜ୍ଞା। ଆସନ୍ ସମସ୍ତେ ମିଶିକିରି ସବୁ ଶ୍ରୋତାମାନଙ୍କୁ ଡେଡିକେଟ୍ କରିଦେଉଛୁ କାର୍ଯ୍ୟକ୍ରମ ମାଧ୍ୟମଟି। ଆଉ ସମସ୍ତେ ମିଶିକିରି ଆସୁନ୍, ସୁନ୍ଦର ଗୀତଟା ଶୁଣୁ ଆଜ୍ଞା। ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର
0: ନମସ୍କାର ଆଜ୍ଞା
1: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁରିଂ ଗାଁ ପାକେଟପଡ଼ା ନା କ୍ଷମା ସାଗର ସାହୁ
0: ସାହୁ ବାବୁ ଆପଣ ହେଲେ ଆମର ଲାଷ୍ଟ କଲର ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ଆମେ ସ୍ୱାଗତ କରୁଛୁ
1: ଆଜ୍ଞା
0: ଆଜି ଆପଣ ପହିଲା କହିଦଉନ୍ କେନ୍ ଗୀତ ଶୁଣମା
1: ଆଜି ଦେଇଦେବେ ଦିଲ୍ କା କିଆ କସୁର ର ଯେକୌଣସି ଗୀତ ବି ଦେଇଦେବେ ଆଜ୍ଞା
0: ଆପଣ ପିକ୍ଚର ମାନେ ଦେଖୁଛନ୍ ନା ଭଲ ଲାଗୁଛେ ଠିକ୍ ଅଛି ଆଜ୍ଞା ଆପଣଙ୍କର ଡେଡିକେଟ୍ ଯେନ୍ କଲେ ସମସ୍ତଙ୍କୁ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣେଇ ଦଉଛୁ ଆମେ ଆପଣଙ୍କୁ ଯେନ୍ତା ଆଗରୁ କହିଛେ ଆପଣ ହେଲେ ଲାଷ୍ଟ କଲର ଆପଣ ତ ଫୋନ୍ କରସନ୍ ଫେର୍ କଥା ହେମା ତ ଆଜି ପହିଲା ଗୀତ ଶୁଣିଦେଉ ଆଜ୍ଞା
1: ହଁ ଆଜ୍ଞା ରହୁଛେ ଠିକ୍ ଅଛି
0: ହଉ ଆଜ୍ଞା ଠିକ୍ ଅଛି ଧନ୍ୟବାଦ।

ଆପଣମାନେ ଶୁଣୁଛନ୍ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନା ଦାୟିତ୍ୱ ଥିମୁଇଁ ମମତା ପଣ୍ଡା। ବୈଷୟିକ ସହାୟତା କିଶୁନ୍ କିସ୍ପଟ।

ଗୀତଟା ଆଉ କୁନାଲ ମହାପାତ୍ର। ଇ କାର୍ଯ୍ୟକ୍ରମଟି ନିଜର ପସନ୍ଦର ଗୀତ ଶୁଣବାର ଲାଗି ଆମକୁ ଫୋନ୍ କରୁନ୍ ସବୁ ଶନିବାର ରବିବାର ସକାଳ 9 ବଜେ ନୁ 10 ବଜେ ଭିତରେ। ଆମକୁ ଯୋଗାଯୋଗ କରବାର ଲାଗି ଆମ କେନ୍ଦ୍ରର ଫୋନ୍ ନମ୍ବର ଦୁଇଟା ହେଲା 0663241240 ଆଉ 0663241231। ଶୁଣବାକେ ଭୁଲବେ ନାହିଁ ଆପଣଙ୍କର ପସନ୍ଦର କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

ନମସ୍କାର। ଆପଣମାନେ ଜାଣିଥିବେ ଆମ ଜୀବନ କର୍ମମୟ, ତେବେ କର୍ମ ଯୋଗୁଁ ଅନେକ ସମୟରେ ଆମର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ, ଯାହାକୁ ଆମେ ପେଶାଗତ ସ୍ୱାସ୍ଥ୍ୟଗତ ସମସ୍ୟା ବୋଲି କହିଥାଉ। ତେବେ ପେଶାଗତ ସ୍ୱାସ୍ଥ୍ୟ ସମସ୍ୟା କ'ଣ, ଏହାର କିଭଳି ଭାବରେ ସଫଳ ପରିଚାଳନା କରାଯାଇପାରିବ, ସେ ସମ୍ପର୍କରେ ଆମ ସହିତ କଥା ହେବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ତି।

0: ହେଉଛନ୍ତି ଜେଏସ୍ଡବ୍ଲ୍ୟୁ ବିପିଏସ୍ଏଲ୍ ସମ୍ବଲପୁର ୱାର୍କସ୍ ଡିଭିଜନର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସୁଧାମୟ ନାୟକ। ସାର୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର ସାର୍। ପ୍ରଥମେ ତ ଆମେ ଜାଣିବା ପେଶାଗତ ସ୍ୱାସ୍ଥ୍ୟ ସମସ୍ୟା କ'ଣ?
1: ଦେଖନ୍ତୁ, ପେଶାଗତ ସ୍ୱାସ୍ଥ୍ୟ ସମସ୍ୟା ଅନେକ ଗୁଡ଼ିକ ରହିଛି। ଆମେ ଜୀବନ ଧାରଣ କରିବା ପାଇଁ ସମସ୍ତଙ୍କର ଏକ ପେଶା ନିହାତି ରହିବା ଦରକାର।
0: ଆଜ୍ଞା।
1: କାରଣ ଆମେ ପେଶା ମାଧ୍ୟମରେ କିଛି ଉପାର୍ଜନ କରୁ ଏବଂ ସେଥିରେ ଆମେ ପରିବାର ଚଳାଉ। ତ ଏହି ପେଶା ବା ବୃତ୍ତି କରିବା ସମୟରେ ଅନେକ ଗୁଡ଼ିଏ ବିପଦ ରହିଛି। ସେ ସବୁ ବିପଦ ଗୁଡ଼ିକୁ ସଠିକ୍ ରୂପରେ ନିୟନ୍ତ୍ରଣ କରି ଆମ ସ୍ୱାସ୍ଥ୍ୟକୁ ଠିକ୍ ଭାବରେ ସଂରକ୍ଷିତ କରି ଆମେ ଯଦି ଆମର କର୍ମକୁ ଠିକ୍ ଭାବରେ ସମ୍ପାଦନ କରିପାରିବା ତାହେଲେ ତାହାକୁ ଆମେ ଉତ୍ତମ ପେଶାଗତ ସ୍ୱାସ୍ଥ୍ୟ ବୋଲି କହିପାରିବା। ଏଥିରେ ମୁଁ କହିବି, ଫିଟିଂ ମେନ୍ ଟୁ ଜବ୍ ଆଣ୍ଡ ଫିଟିଂ ଜବ୍ ଟୁ ମେନ୍, ମାନେ ଯେଉଁ ଆମେ କାମ କରିବୁ ଏବଂ ତାହା ଆମର ସ୍ୱାସ୍ଥ୍ୟ ପ୍ରତି ଅନୁକୂଳ ହେବ ଏବଂ ଯାହା କର୍ମ ଆବଶ୍ୟକତା ଅଛି ସେହି କର୍ମ ଆବଶ୍ୟକତାକୁ ଆମର ସ୍ୱାସ୍ଥ୍ୟକୁ ଅତୁଟ ରଖିକରି ଆମେ ଯଦି ସମ୍ପାଦନ କରିପାରିବା ତାହେଲେ କୁହାଯିବ ଏକ ଉତ୍ତମ ପେଶାଗତ ସ୍ୱାସ୍ଥ୍ୟ ଅବସ୍ଥା ସୃଷ୍ଟି ହୋଇଛି ବୋଲିକରି। ତ ଏଥିପାଇଁ ବହୁତ ପରିଶ୍ରମ କରିବା ପାଇଁ ପଡ଼ିବ। ପେଶାଗତ ସ୍ୱାସ୍ଥ୍ୟକୁ ସମସ୍ତେ ପ୍ରାୟ ଅଣଦେଖା କରିଥାନ୍ତି। ଆମେ ଏକ ଚାପ ମଧ୍ୟରେ ଆମେ ଗତି କରୁ ଏବଂ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ ଅନେକ ଜିନିଷ ଆମେ ଅଣଦେଖା କରୁ, ଯାହାର ଫଳରେ ଆମର ସ୍ୱାସ୍ଥ୍ୟ ପ୍ରତି ଗୁରୁତର ସମସ୍ୟା ଧୀରେ ଧୀରେ ଧୀରେ ଧୀରେ ପୁଞ୍ଜିଭୂତ ହୋଇକରି ଏକ ବଡ଼ ସମସ୍ୟା ସୃଷ୍ଟି କରେ ଏବଂ ଯେତେବେଳେ ସେ ସମସ୍ୟା ଆମକୁ ଦେଖାଦିଏ ସେତେବେଳକୁ ବହୁତ ଡେରି ହୋଇଯାଇଥାଏ। ତେଣୁ ପେଶାଗତ ସ୍ୱାସ୍ଥ୍ୟ କହିଲେ ଆମେ ସଂକ୍ଷିପ୍ତରେ ବୁଝିବା ଏକ ଏଭଳି ଅବସ୍ଥା ଯେଉଁଥିରେ କି ଜଣେ ବ୍ୟକ୍ତି ନିଜର କର୍ମ ସମ୍ପାଦନ ସମୟରେ ଏକ ଶାରୀରିକ ସୁସ୍ଥତା, ମାନସିକ ସୁସ୍ଥତା ଏବଂ ସମାଜ ସହିତ ଖାପ ଖୁଆଇ ଚଳିପାରିବା ଭଳିଆ ଏକ ଅନୁକୂଳ ଅବସ୍ଥାକୁ ବୁଝାଇଥାଏ।
0: ସାର୍, ପ୍ରଥମେ ତ ଆମେ ଜାଣିବା ଯେ ପେଶାଗତ ସ୍ୱାସ୍ଥ୍ୟ ସମସ୍ୟା ଗୋଟେ ଜିନିଷ ଅଛି, ତାହେଲେ କ'ଣ ପ୍ରାୟ ସବୁ ପେଶାରେ କିଛି ନା କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ ନା କିଛି ସାଧାରଣ ବା କିଛି ସ୍ପେସିଫିକ୍ କାମରେ ହିଁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ?
1: ଦେଖନ୍ତୁ, ପେଶାଗତ ସ୍ୱାସ୍ଥ୍ୟ ପ୍ରତ୍ୟେକ ପେଶାରେ ରହିଛି, କିନ୍ତୁ ଏହା ମୁଖ୍ୟତଃ ଯେଉଁ କାରଖାନାମାନଙ୍କ ଭିତରେ, କାରଣ ପ୍ରତିକୂଳ ପରିସ୍ଥିତିରେ ସେମାନେ କାମ କରିଥାନ୍ତି, ତେଣୁ ତାହା ବେଶୀ ପରିମାଣରେ ତାକୁ ଧ୍ୟାନ ଦିଆଯାଇଥାଏ। ନହେଲେ ଜଣେ ଅଫିସରେ କାମ କରୁଛନ୍ତି, ଜଣେ ସ୍କୁଲରେ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି, ଜଣେ ସ୍ପୋର୍ଟସମ୍ୟାନ୍ ବା ଜଣେ ଖେଳାଳି ଖେଳ ପଡ଼ିଆରେ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି, ସବୁଥିରେ କିଛି ନା କିଛି ପେଶାଗତ ସ୍ୱାସ୍ଥ୍ୟ ସମସ୍ୟା ରହିଛି। କିନ୍ତୁ ଯେହେତୁ କାରଖାନାମାନଙ୍କ ମଧ୍ୟରେ ବେଶୀ ସଂଖ୍ୟାରେ ବିପଦଗୁଡ଼ିକ ଦେଖାଦେଇଥାଏ ଏବଂ ସେହି ବିପଦଗୁଡ଼ିକୁ ସଫଳ ରୂପେ ପରିଚାଳନା କରିବାର ସୁଯୋଗ ରହିଥାଏ, ତେଣୁ ଏହି ପେଶାଗତ ସ୍ୱାସ୍ଥ୍ୟ ସମସ୍ୟାକୁ ସାଧାରଣତଃ ଇଣ୍ଡଷ୍ଟ୍ରିଆଲ ହେଲ୍ଥ ବା କାରଖାନା ସମ୍ବନ୍ଧିତ ସ୍ୱାସ୍ଥ୍ୟ ସମସ୍ୟା ରୂପେ ବିବେଚନା କରାଯାଏ। ନହେଲେ ପ୍ରତି ପେଶାରେ ନିଶ୍ଚିତ ଭାବରେ ପେଶାଗତ ସ୍ୱାସ୍ଥ୍ୟ ସମସ୍ୟା ରହିଛି।
0: ବହୁତ ବଢ଼ିଆ କଥା ଗୋଟେ କହିଲେ ଯେ ପ୍ରତ୍ୟେକ ପେଶାରେ କିଛି ନା କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ତେବେ ଆମେ ଗୋଟେ ଶିଳ୍ପବହୁଳ ଅଞ୍ଚଳରେ ରହୁଛେ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଏହିସବୁ ଜିଲ୍ଲାମାନଙ୍କରେ ଖଣିଜ ପଦାର୍ଥ ବହୁତ ଗୁଡ଼ିଏ ଅଛି, ତେଣୁ ଏଠାରେ ଶ୍ରମିକମାନେ ମଧ୍ୟ ଅଛନ୍ତି, ବଡ଼ ବଡ଼ ଶିଳ୍ପ କାରଖାନାମାନେ ଅଛନ୍ତି, ଯେମିତି ଆମର ଲୁହା କାରଖାନା ରହିଲା ବା ଷ୍ଟିଲ୍ କାରଖାନା ରହିଲା, ଆଲୁମିନିୟମ କାରଖାନା ରହିଲା, ଏସବୁ ଭିତରେ ଆମେ କିଭଳି ଭାବରେ ଦେଖିବୁ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା କ'ଣ କ'ଣ ସବୁ କେଉଁ କେଉଁ କାରଣ ଲାଗି ଦେଖାଦେଇଥାଏ ଶ୍ରମିକମାନଙ୍କ ପାଖରେ?
1: ବହୁତ ଭଲ ପ୍ରଶ୍ନ। ଆକ୍ଚୁଆଲି ଦେଖିବାକୁ ପାଇଁ ଗଲେ ମୁଖ୍ୟତଃ ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ଆମକୁ ପାଞ୍ଚଟି ଦିଗ ପ୍ରତି ଧ୍ୟାନ ଦେବା ପାଇଁ ପଡ଼ିବ। ପ୍ରଥମଟି ହେଲା ଫିଜିକାଲ ହାଜାର୍ଡ ବା ପାର୍ଥିବ ବିପଦ, ଦ୍ୱିତୀୟଟି ହେଲା କେମିକାଲ ହାଜାର୍ଡ ବା ରାସାୟନିକ ବିପଦ, ତୃତୀୟଟି ହେଲା ଜୈବିକ ବିପଦ ବା ବାୟୋଲୋଜିକାଲ ହାଜାର୍ଡ, ଚତୁର୍ଥଟି ହେଲା ଚଳନଶୀଳ ପଦାର୍ଥ ଦ୍ୱାରା ସୃଷ୍ଟି ହେଉଥିବା ବିପଦ ବା ମେକାନିକାଲ ହାଜାର୍ଡ, ଏବଂ ପଞ୍ଚମଟି ସାଇକୋସୋସିଆଲ ହାଜାର୍ଡ ବା ମାନସିକ ଅବସାଦଜନିତ ବିପଦ। ଏହି ପାଞ୍ଚଟି ଦିଗକୁ ଆମକୁ ଅତି ଭଲରେ ଲକ୍ଷ୍ୟ ରଖିକରି, ତାକୁ ଆଖି ଆଗରେ ରଖିକରି ଆମର ସ୍ୱାସ୍ଥ୍ୟଗତ ଯୋଜନା ଗୁଡ଼ିକୁ, ପ୍ରୋଗ୍ରାମ ଗୁଡ଼ିକୁ ଆମକୁ ସେହିଭଳି ଭାବରେ ଅର୍ଗାନାଇଜ୍ କରିବା ପାଇଁ ପଡ଼ିବ, ସେଭଳି ଭାବରେ ଆମକୁ ପ୍ରସ୍ତୁତି ବଢ଼ାଇବା ପାଇଁ ପଡ଼ିବ। ତେଣୁ ଏହି ପାର୍ଥିବ ଯେଉଁ ବିପଦ ଗୁଡ଼ା ରହିଲା, ଫିଜିକାଲ ହାଜାର୍ଡ ଯାହାକୁ ଆମେ କହୁଛୁ, ଇଲେକ୍ଟ୍ରୋମାଗ୍ନେଟିକ ରେଡିଏସନ୍, ଇଲେକ୍ଟ୍ରିକ୍ କରେଣ୍ଟ, ଯେଉଁଗୁଡ଼ା ହେଲା ହିଟ୍, କୋଲ୍ଡ, ଭାଇବ୍ରେସନ୍, ଇଲୁମିନେସନ୍, ଯେଉଁଗୁଡ଼ା କହୁଛୁ ଗରମ, ଥଣ୍ଡା, ଭେଣ୍ଟିଲେସନ୍, ଯେଉଁଟା କହୁଛୁ ବାୟୁ ଚଳାଚଳର ଅଭାବ, ଏସବୁ ଜିନିଷ ଆମର ପାର୍ଥିବ ଭିତରେ ଯାଉଛି। ରାସାୟନିକ ଭିତରେ ରହିଲା ଯେମିତି ଅମ୍ଳ, କ୍ଷାର ଜିନିଷ, ଏସିଡ୍, ଆଲକାଲି, ସଲଭେଣ୍ଟ, ଦ୍ରବଣ ଗୁଡ଼ାକ ସବୁ ବ୍ୟବହାର କରାହେଉଛି। ରାସାୟନିକ ପଦାର୍ଥ ଯେମିତି ଡଷ୍ଟ ବା ଗୁଣ୍ଡ, କୋଇଲା ଗୁଣ୍ଡ, ଲୁହା ଗୁଣ୍ଡ, ଏସବୁ ଜିନିଷ, ତାପରେ ଧାତବ ଗୁଣ୍ଡ, ଗରମ ଧାତୁ, ତରଳ ଧାତୁ, ଏସବୁ ଜିନିଷ ଦ୍ୱାରା ଯେଉଁ ସୃଷ୍ଟି ହେଉଥିବା ଫ୍ୟୁମ୍ ବା ଧୂମ, ଏହା କେମିକାଲ ହାଜାର୍ଡ୍ସ ଅନ୍ତର୍ଭୁକ୍ତ। ଏବଂ ବାୟୋଲୋଜିକାଲ ହାଜାର୍ଡ୍ସ ଭିତରେ ରହୁଛି ଆମ କର୍ମସ୍ଥଳରେ ବି ଅନେକ ମଶା କାମୁଡ଼ୁଛନ୍ତି, ତାଦ୍ୱାରା

0: ମେକାନିକାଲ ହାଜାର୍ଡ ମାନେ ଯେଉଁ ଫ୍ୟାକ୍ଟ୍ରିରେ ଯେଉଁ କାରଖାନା ଭିତରେ ଚାଲୁଥିବା ବିଭିନ୍ନ ପ୍ରକାରର ମୋଟର, ବିଭିନ୍ନ ପ୍ରକାର କନଭେୟର ବେଲ୍ଟ, ବିଭିନ୍ନ ପ୍ରକାର ମେସିନ୍ ଯେଉଁଥିରେ ମାଲ ପରିବହନ ହେଉଛି, ହାଇଡ୍ରା, ଯେମିତିକି ଆମର ହାଇୱା ହାଇଡ୍ରା ଟ୍ରକ୍, ଟ୍ରାକ୍ଟର, ଟ୍ରଲି, ତାପରେ ଯେଉଁ ଫର୍କଲିପ୍, ଏସବୁ ଜନିତ ଯେଉଁ ମାଲ ପରିବହନ ଜିନିଷ, ତାପରେ ଯେଉଁ ଗଠନ ହେଉ ମାନେ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ କ୍ରେନ୍ ଏବଂ ମେସିନ୍, ଏମାନଙ୍କ ଦ୍ୱାରା ଯେଉଁ ଚଳପ୍ରଚଳ ଯେଉଁ ହେଉଛି, ତାଦ୍ୱାରା ଯେଉଁ ବିପଦ ସୃଷ୍ଟି ହେଉଛି, ତାଦ୍ୱାରା ଅନେକ ଗୁଡ଼ାଏ ଦୁର୍ଘଟଣା ହେବାର ସମ୍ଭାବନା ଥାଏ, ଆଉ ତଜନିତ ଆମର ଅନେକ ଗୁଡ଼ାଏ ରୋଗ ହେବାର ସମ୍ଭାବନା ଥାଏ, ଏବଂ ଅତି ଗୁରୁତ୍ୱପୂର୍ଣ୍ଣ ଯେଉଁଟା ଆମେ କହୁଛୁ ମାନସିକ ଅବସାଦ ଜନିତ ବା ସାଇକୋସୋସିଆଲ ହାଜାର୍ଡ଼। ତ ସାଇକୋସୋସିଆଲ ହାଜାର୍ଡ଼ ଯେଉଁ ଆମେ କହୁଛୁ ସେଇଟା ହେଉଛି ମାନସିକ ଅବସାଦ ଯୋଗୁଁ ସୃଷ୍ଟି ହୋଇଥାଏ। ମାନସିକ ଅବସାଦ ଘଟିବାର ବହୁତ ଗୁଡ଼ିଏ କାରଣ ରହିଛି, କାରଣ ଯେଉଁ ମଜୁରୀ ମିଳେ ସେଇଟା ହୁଏତ ପରିବାର ଚଳାଇବା ପାଇଁ ପର୍ଯ୍ୟାପ୍ତ ନ ହୋଇପାରେ, ତାପରେ ଆମର ଶ୍ରମିକମାନଙ୍କ ଭିତରେ ଭୁଲ ବୁଝାମଣା ଯୋଗୁଁ, ଅନ୍ଧବିଶ୍ୱାସ ଯୋଗୁଁ ବା ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା କୌଣସି ପ୍ରକାର ଆଦେଶ ହେତୁ ମାନସିକ ଅବସାଦ ସୃଷ୍ଟି ହୋଇଥାଏ, ଏବଂ ଉପାର୍ଜନ କ୍ଷମତାରେ ତାରତମ୍ୟ ଯୋଗୁଁ କୌଣସି ପ୍ରକାରର କାର୍ଯ୍ୟଚାପର ତାଳମେଳ ନ ରହିବା ସେଇ ଯୋଗୁଁ ହେଉ, କିମ୍ବା ଅନ୍ୟ କୌଣସି ମାନସିକ କାରଣରୁ ହେଉ, କାର୍ଯ୍ୟକ୍ଷେତ୍ରର ଚାପକୁ ସୁଚାରୁ ରୂପେ ଆମେ ସମ୍ପାଦନ ନ କରିପାରିବାର କାରଣ ଯୋଗୁଁ ହେଉ, ମାନସିକ ଅବସାଦ ସୃଷ୍ଟି ହୋଇଥାଏ। ତେଣୁ ଏହି ପାଞ୍ଚଟା ଦିଗ, ପାର୍ଥିବ ବିପଦ, ରାସାୟନିକ ବିପଦ, ଜୈବିକ ବିପଦ, ଆଉ ଯେଉଁ ଚଳନଶୀଳ ବସ୍ତୁ ଜନିତ ବିପଦ, ମେକାନିକାଲ ହାଜାର୍ଡ ଯେଉଁଟା କହୁଛୁ, ଏବଂ ମାନସିକ ସ୍ୱାସ୍ଥ୍ୟ ବା ଅବସାଦ ଜନିତ ବିପଦ, ଏହି ପାଞ୍ଚଟା ବିପଦକୁ ଆମକୁ ଚିହ୍ନଟ କରିବା ପାଇଁ ପଡ଼ିବ, ଏବଂ ସେହି ବିପଦ ଗୁଡ଼ିକର ଯେଉଁ ପରିଣତିଟାକୁ ବା ତାର କନ୍ସିକ୍ୱେନ୍ସଟାକୁ ଆମେ ଠିକ୍ ଭାବରେ ନିୟନ୍ତ୍ରଣ କରିକି ରଖିବା ପାଇଁ ପଡ଼ିବ।
1: ତେବେ ଆମେ ଯେକୌଣସି ଆପଣ ଗୋଟେ ଶିଳ୍ପ ଅନୁଷ୍ଠାନର ମୁଖ୍ୟ ଚିକିତ୍ସା ଅଧିକାରୀ, ପାଞ୍ଚଟା ଯାକ ହାଜାର୍ଡ଼ସ୍ ତ ଆପଣଙ୍କ ଶିଳ୍ପରେ ରହୁନଥିବ, ଯେମିତି ଫିଜିକାଲ ହାଜାର୍ଡ଼ସ୍, ମେକାନିକାଲ ହାଜାର୍ଡ଼ସ୍ ଆଉ କିଛି ପରିମାଣରେ କେମିକାଲ ହାଜାର୍ଡ଼ସ୍ ଥିବ। ତେବେ ଯଦି ଆମେ ଦେଖିବା ଯେ ଯେମିତି କେମିକାଲ ହାଜାର୍ଡ଼ସ୍ ହେଲା, ସେଇଟା ପ୍ରାୟତଃ ଚର୍ମ ଉପରେ ଆକ୍ରମଣ କରେ, ତେଣୁ କ'ଣ କ'ଣ ଅଙ୍ଗ ଦେଇ ସେଇଟା ଆମ ଶରୀରକୁ ପ୍ରଥମେ ଆକ୍ରମଣ କରିବ, ଯାହାଫଳରେ ଆମେ ଜାଣିବା ଯେ ହାଜାର୍ଡ଼ସ୍ ହେଉଛି ବୋଲି?
0: ବହୁତ ଭଲ ପ୍ରଶ୍ନଟିକୁ ପଚାରିଛନ୍ତି, କାରଣ ଏଇ ଯେଉଁ ସବୁ ବିପଦ କହିଲି, ସବୁଠାରୁ ବଡ଼ ବିପଦଟା ହେଲା ରାସାୟନିକ ବିପଦ, ଯେଉଁଟା କେମିକାଲ ହାଜାର୍ଡ ଯେଉଁଟା ଆପଣ କହିଲେ, କାରଣ ଆମେ ଯେଉଁ ସବୁ ଏଇ ଜାଗାରେ ଆମେ ରହୁଛେ, ଯେଉଁ ଆମର ଆଞ୍ଚଳିକ ଯେଉଁ ଶିଳ୍ପର ଯେଉଁ ଅବସ୍ଥିତି, ଏହି ଶିଳ୍ପ ଗୁଡ଼ିକରେ ଆମର ରାସାୟନିକ ବିପଦର ପ୍ରାଚୁର୍ଯ୍ୟ ବେଶୀ ରହିଛି, ପ୍ରାଦୁର୍ଭାବ ବେଶୀ ରହିଛି।
1: ହଁ,
0: ଏହି କେମିକାଲ ବା ରାସାୟନିକ ପଦାର୍ଥ ତିନିଟି ଉପାୟରେ ମୁଖ୍ୟତଃ ଆମ କର୍ମଚାରୀଙ୍କ ଶରୀରକୁ ପ୍ରବେଶ କରେ। ପ୍ରଥମଟି ହେଲା ନାକ ବାଟେ ଏବଂ ପାଟି ବାଟେ, ଯେଉଁଟା କହୁଛୁ ଆମେ ଇନହେଲେସନ୍, ଯେଉଁ ଆମେ ଯେଉଁ ପ୍ରଶ୍ୱାସ ନେଉ ଏବଂ ନିଶ୍ୱାସ ଛାଡ଼ୁ, ସେ ମାଧ୍ୟମରେ ଭିତରକୁ ପ୍ରବେଶ କରେ, ଏବଂ ଆମେ ଖାଦ୍ୟ ଯେଉଁ ଖାଉଛେ, ଖାଦ୍ୟ ବାଟେ ବି ଆମ ପାକସ୍ଥଳୀକୁ ସିଏ ଯାଉଛି, ଏବଂ ଆମ ଚର୍ମରେ ଜମା ହୋଇକରି, ଚର୍ମଠୁ ଅବଶୋଷିତ ହୋଇକରି, ଆବଜର୍ପସନ୍, ସ୍କିନ୍ ଆବଜର୍ପସନ୍ ହୋଇକରି ଆମର ଶରୀର ଭିତରେ ପ୍ରବେଶ କରୁଛି।
1: ତେବେ ଆପଣ ଯେମିତି କହିଲେ ନାକ ବାଟେ ଗଲା, ପାଟି ବାଟେ ଗଲା, ତାହେଲେ ସେ ଯାହା ହେଲେ ବି ଆମର ଲଙ୍ଗସ୍ ବା ହୃତ୍ପିଣ୍ଡରେ ଜମା ହେବ, ଏବଂ ଚର୍ମ ବାଟେ ଗଲେ ଅନ୍ତ ଚର୍ମରେ ଜମା ହେବ। ତେବେ ଏଥିରୁ ଆମେ କିଭଳି ଭାବରେ ମୁକୁଳି ପାରିବା, କିଭଳି ଭାବରେ ତାଙ୍କୁ ଆମେ କହିବା ଯେ ତୁମେ କିଭଳି ଭାବରେ ଏଥିରୁ ମୁକ୍ତି ପାଇବ, ସେଇ କର୍ମଚାରୀମାନଙ୍କୁ ଆପଣ ପରାମର୍ଶ ଦେବେ?
0: ବହୁତ ଉତ୍ତମ ପ୍ରଶ୍ନ, କାରଣ ଏହି ସମସ୍ୟାଟାକୁ ଆମେ ଯଦି ସଫଳ ଭାବେ ମୁକାବିଲା ଯଦି କରିପାରିବା, ତାହେଲେ ଆମେ ମାତ୍ରାଧିକ ବା ଆଶାତୀତ ସଫଳତା ଆମେ ଆବଶ୍ୟକତା ଠାରୁ ଅଧିକା ଆମେ ନିୟନ୍ତ୍ରଣ କରିପାରିବା ଏଇ ଯେଉଁ ବିପଦମାନଙ୍କ ଉପରେ। ତ ପ୍ରଥମ ଉପାୟଟି ହେଲା ଯେଉଁ ଯାନ୍ତ୍ରିକ ଉପାୟ ବା ଇଞ୍ଜିନିୟରିଂ କଣ୍ଟ୍ରୋଲ ବା ଯାନ୍ତ୍ରିକ ନିୟନ୍ତ୍ରଣ, ଯେଉଁଟା ଆମର ଇଞ୍ଜିନିୟର ମାନେ ସବୁ କରିବେ। ଦ୍ୱିତୀୟଟି ହେଲା ମେଡ଼ିକାଲ କଣ୍ଟ୍ରୋଲ ବା ଡାକ୍ତରୀ ଉପାୟ,
1: ଯେଉଁଟା ଆପଣ କରିବେ,
0: ହଁ, ଯେଉଁଟା ଆମ ମେଡ଼ିକାଲ ଡିପାର୍ଟମେଣ୍ଟ କରିବ।
1: ଆଜ୍ଞା।
0: ଏବଂ ତୃତୀୟଟି ହେଲା ଆଡମିନିଷ୍ଟ୍ରେଟିଭ କଣ୍ଟ୍ରୋଲ ବା ଯେଉଁଟାକି ଆମର କାରଖାନା ପ୍ରବନ୍ଧନ ବା ମ୍ୟାନେଜମେଣ୍ଟ ଏବଂ ଆଡମିନିଷ୍ଟ୍ରେସନ ଡିପାର୍ଟମେଣ୍ଟ, ଯେଉଁ କାରଖାନା ପ୍ରବନ୍ଧକମାନଙ୍କ ଦ୍ୱାରା, ସେଇଟା ଏଚ୍ଆର୍ ଡିପାର୍ଟମେଣ୍ଟ, ହ୍ୟୁମାନ ରିସୋର୍ସେସ୍ ଡିପାର୍ଟମେଣ୍ଟ, ଏବଂ ଯେଉଁ ପ୍ରଶାସନିକ ବିଭାଗ ରହିଛି ସେ ପ୍ରଶାସନିକ ବିଭାଗ ଦ୍ୱାରା ସେଇ କଣ୍ଟ୍ରୋଲଟା ହେବ। ତ ପ୍ରଥମେ ଆସିବା ସବୁଠାରୁ ଫଳପ୍ରଦ କଣ୍ଟ୍ରୋଲ, ଯେଉଁଟାକୁ କହୁଛୁ ଆମେ ଇଞ୍ଜିନିୟରିଂ କଣ୍ଟ୍ରୋଲ ବା ଯାନ୍ତ୍ରିକ ଉପାୟ। ଇଞ୍ଜିନିୟରିଂ କଣ୍ଟ୍ରୋଲରେ ଆମର ପ୍ରଥମେ ଦେଖିବା ଡିଜାଇନ୍ ଅଫ୍ ବିଲ୍ଡିଂ, ଯେଉଁ ଆମେ କାରଖାନା ତିଆରି କରାହେଲା ବେଳେ ବିଲ୍ଡିଂଗୁଡ଼ା ବା ଆମର ଯେଉଁ ଭବନଗୁଡ଼ା ଏମିତି ତିଆରି ହେବ ଯେଉଁଟାକି ଉତ୍ତମ ବାୟୁ ଚଳାଚଳ ବ୍ୟବସ୍ଥା ରହିବ, ଉତ୍ତମ ସୂର୍ଯ୍ୟାଲୋକର ବ୍ୟବସ୍ଥା ରହିବ, ଏବଂ ଇଲେକ୍ଟ୍ରିକ୍ କରେଣ୍ଟ ପାୱାର ସପ୍ଲାଏ ଟାଇପ୍ରେ ଇଣ୍ଟାକ୍ଟ ରହିବ, ଏବଂ ଯେମିତିକି ଯେଉଁ ଧୂଳି

0: ଧୂଆଁ ଯେଉଁ ଆସୁଛି ତାହା ଯେମିତିକି ସେ ଭବନ ଭିତରେ ଠିକ୍ ଭାବରେ ପ୍ରବେଶ କରି ନ ପାରିବ, ଯେଉଁ ବିପଦ ଗୁଡ଼ା ରହିଛି। ତାପରେ ହେଲା ହାଉସ୍ କିପିଂ ବା ଆମେ ସଫାଇ ବ୍ୟବସ୍ଥା, ଗୁଡ୍ ହାଉସ୍ କିପିଂ। ଯଦି ଆମେ ଠିକ୍ ଭାବରେ ହାଉସ୍ କିପିଂ କରିପାରିବା ତାହେଲେ ସେ ତାହା କର୍ମଚାରୀମାନଙ୍କ ଚର୍ମରେ ଏବଂ ନାକ ବାଟେ ପାଟି ବାଟେ ଠିକ୍ ଭାବରେ ଯିବ ନାହିଁ। ତାପରେ ହାଇଜିନ୍, ହାଇଜିନ୍ ଆଉ ହେଲ୍ଥର ବ୍ୟବସ୍ଥା ଏବଂ ତା'ର ଅଡ଼ିଟ୍ ବା ଯାଞ୍ଚ ପ୍ରକ୍ରିୟା ହିସାବ ବିଭାଗ ଦ୍ୱାରା ସେଇଟାକୁ ଅର୍ଗାନାଇଜ୍ କରାଯାଏ, ଅଡ଼ିଟ୍ କରାଯାଏ। ତାପରେ ଯେଉଁ ହେଉଛି ଏନକ୍ଲୋଜର୍, ଯେଉଁଠୁ ଡଷ୍ଟ ବାହାରୁଛି ବା ଯେଉଁଠୁ ଗୁଣ୍ଡ ବାହାରୁଛି, ସେଇ ପ୍ରକ୍ରିୟାଟାକୁ, ସେ ବ୍ୟବସ୍ଥାଟାକୁ ଆମେ ଆବଦ୍ଧକରଣ କରିପାରିବା, ଏନକ୍ଲୋଜ୍ କରିକି ରଖିପାରିବା। ତାପରେ ସବଷ୍ଟିଚ୍ୟୁସନ୍, ଯେଉଁ ଗୁଣ୍ଡ ଦ୍ୱାରା ଆମକୁ ରୋଗ ହେଉଛି ସେଇ ଗୁଣ୍ଡ ଯେମିତି ନ ବାହାରି ପାରିବ, ଯେମିତିକି ଆମର ଆଜବେଷ୍ଟସ୍, ଆଜବେଷ୍ଟସ୍ ଗୋଟେ କ୍ଷତ ସୃଷ୍ଟିକାରୀ ପଦାର୍ଥ, ତ ଆଜବେଷ୍ଟସ୍ ଜାଗାରେ ଆମେ ଯେଉଁ GI ସିଟ୍ ବା ଷ୍ଟେନ୍ଲେସ୍ ଷ୍ଟିଲ୍ ୟୁଜ୍ କରିପାରିବା। ଯେମିତିକି ଆଜବେଷ୍ଟସ୍ ଗୁଣ୍ଡ ଜାଗାରେ ଆମେ ଅନ୍ୟ କୌଣସି କମ୍ କ୍ଷତି ସୃଷ୍ଟିକାରୀ ବା ଅଣକ୍ଷତିକାରକ ପଦାର୍ଥ ବ୍ୟବହାର କରିପାରିବା, ଯେଉଁଟାକୁ କହୁଛୁ ଆମେ ସବଷ୍ଟିଚ୍ୟୁସନ୍। ତାପରେ ସେପାରେସନ୍, ମାନେ ଯେଉଁଠି ଆମର ଏଇ ଗୁଣ୍ଡ ବା ଯେଉଁ କ୍ଷତିକାରକ ରାସାୟନିକ ପଦାର୍ଥ ଗୁଡ଼ାକ ସୃଷ୍ଟି ହେଉଛି ସେଇ ପାଖରେ କର୍ମଚାରୀଙ୍କୁ ନ ରଖିକରି ତାଙ୍କୁ ଏକ କଣ୍ଟ୍ରୋଲ୍ ରୁମ୍ ବା ଏକ ନିୟନ୍ତ୍ରଣ କକ୍ଷ ଭିତରେ ରହିକରି ରିମୋଟ୍ ମାଧ୍ୟମରେ ତାଙ୍କୁ ସେଇ ମେସିନ୍ ଗୁଡ଼ାକୁ ଚଳାଇବାର ବ୍ୟବସ୍ଥା କରିପାରିବା। ସେଥିରେ ସେଇ ଏକ୍ସପୋଜର୍ ବା କର୍ମଚାରୀମାନେ ସେଇ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିବେ ନାହିଁ। ତାପରେ ରହୁଛି ରିସର୍ଚ୍ଚ, ରିସର୍ଚ୍ଚ ବା ଅନୁସନ୍ଧାନ। ପ୍ରତ୍ୟେକ ବିପଦ ଗୁଡ଼ିକ ସମୟାନୁକ୍ରମେ କେମିତି ଯାନ୍ତ୍ରିକ ବ୍ୟବସ୍ଥାର ସଫଳ ପ୍ରୟୋଗ ଯୋଗୁଁ ତାକୁ କେମିତି ଆହୁରି ଭଲ ଭାବରେ ନିୟନ୍ତ୍ରଣ କରାଯାଇପାରିବ, ଆହୁରି ନୂଆ ନୂଆ ସବୁ ଯାନ୍ତ୍ରିକ ବ୍ୟବସ୍ଥା ବା ଟେକ୍ନୋଲୋଜିର ବ୍ୟବହାର କରିକିରି ସେଗୁଡ଼ିକୁ କେମିତି, ଯେମିତିକି ଇଲେକ୍ଟ୍ରୋଷ୍ଟାଟିକ୍ ପ୍ରେସିପିଟେଟର୍ ESP ଯେଉଁ ଆମେ କହୁଛୁ, ତାହା ମାଧ୍ୟମରେ ସେ ଡଷ୍ଟ ଗୁଡ଼ାକୁ ସେ କଣ୍ଟ୍ରୋଲ୍ କରିଦେଇପାରେ। ପଲ୍ୟୁସନ୍ କଣ୍ଟ୍ରୋଲ୍ ସିଷ୍ଟମ୍ ତାକୁ ରଖିପାରିବା, ତାକୁ ରିସର୍ଚ୍ଚ ମାଧ୍ୟମରେ ହିଁ ଆମେ କରିପାରିବା। ତାପରେ ଷ୍ଟାଟିଷ୍ଟିକାଲ୍ କଣ୍ଟ୍ରୋଲ୍, ମାନେ ପ୍ରତି ବର୍ଷକୁ ବର୍ଷ ଧରିକିରି ଯେଉଁ ଆମର ବାୟୁମଣ୍ଡଳରେ କେତେ ପରିମାଣରେ ଏଇ ରାସାୟନିକ ପଦାର୍ଥର ପରିମାଣ ରହିଛି, ଯେଉଁଟାକୁ ଆମେ କହୁଛୁ ଯେଉଁ ସାନ୍ଦ୍ରତା ବା ସେଇ କନ୍ସେନ୍ଟ୍ରେସନ୍, ଯେଉଁ ହାର୍ମଫୁଲ୍ ସବଷ୍ଟାନ୍ସ ମାନଙ୍କ, କେମିକାଲ୍ ସବଷ୍ଟାନ୍ସ ମାନଙ୍କର କନ୍ସେନ୍ଟ୍ରେସନ୍ କେତେ ରହିଛି ଆଉ କେତେ ରହିବା କଥା, ଏଇ ଜିନିଷଟାକୁ ଆମେ ପ୍ରତି ବର୍ଷ ଏବଂ ପ୍ରତି ମାସ ଆମେ ଯଦି ଅଧ୍ୟୟନ କରିପାରିବା ଏବଂ ତାରି ଉପରେ ଆମେ ନିଜର କାର୍ଯ୍ୟକ୍ରମକୁ ପ୍ରଯୋଜନା କରିପାରିବା, ତାହେଲେ ବାୟୁମଣ୍ଡଳରେ ଯେଉଁ କ୍ଷତିକାରକ ସୀମା ଅଛି, ଯେଉଁ ଆମର ପର୍ମିସିବୁଲ୍ ଲିମିଟ୍ ଅଛି ଏଇ କେମିକାଲ୍ ସବଷ୍ଟାନ୍ସ ମାନଙ୍କର, ସେଗୁଡ଼ାକର ଆମେ କଣ୍ଟ୍ରୋଲ୍ କରିପାରିବା। ତ ଆହୁରି ସବୁଠାରୁ ଶେଷ ବ୍ୟବସ୍ଥା ହେଲା, ଏଗୁଡ଼ାକ ଧରନ୍ତୁ କୌଣସି କାରଣରୁ ନ ହୋଇପାରିଲା, କାରଣ ଏସବୁ ଗୁଡ଼ାକ ବ୍ୟୟ ସାପେକ୍ଷ, ସବୁ କାରଖାନା ପ୍ରବନ୍ଧନଙ୍କ ପକ୍ଷରେ ଏହା ସମ୍ଭବ ନ ହୋଇପାରେ ଏତିକି ଟଙ୍କା ଖର୍ଚ୍ଚ କରିବା ପାଇଁ, କାରଣ କାରଖାନା ଗୁଡ଼ାକ ଯଦି ଭଲ ଲାଭ କରୁଥିବେ ତାହେଲେ ଯାଇକରି ସେମାନେ ଏତେ ଖର୍ଚ୍ଚ କରିପାରିବେ। ଆଉ ସବୁଠାରୁ ଶେଷ ବ୍ୟବସ୍ଥାଟି ହେଲା ଯେଉଁ PPE, ପର୍ସନାଲ୍ ପ୍ରୋଟେକ୍ଟିଭ୍ ଇକ୍ୱିପମେଣ୍ଟ ବା ବ୍ୟକ୍ତିଗତ ପ୍ରସାଧନ ସାମଗ୍ରୀ, PPE ଯେଉଁଟା କହୁଛୁ। ବିଭିନ୍ନ ପ୍ରକାରର PPE ଅଛି, ଆମେ ମାସ୍କ ୟୁଜ୍ କରିପାରିବା, ଫେସ୍ ସିଲ୍ଡ ୟୁଜ୍ କରିପାରିବା, ଫେସ୍ କଭର୍ ୟୁଜ୍ କରିପାରିବା, ଗଗଲ୍ସ ୟୁଜ୍ କରିପାରିବା ଏବଂ ଫୁଲ୍ ବଡ଼ି ହାର୍ନେସ୍ ଯେଉଁଟା କହୁଛୁ। ତାପରେ ଫୁଲ୍ ବଡ଼ି ସୁଟ୍ ଅଛି, ଆଲୁମିନିୟମ୍ ସୁଟ୍ ଅଛି ଯେଉଁଟାକୁ ଆମକୁ ହିଟ୍ କେମିକାଲ୍ରୁ ରକ୍ଷା କରେ। ତାପରେ ହେଉଛି ହିଟ୍ ରେଜିଷ୍ଟାଣ୍ଟ ଜ୍ୟାକେଟ୍ ଆମେ କାରଖାନା ଗୁଡ଼ାକରେ ଦେଉ, ସେଫ୍ଟି ସୁଜ୍, ପରେ ସେଫ୍ଟି ହେଲମେଟ୍, ଗଗଲ୍ସ, ଏସବୁ ବ୍ୟକ୍ତିଗତ ପ୍ରସାଧନ ସାମଗ୍ରୀ ଯେଉଁଟା ରହୁଛି, ଯେଉଁଟାକି ଆମ ସୁରକ୍ଷା ସାମଗ୍ରୀ, ପ୍ରସାଧନ ସାମଗ୍ରୀ ସାଙ୍ଗରେ ସୁରକ୍ଷା ବି ସିଏ ଆମକୁ ଦେବ, ଯାହାଫଳରେ ଜଣେ କର୍ମଚାରୀ ଏହି ସମ୍ଭାବ୍ୟ ବିପଦମାନଙ୍କ ମଧ୍ୟରେ ରହିକରି ନିଜର ଆବଶ୍ୟକ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିପାରିବ। ଦ୍ୱିତୀୟ ବ୍ୟବସ୍ଥାଟି ହେଲା ଡାକ୍ତରୀ ବ୍ୟବସ୍ଥା, ଯେଉଁଟାକି ଆମର ଡାକ୍ତରମାନେ କରିବେ, ଡାକ୍ତର ଏବଂ ଡାକ୍ତରୀ ଦଳ କରିବେ, ସେଗୁଡ଼ିକ ହେଲା ହେଲ୍ଥ ଚେକ୍ଅପ୍। ହେଲ୍ଥ ଚେକ୍ଅପ୍ ପ୍ରତିବର୍ଷ ଜଣେ କର୍ମଚାରୀ ତାଙ୍କର କାର୍ଯ୍ୟକ୍ଷେତ୍ରରେ ଯୋଗ ଦେବା ପୂର୍ବରୁ ପ୍ରି ଏମ୍ପ୍ଲୟମେଣ୍ଟ ମେଡିକାଲ ଚେକ୍ଅପ୍ ଆମର କରାହୁଏ, PME ଯେଉଁଟା କହୁଛୁ,
1: ବାଧ୍ୟ।
0: ସେଇଟା ଡକ୍ଟର ଫିଟନେସ୍ ନ ଦେଲା ପର୍ଯ୍ୟନ୍ତ ସେଇ କର୍ମଚାରୀକୁ ଗେଟ୍ ପାସ୍ ଦିଆ ହେବନି, ତାଙ୍କୁ ଯେଉଁ ପର୍ମିସନ୍, ୱାର୍କ ପର୍ମିସନ୍ ବା ତାଙ୍କୁ ଆଇଡେଣ୍ଟିଟି କାର୍ଡ଼ ଯେଉଁ ପରିଚୟ ପତ୍ର ତାଙ୍କୁ ଇସ୍ୟୁ କରାଯାଇପାରିବ ନାହିଁ, ସେଇଟା ନହେଲେ ସେମାନେ ପହଞ୍ଚ କରିପାରିବେନି ବା ସେମାନେ ଡ୍ୟୁଟିରେ ରିପୋର୍ଟ କରିପାରିବେ ନାହିଁ, ସେ କାର୍ଯ୍ୟରେ ଯୋଗ ଦେଇପାରିବେ ନାହିଁ। ତେଣୁ ପ୍ରି ଏମ୍ପ୍ଲୟମେଣ୍ଟ ମେଡିକାଲ ଏକ୍ଜାମିନେସନ୍କୁ ମାଣ୍ଡାଟୋରୀ କରାହେଇଛି। ତାପରେ ପ୍ରତି 6 ମାସରେ ଥରେ ଏସବୁ ବିପଦପୂର୍ଣ୍ଣ ଜାଗାରେ ଯେଉଁମାନେ କାମ କରୁଛନ୍ତି, ପ୍ରତି 6 ମାସରେ ଥରେ ତାଙ୍କର ହେଲ୍ଥ ଚେକ୍ଅପ୍ ହେଉଛି ଏବଂ ଏହା ଦେଖାଦେଉଛି ଯେ ଯେଉଁ ଜଏନ୍ କରୁଥିଲା ସମୟରେ, ଯେଉଁ କାର୍ଯ୍ୟରେ ଯୋଗ ଦେବା ସମୟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଯେମିତି

0: ଘଟିଥିଲା ଏଇ ପ୍ରତି 6 ମାସ ଅନ୍ତରାଳରେ ବି ସେହି ସ୍ୱାସ୍ଥ୍ୟ ଅବସ୍ଥାଟାକୁ ପୁରା ବଜାୟ ରହୁଛି ଏବଂ ତାଠାରୁ ଉନ୍ନତି ପଛେ ହେଉଛି କିନ୍ତୁ ଅବନତି ହେଉନାହିଁ, ସେଟାକୁ ଆମର ଡାକ୍ତର ଭାଇମାନେ ଏବଂ ଡାକ୍ତରୀ ଦଳ ତାକୁ ନିଶ୍ଚିତ କରିବେ। ଯଦି ସେଥିରେ କୌଣସି ବ୍ୟତିକ୍ରମ ଦେଖାଦିଏ ତା'ର ଉତ୍ତମ ଚିକିତ୍ସା ଏବଂ ତା'ର ପ୍ରତିକାର ବ୍ୟବସ୍ଥା ସେମାନେ କରିବେ। ତାପରେ ହେଲା ଫାଷ୍ଟଏଡ୍ ଟ୍ରେନିଂ କାର୍ଯ୍ୟକ୍ଷେତ୍ରରେ ଛୋଟମୋଟ ଦୁର୍ଘଟଣା ବା ଛୋଟମୋଟ କୌଣସି ପ୍ରକାରର ଆକସ୍ମିକ ରୋଗ ଏବଂ ଦୁର୍ଘଟଣା ଯେଉଁଟା କହୁଛୁ ଆମେ ସଡନ୍ ଇଲନେସ୍ ଆଉ ଇଞ୍ଜୁରୀ, ଏ ଦୁଇଟାକୁ ସଫଳ ରୂପେ ମୁକାବିଲା କରିପାରିବା ପାଇଁ CPR ଟ୍ରେନିଂ ଯେଉଁ କାର୍ଡ଼ିଓ ପଲମୋନାରୀ ରିସସିଟେସନ୍ର ଟ୍ରେନିଂ ଦିଆହେଉଛି ଏବଂ କଟ୍ ବର୍ନ ଉଣ୍ଡ ଫ୍ରାକ୍ଚର୍ ସ୍ପ୍ରେନ୍ ଷ୍ଟ୍ରେନ୍ ବାକି ଯେତିକି ସବୁ ଛୋଟ ଛୋଟ ଦୁର୍ଘଟଣା ରହୁଛି ବା ଯେମିତି ସଫୋକେସନ୍ ପଏଜନିଂ ବର୍ନ କଟ୍ ଇଞ୍ଜୁରୀ ବର୍ନ ଇଞ୍ଜୁରୀ ଏସବୁ ଜିନିଷ ଯେଉଁ ଆଘାତ ଏବଂ ଆକସ୍ମିକ ରୋଗ ବା ଉପସର୍ଗ ଏସବୁ ଜିନିଷର କେମିତି ସଫଳ ରୂପେ ମୁକାବିଲା କରାଯାଇପାରିବ ତାରି ଉପରେ ତାଲିମ ଦିଆହେଉଛି, ତାକୁ ଫାଷ୍ଟ ଏଡ୍ ଟ୍ରେନିଂ ଆମେ କହୁଛୁ। ତାପରେ ରହିଲା ହେଲ୍ଥ ଏଜୁକେସନ୍, ହେଲ୍ଥ ଏଜୁକେସନ୍ ବା ଆମ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷାଦାନ, ତ ଯେଉଁ କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଉଛନ୍ତି ସେମାନେ ତାଙ୍କର କାର୍ଯ୍ୟସ୍ଥଳରେ କେଉଁ କେଉଁ ପ୍ରକାର ରୋଗ ଏବଂ ଆକସ୍ମିକ ଦୁର୍ଘଟଣାର ସାମ୍ନା କରିପାରନ୍ତି ଯାହାର ସମ୍ଭାବନା ରହିଛି ସେ ବିଷୟରେ ସେମାନଙ୍କୁ ଉତ୍ତମ ରୂପେ ବୁଝାଇ ଦିଆହେବ ଏବଂ କେମିତି ସେମାନେ ସେ ରୋଗ ଏବଂ ଆକସ୍ମିକ ଦୁର୍ଘଟଣାରୁ ନିଜକୁ ବଞ୍ଚାଇ ରଖିପାରିବେ। ଯଦି ଦୈବାତ୍ କୌଣସି କାରଣରୁ ତାଙ୍କୁ ସେହି ବିପଦ କିମ୍ବା ରୋଗ ଦ୍ୱାରା ଆକ୍ରାନ୍ତ ହେବା ପାଇଁ ପଡ଼ୁଛି ତାହେଲେ ନିଜର ରକ୍ଷା ଏବଂ ପ୍ରାଥମିକ ପ୍ରତିବିଧାନ କେମିତି ଭଲ ଭାବରେ କରିପାରିବେ ସେ ବିଷୟରେ ତାଙ୍କୁ ବୁଝାଇ ଦିଆହେବ। ଆଉ ଗୋଟେ ହେଲା ଯେଉଁ ମକ୍ ଡ୍ରିଲ୍ ମାନେ ହେଉଛି ଆମର ଏକ ପ୍ରକାର ଅଭ୍ୟାସ, ଯେଉଁ ପ୍ରକାର ସମ୍ଭାବ୍ୟ ଦୁର୍ଘଟଣା ବା ରୋଗ ସମୟରେ କୌଣସି ପ୍ରକାରର ଦୁର୍ଘଟଣା କିମ୍ବା କୌଣସି ପ୍ରକାରର ଅଘଟଣ ଘଟିଲା ମାନେ କେମିତି ଆମର ରେସ୍ପନ୍ସ ହେବ, କେତେ କମ୍ ସମୟ ଭିତରେ କେତେ ସଠିକ୍ ଭାବରେ ଆମେ ସେଇ ଆଘାତପ୍ରାପ୍ତ ବା ରୋଗ ଦ୍ୱାରା ଗ୍ରସ୍ତ ରୋଗୀକୁ ଉଦ୍ଧାର କରି ତାକୁ ଡାକ୍ତରୀ ଚିକିତ୍ସା ସେବା ପ୍ରଦାନ କରିପାରିବା ସେ ବିଷୟରେ ଆମର ଅଭ୍ୟାସକୁ ଆମେ ମକ୍ ଡ୍ରିଲ୍ ବୋଲି କହୁଛୁ। ମକ୍ ଡ୍ରିଲ୍ ଆମେ ପ୍ରତି ମାସରେ ଥରେ କରୁଛୁ ଏବଂ ସେଥିରେ ଆମର ଅଭ୍ୟାସରେ ଆମର ପ୍ରଦର୍ଶନରେ ଉତ୍ତରୋତ୍ତର ଉନ୍ନତି ପାଇଁ ଆମେ ଚେଷ୍ଟା କରୁଛୁ। ଏଇଟା ହେଲା ଆମର ଡାକ୍ତରୀ ବ୍ୟବସ୍ଥା। ତାପରେ ଆଉ ଗୋଟେ ଜିନିଷ ହେଉଛି ରକ୍ତ ପରୀକ୍ଷା ଏବଂ ଆମେ ବଡ଼ି ଫ୍ଲୁଇଡ଼ ପରୀକ୍ଷା, ମାନେ ଆମର ଯେମିତି ୟୁରିନ୍ ପରୀକ୍ଷା, ପରିସ୍ରା ପରୀକ୍ଷା, ରକ୍ତ ପରୀକ୍ଷା, କଫ ପରୀକ୍ଷା, ଏକ୍ସରେ ପରୀକ୍ଷା, ECG ପରୀକ୍ଷା, ଯେଉଁ ECG ହାର୍ଟ ହେଲ୍ଥ ଇଏ କରିବା ପାଇଁ ଆମେ ଦେଖୁଛୁ ଯେ ଯେଉଁ ଆମର ହେଲ୍ଥ ପାରାମିଟର୍ସ ମାନେ ଆମର ସ୍ୱାସ୍ଥ୍ୟଗତ ଯେଉଁ ଯେତେ ସଂଖ୍ୟା ରହିବା କଥା, ସ୍ୱାସ୍ଥ୍ୟର ଅବସ୍ଥା ଯାହା ରହିବା କଥା, ସେହି ମାତ୍ରା ଆମ ଶରୀରର ରକ୍ତରେ ଏବଂ ବଡ଼ି ଫ୍ଲୁଇଡ଼ସ୍ ମାନଙ୍କରେ ସେତିକି ରହିଛି ନା ନାହିଁ, ବା ଯେଉଁ କେମିକାଲ ପଦାର୍ଥ ଗୁଡ଼ା ଦ୍ୱାରା ଆମେ ଏକ୍ସପୋଜ୍ ହେଉଛେ ସେହି କେମିକାଲ ଜିନିଷ ଗୁଡ଼ା ଆମର ବ୍ଲଡ଼ରେ, ୟୁରିନ୍ରେ, ସ୍ପୁଟମ୍ରେ ଠିକ୍ ପରିମାଣରେ ରହିଛି ନା ନାହିଁ, ମାନେ ଯେ ଧାର୍ଯ୍ୟ ପରିମାଣ ଠାରୁ କମ୍ରେ ରହିଛି ନା ନାହିଁ ତାହାକୁ ଆମେ ନିଶ୍ଚିତ କରୁଛୁ। ଏବଂ ଯଦି କାହା ଦେହରେ ଧାର୍ଯ୍ୟ ମାତ୍ରା ଠାରୁ ଅଧିକା ପରିମାଣରେ ରାସାୟନିକ ପଦାର୍ଥ ମିଳୁଛି ଆମେ ତାକୁ ସେଇ ଜାଗାରୁ ସ୍ଥାନାନ୍ତରକରଣ ବା ଆଇସୋଲେସନ୍ କରିକିରି ତାଙ୍କର ଜବ୍ ରୋଟେସନ୍ କରିକିରି ତାଙ୍କୁ ଏକ ନିରାପଦ ଜାଗାକୁ ସ୍ଥାନାନ୍ତରକରଣ କରୁଛୁ। ତ ଏଇଟା ଡାକ୍ତରୀ ବ୍ୟବସ୍ଥା।
1: ସାର୍ ଏଇଟା ତ ଗଲା କଳକାରଖାନା ଜନିତ, ଆପଣ ଯେମିତି କହିଲେ ଆପଣଙ୍କର ଇଞ୍ଜିନିୟରିଂ କଣ୍ଟ୍ରୋଲ ରହିଲା, କଳକାରଖାନାର ସମସ୍ତ ଯନ୍ତ୍ରପାତି ଠିକ୍ଠାକ୍ କରିବେ, ଆଉ ମେଡ଼ିକାଲ କଣ୍ଟ୍ରୋଲ ରହିଲା ଯେଉଁଥିରେ ଆପଣମାନେ ରୋଗୀମାନଙ୍କର ଯତ୍ନ ନେବେ, ତେବେ ସରକାରଙ୍କର କ'ଣ ଦାୟିତ୍ୱ ରହୁଛି ଏଥିରେ?
0: ସରକାରଙ୍କର ଦାୟିତ୍ୱ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ସରକାର ବହୁତ ଚେଷ୍ଟା କରୁଛନ୍ତି ଏବଂ ସଫଳ ରୂପେ ନିୟନ୍ତ୍ରଣ କରିପାରିଛନ୍ତି। ଆଗରୁ ଯେଉଁ ପରିମାଣରେ କର୍ମଚାରୀମାନେ ଏହି ପେଶାଗତ ରୋଗରେ ଆକ୍ରାନ୍ତ ହେଉଥିଲେ ସରକାରଙ୍କର ଅନେକ ଗୁଡ଼ିଏ ଯୋଜନା ଫଳରେ ଏବଂ ସରକାରଙ୍କର ସାବଧାନତା ଯୋଗୁଁ ଏହି ରୋଗର ପରିମାଣ ଧୀରେ ଧୀରେ ବହୁତ ମାତ୍ରାରେ କମିଯାଇଛି। ଯେମିତିକି ଏଇ ଭାରତର ଯେଉଁ ଫ୍ୟାକ୍ଟ୍ରି ଆକ୍ଟ ଯେଉଁ ଅଛି ସେହି ଫ୍ୟାକ୍ଟ୍ରି ଆକ୍ଟ ପାର୍ଲାମେଣ୍ଟରେ ପାସ୍ ହୋଇସାରିଛି ଅନେକ ଦିନରୁ, ଆଉ ସେହି ଫ୍ୟାକ୍ଟ୍ରି ଆକ୍ଟରେ ବିଭିନ୍ନ ବିଧି ବ୍ୟବସ୍ଥାର ଉଲ୍ଲେଖ ରହିଛି ଏବଂ ତାହାକୁ ଠିକ୍ ଭାବରେ ପାଳନ ହେଉଛି ନା ନାହିଁ, କର୍ମକ୍ଷେତ୍ରରେ ତାହା ପ୍ରକୃତରେ ଅନୁପାଳନ ହେଉଛି ନା ନାହିଁ ତାକୁ ଲକ୍ଷ୍ୟ କରିବା ପାଇଁ ଆମର ଯେଉଁ ଫ୍ୟାକ୍ଟ୍ରି ଇନ୍ସପେକ୍ଟର ବା ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗ ଗୋଟେ ଅଛି ଏବଂ ଫ୍ୟାକ୍ଟ୍ରି ଏବଂ ବଏଲର ଇନ୍ସପେକ୍ଟର ସବୁ ନିଯୁକ୍ତ ହୋଇଛନ୍ତି, ତାଙ୍କର ଆସିଷ୍ଟାଣ୍ଟ ଡାଇରେକ୍ଟର ଅଛନ୍ତି, ଡେପୁଟି ଡାଇରେକ୍ଟର ଅଛନ୍ତି, ଡାଇରେକ୍ଟର ଅଛନ୍ତି, ତ ସେମାନେ ବିଭିନ୍ନ ଏରିଆ ତାଙ୍କୁ ସେମାନଙ୍କୁ ଦିଆହେଇଛି, ସେମାନେ ନିୟମିତ ବ୍ୟବଧାନରେ ସେଇ ଫ୍ୟାକ୍ଟ୍ରି ଗୁଡ଼ାକୁ ଯାଇକରି ଅନୁଧ୍ୟାନ କରୁଛନ୍ତି। ସେ ଫ୍ୟାକ୍ଟ୍ରି ଆକ୍ଟରେ ଯାହା ସବୁ ପ୍ରୋଭିଜନ୍ ଅଛି ଯେଉଁ

0: ସବୁ ବିଧି ବ୍ୟବସ୍ଥାର ଉଲ୍ଲେଖ ରହିଛି ସେଇ ବିଧି ବ୍ୟବସ୍ଥା ଠିକ୍ ଭାବରେ ଅନୁପାଳନ କରାହେଉଛି ନା ନାହିଁ। ପ୍ରତି କାରଖାନାରେ ଜଣେ ଡାକ୍ତର ରହିବା କଥା, ସିଏ ଅଛନ୍ତି ନା ନାହିଁ, କେତେ ପେସେଣ୍ଟ ଦେଖୁଛନ୍ତି, କେତେ ଫାଷ୍ଟ ଏଡ୍ ଇଞ୍ଜୁରୀ ହେଉଛି, ଇଞ୍ଜୁରୀ ଯଦି ହେଉଛି ତ ସେଇ ମାନେ ଯେଉଁ ଆଘାତ ଲାଗୁଛି କାର୍ଯ୍ୟକ୍ଷେତ୍ରର ଯେଉଁ ଆଘାତ, ତାହା ଠିକ୍ ଭାବରେ ମାନେ ଇନଭେଷ୍ଟିଗେଟ୍ ହେଉଛି ନା ନାହିଁ, କେଉଁ କାରଣ ଯୋଗୁଁ ହେଲା, କାହାର ଅସାବଧାନତା ଯୋଗୁଁ ହେଲା, ଆଉ ତା ପାଇଁ କ'ଣ କରାଯାଇପାରିଥାନ୍ତା ଏବଂ କ'ଣ କଲେ ସେ ଜିନିଷ ଆଉ ଥରେ ହେବ ନାହିଁ। ଧରନ୍ତୁ କୌଣସି ପେଶାଗତ ରୋଗ ହେଲା, ପେଶାଗତ ଆଘାତ ସୃଷ୍ଟି ହେଲା, ତ ସେ ଇନ୍ସପେକ୍ଟର ସାର୍ମାନେ ସେଠିକି ଯାଇକରି ଫ୍ୟାକ୍ଟ୍ରିର ପ୍ରବନ୍ଧନକୁ ଦିଗ୍ଦର୍ଶନ ଦିଅନ୍ତି ଏବଂ ତାଙ୍କର ଇନ୍ଷ୍ଟ୍ରକ୍ସନ୍ ଅନୁସାରେ ମ୍ୟାନେଜମେଣ୍ଟ ଆକ୍ସନ୍ ନିଏ ଏବଂ ଫ୍ୟାକ୍ଟ୍ରିରେ ଏ ଯେଉଁ ଅକୁପେସନାଲ୍ ଡିଜିଜ୍ ଆଉ ଇଞ୍ଜୁରୀ ନିୟନ୍ତ୍ରିତ ହୋଇକରି ରହିପାରେ। ତେଣୁ ସରକାରଙ୍କର ଏଇ ଫ୍ୟାକ୍ଟ୍ରି ଆକ୍ଟଟା ହେଉଛି ସବୁଠାରୁ ବଡ଼ ଅସ୍ତ୍ର। ତାରି ବାହାରେ ଯେଉଁ ଆମର କେନ୍ଦ୍ରୀୟ ଏବଂ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସବୁ ରହିଛି, ସେଇ ଅଧିକାରୀମାନେ ପୁରା ଏକଦମ ଏକ ନିର୍ଦ୍ଦିଷ୍ଟ ପାରାମିଟର୍ସ ଗୁଡ଼ାକୁ ଯାଞ୍ଚ କରୁଛନ୍ତି ସେମାନେ ଭିତରେ ବାହାରେ। ତାପରେ ଯେଉଁ ଜଳ ଉତ୍ସ ଗୁଡ଼ାକ ଫ୍ୟାକ୍ଟ୍ରି ଭିତରୁ ଆସୁଛି, ଯେଉଁ ବାୟୁ ସବୁ ମାନେ ଯେଉଁଟା କହୁଛୁ ଆମେ ଷ୍ଟାକ୍ ଏମିସନ୍ ଆଉ ଫ୍ୟୁଜିଟିଭ୍ ଏମିସନ୍, ଯେଉଁ ସବୁ କେମିକାଲ କନ୍ସେନ୍ଟ୍ରେସନ୍ ଏୟାର୍ରେ ରହୁଛି ତାର ଯାଞ୍ଚ କରୁଛନ୍ତି, କେତେ ppm ରହୁଛି, ଯେଉଁ କଣିକା ଗୁଡ଼ା ରହୁଛି PM 2.5 PM 10, ହଁ ସେଇ କଣିକା ଗୁଡ଼ାକ ଯେଉଁ ରହୁଛି ସେଇ କଣିକା ଗୁଡ଼ାକର ମାତ୍ରା କେତେ ରହିବା କଥା ଏବଂ କେତେ ଅଛି, ତାହା ଡିସପ୍ଲେ ମାଧ୍ୟମରେ ଅଟୋମେଟିକ୍ ଯେଉଁ ରହୁଛି ସାଇନେଜେସ୍ ଡିସପ୍ଲେ, ଆପଣଙ୍କର ଯେମିତି ଫ୍ୟାକ୍ଟ୍ରିର ଗେଟ୍ମାନଙ୍କ ସାମ୍ନାରେ ସେଗୁଡ଼ାକ ପ୍ରଦର୍ଶନ କରିବାର ବ୍ୟବସ୍ଥା ସେମାନେ କରିଛନ୍ତି, ଏବଂ ଯଦି କୌଣସି ପ୍ରକାର ବ୍ୟତିକ୍ରମ ଦେଖୁଛନ୍ତି ତାହେଲେ ସେମାନେ ନୋଟିସ୍ ଦେଉଛନ୍ତି ଏବଂ କାରଖାନାର ମ୍ୟାନେଜମେଣ୍ଟ ତାଙ୍କର ମାନେ ତାକୁ ଠିକ୍ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି।
1: ତେବେ ସାର୍, ଆପଣଙ୍କର ଦୀର୍ଘଦିନର ଅଭିଜ୍ଞତା ଥିବ, ତେବେ ଆପଣ କ'ଣ ବାର୍ତ୍ତା ଦେବେ ଯେ ଆମର ଯେଉଁମାନେ କାର୍ଯ୍ୟକ୍ଷେତ୍ରରେ ଶ୍ରମିକମାନେ ଅଛନ୍ତି ଏବଂ ଯେଉଁମାନେ କାର୍ଯ୍ୟକ୍ଷେତ୍ରରେ କର୍ମଚାରୀ ଅଛନ୍ତି, ଏବଂ ସେମାନେ କିଭଳି ଭାବରେ ନିଜର ସ୍ୱାସ୍ଥ୍ୟକୁ ଯତ୍ନ ନେବେ ଏବଂ କୌଣସି ଜିନିଷ ହେଲେ ସେମାନେ ଲୁଚାଇବେ ନାହିଁ ପରିବାରକୁ ଏବଂ ଅର୍ଗାନାଇଜେସନ୍କୁ ମଧ୍ୟ?
0: ବହୁତ ବଢ଼ିଆ ପ୍ରଶ୍ନ। ଆକ୍ଚୁଆଲି ଏହା ଯେଉଁ ପେଶାଗତ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ କର୍ମଚାରୀମାନେ ନିଜ ତରଫରୁ ଅନେକ ଗୁଡ଼ିଏ ପଦକ୍ଷେପ ନେବା ଦରକାର। ପ୍ରଥମ କଥା ହେଲା କର୍ମଚାରୀମାନେ କାରଖାନାର ପ୍ରବନ୍ଧନ ବା ମ୍ୟାନେଜମେଣ୍ଟ ଯେଉଁଟା କହୁଛୁ ଆମେ, ମ୍ୟାନେଜମେଣ୍ଟ ଦ୍ୱାରା ଯେଉଁ ସବୁ ସେଫ୍ଟି ନିୟମର ମାନେ ଯେଉଁ ସୁରକ୍ଷା ନିୟମ ଏବଂ ପ୍ରତିରକ୍ଷା ନିୟମ ସବୁ ପ୍ରଣୟନ କରିଛନ୍ତି ସେ ନିୟମ ଗୁଡ଼ାକୁ ମାନିବା ନିହାତି ଦରକାର। ଏକ ଦୁଇ ନମ୍ବରରେ ଯେଉଁ ସବୁ ବିଧି ବ୍ୟବସ୍ଥା ସବୁ ରହିଛି, ଯେମିତିକି ସପ୍ତାହରେ ଗୋଟେ ଦିନ ଛୁଟି ଦିଆହେଉଛି, ୱିକ୍ଲି ୱାନ୍ସ ଅଫ୍ ଦିଆହେଉଛି, କାରଣ ପ୍ରତି ସପ୍ତାହରେ ଗୋଟିଏ ଦିନ କର୍ମଚାରୀଙ୍କୁ ସେଇ କାରଖାନା ପରିବେଶରୁ ଦୂରେଇକରି ରଖାହେଉଛି, ଯାହାଫଳରେ କି ଗୋଟିଏ ଦିନ ତାଙ୍କ ସ୍ୱାସ୍ଥ୍ୟଟା ସେଇ କ୍ଷତିକାରକ ରାସାୟନିକ ପଦାର୍ଥ ଠାରୁ ଦୂରରେ ରହିବ ଏବଂ ଶରୀର ଟିକିଏ ଲାଘବ ହେବ, ତା ପ୍ରତି ରୋଗ ସୃଷ୍ଟି ହୋଇପାରିବ ନାହିଁ କାରଣ ପୁଞ୍ଜିଭୂତ ହୋଇ ରହିପାରିବନି, ସେଇଟା ଗୋଟେ। ତାପରେ ଜିନିଷ ହେଉଛି ଯେଉଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯେଉଁଟା କହୁଛି ପର୍ସନାଲ୍ ପ୍ରୋଟେକ୍ଟିଭ୍ ଇକ୍ୱିପମେଣ୍ଟ, ତାହାକୁ ବଢ଼ିଆ ଭାବରେ ପିନ୍ଧିବା ପାଇଁ ପଡ଼ିବ। ନାଇଁ, ସେଟା ଅଭ୍ୟାସରେ ପରିଣତ କରିଦେବା ଦରକାର। ଆମେ କାରଖାନାକୁ ଯାଉଛୁ ମାନେ ଆମେ ମାନେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯଦି ଆମେ ପିନ୍ଧିକରି ଯିବା ତାହେଲେ ଆମକୁ ଗୋଟେ ପେଶାଗତ କର୍ମଚାରୀ ଭାବରେ ଅନୁଭବ ହେବ ଏବଂ ଆମକୁ ଆମର ଧ୍ୟାନ କେବଳ କାମ ଉପରେ ଏବଂ ସୁରକ୍ଷା ଉପରେ ରହିବ, ଯାହାଫଳରେ ଆମର କାର୍ଯ୍ୟକ୍ଷେତ୍ରରେ ଆଘାତ ସୃଷ୍ଟି ହେବ ନାହିଁ ଏବଂ ଆମକୁ ରୋଗ ବି ସୃଷ୍ଟି ହୋଇପାରିବ ନାହିଁ, କାରଣ ମ୍ୟାନେଜମେଣ୍ଟ ତ ଏବଂ ତାର ଯେଉଁ ଆମର ଏନ୍ଭାୟରମେଣ୍ଟ ଡିପାର୍ଟମେଣ୍ଟ ବା ପରିବେଶ ବିଭାଗ, ସୁରକ୍ଷା ବିଭାଗ ଏମାନେ, ତାପରେ ଯେଉଁ ପ୍ରଡକ୍ସନ୍ ବିଭାଗ ଯେଉଁ ସମ୍ପାଦନ କରୁଛନ୍ତି, ଉତ୍ପାଦନ ବିଭାଗ ଯେଉଁଟା ଆମେ କହୁଛୁ ପ୍ରଡକ୍ସନ୍ ଡିପାର୍ଟମେଣ୍ଟ, ସେମାନେ ତାଙ୍କ ତାଙ୍କର କାମ କରୁଛନ୍ତି, ଆମ କର୍ମଚାରୀମାନଙ୍କର ଦାୟିତ୍ୱ ରହୁଛି, ସେମାନେ କାରଖାନା ଦ୍ୱାରା ତିଆରି କରାହେଇଥିବା ସମସ୍ତ ନିୟମକୁ ଯଥାସମ୍ଭବ ମାନିବେ, ଯେତେ ଅଧିକ ମାନିବେ ସେତିକି ତାଙ୍କ ପାଇଁ ଲାଭ। ତାପରେ ସେ ବ୍ୟକ୍ତିଗତ ପ୍ରସାଧନ ଉପକରଣଗୁଡ଼ିକୁ ବା ବ୍ୟକ୍ତିଗତ ସୁରକ୍ଷା ଉପକରଣଗୁଡ଼ିକୁ ଠିକ୍ ଭାବରେ ରକ୍ଷଣାବେକ୍ଷଣ କରିକି ଠିକ୍ ହିସାବରେ ତାକୁ ବ୍ୟବହାର କରିବେ, ଯେମିତିକି ଗୋଟେ ଜାଗାରେ ବହୁତ ଧ୍ୱନି ପ୍ରଦୂଷଣ ହେଉଛି ସେଇ ଜାଗାରେ ଇୟର୍ ପ୍ଲଗ୍ଟା ଠିକ୍ ହିସାବରେ ବ୍ୟବହାର କରିବେ, ଇୟର୍ ମଫ୍ ଇୟର୍ ପ୍ଲଗ୍ ସବୁ ଜାଗାରେ ଲେଖା ହେଇଛି ଯେ ୟୁଜ୍ ଇୟର୍ ପ୍ଲଗ୍, ଯେଉଁଠି ଧ୍ୱନିର ମାତ୍ରା ବେଶୀ ଅଛି ଧ୍ୱନି ପ୍ରଦୂଷଣ ଅଛି ୟୁଜ୍ ଇୟର୍ ପ୍ଲଗ୍, ସେଠି ଆମକୁ ଇୟର୍ ପ୍ଲଗ୍ ଇୟର୍ ମଫ୍ ୟୁଜ୍ କରିବା ପାଇଁ ପଡ଼ିବ। ସେଭଳିଆ ଯେଉଁଠି ଯେଉଁ ଜାଗାରେ କାର୍ଯ୍ୟକ୍ଷେତ୍ରରେ ଯାହା ଚିହ୍ନିତ ଏବଂ ନିର୍ଦ୍ଦେଶିତ ହୋଇକରି ଅଛି ସେଇ ଜିନିଷଟାକୁ ଆମକୁ କର୍ମଚାରୀ ହିସାବରେ ମାନିବା ପାଇଁ ପଡ଼ିବ, ତାକୁ ସମ୍ମାନ ଦେବା ପାଇଁ ପଡ଼ିବ, ତାହାଫଳରେ ଆମକୁ କୌଣସି ପ୍ରକାରର ପେଶାଗତ ରୋଗ ସମ୍ଭାବନା ଆମ ଦେହରେ

0: ଦେଖାଦେବ ନାହିଁ।
1: ତେବେ ଆପଣମାନେ ଆମର କାର୍ଯ୍ୟକ୍ରମ ଶୁଣୁଥିଲେ, ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମ, ଯେଉଁଥିରେ ଆପଣମାନେ ଜାଣିପାରିଥିବେ ଯେ ସରକାର ଯେତେ ନିୟମ କଲେ, ଅନୁଷ୍ଠାନ ଯେତେ ନିୟମ କଲେ ମଧ୍ୟ ସେତେ ସଫଳ ହେବ ନାହିଁ ଯଦି ଜଣେ ବ୍ୟକ୍ତି ନିଜେ ନିଜର ଯତ୍ନ ନ ନେବ, ନିଜେ କମ୍ପାନୀ ଦ୍ୱାରା ଦିଆଯାଉଥିବା PPE କିଟ୍ ନ ପିନ୍ଧିବେ, ତେବେ ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ହୋଇପାରିବ ନାହିଁ। ଆମ ସହିତ ଥିଲେ JSW BPSL ସମ୍ବଲପୁର ୱାର୍କସର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସୁଧାମୟ ନାୟକ। ସାର୍, ଆପଣ ଆମ କାର୍ଯ୍ୟକ୍ରମରେ ଥିଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମ, ଉପସ୍ଥାପନାରେ ଥିଲେ ସୌଭାଗ୍ୟ କୁମାର ରଥ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଯୁବବର୍ଗଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଜୟାଦେବୀ ବାବୁ। ଶ୍ରୋତା ବନ୍ଧୁ, ରବିବାରର ସନ୍ଧ୍ୟା ହେଉଛି ସପ୍ତାହର ବ୍ୟସ୍ତତା ଭିତରୁ କିଛି ଅବସରର ମୁହୂର୍ତ୍ତ, ଏବଂ ଆଜି ଏହି ମୁହୂର୍ତ୍ତକୁ ବର୍ଷାର ମଧୁର ଧ୍ୱନି ଏବଂ ମାଟିର ସୁଗନ୍ଧ ସହ ଆମ ମନକୁ ଆହୁରି ସ୍ନିଗ୍ଧ କରିଦେଇଛି। ତେବେ ଆଶା କରୁଛି ଏହି ସୁନ୍ଦର ମୁହୂର୍ତ୍ତକୁ ଆପଣମାନେ ଜୀବନ୍ତ କରିବା ପାଇଁ ଆମ ସହ ଆରମ୍ଭରୁ ଶେଷ ଯାଏଁ ଯୋଡ଼ି ହୋଇ ରହିବେ। ତାହେଲେ ଆସନ୍ତୁ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ ଇତିହାସ ତର୍ପଣରୁ। ଆଜି ଭଳି 5 ଜୁଲାଇ 1954 ଆନ୍ଧ୍ରପ୍ରଦେଶରେ ହାଇକୋର୍ଟର ସ୍ଥାପନା ହୋଇଥିଲା। 5 ଜୁଲାଇ 1968 ଭାରତର ପ୍ରଥମ ସବମରିନ୍ INS କଲ୍ୱାରୀ ସୋଭିଏତ୍ ସଂଘରୁ ଭାରତକୁ ଆସିଥିଲା। 5 ଜୁଲାଇ 1998 ଭାରତର ପ୍ରଥମ ଡୋଲ୍ଫେନେରିୟମ୍ ଡଲ୍ଫିନ୍ ସିଟି ତାମିଲନାଡ଼ୁରେ ଉଦ୍ଘାଟିତ ହୋଇଥିଲା। ଏହା ଥିଲା ଆଜିର ଦିନରେ ଘଟିଥିବା କିଛିଟା ଗୁରୁତ୍ୱପୂର୍ଣ୍ଣ ଘଟଣା। ଇତିହାସର ଅଧ୍ୟାୟ ପରେ ବର୍ତ୍ତମାନ ଆସନ୍ତୁ ଯିବା ଶିକ୍ଷାନୁଷ୍ଠାନର ଅଧ୍ୟାୟକୁ। ଶ୍ରୋତାବନ୍ଧୁ, ଶିକ୍ଷାନୁଷ୍ଠାନ କେବଳ ପାଠପଢ଼ାର ସ୍ଥାନ ନୁହେଁ, ଏହା ସ୍ୱପ୍ନ, ସମ୍ଭାବନା ଓ ଅନୁଭୂତିର ଏକ ସୁନ୍ଦର ମଞ୍ଚ। ଶିକ୍ଷାନୁଷ୍ଠାନର କ୍ୟାମ୍ପସରେ ରହିଥାଏ ଅନେକ ସ୍ମୃତି, ଯାହାକି କେବଳ ପୁସ୍ତକ ଯାଏଁ ସୀମିତ ନୁହେଁ, ବରଂ ଜୀବନକୁ ବୁଝିବାର ଏକ ସୁନ୍ଦର ଯାତ୍ରା। ତେବେ ଆସନ୍ତୁ ଆଜିର କ୍ୟାମ୍ପସ ଅଧ୍ୟାୟରେ ଆମେ ଶୁଣିବା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅନୁଭୂତି ଓ ଭାବନା ସମ୍ପର୍କରେ।
1: ଜୟ,
2: ମୋ ନାଁ ସ୍ୱସ୍ତିକ କୁମାର ପ୍ରଧାନ। ମୁଁ ଗଙ୍ଗାଧର ମେହେର ୟୁନିଭର୍ସିଟିର +3 ଫାଇନାଲ ଇୟର ଇକୋନୋମିକ୍ସ ଡିପାର୍ଟମେଣ୍ଟର ଷ୍ଟୁଡେଣ୍ଟ।
1: ଏହି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବାର ଆପଣଙ୍କୁ କେତେ ସମୟ ହେଲାଣି?
2: ଏଇଟା ମୋତେ 3 ବର୍ଷ ହେଲାନ ମୁଁ ଏଇ ସବଜେକ୍ଟ ପଢ଼ୁଛେ।
1: ତାହେଲେ +3 ଇକୋନୋମିକ୍ସ ପଢ଼ିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ କ'ଣ କରିବାକୁ ହେବ?
2: ଇକୋନୋମିକ୍ସ ସବଜେକ୍ଟ ନେବାର ଲାଗି ହେନ୍ତା କିଛି ସ୍ପେସିଫିକ୍ ସବଜେକ୍ଟ +2 ରଖା ନାଇଁ ଲାଗେ, କି କିଛି ହେନ୍ତା ଏକ୍ଜାମ୍ ଏକ୍ସଟ୍ରା ଦିଆ ନାଇଁ ଲାଗେ। କେନ୍ସି ବି ଷ୍ଟ୍ରିମ୍ର ଷ୍ଟୁଡେଣ୍ଟ ଇକୋନୋମିକ୍ସ ପଢ଼ିପାରିବେ।
1: ହେଲେ ଇକୋନୋମିକ୍ସ କ'ଣ?
2: ଇକୋନୋମିକ୍ସ ସବଜେକ୍ଟ ଆମେ ମାଇକ୍ରୋ ଇକୋନୋମିକ୍ସ ଆଉ ମାଇକ୍ରୋ ଇକୋନୋମିକ୍ସର ଡିଫରେଣ୍ଟ ସବଜେକ୍ଟ ମ୍ୟାଟର ମାନେ ଜାଣିଛୁ। ତା ସାଙ୍ଗେ ପବ୍ଲିକ୍ ଇକୋନୋମିକ୍ସ, ଫାଇନାନ୍ସିଆଲ ମାର୍କେଟ, ମାର୍କେଟ କେତେ ପ୍ରକାର ରହେ, ମନିର ରୋଲ୍ କାଣ ଅଛେ, ଇସବୁ ବାରେ ଆମେ ପଢ଼ସୁ। +2 ଯେତେବେଳେ ଇକୋନୋମିକ୍ସ ପହିଲାକିରି ପଢ଼ିଥିଲି, ଏଇଟା ବହୁତ ଇଣ୍ଟରେଷ୍ଟିଂ ଲାଗିଥିଲା। ଇ ସବଜେକ୍ଟ ମୋତେ ଏଥିଲାଗି ଭଲ ଲାଗ୍ସି କି ଡେ ଟୁ ଡେ ଲାଇଫ୍ରେ ଯାହା ଅଛେ ସବୁଥି ଇକୋନୋମିକ୍ସ ଅଛେ। ଥିଓରିଟିକାଲ ସାଙ୍ଗେ ଏଇଟା ପ୍ରାକ୍ଟିକାଲ ନଲେଜ ବି ବହୁତ ଦେସି, ହେଥିଲାଗି ଇ ସବଜେକ୍ଟ ମୋତେ ବହୁତ ଭଲ ଲାଗ୍ସି।
1: ଟିଚର୍ସ ମାନଙ୍କର ବ୍ୟବହାର ଷ୍ଟୁଡେଣ୍ଟସ୍ ମାନଙ୍କ ପ୍ରତି କିପରି ଅଛି?
2: ଟିଚର୍ସ ମାନେ ବହୁତ ଭଲସେ ଇଣ୍ଟରାକ୍ସନ୍ କରସନ୍, ସ୍ମାର୍ଟ କ୍ଲାସରୁମ୍ ଅଛେ, ଲାଇବ୍ରେରୀ ଅଛେ, ବୋଲେ ପଢ଼ାର ଏନ୍ଭାରମେଣ୍ଟ ବି ବହୁତ ଭଲ।

0: ଅଛି ଆମର କ୍ଲାସ୍ ସକାଳୁ 9 ବଜେ ଷ୍ଟାର୍ଟ ହେସି ଆଉ ସନ୍ଧ୍ୟା 5 ବଜେ ସରି ଆସେ।
1: ଆପଣଙ୍କ ପରିଚୟ?
2: ନମସ୍କାର, ମୋ ନାଁ ଲିଜା ରାଣୀ ନାୟକ, ମୁଁ ଇଂଲିଶ ଡିପାର୍ଟମେଣ୍ଟର 3rd ଇୟର ଏଟା।
1: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପଢ଼ିବାର ଆପଣଙ୍କର କାରଣ କ'ଣ?
2: GM କଲେଜରେ ଏଥିଲାଗି ପଢ଼ୁଛି କି ମୋତେ ପହିଲାରୁ ଏକ ଇଚ୍ଛା ଥିଲା GM କଲେଜରେ ପଢ଼ବାର ଲାଗି।
1: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଆପଣଙ୍କର ଅନୁଭୂତି କିପରି ଅଛି?
2: କଲେଜରେ ସବୁଠାନୁ ବେଶୀ ଜିନିଷ ମୋତେ ପଢ଼ାଇ ଭଲ ଲାଗ୍ସି। ଆମ ଡିପାର୍ଟମେଣ୍ଟରେ ବହୁତ ଭଲ ଭଲ ଫାକଲ୍ଟି ମାନେ ଅଛନ୍, ବହୁତ ଏକ୍ସପିରିଏନ୍ସ ଅଛନ୍, ବହୁତ ନଲେଜେବୁଲ ଅଛନ୍, ଟ୍ୟାଲେଣ୍ଟେଡ୍ ଅଛନ୍, ତ ପଢ଼ାଇ ମୋତେ ବହୁତ ଭଲ ଲାଗ୍ସି। ଲାଇବ୍ରେରୀ ହେଇଗଲା, ଅଡିଟୋରିୟମ ହେଇଗଲା, ଡ୍ୟାନ୍ସିଂ ସିଙ୍ଗିଂ ସବୁଥିରେ ଲାଗି ଫାସିଲିଟି ଅଛି କଲେଜରେ।
1: ଇଂଲିଶ ପଢ଼ିବାରେ ଆପଣଙ୍କର କିଛି ବିଶେଷ କାରଣ?
2: ଇଂଲିଶ ଏଥିଲାଗି ଚୁଜ୍ କଲି କି ମୋତେ ଛୁଆଦିନୁ ଏକ ଇଣ୍ଟରେଷ୍ଟ ଥିଲା ଇଂଲିଶ ଆଗକେ ପରସ୍ୟୁ କରବାର ଲାଗି, ସେଥିଲାଗି ମୁଁ ଇଂଲିଶ ଚୁଜ୍ କଲି। କଲେଜର ଏନଭାରମେଣ୍ଟ ବହୁତ ଭଲ ଅଛି, ପଢ଼ା ଛୁଆମାନଙ୍କର ବହୁତ ହି ବେଟର ଏନଭାରମେଣ୍ଟ ଏଇଟା, ଆଉ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ ଲାଗି ବି ବହୁତ ଭଲ ଏନଭାରମେଣ୍ଟ। ଟିଚର୍ସ ମାନେ ବହୁତ ହି ଭଲ ଅଛନ୍, ଆମ ଟିଚର୍ସ ମାନେ ବହୁତ ସପୋର୍ଟିଭ ଅଛନ୍, ବହୁତ କମ୍ଫର୍ଟ ବି ଆମକୁ ଫିଲ୍ କରାସନ୍, ସେମାନେ ବହୁତ ଭଲ ଲାଗ୍ସି ତାଙ୍କ ସାଙ୍ଗେ ଇଣ୍ଟରାକ୍ଟ କରିକି, ତାଙ୍କର ପଢ଼ାବା ଷ୍ଟାଇଲ, ତାଙ୍କ ନଲେଜ ବହୁତ ହି ଭଲ ଲାଗ୍ସି। ଷ୍ଟଡି କେ ନେଇକି ବହୁତ ହି ହେଲ୍ପଫୁଲ୍ ହେ ଆମ ଡିପାର୍ଟମେଣ୍ଟ ଆମର କଲେଜ। ଲାଇବ୍ରେରୀରେ ସବୁ ବୁକ୍ସ ମାନେ ଆଭେଲେବଲ୍ ରହୁଛେ, ସେମିନାର ଲାଇବ୍ରେରୀ ବି ରହୁଛେ, ଇନକ୍ଲୁଡିଂ ଟିଚର୍ସ ମାନେ ଆମକୁ ମେଟେରିଆଲ୍ସ ବି ଦେସନ୍ ଯେନ୍ଟାକି ପଢ଼ିକି ଆମକୁ ହେଲ୍ପଫୁଲ୍ ହେସି।
1: କଲେଜରେ କିଛି ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ ବା ପ୍ରୋଗ୍ରାମର ସୁବିଧା ଅଛି ନା ନାହିଁ?
2: କଲେଜରେ ବହୁତ ପ୍ରୋଗ୍ରାମ ହଉଛେ, ଯେନ୍ତାକି ପଢ଼ା ରିଲେଟେଡ଼ ବି ବହୁତ ପ୍ରୋଗ୍ରାମ ହଉଛେ, କଲଚରାଲ ରିଲେଟେଡ଼ ବି ବହୁତ ପ୍ରୋଗ୍ରାମ ହଉଛେ, ହେଟା ବହୁତ ହେଲ୍ପଫୁଲ୍ ହେସି ଛୁଆମାନଙ୍କୁ, ମୋତେ ବି ହେଲ୍ପଫୁଲ୍ ହଉଛେ। ମୋର ଇଣ୍ଟରେଷ୍ଟ ସିଙ୍ଗିଂ ଡ୍ୟାନ୍ସିଂ ଇତି ବେଶୀ ଅଛେ ବୋଲେ ମୋତେ ହେ ରିଲେଟେଡ଼ ବହୁତ ହି ଜ୍ୟାଦା ହେଲ୍ପଫୁଲ୍ ଲାଗୁଛେ। ମୋର ହବି ଡ୍ୟାନ୍ସିଂ ସିଙ୍ଗିଂ କାଲିଗ୍ରାଫି ଆଉ ସ୍ପୋର୍ଟସ୍ ହେ। ଥ୍ୟାଙ୍କ ୟୁ।
1: ଆପଣଙ୍କର ପରିଚୟ?
3: ମୋ ନାଁ ଅଂଶୁମାନ ଗୁରୁ ହେ, ମୁଇଁ BA ଜିଓଗ୍ରାଫି ପଢୁଛେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ, ଏଟା ମୋର 2nd ଇୟର।
1: ଗୋଟିଏ ଷ୍ଟୁଡେଣ୍ଟ ଜିଓଗ୍ରାଫି ପଢିକି ଭବିଷ୍ୟତରେ କ'ଣ କରିପାରିବ?
3: ଜିଓଗ୍ରାଫିରେ ବହୁତ ସ୍କୋପ ଅଛେ, ଆଉ ବହୁତଟି ଜିନିଷ ନୂଆ ଜିନିଷ ପଢା ହେସି, ଯେନ୍ତାକି ଫିଜିକାଲ ଜିଓଗ୍ରାଫି, ହ୍ୟୁମାନ ଜିଓଗ୍ରାଫି, କାର୍ଟୋଗ୍ରାଫି ଯେନ୍ତାକି ମ୍ୟାପ୍ ବନାବାର ଶିଖାସନ୍, ଅର୍ବାନ୍ ପ୍ଲାନିଂ, କ୍ଲାଇମେଟୋଲୋଜି ଆଣ୍ଡ ଇକୋନୋମିକ୍ ଜିଓଗ୍ରାଫି ଅଛେ। ସ୍କୋପ ବହୁତ ଅଛେ, ଲେକିନ୍ ବହୁତ କମ୍ ଛୁଆ ଏତାର ବାବଦରେ ଜାଣିଛନ୍। ଇତି ଆପଣ କ୍ଲାଇମେଟୋଲୋଜିଷ୍ଟ ହେଇପାରବେ, ମେଟ୍ରୋଲୋଜିଷ୍ଟ ହେଇପାରବେ, ଅର୍ବାନ୍ ପ୍ଲାନର ହେଇପାରବେ, ଓସିନୋଲୋଜିଷ୍ଟ ବି ହେଇପାରବେ ଆପଣ। ଆଉ ତାର୍ ଲାଗି ବହୁତଟେ ପରୀକ୍ଷାମାନେ ବି, ଏଣ୍ଟ୍ରାନ୍ସ ଏକ୍ଜାମ୍ ମାନେ ବି ଅଛେ, ଯେନ୍ତାକି CUET ଅଛେ, IPU ଅଛେ, CET ଅଛେ, UGC NET ଅଛେ, ଆଉ ବହୁତଟେ ଅଛେ।
1: ଜିଓଗ୍ରାଫିରେ ଗ୍ରାଜୁଏସନ୍ କରିବା ପାଇଁ କ'ଣ କ'ଣ କ୍ରାଇଟେରିଆ ରହିଅଛି?
3: ଏଟା ନେବାର ଲାଗି ଏନ୍ତା କିଛି କ୍ରାଇଟେରିଆ ନାଇଁନ, +2 କ୍ୱାଲିଫିକେସନ, BSc ଆଉ ତାର ମାନେ ସାଇନ୍ସ ବ୍ୟାକ୍ଗ୍ରାଉଣ୍ଡ ଆଉ ଆର୍ଟ୍ସ ବ୍ୟାକ୍ଗ୍ରାଉଣ୍ଡର ଛୁଆ ଏଇଟା ନେଇପାରବା, କମର୍ସ ବ୍ୟାକ୍ଗ୍ରାଉଣ୍ଡର ଛୁଆ ନେଇ ନାଇଁପାରେ। ଇଟା ଗତ 3-4 ବରଷ ହେଇଗଲାନ GMU ୟୁନିଭର୍ସିଟିରେ BSc ଜିଓଗ୍ରାଫି ଇଣ୍ଟ୍ରୋଡ୍ୟୁସ୍ ହେଇଛି।
1: ଆପଣଙ୍କର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅନୁଭୂତି କିପରି ଅଛି?
3: ଗଙ୍ଗାଧର ମେହେର ୟୁନିଭର୍ସିଟିର ଜିଓଗ୍ରାଫି ଡିପାର୍ଟମେଣ୍ଟ ବହୁତ ପୁରୁଣା ଡିପାର୍ଟମେଣ୍ଟ ହେ, ଓଡ଼ିଶାର ବହୁତ ପୁରୁଣା ଡିପାର୍ଟମେଣ୍ଟ ହେ, ଆଉ ବହୁତ ଭଲ ପଢ଼ା ହେସି। ଯେହେତୁ ଓଡ଼ିଶାରେ ବହୁତ ସିଲେକ୍ଟିଭ ୟୁନିଭର୍ସିଟି ଆଉ କଲେଜେସ୍ ଅଛି, ସେ ଭିତରୁ GMU ଗୋଟିଏ ହେ, ସେନୁ ବଢ଼ିଆ ପଢ଼ା ହେସି। ଆଉ ସେନର ଫାକଲ୍ଟି ମେମ୍ବର ମାନେ ବି ବହୁତ ଫ୍ରେଣ୍ଡଲି ହେ। ଆମର ୟୁନିଭର୍ସିଟିର ଏନଭାରମେଣ୍ଟ ନୋ ପ୍ଲାଷ୍ଟିକ ଆଉ ରେଗିଂ ଫ୍ରି ଜୋନ୍ ହେ, ଇକୋ ଫ୍ରେଣ୍ଡଲି ଜୋନ୍ ବି ହେ, ସେନୁ ବହୁତ ଫାସିଲିଟି ବି ଅଛେ, ଯେନ୍ତାକି ଟଏଲେଟ୍ ଅଛେ, ଡ୍ରିଙ୍କିଂ ୱାଟର ଅଛେ, ଆଉ ଖାଇବାର ଲାଗି ମିଶନ ଶକ୍ତି କ୍ୟାଣ୍ଟିନ ବି ଅଛେ।
1: ହେଲେ ଆପଣଙ୍କର ହବି କ'ଣ ଏବଂ ୟୁନିଭର୍ସିଟି ଆପଣଙ୍କର ହବିର ସ୍କିଲ ଡେଭଲପମେଣ୍ଟ କରିବା ପାଇଁ କୋଉ କୋଉ ପ୍ରକାରର ପ୍ରୋଗ୍ରାମ ଆୟୋଜିତ କରେ?
3: ମୋର ହବି ଫଟୋଗ୍ରାଫି ଆଉ ଡ୍ରଇଂ ହେ, ଆଉ ଆମର କଲେଜ ମୋର ହବିକେ ପ୍ରମୋଟ କରବାର ଲାଗି ବହୁତଟେ କମ୍ପିଟିସନ ବି କରସି, ଫଟୋଗ୍ରାଫି କମ୍ପିଟିସନ, ଫଟୋଗ୍ରାଫି ଏକ୍ସିବିସନ ବି କରସି, ଯେମିତି ମୁଇଁ ମୋର ଅବଦାନ ଦେଇପାରସି। ଆଉ ଡ୍ରଇଂ ଲାଗି ଏବେ ଆମର GMU 6 ମନ୍ଥର ଆର୍ଟ, କ୍ରାଫ୍ଟ ଆଉ ଡିଜାଇନର କୋର୍ସ ଇଣ୍ଟ୍ରୋଡ୍ୟୁସ ହେଇଛେ, ସେଥି ଛୁଆମାନେ ଏନରୋଲ୍ଡ ବି କଲେନ, ଆଉ କେତେ ଦିନ କଲେ ସେଟା ଷ୍ଟାର୍ଟ ବି ହେଇଯିବା। ତ ଇ ହିସାବେ ମୋର ବାଗି ଆଉ କେତେଟା ଛୁଆ ବି ଯେନ୍ତା ସେମ୍ ହବି ଥିବା ସେମାନଙ୍କୁ ପ୍ରମୋଟ କରିବା ଲାଗି କଲେଜ ତାର ଅବଦାନ ବହୁତ ଦଉଛେ।
1: ଆପଣଙ୍କର ବିଶ୍ୱବିଦ୍ୟାଳୟରେ ପ୍ରାକ୍ଟିକାଲ କିମ୍ବା ଥିଓରୀ ସବଜେକ୍ଟକୁ କିପରି ପଢା ଯାଇଥାଏ?
3: ଯେହେତୁ ଜିଓଗ୍ରାଫି ଥିଓରୀ ନୁହେଁ, ପ୍ରାକ୍ଟିକାଲ ସବଜେକ୍ଟ ହେ, ତ ଆମର ପ୍ରାକ୍ଟିକାଲ ଯହ ଥିସି ଥିଓରୀ କମ୍ ଥିସି, ଲେକିନ୍ ଗୋଟେ ଗୋଟେ ଜାଗାରେ ଥିଓରୀ ବେଷ୍ଟ ହେ, ପ୍ୟୋର ଥିଓରୀ ବେଷ୍ଟ ହେ, କିଛି ପ୍ରାକ୍ଟିକାଲ ନାଇଁନ, ଯେନ୍ତାକି ହ୍ୟୁମାନ ଜିଓଗ୍ରାଫି, ଓସିନୋଗ୍ରାଫି, ଏଇଟା ଥିଓରୀ ବେସ୍ଡ ହେ, ଯେହେତୁ ଏଇଟା ଫିଲ୍ଡକେ ଯାଇକରି ପ୍ରାକ୍ଟିକାଲ କରି ନାଇଁ ହୁଏ। ଇକ୍ୱିପମେଣ୍ଟ ମାନେ ଅଛେ, ରେଗୁଲାର କ୍ଲାସ୍ ହେଉଛେ, ସବୁ ଛୁଆମାନେ ବି ଆସୁଛନ୍, ରେଗୁଲାର କ୍ଲାସ୍ ହେଉଛେ, ବହୁତ ଭଲ ହିସାବରେ ହେଉଛେ। ଆମର କ୍ଲାସ୍ ଆମର ମାନଙ୍କ ଟ୍ୟାଲେଣ୍ଟକେ ଉତ୍ସାହିତ କରବାର ଲାଗି ଇଣ୍ଟ୍ରା କଲେଜ

0: କମ୍ପିଟିସନ୍ ମାନଙ୍କୁ ବି ଆମକୁ ଭାଗ ନେଉଛେ। ଆଉ ଗଲାଥର ଇଣ୍ଟ୍ରା କଲେଜ କମ୍ପିଟିସନ୍ରେ ଗଙ୍ଗାଧର ମେହେର ୟୁନିଭର୍ସିଟି ଡ୍ୟାନ୍ସ କମ୍ପିଟିସନ୍ରେ ଫାର୍ଷ୍ଟ ହୋଇଥିଲା। ଏଇଟା ବହୁତ ଗର୍ବର କଥା ହେ।
1: ନମସ୍କାର, ଆପଣଙ୍କର ପରିଚୟ?
2: ନମସ୍କାର, ମୋ ନାଁ ଦିବ୍ୟା କରିଶ୍ମା ଆଉ ମୁଁ ଗଙ୍ଗାଧର ମେହେର ୟୁନିଭର୍ସିଟିର ଛାତ୍ରୀ। ମୁଁ ସାଇକୋଲୋଜିରେ PG କରୁଛି ଆଉ ମୁଁ ଫାଇନାଲ ଇୟର ଷ୍ଟୁଡେଣ୍ଟ। ଏଇ ୟୁନିଭର୍ସିଟିରେ ପଢ଼ୁଥିବାର ମୋତେ ହାରାହାରି 5 ବର୍ଷ ହୋଇଗଲାଣି, କାରଣ ମୁଁ +3 ବି ଏଇ ୟୁନିଭର୍ସିଟିରୁ କରିଥିଲି ଏବଂ PG ବି ଏଇଠାରୁ କରୁଛି।
1: ତାହେଲେ ସାଇକୋଲୋଜି ବିଷୟଟି କ'ଣ?
2: ସାଇକୋଲୋଜିକୁ ଯେମିତି କୁହାଯାଏ କି ଏଇଟା ପାଗଳମାନଙ୍କୁ ଠିକ୍ କରିବାର ସବଜେକ୍ଟ, ଏମିତି ନୁହଁ। ଯଦି ସାଧାରଣ ମଣିଷ ବି ତାକୁ ମେଣ୍ଟାଲ ହେଲ୍ଥରେ କିଛି ପ୍ରୋବ୍ଲେମ୍ ହେଉଛି ୟା ସେ କିଛି ଜିନିଷ ପ୍ରୋବ୍ଲେମ୍ ଫେସ୍ କରୁଛି, ଯଦି ସେ କିଛି ବି କାଉନସିଲର୍ ୟା ସାଇକୋଲୋଜିଷ୍ଟ ପାଖକୁ ଯିବ ତ ସେ ଭଲସେ ମ୍ୟାନେଜ୍ କରିବା ପାଇଁ ତାଙ୍କୁ ହେଲ୍ପ ହେବ। ସାଇକୋଲୋଜି ଏବେ ବହୁତ ଗ୍ରୋଇଂ ଫିଲ୍ଡ ଅଛି, ମାନେ ଯେଉଁଠି ଆମକୁ ବହୁତ ଭଲ ଭଲ ସ୍କୋପ୍ ମିଳୁଛି। NGO, ସ୍କୁଲ, କଲେଜ, ଅର୍ଗାନାଇଜେସନ୍, ଇଣ୍ଡଷ୍ଟ୍ରିଜ୍ରେ ଜବ୍ ଫେସିଲିଟିଜ୍ ଆମକୁ ପ୍ରୋଭାଇଡ଼୍ କରେ।
1: ତାହେଲେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ କି ପ୍ରକାରର ସୁବିଧାମାନ ଉପଲବ୍ଧ ଅଛି?
2: ଆମ ୟୁନିଭର୍ସିଟି ବି ଆମକୁ ବହୁତ ସାରା ଜିନିଷର ସୁବିଧା ଦେଇଛି, ଯେମିତିକି ଲାଇବ୍ରେରୀ ଅଛି ଯେଉଁଠି ପିଲାମାନେ ଯାଇକି ତାଙ୍କର ସବଜେକ୍ଟ ୱାଇଜ୍ ବିଭିନ୍ନ ବିଭିନ୍ନ ସବଜେକ୍ଟ ଅଛି, ବିଭିନ୍ନ ବିଭିନ୍ନ ବହି ନେଇକିନା ପଢ଼ନ୍ତି। ଆଉ କମନ୍ ରୁମ୍ର ସୁବିଧା ବି ଅଛି, ଯେଉଁଠି ପିଲାମାନେ ଯଦି ତାଙ୍କର କ୍ଲାସ୍ ମଝିରେ କିଛି ଗ୍ୟାପ୍ ଅଛି ତ ସେଠି ଯାଇକି ବସିପାରିବେ। ୱାଶରୁମ୍ ଫେସିଲିଟି ଭଲ ଅଛି, ପ୍ଲେଗ୍ରାଉଣ୍ଡ ଅଛି, ଡ୍ରିଙ୍କିଂ ୱାଟର୍ ଫେସିଲିଟି ବି ବହୁତ ଭଲ ଅଛି। ଆମ ୟୁନିଭର୍ସିଟିରେ ଖାଲି ପାଠପଢ଼ାକୁ ହିଁ ଇମ୍ପୋର୍ଟେନ୍ସ ଦିଆ ହୁଏନି, ସ୍ପୋର୍ଟ୍ସ କଲଚରାଲ୍ ଆକ୍ଟିଭିଟିଜ୍ ବି ଇକ୍ୱାଲି ଇମ୍ପୋର୍ଟେନ୍ସ ଦିଆଯାଏ। ଇଣ୍ଟର ୟୁନିଭର୍ସିଟି, ଇଣ୍ଟ୍ରା ୟୁନିଭର୍ସିଟି ଯେଉଁଟା ଇଣ୍ଟର ଡିପାର୍ଟମେଣ୍ଟ କମ୍ପିଟିସନ୍ ବି ଆମେ ତାକୁ କହୁ, ସେଠି ନିଜ ନିଜ ଡିପାର୍ଟମେଣ୍ଟର ଛୁଆମାନେ ଆସିକି ଗୋଟେ ଟିମ୍ ଫର୍ମ କରନ୍ତି, ୟା ଇଣ୍ଡିଭିଜୁଆଲ୍ ବେସିସ୍ରେ ଯେଉଁ ଆଥଲେଟିକ୍ ଗେମ୍ସ ଥାଏ ସେଠି ନିଜକୁ ରିପ୍ରେଜେଣ୍ଟ କରନ୍ତି, ଯେଉଁଠି ସେମାନେ ଭଲ ଗେମ୍ ଖେଳିଲେ ତାଙ୍କୁ ଷ୍ଟେଟ୍ ଆଉ ନ୍ୟାସନାଲ୍ସରେ ଇଣ୍ଟର ୟୁନିଭର୍ସିଟିରେ ରିପ୍ରେଜେଣ୍ଟ କରିବା ପାଇଁକା ବି ଚାନ୍ସ ମିଳେ। ତ ଏଇଟା ବହୁତ ବଡ଼ ଜିନିଷ କି ଆମ ୟୁନିଭର୍ସିଟି ଦୁଇଟା ଯାକ ପାଠପଢ଼ା ଆଉ କୋକରିକୁଲାର ଆକ୍ଟିଭିଟିଜ୍କୁ ଇକ୍ୱାଲି ଇମ୍ପୋର୍ଟେନ୍ସ ଦେଉଛି।
1: ତାହେଲେ ବିଶ୍ୱବିଦ୍ୟାଳୟରେ କ୍ଲାସରୁମ୍ର ସୁବିଧାମାନ କିପରି ଅଛି?
2: ଆମର ସାଇକୋଲୋଜି ପ୍ରାକ୍ଟିକାଲ୍ ସବଜେକ୍ଟ ତ ଆମକୁ ପ୍ରାକ୍ଟିକାଲ୍ ରୁମ୍ ଗୋଟେ ଅଲଗା ପ୍ରୋଭାଇଡ଼୍ କରାହେଇଛି, ଯେଉଁଠି ସବୁ ଆପାରେଟସ୍ ରଖାହେଇଛି, ଯେଉଁଠି ଆମେ ବହୁତ ଇଣ୍ଡିଭିଜୁଆଲ୍ ଷ୍ଟୁଡେଣ୍ଟ ଇଣ୍ଡିଭିଜୁଆଲ୍ ଆପାରେଟସ୍ ୟା ଇକ୍ୱିପମେଣ୍ଟ ତା ପାଖରେ ଆଭେଲେବଲ୍ ଥାଏ, ଯେଉଁଠି ସିଏ ତାକୁ ମାନେ ପ୍ରାକ୍ଟିସ୍ କରିବା ପାଇଁକା ବି ତାକୁ ସୁବିଧା ହୁଏ।
1: ତାହେଲେ ଟିଚର୍ସମାନଙ୍କର ବ୍ୟବହାର ଷ୍ଟୁଡେଣ୍ଟସ୍ମାନଙ୍କ ପ୍ରତି କିପରି ଅଛି?
2: ଆମର ଟିଚର୍ସମାନେ ବହୁତ ସପୋର୍ଟିଭ୍ ଆଉ ଏନକରେଜ୍ କରନ୍ତି ସବୁବେଳେ, ରେଗୁଲାର ବେସିସ୍ରେ କ୍ଲାସେସ୍ ହୁଏ, କିଛି ବି ଡାଉଟ୍ସ ହୁଏ ତ ଆମକୁ ବହୁତ ଭଲ ଭାବରେ କ୍ଲିଅର୍ ବି କରାଇ ଦିଅନ୍ତି। ଆମର ଏଠି ବହୁତ ଭଲ ପରିବେଶ ଅଛି, କାହିଁକିନା ଏଠି କେବେ ବି ଆମର ସିନିୟର୍ ଜୁନିୟର୍ ଭିତରେ ଡିଫରେନ୍ସେସ୍ ନଥାଏ, ସବୁ ବ୍ୟାଚ୍ ଏକା ସାଙ୍ଗରେ ମିଶିକି ରୁହନ୍ତି। ଇନଫ୍ୟାକ୍ଟ ଟିଚର୍ସମାନେ ବି ସେତିକି କୋଅପରେଟିଭ୍ ଅଛନ୍ତି, ଫ୍ରେଣ୍ଡଲି ଅଛନ୍ତି, ଯେ ଆମକୁ କିଛି ବି ପ୍ରୋବ୍ଲେମ୍ ହେଲା ତ ଆମେ ଯାଇକି ତାଙ୍କୁ ସେୟାର୍ କରିଲେ ସେ ଆମକୁ ହେଲ୍ପ ବି କରନ୍ତି ତାକୁ ସଲ୍ଭ କରିବା ପାଇଁକା।
1: ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ଛଡ଼ା ଅନ୍ୟ କି ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ?
2: ଆନୁଆଲ୍ ଫଙ୍କସନ୍ ବି ଆମ କଲେଜରେ ହୁଏ, ଯେଉଁଟା ସ୍ପୋର୍ଟ୍ସ ମିଟ୍ ୟା ଆଥଲେଟିକ୍ ମିଟ୍ ପରେ କଣ୍ଡକ୍ଟ କରାଯାଏ, ତାକୁ ଆମେ କଲଚରାଲ୍ ଫେଷ୍ଟ କହୁ। ସେଇଟା ବହୁତ ଭଲ ଭାବରେ ଆମେ ତାକୁ କଣ୍ଡକ୍ଟ କରନ୍ତି।
1: ନମସ୍କାର, ଆପଣଙ୍କ ପରିଚୟ?
3: ମୋର ନାମ ପ୍ରକାଶ ପାଣିଗ୍ରାହୀ, ମୁଇଁ GM କଲେଜ ସମ୍ବଲପୁରରେ BCOM କରୁଛେ। ଏଇଟା 3 ଇୟର୍ସର କୋର୍ସ ହେ ଆଉ ଏବେ ମୁଇଁ ଫାଇନାଲ ଇୟର୍ରେ ଅଛେ।
1: BCOM ପଢ଼ିବା ପାଇଁ ଗୋଟିଏ ଷ୍ଟୁଡେଣ୍ଟକୁ କ'ଣ କରିବାକୁ ହେବ?
3: BCOM କରବାର୍ ଲାଗି କିଛି କମ୍ପିଟେଟିଭ୍ ଏକ୍ଜାମ୍ ଦେଇକି ନା ପଡ଼େ, ଯଦି +2ରେ କମର୍ସ ୟା ଫିର୍ ସାଇନ୍ସ କିଛି ନେଇଛନ୍ ବେଲେ +3ରେ BCOM କରିପାରିବେ। ଯଦି +2ରେ କମର୍ସ ନେଇଛନ୍ ତାହେଲେ BCOM କରବାର୍ ଲାଗି ଟିକେ ଇଜି ହେସି, କାହିଁକି +2ରେ କମର୍ସର ବେସିକ୍ ନଲେଜ୍ ମିଳିଯାଇସି। ଲେକିନ୍ ଯଦି ଆପଣ +2ରେ ସାଇନ୍ସ ନେଇଛନ୍ ତାହେଲେ ବି ଆପଣ +3ରେ ନିଜ ଷ୍ଟ୍ରିମ୍ ଚେଞ୍ଜ କରିକିନା BCOM କରିପାରିବେ।
1: BCOM ପଢ଼ି ସାରିଲା ପରେ ଗୋଟିଏ ଷ୍ଟୁଡେଣ୍ଟର ସ୍କୋପ୍ କ'ଣ ଅଛି?
3: ଆଫ୍ଟର BCOM ଆପଣ CA, CS, CMA ବାଗେରେ ଅଲଗା ଅଲଗା ପ୍ରଫେସନାଲ କୋର୍ସ ଚୁଜ୍ କରିପାରିବେ।
1: ଆପଣଙ୍କର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବାର କାରଣ କ'ଣ?
3: GM କଲେଜ ଚୁଜ୍ କରିବାର କାରଣ ଏଇଟା କି ୱେଷ୍ଟର୍ନ ଓଡ଼ିଶାରେ GM କଲେଜ ସବକନୁ ବଡ଼ ଆଉ ଭଲ କଲେଜ ହେ BCOM କରବାର ଲାଗି। ଏଇନେ ବହୁତ ଭଲ ଭଲ ଟିଚର୍ସ ଅଛନ୍, ତାର ସାଙ୍ଗେ ସାଙ୍ଗେ ଏଇନେ ବହୁତ ବଢ଼ିଆ ଫେସିଲିଟିଜ୍ ବି ଅଛେ ପଢ଼ବାର୍ ଲାଗି। କ୍ୟାମ୍ପସ୍ ବହୁତ ଭଲ ଅଛେ, କ୍ୟାଣ୍ଟିନ୍, ପ୍ଲେଗ୍ରାଉଣ୍ଡ, ଲାଇବ୍ରେରୀ ଏଇସବୁ ଆଭେଲେବଲ୍ ଅଛେ। ତାର ସାଙ୍ଗେ ସାଙ୍ଗେ ପିଇବାର ପାଣି, ୱାଶରୁମ୍ସ ଏଇସବୁର ବି ଫେସିଲିଟି।

ଆଉ କାମରେ ଏତେ ବୁଡ଼ି ରହିବା ଯେ ଅନ୍ୟ ସବୁ କିଛି ଭୁଲିଯିବା, ଏ ଦୁଇଟି କ'ଣ ଏକା କଥା? ନା, କେବେ ନୁହେଁ। ଏ ଦୁଇଟି ଭିତରେ ବହୁତ ବଡ଼ ପାର୍ଥକ୍ୟ ଅଛି, ତେଣୁ ଏ ପାର୍ଥକ୍ୟକୁ ବୁଝିବା ପାଇଁ ଆମେ ପ୍ରତିବର୍ଷ ଆଜି ଭଳି ଜୁଲାଇ 5 ତାରିଖରେ ନ୍ୟାସନାଲ ୱାର୍କହୋଲିକ୍ ଡେ ପାଳନ କରିଥାଉ। ତେବେ ଏହି ୱାର୍କହୋଲିକ୍ ଶବ୍ଦର ଅର୍ଥ କ'ଣ? ଶ୍ରୋତାବନ୍ଧୁ, ସହଜ ଭାଷାରେ କହିବାକୁ ଗଲେ, ଯେଉଁ ବ୍ୟକ୍ତି କାମକୁ ଏତେ ଗୁରୁତ୍ୱ ଦିଅନ୍ତି ଯେ ନିଜ ସ୍ୱାସ୍ଥ୍ୟ, ପରିବାର, ବିଶ୍ରାମ ଓ ଖୁସି ପାଇଁ ସମୟ ଦେଇପାରନ୍ତି ନାହିଁ, ତାଙ୍କୁ ୱାର୍କହୋଲିକ୍ କୁହାଯାଏ। ତାଙ୍କୁ ଅନେକ ସମୟରେ ଲାଗେ, ମୁଁ କାମ ନ କଲେ ସବୁ ଅଟକି ଯିବ, ମୁଁ ଏବେ ଛୁଟି ନେଇପାରିବିନି, ଏହି କାମଟା ସରିଲା ପରେ ହିଁ ବିଶ୍ରାମ ନେବି, କିନ୍ତୁ ସେହି ପରେ ପରେ ଆଉ କେବେ ଆସେ ନାହିଁ। ତେଣୁ ଭବିଷ୍ୟତକୁ ଗୁରୁତ୍ୱ ଦେବା ଖୁବ୍ ଜରୁରୀ, ହେଲେ ସେଥିପାଇଁ ବର୍ତ୍ତମାନକୁ ଭୁଲିଯିବା ତାହା ଠିକ୍ ନୁହେଁ। ତେବେ ଶ୍ରୋତାବନ୍ଧୁ, ଯେହେତୁ ଆମେ ଏହି ବର୍ତ୍ତମାନ ସମ୍ପର୍କରେ କଥା ହେଉଛୁ, ଆସନ୍ତୁ ଏହି ବର୍ତ୍ତମାନକୁ ସୁନ୍ଦର କରିବା ପାଇଁ ଆଉ ଗୋଟିଏ ସୁନ୍ଦର ଗୀତଟିଏ ଶୁଣିବା। କଥାଚିତ୍ର ଅନ୍ଦାଜ, କଣ୍ଠ ଦେଇଛନ୍ତି କିଶୋର କୁମାର, ଗୀତ ହସରତ ଜୟପୁରୀ ଏବଂ ସଙ୍ଗୀତ ଶଙ୍କର ଜୟକିଶନ।

ସାଙ୍ଗେ ସାଙ୍ଗେ ଉତ୍ତର ଦେଉଛନ୍ତି, ଛୁଟି ଦିନରେ ମଧ୍ୟ ମିଟିଂ କରୁଛନ୍ତି। ଯେତେବେଳେ ସେ ନିଜକୁ କିମ୍ବା ନିଜ ପରିବାରକୁ ସମୟ ଦେବା କଥା ଭାବୁଛନ୍ତି, ସେତେବେଳେ ତାଙ୍କ ଶରୀର ଏବଂ ମନ ଥକି ଯାଇଛି। ତ ଏପରି ପରିସ୍ଥିତିରେ ସମୟ ଦେବା ତାଙ୍କ ପକ୍ଷେ କଷ୍ଟକର ହୋଇଯାଉଛି। ଶ୍ରୋତବନ୍ଧୁ, ବୋଧହୁଏ ବର୍ତ୍ତମାନ ଆପଣମାନେ ଭାବୁଥିବେ, ତାହେଲେ ଆମେ କରିବୁ ତ କରିବୁ କ'ଣ, ଆମର ତ କାମ ହିଁ ଏମିତି। ଯେହେତୁ ଦାୟିତ୍ୱ ଅଛି, ତେଣୁ କାମକୁ ତ ସମୟ ଦେବାକୁ ହିଁ ପଡ଼େ। ଏବଂ ଏହି ପ୍ରଶ୍ନଗୁଡ଼ିକ ନିଶ୍ଚିତ ଭାବରେ ସ୍ୱାଭାବିକ, କାରଣ ସତକୁ ସତ ଆଜିର ଦୁନିଆ ଏତେ ଶୀଘ୍ର ଏତେ ତୀବ୍ର ବେଗରେ ଆଗେଇ ଚାଲିଛି ଯେ ଆମକୁ କାମର ବହୁତ ଭିଡ଼ ପଡ଼ିଯାଉଛି। ତେବେ ଆଜିର ଦିବସ ଆମକୁ କାମ କମ୍ କରିବାକୁ ବାର୍ତ୍ତା ଦେଉନାହିଁ, ବରଂ କହୁଛି ଯେ ଯେତେବେଳେ ଟିକେ ହେଲେ ସୁଯୋଗ ମିଳୁଛି, ନିଜ ପାଇଁ ମଧ୍ୟ କିଛି ସମୟ ବାହାର କରନ୍ତୁ। ଦିନର 24 ଘଣ୍ଟା ମଧ୍ୟରୁ ଯଦି 15-20 ମିନିଟ୍ ମଧ୍ୟ ପରିବାର ସହ ହସି କଥା ହେବା, ପିଲାଙ୍କ ସହ ଖେଳିବା କିମ୍ବା ନିଜ ମନପସନ୍ଦର କାମ କରିବାକୁ ମିଳୁଛି, ତାହେଲେ ତାହା କରନ୍ତୁ, କାହିଁକିନା ତାହା ଖୁବ୍ ମୂଲ୍ୟବାନ। କାରଣ ସନ୍ତୁଳନର ଅର୍ଥ କାମ କମ୍ କରିବା ନୁହେଁ, ବରଂ କାମ ମଧ୍ୟରେ ନିଜକୁ ନ ଭୁଲିବା। ଶ୍ରୋତାବନ୍ଧୁ, ଏଠାରେ ଆଉ ଗୋଟିଏ କଥା ବୁଝିବା ଅତି ଜରୁରୀ। ଆମ ସମାଜରେ ଅନେକ ଲୋକ ନିଜର ଅନିଚ୍ଛା ସତ୍ତ୍ୱେ ପରିସ୍ଥିତିରେ ପଡ଼ି ପରିବାରର ଦାୟିତ୍ୱ ପାଇଁ ଦିନରାତି ପରିଶ୍ରମ କରନ୍ତି, ତେଣୁ ଏଠାରେ ସେମାନଙ୍କ ସଂଘର୍ଷ ଓ ପରିଶ୍ରମକୁ ଆମେ ହୃଦୟରୁ ସମ୍ମାନ ଜଣାଉଛୁ। ଆଜିର ଆଲୋଚନା ସେମାନଙ୍କ ବିଷୟରେ ନୁହେଁ, ବରଂ କାମ ଓ ଜୀବନ ମଧ୍ୟରେ ସନ୍ତୁଳନ ରଖିବାର ମହତ୍ତ୍ୱ ବିଷୟରେ, ନିଜକୁ ଓ ନିଜ ପରିବାରକୁ ସମୟ ଦେବା ସମ୍ପର୍କରେ। ଶେଷରେ ଗୋଟିଏ ଉଦାହରଣ ନେବା। ଆମେ ସମସ୍ତେ ନିଜର ମୋବାଇଲକୁ ଚାର୍ଜ କରୁ, କାରଣ ଆମେ ଜାଣୁ ତା'ର ବ୍ୟାଟେରୀ ଖାଲି ହେଲେ ମୋବାଇଲ ଆଉ ଚଳିବ ନାହିଁ। କିନ୍ତୁ ଆମେ ନିଜକୁ ଓ ନିଜ ମନକୁ ଚାର୍ଜ କରିବା କଥା ଅନେକ ସମୟରେ ଭୁଲିଯାଉ। ବିଶ୍ରାମ ନେବା, ପରିବାର ସହ ସମୟ ବିତାଇବା ଏବଂ ଟିକେ ହସ ଖୁସି, ଏସବୁ ହିଁ ତ ଆମ ଜୀବନର ପ୍ରକୃତ ଚାର୍ଜର। ତେଣୁ ବ୍ୟସ୍ତବହୁଳତା ସତ୍ତ୍ୱେ ମଧ୍ୟ ଆମେ ଯେମିତି ଏହାକୁ ନ ଭୁଲିବା, ତାହା ଆମେ ନିଶ୍ଚିତ କରିବା ଉଚିତ। ଶ୍ରୋତାବନ୍ଧୁ, ଆଶା କରୁଛି ଆପଣମାନଙ୍କୁ ଏହି ସଂକ୍ଷିପ୍ତ ଆଲୋଚନାଟି ନିଶ୍ଚୟ ଭଲ ଲାଗିଥିବ। ବର୍ତ୍ତମାନ ଆସନ୍ତୁ ଶୁଣିବା ଆଉ ଏକ ସୁନ୍ଦର ଗୀତ। କଥାଚିତ୍ର ବଜରଙ୍ଗୀ ଭାଇଜାନ, କଣ୍ଠ ଦେଇଛନ୍ତି ଜୁବିନ ନୌଟିଆଲ, ଗୀତ ନିଲେଶ ମିଶ୍ର ଏବଂ

ସବୁଜ ଜୀବନର ପ୍ରତିଶ୍ରୁତି। ତେବେ ବନ ମହୋତ୍ସବ ସପ୍ତାହ ଅବସରରେ ଆସନ୍ତୁ ଆମେ ସମସ୍ତେ ଅତି କମ୍ରେ ଗୋଟିଏ ଗଛ ଲଗାଇବା ଓ ତା'ର ଯତ୍ନ ନେବାର ସଂକଳ୍ପ କରିବା। ଏହି ସବୁଜ ବାର୍ତ୍ତା ସହ ବର୍ତ୍ତମାନ ଆପଣଙ୍କଠାରୁ ମୁଁ ବିଦାୟ ନେଉଛି। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଜୟାଦେବୀ ବାବୁ। ନମସ୍କାର।

ସନ୍ଧ୍ୟା 6:10 ମିନିଟ୍ରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଆ ଭାଷାରେ ସଙ୍ଗୀତ ଶିକ୍ଷା ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 6:30 ସମୟରେ 7:30 ସମୟରେ ଲଣ୍ଡନର ଲର୍ଡ଼ସ କ୍ରିକେଟ ଗ୍ରାଉଣ୍ଡଠାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମହିଳା T20 ବିଶ୍ୱକପ୍ କ୍ରିକେଟ ମ୍ୟାଚ୍ର ଫାଇନାଲ୍ ମ୍ୟାଚ୍ର ଅପ୍ଟ୍ୟୁବ୍ ଦ୍ୱିଭାଷୀ ଧାରାବିବରଣୀ ଶୁଣିପାରିବେ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ 7:25 ସମୟରେ ଜିଲ୍ଲା ହାଲଚାଲ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ସଂସାର କାର୍ଯ୍ୟକ୍ରମ ରାତି 7:30 ସମୟରେ ଏଥିରେ ଶୁଣିପାରିବେ ସଙ୍ଗୀତ ରୂପକ ସତ୍ ହେବା ସୁନାର ସପନ, ରଚନା ଚିତ୍ତରଞ୍ଜନ ନାୟକ, ପ୍ରଯୋଜନା ଡି ସୋମୟା, ସଙ୍ଗୀତ ବିଜୟ କୁମାର ବେହେରା। ରାତି 8:02 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ତୃପ୍ତି ଦାସ, ସମ୍ବଲପୁରୀ ଦେଶାତ୍ମ ବୋଧ ଗୀତର କାର୍ଯ୍ୟକ୍ରମ ରାତି 8:15 ସମୟରେ। ରାତି 9:15 ସ୍ପଟଲାଇଟ୍ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଶ୍ରୋତା ବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ସୂଚନା ଆକାଶବାଣୀ ସମ୍ବଲପୁର ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମରେ ଶୁଣନ୍ତୁ ଓଡ଼ିଆ ଭାଷାରେ ସଙ୍ଗୀତ ଶିକ୍ଷା।
1: ପିଲାମାନେ ଆଜି ମୁଁ ତୁମକୁ ଗୋଟିଏ ଓଡ଼ିଆ ସମବେତ କଣ୍ଠ ସଙ୍ଗୀତ ଶିଖେଇବି। ଶିଖିବ ନା? ଏଇ ଗୀତଟି ଗୋଟିଏ ଭଜନ ଯାହାକୁ ରଚନା କରିଛନ୍ତି ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। କିଏ ଲେଖିଛନ୍ତି? ବର୍ତ୍ତମାନ ଗୀତଟି ଲେଖିନିଅ। କେଉଁ ନାମ ଧରି ଡାକିବି ତୁମକୁ, ତୁମେ ଯେ ସର୍ବନାମ, କେଉଁ ନାମ ଧରି ଡାକିବି ତୁମ, ଇଏ ହେଲା ଘୋଷା ଅନ୍ତରା। ଆଲୋକ ତୁମକୁ, ଆଲୋକ ତୁମକୁ ନପାରେ ଦେଖାଇ, ନପାରେ ଦେଖାଇ ତୁମେ ଯେ ଦେଖାଅ ତାହାରେ, ଆଲୋକ ତୁମକୁ ନପାରେ ଦେଖାଇ, ତୁମେ ଯେ ଦେଖାଅ ତାହାରେ। ଆଲୋକ ତୁମକୁ ନପାରେ ଦେଖାଇ, ତୁମେ ଯେ ଦେଖାଅ ତାହାରେ, ତୁମେ ଯେ ବେଢ଼ିଚ କୋଟି ବିଶ୍ୱର ସବୁରି ଭିତରେ ବାହାରେ, ତୁମେ ଯେ ବେଢ଼ିଚ କୋଟି ବିଶ୍ୱର, ତୁମେ ଯେ ବେଢ଼ିଚ କୋଟି ବିଶ୍ୱର ସବୁରି ଭିତରେ ବାହାରେ, ତୁମେ ଯେ ବେଢ଼ିଚ।

ବର୍ତ୍ତମାନ ଗୀତଟି ଶିଖିବା। ଗୀତଟି ଖେମଟା ତାଳରେ ଅଛି। ଏହା ଛଅ ମାତ୍ରା। କେମିତି ଯାଉଛି ତାଳରେ ଦେଖିନିଅ।

ଆଉ ପିଲାମାନେ ଗୀତଟି ତ ଶିଖିଲ, ଗୀତଟି ମନେ ରଖିବ, ନିଜେ ଗାଇବ, ନିଜ ଭାଇ ଭଉଣୀଙ୍କୁ ଶିଖେଇବ, ସ୍କୁଲରେ ଶିଖେଇବ ଏବଂ ଯେତେ ବନ୍ଧୁ ଅଛନ୍ତି ସମସ୍ତଙ୍କୁ କହିବ ଏ ଗୀତଟି ଗାଇବା ପାଇଁ। ନମସ୍କାର।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ହ୍ୟୁମାନ ସାଗର ଗାଇଥିବା ଏହି ଗୀତଟି। ଗୀତ ରଚନା ଆର୍ କେ ରବିକୁମାର।

0: ଶୁଣୁଥିଲେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଜଲ୍ଦି ତ ଚିନ୍ତା କର ରାଜୁ, ମୋବାଇଲ ଛାଡ଼େ।
1: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
0: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
1: ତ ଠିକ ନମ୍ବର
0: ବ୍ୟାଙ୍କର ଅଫିସିଆଲ ୱେବସାଇଟ କିମ୍ବା କାର୍ଡରେ।
1: ତମେ ତ ବଞ୍ଚେଇ ଦେଲ ଦିଦି,
0: କାମରୁ ନୁହେଁ।
2: RBI କହେ,
3: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
4: कम प्रीमियम ज्यादा बोनस अपनों के लिए सबसे सही RBI इससे बेहतर कुछ नहीं।
5: अपने परिवार को दीजिए सुरक्षित जीवन रूरल पोस्ट लाइफ इंश्योरेंस RBI की लाइफ इंश्योरेंस पॉलिसीज के साथ। अपने नजदीकी डाकघर से आज ही संपर्क करें या indiapost.gov.in पर लॉग ऑन करें।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଚିଠା ଭୋଟର ତାଲିକାରେ 3,13,00,000ରୁ ଉର୍ଦ୍ଧ୍ୱ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, 7 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଆସନ୍ତାକାଲି ପୁରୀରେ ଶେଷ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ପୂର୍ବରୁ ଦ୍ୱିତୀୟ ସମନ୍ୱୟ ବୈଠକରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିଥିବା ବେଳେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟାନ୍ୱୟନ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯାଇଥିଲା। ତେବେ ଆସନ୍ତାକାଲିର ବୈଠକରେ ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ସମୀକ୍ଷା କରାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିମଳ ବ୍ୟବସ୍ଥା, ଟ୍ରାଫିକ୍ ସୁପରିଚାଳନା, ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ରଥଯାତ୍ରାର ସୁପରିଚାଳନା ନେଇ ଆଜି ପୁରୀ ପୁଲିସ୍ ପକ୍ଷରୁ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ। ରଥଯାତ୍ରା ବିଶ୍ୱପ୍ରସିଦ୍ଧ ଧାର୍ମିକ ମହୋତ୍ସବ ହୋଇଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ପୁରୀକୁ ଆସିଥାନ୍ତି। ସେମାନଙ୍କର ସୁରକ୍ଷା ଓ ନିର୍ବିଘ୍ନ ଦର୍ଶନ ପୁଲିସ୍ର ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ସିଂ କହିଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର, ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ର ପ୍ରକ୍ରିୟାରେ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏଥିରେ 20,14,000 ଭୋଟରଙ୍କୁ ବାଦ୍ ଦିଆଯାଇଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗୋପାଳନ କହିଛନ୍ତି, ରାଜ୍ୟରେ ପୂର୍ବରୁ 3,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ ଭୋଟର ଓ 1,53,65,083 ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି 2,775 ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ବା ଅନୁପସ୍ଥିତ, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକୃତ ଓ ଅନ୍ୟ କାରଣ ପାଇଁ 14,000 ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: 3,33,00,000 ଭୋଟର୍ସ ଥିଲେ, 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି। ଯେଉଁମାନଙ୍କର ନାଁ ରିମୁଭ୍ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବସେଣ୍ଟ 10,07,000, ଜଣଙ୍କର ନାଁ 2-3 ଜାଗାରେ ଥିଲା ସେଇଟା 158,000, 14,000 ଲୋକଙ୍କର ଫର୍ମ ସେମାନେ ରିଟର୍ନ କରିନାହାନ୍ତି। ତେଣୁ ଏମିତି ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଲ୍ରୁ କାଟିଯାଇଛି।
0: ଆଜିଠାରୁ ଅଗଷ୍ଟ 4 ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏସବୁର ଯାଞ୍ଚ ଓ ଫଇସଲା ଅଗଷ୍ଟ 4 ସେପ୍ଟେମ୍ବର 2 ମଧ୍ୟରେ ଶେଷ ହେବା ପରେ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଚିଠା ତାଲିକା ପ୍ରକାଶ ପାଇଛି। ବର୍ତ୍ତମାନର ସଂଶୋଧନ ପରେ ଜିଲ୍ଲାରେ 7,38,310 ଜଣ ଭୋଟର ରହିଛନ୍ତି। ପୁରୀ ଜିଲ୍ଲାରେ ଏସ୍ଆଇଆର୍ ପରେ ଆଜି ପ୍ରକାଶିତ ଚିଠା ଭୋଟର ତାଲିକାରେ ମୋଟ 13,02,000 7768 ଜଣ ଭୋଟର ରହିଛନ୍ତି। କନ୍ଧମାଳ ଜିଲ୍ଲାରେ 39056 ଜଣଙ୍କୁ ଭୋଟର ତାଲିକାରୁ ବାଦ ଦିଆଯାଇଛି। ସେହିଭଳି କଟକରେ ପ୍ରକାଶିତ ଚିଠା ଭୋଟର ତାଲିକାରେ 19,30,615 ଜଣଙ୍କ ନାମ ରହିଛି। ଯାଜପୁର ଜିଲ୍ଲାରେ ଏହି ତାଲିକାରେ 14,32,87 ଜଣଙ୍କୁ ସାମିଲ କରାଯାଇଛି। ରାୟଗଡ଼ାରେ ଚିଠା ଭୋଟର ତାଲିକାରେ 7,14,700 ଜଣ ମତଦାତାଙ୍କ ମଧ୍ୟରୁ 93.63% ଭୋଟରଙ୍କୁ ସାମିଲ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟରେ 9,04,134 ଜଣ ମତଦାତା ତାଲିକାରେ ସାମିଲ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି। ଭୂଦାନ ଜମିର ବଣ୍ଟନ କ୍ଷେତ୍ରରେ ପ୍ରଚଳିତ ନିୟମାବଳୀର ପାଳନ ଏବଂ ସମ୍ପୃକ୍ତ ଜମିର ଅଭିଲେଖର ଯଥାର୍ଥ ଯାଞ୍ଚ ବିନା ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଉଥିବାର ଦୃଷ୍ଟିଗୋଚର ହୋଇଛି। ଫଳରେ ମ୍ୟୁଟେସନ ଏବଂ ଜମିପଟାରେ ଅନ୍ତର୍ଭୁକ୍ତି ସମୟରେ ଆଇନଗତ ଜଟିଳତା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହି ନିଷ୍ପତ୍ତି ନେଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ରାଜସ୍ୱ ଉପଖଣ୍ଡ ଆୟୁକ୍ତ ଆର୍ଡିସି ପଞ୍ଜୀକରଣ ମହାନିରୀକ୍ଷକ ଜିଲ୍ଲାପାଳ ଏବଂ ଜମିଜମା ରେକର୍ଡ ଓ ସର୍ଭେ ନିର୍ଦ୍ଦେଶାଳୟକୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି। ପୂର୍ବରୁ ବଣ୍ଟନ ହୋଇ ମ୍ୟୁଟେସନ ସମ୍ପୂର୍ଣ୍ଣ ହୋଇଥିବା ଭୂଦାନ ଜମିର କୌଣସି ପ୍ରକାର ହସ୍ତାନ୍ତରକୁ ପଞ୍ଜୀକରଣ ଅଧିକାରୀମାନେ ତତ୍କାଳ ପ୍ରଭାବରୁ ପଞ୍ଜୀକୃତ କରିବେ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମସ୍ତ ଜିଲ୍ଲାପାଳଙ୍କୁ ଭୂଦାନ ଯୋଗ୍ୟ ସମିତିକୁ ଦାନ କରାଯାଇଥିବା ଜମି, ସେଥିରୁ ବଣ୍ଟନ ହୋଇଥିବା ଜମି, ହାଲ୍ ଜମିପଟାରେ ରେକର୍ଡ ହୋଇଥିବା ଜମି ଏବଂ ହିତାଧିକାରୀଙ୍କ ସପକ୍ଷରେ ଜାରି ହୋଇଥିବା ଜମି ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ପ୍ରମାଣିତ କରି ଏକ ମାସ ମଧ୍ୟରେ ସରକାରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ମହିଳା ଓ ଶିଶୁଙ୍କ ବିକାଶ ସୁନିଶ୍ଚିତ କରିବା ସହିତ ଅଙ୍ଗନୱାଡ଼ି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଦେବଗଡ଼ ଜିଲ୍ଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣର ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ସହ ତୃଣମୂଳ ସ୍ତରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସଶକ୍ତିକରଣ, ଜୀବିକା ବିକାଶ ଏବଂ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ମତ ବିନିମୟ କରିଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା OTET ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ 311 କେନ୍ଦ୍ରରେ 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍ ତିରୁମାଲା ନାୟକ କଟକର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଦେଖିବା ସହ ପରୀକ୍ଷାର୍ଥୀଙ୍କ ସହ ବିଭିନ୍ନ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବଠାରୁ ଏହା କେନ୍ଦ୍ରୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ, ବାଲେଶ୍ୱର ନିକଟ ଚାନ୍ଦବାଲି ଓ ଦୀଘା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ ଜୁନ୍ ମାସ ପହିଲାରୁ ଏପର୍ଯ୍ୟନ୍ତ ରାଜ୍ୟରେ 265.5 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ 4% ଅଧିକ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି।
2: ମତ୍ସ୍ୟଜୀବୀମାନଙ୍କ ପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ମନା କରାଯାଇଛି ସମୁଦ୍ର ଭିତରକୁ ଯିବା ପାଇଁ। ପବନର ବେଗ ରହିବ 45-55 km/h, ଗଷ୍ଟିଂ ରହିବ ଝଟକା ପବନ। ଅବପାତଟି ନର୍ଥ ଓଡ଼ିଶା ଦେଇ ଗତି କରିବ, ସେଥିପାଇଁ ନର୍ଥ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ହୁଏତ ବର୍ଷା ସହିତ ପବନ 40-50 km/h ଫାର୍ମହାଉସ୍ ଜାଗାରେ ରହିବାର ସମ୍ଭାବନା ରହିଛି।
0: ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି। ସେହିଭଳି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, କଳାହାଣ୍ଡି ଓ ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ହୋଇଛି। ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଜରୁରୀକାଳୀନ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ BDO ଓ ତହସିଲଦାରମାନଙ୍କୁ ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବା ସହ କ୍ଷେତ୍ରସ୍ତରରେ ନିରନ୍ତର ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପୁରୀରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ପରିଚାଳନା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଚିଠା ଭୋଟର ତାଲିକାରେ 3,13,00,000+ ମତଦାତା ଥିବା କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଭୂଦାନ ଜମିର ବଣ୍ଟନ ନେଇ ସ୍ଥଗିତାଦେଶ ଜାରି କଲେ ସରକାର। ଏବଂ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, 7 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
3: ନୂଆ କାର ଜିତିବାର ମୌକା, ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
4: ରହିଯା ବୁଦ୍ଧୁ।
3: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି।
4: ତୁ ବୁଝିଗଲୁ ନା? ରିଲାକ୍ସ।
3: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ। ଆର୍ବିଆଇ କହେ ସ୍ମାର୍ଟ ବନ କୁଲ ରୁହ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଜନଜୀବନ ସମ୍ବାଦ, ଆଲେଖ୍ୟ ଲହରିକା ପଟ୍ଟନାୟକ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନଦୀ କେବଳ ଜଳଧାରା ନୁହେଁ, ଏହା ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ଶାନ୍ତ ସ୍ନିଗ୍ଧ ଜଳଧାର ନେଇ ପ୍ରବାହିତ ନଦୀଟି ମା' ପରି ଆଶ୍ୱାସନା ଦେଇଥାଏ। ଭାରତରେ ନଦୀକୁ ଲୋକେ ପୂଜା କରନ୍ତି। କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ନଦୀକୁ ନେଇ ସଭ୍ୟତା ଗଢ଼ି ଉଠିଛି। ପ୍ରତ୍ୟେକ ନଦୀର ଆକାର ଓ ଅବସ୍ଥିତିକୁ ନେଇ ନିଜସ୍ୱ ବୈଶିଷ୍ଟ୍ୟ ରହିଛି। ଦେଶ ବିଦେଶର କେତେକ ସ୍ୱତନ୍ତ୍ର ନଦୀ ସମ୍ପର୍କରେ ଆସନ୍ତୁ ଜାଣିବା। କଲମ୍ବିଆରେ ଏପରି ଏକ ନଦୀ ରହିଛି ଯାହା ତରଳ ଇନ୍ଦ୍ରଧନୁ ଭାବେ ବେଶ ପରିଚିତ। ଅସଲରେ କେନୋ କ୍ରିଷ୍ଟାଲ୍ସ ନାମକ ଏହି ନଦୀରେ 5 ଭିନ୍ନ ଭିନ୍ନ ରଙ୍ଗ ଦେଖାଯାଏ। ନ୍ୟାସନାଲ୍ ଜିଓଗ୍ରାଫି ଅନୁସାରେ ଏହି ନଦୀକୁ ଗାର୍ଡେନ୍ ଅଫ୍ ଇଡେନ୍ ବା ଦେବତାମାନଙ୍କର ବଗିଚା ବୋଲି କୁହାଯାଏ। ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଏହି ନଦୀର ଜଳଧାର ହଳଦିଆ, ଲାଲ, ସବୁଜ, କଳା, ନୀଳ ଆଦି ରଙ୍ଗରେ ଆପେ ଆପେ ସୁସଜ୍ଜିତ ହୋଇଥାଏ। ତେବେ ଏହାର ବିଭିନ୍ନ ରଙ୍ଗର ଭିନ୍ନ ଭିନ୍ନ କାରଣ ରହିଛି। ଲାଲ ରଙ୍ଗ ନଦୀ ପୃଷ୍ଠରେ ଦେଖାଯାଉଥିବା ମ୍ୟାକେରିନିଆ କ୍ଲେଭିଗରା ନାମକ ଗଛ ଯୋଗୁଁ ହେଉଥିବା ବେଳେ ପାଣି ଭିତରେ କଳା ରଙ୍ଗର ପଥର, ଚଟାଣ, ସବୁଜ ଶିଉଳି ଲଗା ବାଲି, ହଳଦିଆ ଗଛ ଯୋଗୁଁ ନଦୀ ପାଣିରେ ବିଭିନ୍ନ ରଙ୍ଗ ଦେଖାଯାଏ। ଏସବୁ ଉପରେ ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ପାଣିର ରଙ୍ଗ ମଧ୍ୟ ବଦଳାଇ ଦିଏ। 62 ମାଇଲ ଲମ୍ବା ଏବଂ 65 ମାଇଲ ଚଉଡ଼ା ବିଶିଷ୍ଟ ଏହି ନଦୀକୁ ଦେଖିବା ଲାଗି ଲା ମାକେରେନା ସହର ଯିବାକୁ ପଡ଼ିଥାଏ। ନଦୀ ଶଯ୍ୟା ପଥୁରିଆ ହୋଇଥିବାରୁ ସେଥିରେ କୌଣସି ବିପଜ୍ଜନକ ଜୀବ ବା ମାଛ ରହନ୍ତି ନାହିଁ। ଜଳବାୟୁ ପରିବର୍ତ୍ତନ କେବଳ ମଣିଷ କି ଜୀବଜଗତ ନୁହେଁ, ବରଂ ନଦୀକୁ ମଧ୍ୟ ପ୍ରଭାବିତ କରୁଛି। ଏହାର ପ୍ରମାଣ ଦେଖିବାକୁ ମିଳିଛି ଆମେରିକାର ଆଲାସ୍କା ରାଜ୍ୟରେ। ବୈଜ୍ଞାନିକମାନେ ସେଠାରେ 75 ସ୍ଥାନକୁ ନେଇ ଗବେଷଣା କରିବା ପରେ ସେଠାକାର ଝରଣା ସହିତ ନଦୀଗୁଡ଼ିକର ରଙ୍ଗ ମଧ୍ୟ ବଦଳୁଥିବାର କହିଛନ୍ତି। ଏହି ପାଣିର ରଙ୍ଗ ନାରଙ୍ଗୀ ହୋଇ ଚାଲିଛି। ପର୍ମାଫ୍ରଷ୍ଟ ତରଳିବା ଯୋଗୁଁ ପାଣିର ରଙ୍ଗରେ ଏପରି ପରିବର୍ତ୍ତନ ଆସୁଛି ବୋଲି ଜଣାପଡ଼ିଛି। ପର୍ମାଫ୍ରଷ୍ଟ ହେଉଛି ମାଟି ତଳେ ସ୍ଥାୟୀ ଭାବେ ଜମା ହୋଇ ରହିଥିବା ଏକ ସ୍ତର ଯେଉଁଥିରେ ମାଟି ସହିତ ବିଭିନ୍ନ ଖଣିଜ ପଦାର୍ଥ ମିଶିଥାଏ। ଏହା ତରଳିଲେ ସେଥିରେ ହଜାର ହଜାର ବର୍ଷ ଧରି ମିଶି ରହିଥିବା ଲୌହ, ତମ୍ବା, ସିସା ଆଦି ବାହାରି ପାଣିର ରଙ୍ଗ ବଦଳାଇ ଦିଏ। କିଛିଦିନ ପୂର୍ବେ ହାୱାଇର ଏକ ଦ୍ୱୀପରେ ଥିବା ପାଣିର ରଙ୍ଗ ବି ଏଭଳି କାରଣରୁ ଗୋଲାପୀ ଦେଖାଯାଉଥିଲା। ଏହି ତଥ୍ୟ ନେଚର ଆଣ୍ଡ ଏନ୍ଭାରମେଣ୍ଟ ଜର୍ନାଲରେ ପ୍ରକାଶ ପାଇଛି। ଭାରତରେ ଏମିତି ଏକ ନଦୀ ଅଛି ଯାହାର ପାଣିକୁ ଛୁଇଁବା ମନା। ଏହି ନଦୀଟି ଅଭିଶପ୍ତ ବୋଲି ପରିଚିତ। ଏହାର ନାମ କର୍ମନାଶା। ଏହା ଉତ୍ତରପ୍ରଦେଶ ଏବଂ ବିହାର ଦେଇ ପ୍ରବାହିତ ହେଉଥିବା ବେଳେ ଗଙ୍ଗା ନଦୀରେ ମିଶିଛି। ନଦୀ ପାଣିକୁ ଦେଖିଲେ ଲୋକେ ଖୁସି ହେଉଥିବା ବେଳେ ଏହି ନଦୀକୁ ଦେଖିଲେ ଏହାର ପାଣି ଛୁଇଁବାକୁ ବି କେହି ସାହସ କରନ୍ତି ନାହିଁ। ବିଶେଷ କରି ଶୁଭକର୍ମ କରିବାକୁ ଯାଉଥିବା ଲୋକେ ଏହି ନଦୀଠାରୁ ଦୂରେଇ ରହନ୍ତି। କିମ୍ବଦନ୍ତୀ କହେ ସତ୍ୟବ୍ରତ ବା ତ୍ରିଶଙ୍କୁ ନାମକ ରାଜା ସଶରୀରରେ ସ୍ୱର୍ଗକୁ ଯିବା ଲାଗି ଗୁରୁ ବଶିଷ୍ଠଙ୍କ ଆଗରେ ଇଚ୍ଛା ପ୍ରକାଶ କଲେ। ତପସ୍ୟା କରିବା ପରେ ତ୍ରିଶଙ୍କୁଙ୍କ ଇଚ୍ଛା ପୂରଣ ହୋଇଥିଲା ଏବଂ ସେ ସ୍ୱର୍ଗକୁ ଯାଇଥିଲେ। ହେଲେ ସେଠାରୁ ଦେବରାଜ ଇନ୍ଦ୍ର ତାଙ୍କୁ ଫେରାଇ ଦେବାରୁ ସେ ଆକାଶରେ ଓଲଟା ଝୁଲି ରହିଲେ। କୁହାଯାଏ ତ୍ରିଶଙ୍କୁଙ୍କ ମୁହଁରୁ ଲାଳ ପଡ଼ି ଏହି ନଦୀ ସୃଷ୍ଟି ହୋଇଥିଲା। ଶେଷରେ ଗୁରୁ ବଶିଷ୍ଠ ନିଜେ ତାଙ୍କୁ ଅଭିଶାପ ଦେଇଥିଲେ। ଏହା ଯୋଗୁଁ ନଦୀ ମଧ୍ୟ ଅଭିଶପ୍ତ ହୋଇଥିଲା। ସ୍ଥାନୀୟ ଲୋକଙ୍କର ବିଶ୍ୱାସ, ଏହି ନଦୀ ଜଳକୁ ଛୁଇଁଲେ ନିଜର ହେଉଥିବା କାମ ମଧ୍ୟ ବିଗିଡ଼ିଯାଏ। ନଦୀରେ ଜଳଧାର ପ୍ରବାହିତ ହୋଇଥାଏ, ତେବେ ବିଶ୍ୱରେ ଏମିତି ଏକ ନଦୀ ଅଛି ଯେଉଁଥିରେ ପଥର ପ୍ରବାହିତ ହେଉଛି। ଏହି ନଦୀରେ ଏତେ ପଥର ବୋହି ଚାଲିଛି ଯେ ଏହା ପଥର ନଦୀ ବା ଷ୍ଟୋନ୍ ରିଭର ନାମରେ ପରିଚୟ ପାଇଛି। ଏହାକୁ ଷ୍ଟୋନ୍ ରନ୍ ମଧ୍ୟ କୁହାଯାଏ। ଏଭଳି ବିଚିତ୍ର ନଦୀ ରୁଷରେ ପ୍ରବାହିତ ହେଉଛି। ଏହା ନିକଟରେ ଦେବଦାରୁ ଗଛର ଘଞ୍ଚ ଜଙ୍ଗଲ ଥିବାବେଳେ ବିଭିନ୍ନ ପଶୁପକ୍ଷୀଙ୍କ ଉପସ୍ଥିତି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି। କାରଣ ଯାହା ହେଉ ନା କାହିଁକି, ପଥର ନଦୀ ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି।
5: ଶୁଣିଲେ ଜନଜୀବନ ସମ୍ବାଦ, ଆଲେଖ୍ୟ ଲହରିକା ପଟ୍ଟନାୟକ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
7: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଶୁଣନ୍ତୁ ଏହି ସୂଚନା।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହଲା ମୁଖିଆ ଖବର। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାଥି ବାହାରିଲା ଚିଠା ଭୋଟର ତାଲିକା। ରାଇଜେ ବାଦ ପଡ଼ିଲେ 20 ଲକ୍ଷରୁ ଅଧିକା ଭୋଟର, ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ଭୂଦାନ ଜମି ବଣ୍ଟନ ଓ ମ୍ୟୁଟେସନ ଉପରେ ଆଇବା ନିର୍ଦ୍ଦେଶ ତକ ଜାରି ହେଲା ସ୍ଥଗିତାଦେଶ। ରାଇଜେ 311 କେନ୍ଦ୍ରନୁ ଆଜି ହୋଇଛି ଓଟିଇଟି ପରୀକ୍ଷା। ଆଉର୍ ବଙ୍ଗୋପସାଗରନୁ ହୋଇଥିବାର ଲଘୁଚାପ ଅବପାତି ବଦଲିଲା, ଆଇବା 24 ଘଣ୍ଟା ଭିତରେ 5 ଜିଲ୍ଲାନ ଅତି ପ୍ରବଳ ବର୍ଷାର ସମ୍ଭାବନା। ରାଇଜେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାଥି ପରିଗଣନା ଫର୍ମ ବାଣ୍ଟିବାର ଆଉ ଠୁଲାବାର କାମ ଶେଷ ହେବା ଋତୁରୁ ଆଜି ଚିଠା ଭୋଟର ତାଲିକା ବାହାରିଛି। ଏସ୍ଆଇଆର୍ ପ୍ରକ୍ରିୟାଥି 20,14,000 ଭୋଟରଙ୍କୁ ବାଦ୍ ଦିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟନୁ ହୋଇଥିବା ସାମ୍ବାଦିକ ସମ୍ମିଳନୀଥି ସୂଚନା ଦେଇକରି ଶ୍ରୀ ଗୋପାଳନ କହିଛନ୍, ରାଇଜେ ଆଗରୁ 3,33,49,591 ଭୋଟର ଥିବାରବେଳେ ଚିଠା ଭୋଟର ତାଲିକାଥି 3,13,87,034 ଜନ ଭୋଟର ରହିଛନ୍। ସେମାନଙ୍କର ଭିତରେ 1,60,19,176 ଜନ ପୁରୁଷ ଭୋଟର ଆଉ 1,53,65,83 ଜନ ମହିଳା ଭୋଟର ଆଉ 2,775 ଜନ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍। 8,32,000 ମୃତ ବ୍ୟକ୍ତି, 10,07,000 ସ୍ଥାନାନ୍ତରିତ ହୋଇଥିବାର କି ନାଇଁଥିବାର, 1,58,000 ଗୁଟେନୁ ଅତକା ଜାଗାନୁ ପଞ୍ଜିକୃତ ଆଉ ଅଲଗା କାରଣ ଲାଗି 14,000 ଭୋଟର ତାଲିକାନୁ ବାଦ୍ ପଡ଼ିଛନ୍। ଅଯୋଗ୍ୟ ଲୋକ ଚିଠା ତାଲିକାନୁ ବାଦ୍ ଦେବାରଟା ପ୍ରାଥମିକତା ଏ ବୋଲି ଶ୍ରୀ ଗୋପାଳନ କହିଛନ୍।
1: ଇଏ ତାଲିକା ଅନୁଯାୟୀ ମୋ ପାଖରେ ଥିଲେ 3,33,00,000 ଭୋଟର୍ସ ଥିଲେ, ବର୍ତ୍ତମାନ ଇଏ ଡ୍ରାଫ୍ଟ ରୋଡ୍ରେ ତା ଭିତରୁ 20,14,000 ଲୋକଙ୍କୁ କମ୍ କରିକିରି ବର୍ତ୍ତମାନ 3,13,00,000 ଭୋଟର୍ସ ଅଛନ୍ତି, ଯେଉଁମାନଙ୍କର ନାଁ ରିମୁଭ୍ ହେଇଛି 8,32,000, ସିଫ୍ଟେଡ୍ ଆର୍ ଆବସେଣ୍ଟ 10,07,000, ଜଣଙ୍କର ନାଁ 2-3 ଜାଗାରେ ଥିଲା ସେଇଟା 1,58,000, ଏମିତି ହେଇକିରି 14,000 ଲୋକଙ୍କର ଫର୍ମ ରିଟର୍ନ କରିନାହାନ୍ତି, ସବୁ ମିଶିକିରି 20,14,000 ଲୋକଙ୍କର ନାଁଟା ଡ୍ରାଫ୍ଟ ରୋଡ୍ରୁ କାଟିଯାଇଛି।
0: ଆଜିଠାନୁ ଅଗଷ୍ଟ 4 ତକ ଚିଠା ତାଲିକା ବାବଦ ଦାବି ଆଉ ଆପତ୍ତି ଗ୍ରହଣ କରାଯିବା। ଏସବୁର ଯାଞ୍ଚ ଆଉ ଫଇସଲା ଅଗଷ୍ଟ 4 ସେପ୍ଟେମ୍ବର 2 ଭିତରେ ଶେଷ ହେବା ଋତୁରୁ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ବାହାର କରାଯିବା। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଇବାବ୍ଦେ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସାଙ୍ଗେ ଗୋଟିଏ ସମୀକ୍ଷା ବୈଠକ କରିଛନ୍। ତାଲିକାକେ ପୂରାପୂରି ନିର୍ଭୁଲ ଆଉ ସର୍ବସମାବେଶୀ କରିବାର ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସୂଚନା ଅନୁସାରେ ରାଜ୍ୟ ସରକାର 10 ବରିଷ୍ଠ ଆଇଏଏସ୍କୁ ଭିନ୍ ଭିନ୍ ଜିଲ୍ଲା ଲାଗି ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍। ବୌଦ୍ଧ ଆଉ କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଏସ୍ଆଇଆର୍ ପ୍ରକ୍ରିୟା ଲାଗି ଆଜି ଚିଠା ଭୋଟର ତାଲିକା ବାହାରିଛି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହନୁ ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାଥି ହୋଇଥିବା ବୈଠକଥି ଏହି ତାଲିକା ବାହାର କରାଯାଇଛି। ଜିଲ୍ଲାନୁ 3,41,026 ଜନ ଭୋଟର ରହିଥିବା ବେଳେ ଆଜି ଚିଠା ତାଲିକାଥି 3,23,394 ଜନ ଭୋଟରଙ୍କର ନାଁ ବାହାରିଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ ଭାରତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ଗ୍ୟାରେଣ୍ଟି ଯୋଜନାର ପହଲା କିସ୍ତି ହିସାବରେ ରାଜ୍ୟମାନଙ୍କୁ 25,000 କୋଟି ଟଙ୍କାର ସାହାଯ୍ୟ ଦେଇଛନ୍। ଆଜି ଆଭାସୀ ଜରିଆ ମନ୍ତ୍ରୀ ଶ୍ରୀ ଚୌହାନ ଏ ମାସର 1 ସଫଳ ଭାବେ ଲାଗୁ ହୋଇଥିବାର ଭିଭି ଜିରାମଜୀ ଯୋଜନା ଲାଗି ସନ୍ତୋଷ ଜାହିର କରିଛନ୍। ଶ୍ରୀ ଚୌହାନ କହିଛନ୍, ମନରେଗା ଯୋଜନା ପୂରାପୂରି ଭାବେ ଲାଗୁ କରବାର ଲାଗି 3 ଅଧିକା ସମୟ ଲାଗିଥିବାର ବେଳେ ଏହି ଯୋଜନା ଗୋଟେ ଦିନେ ସାରା ଦେଶରେ ଲାଗୁ କରାଯାଇଛି।
2: मनरेगा को पूरे देश में लागू करने में 3 लगे थे, लेकिन मुझे आप सब पर गर्व है, 1-2 नहीं, पहले दिन ही विकसित भारत जी राम जी योजना एक साथ पूरे देश में लागू हो गई। 100 नहीं, अब 125 दिन रोजगार, 5 में 7.5 लाख करोड़ से ज्यादा की राशि 2,86,000 पंचायतों में ठीक से लग गई, तो गांव संपूर्ण विकसित हो जाएंगे, समृद्ध और विकसित गांव का निर्माण हो जाएगा।
0: ବିକଶିତ ଭାରତ ସପନକେ ସାକାର କରବାର ଉଦ୍ଦେଶ୍ୟ ଆଇବା 5 ଭିଭି ଜିରାମଜୀ ଯୋଜନାଥି 2,86,000 ପଞ୍ଚାୟତନୁ 7,50,000 କୋଟିନୁ ଅତକା ଟଙ୍କା ଖର୍ଚ୍ଚ କରାଯିବା ବୋଲି ଶ୍ରୀ ଚୌହାନ କହିଛନ୍। ଏହି ଯୋଜନା ଅଧୀନଥି ଦିନିକିଆ ମଜୁରୀ 10% ବଢ଼ିଥିବାର ବେଳେ କେନ୍ସି ରାଇଜେ ଦିନିକିଆ ମଜୁରୀ ହାର 300 କମ୍ ନାଇଁ ରହେ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍। ଭୂଦାନ ଜମି ବଣ୍ଟନଥି ନିୟମ ଉଲ୍ଲଙ୍ଘନ ଆଉ ଆଇନଗତ ଜଟିଳତା ଆଶଙ୍କା ଥିବାରୁ ରାଜ୍ୟ ସରକାର ତାର ବଣ୍ଟନ ଆଉ ହିତାଧିକାରୀମାନଙ୍କର ସପକ୍ଷତି ମ୍ୟୁଟେସନ୍ ପ୍ରକ୍ରିୟାକେ ଆଇବା ନିର୍ଦ୍ଦେଶ ତକ୍ ସ୍ଥଗିତ ରଖିଛନ୍। ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସବୁ ଆର୍ଡିସି ଆଉ ଜିଲ୍ଲାପାଳମାନଙ୍କୁ ଏ ବାବଦେ ଚିଠି ଲେଖିଛନ୍। ଆଗନୁ ବଣ୍ଟା ହେଉଥିବାର ଭୂଦାନ ଜମି ହସ୍ତାନ୍ତର ପଞ୍ଜୀକରଣ ଉପରେ ବିଲ୍ ତୁରନ୍ତ କଟକଣା ଲଗାଯାଇଛି। ସବୁ ଜିଲ୍ଲାପାଳମାନଙ୍କୁ ଦାନ ବଣ୍ଟନ ଆଉ ରେକର୍ଡ ହୋଇଥିବାର ଭୂଦାନ ଜମିର ସବିଶେଷ ରିପୋର୍ଟ ମାସେ ଭିତରେ ଦାଖଲ କରବାରକେ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଏଚ୍ ହୋଇଛି। ରାଜ୍ୟର ସବୁ ଜିଲ୍ଲାନ 311 କେନ୍ଦ୍ରଥି 97,150 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ଏ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଡକ୍ଟର ଏନ୍ ତିରୁମାଲା ନାୟକ କଟକର ଭିନ୍ ଭିନ୍ କେନ୍ଦ୍ର ବୁଲି ଦେଖିଛନ୍। ପରୀକ୍ଷାର୍ଥୀମାନଙ୍କର ସାଙ୍ଗେ କଥା ହେବାର ସହିତ ମାଧ୍ୟମିକ ଶିକ୍ଷା ପରିଷଦର କମାଣ୍ଡ କଣ୍ଟ୍ରୋଲ କେନ୍ଦ୍ରନ ସିସିଟିଭି ଆଉ ଡିଜିଲକ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍। ପରୀକ୍ଷାକେ ଠିକ୍ ଭାବେ ପରିଚାଳନା ଲାଗି ସେ ପରିଷଦ ଆଉ ଜିଲ୍ଲା ପ୍ରଶାସନକେ ପ୍ରଶଂସା କରିଛନ୍। ପୁରୀ ଶ୍ରୀମନ୍ଦିରନୁ ମହାପୁରୁମାନଙ୍କର ଶ୍ରୀଅଙ୍ଗନ ଫୁଲୁରୀ ତେଲ ଲାଗି ହେବାରୁ ଜର ଟିକେ କମିଛି। ଦେବସ୍ନାନ ପୁନିଦିନ 108 ଗରା ବାସ୍ନା ପାଇନ୍ତି ଗାଧିକରି ମହାପୁରୁମାନେ ଜ୍ୱରେ ପଡ଼ିକରି ଅଣସର ଘରେ ଆଜିକେ 6 ଦିନ ହେଲା ଦୈତାପତି ଆଉ ପତି ମହାପାତ୍ରମାନେ ଗୁପ୍ତ ସେବା କରୁଛନ୍। ଆଜି ସୁଦୁ ସ୍ୱାରଙ୍କର ଘରୁ ଆସିଥିବାର ଓଷ ମହାପୁରୁମାନଙ୍କୁ ଲାଗି କରାଯାଇଛି। ମଧ୍ୟାହ୍ନ ଧୂପନୀତି ସର୍ବାରୁତୁରୁ ବେହରଣ ଦ୍ୱାର ଦେଇକରି ଦୈତାପତିମାନେ ଯାଇକରି ଓଷ ଲାଗି କରିଛନ୍। ଶ୍ରୀମନ୍ଦିର ରାଜବୈଦ୍ୟଙ୍କର ପରାମର୍ଶ ଅନୁସାରେ ଆୟୁର୍ବେଦିକ ପଦ୍ଧତିଥି ମହାପୁରୁମାନଙ୍କର ଚିକିତ୍ସା କରାଯାଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଦେବଗଡ଼ ବନଖଣ୍ଡ ତରଫୁ 77 ନମ୍ବର ବନ ମହୋତ୍ସବ ସପ୍ତାହ ଅବସରରେ ଆୟୋଜିତ କାର୍ଯ୍ୟକ୍ରମଟି ଯୋଗ ଦେଇଛନ୍। ପରିବେଶର ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଆଉ ସବୁଜ ପରିବେଶ ବନାବାର ଲାଗି ଚାରା ଯୋଗାବାରକେ ଗୋଟିଏ ଜନ ଆନ୍ଦୋଳନ କରବାର ଲାଗି ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। କାର୍ଯ୍ୟକ୍ରମଟି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଲ, ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଦେବଗଡ଼ ବନଖଣ୍ଡ ଅଧିକାରୀ ଆଉ ଅଲଗା ଅତିଥିମାନେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାର ସବୁ ଧାନ ମଣ୍ଡିଥି ଚାଷୀମାନଙ୍କରନୁ 100% ଧାନ ଘିନା ଯାଇଥିବାର ଜଣାପଡ଼ିଛି। ନୂଆପଡ଼ା ବିଧାୟକ ଜୟ ଢୋଲକିଆ ରବି ଧାନ ଘିନା ପ୍ରକ୍ରିୟା ଠିକ୍ ଭାବେ ଶେଷ ହୋଇଛେ ବୋଲି କହିଛନ୍। ଶ୍ରୀ ଢୋଲକିଆ କହିଛନ୍, ପହିଲା କ୍ଷେପେ କେତେଟା ସମସ୍ୟା ଦେଖାଦେଇଥିଲେ ବିଲ୍ ସେମାନଙ୍କର ସଫଲ ସମାଧାନ ହେବାର ସହିତ ଚାଷୀମାନଙ୍କରନୁ ଧାନ ଘିନା ଯାଇକରି ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦିଆଯାଇଛି। ସୂଚନା ଅନୁସାରେ ଜିଲ୍ଲାରେ 9,78,000 କ୍ୱିଣ୍ଟାଲ ଧାନ ଘିନ୍ବାର ଲକ୍ଷ୍ୟ ରଖାଯାଇଥିବାର ବେଳେ 9,64,000 କ୍ୱିଣ୍ଟାଲ ଧାନ ଘିନା ଯାଇଛି। ନୂଆପଡ଼ା ଜିଲ୍ଲା କୋମନାନ 353 ନମ୍ବର ଜାତୀୟ ରାଜପଥ ପାଖରେ ଥିବାର ଚାରା ବିକ୍ରି କେନ୍ଦ୍ରକେ ଆଜ୍ ଖଡ଼ିଆର ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ୍ ଉଦ୍ଘାଟନ କରିଛନ୍। ଏଠାନେ ଗୋଟେ ଆଧାର କାର୍ଡ଼ଥି 10 ଚାରା ଟଙ୍କାଟେଥି ମିଳୁଥିବା

0: ଲକ୍ଷ୍ମୀ ଅତ୍କା ସକ୍ରିୟ ହେବାର ସହିତ ରାଜ୍ୟର ଭିନ୍ଭିନ୍ ଜାଗାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ଅନୁଗୁଳ, କନ୍ଧମାଳ ଜିଲ୍ଲାର କେତେଟା ଜାଗାରୁ ଅତିନୁ ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ବାବଦେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍,
1: ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, କେଉଁଝର, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା, କଟକ ଏବଂ ନବରଙ୍ଗପୁର ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ମତ୍ସ୍ୟଜୀବୀ ମାନଙ୍କ ପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ୱାର୍ଣ୍ଣିଂ ରହିଛି। 5 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ, ବର୍ଷା ରହିବ, ବର୍ଷା ସହିତ ପବନର ବେଗ ରହିବ 45-55 କିଲୋମିଟର ପର ଆୱାର। ପୋର୍ଟ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି, ସିଗ୍ନାଲ ପୋଷ୍ଟ କରାଯାଇଛି।
0: ବୌଦ୍ଧ ଜିଲ୍ଲା ଲାଗି ଭାରତୀୟ ପାଣିପାଗ ବିଭାଗ ତରଫରୁ ଜବର ବର୍ଷାର ସମ୍ଭାବନାକେ ନଜର ନେଇକରି ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବାରୁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସବୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସାଙ୍ଗେ ଗୋଟିଏ ଜରୁରୀକାଳୀନ ଆଭାସୀ ବୈଠକ କରିକରି ସ୍ଥିତିର ସମୀକ୍ଷା କରିଛନ୍। ବୈଠକଟି ଜିଲ୍ଲାପାଳ ସବୁ ବିଭାଗକେ ସବୁନୁ ଅତ୍କା ସତର୍କତା ଗ୍ରହଣ କରିକରି ଜରୁରୀକାଳୀନ ପରିସ୍ଥିତିର ତୁର୍ତ୍ତି ମୁକାବିଲା ଲାଗି ପ୍ରସ୍ତୁତ ରହିବାରକେ ନିର୍ଦ୍ଦେଶ ଦେଇଥିଲେ। ସେଆଡ଼େ ନୂଆପଡ଼ା ଜିଲ୍ଲାରୁ ଜବର ବର୍ଷା ଲାଗି ଭିନ୍ ଭିନ୍ ଖାଲୁଆ ଜାଗାରୁ ବର୍ଷା ପାଣି ଜମି ରହିଛି। କେତେଟା ଜାଗାରୁ ସଡ଼କ ଉପରେ 2-3 ଫୁଟର ବର୍ଷା ପାଣି ଯାଉଛି। ଆଜି ଜିଲ୍ଲାରୁ ସବୁନୁ ଅତ୍କା 532.2 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାର ଆମର ସମ୍ବାଦଦାତା ଜଣାଇଛନ୍। ଶେଷ ମୁଖ୍ୟ ଖବର ଫେରଗାଏ। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାଥି ବାହାରିଲା ଚିଠା ଭୋଟର ତାଲିକା। ରାଜ୍ୟ ବାଦ ପଡ଼ିଲେ 20 ଲକ୍ଷରୁ ଅତ୍କା ଭୋଟର ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟ 311 କେନ୍ଦ୍ରରୁ ଆଜି ହୋଇଛି ଓଟିଇଟି ପରୀକ୍ଷା। ଆଉର୍ ବଙ୍ଗୋପସାଗରରୁ ହୋଇଥିବାର ଲଘୁଚାପ ଅବପାତି ବଦଲିଲା। ଆଇବା 24 ଘଣ୍ଟା ଭିତରେ 5 ଜିଲ୍ଲାର ଅତି ପ୍ରବଳ ବର୍ଷାର ସମ୍ଭାବନା। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଆସନ୍ତାକାଲି

ଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେରଳର କୋଚିଠାରେ ଆସନ୍ତାକାଲି ଆରମ୍ଭ ହେବ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା। ଓଡ଼ିଶା ସମେତ କେତେକ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ। ତାଙ୍କର ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ତ୍ୱରାନ୍ୱିତ କରିବା ସହ ସହଯୋଗର ନୂତନ ମାର୍ଗ ଉନ୍ମୁକ୍ତ କରିବ। ଜାକର୍ତ୍ତାରେ ଆକାଶବାଣୀକୁ ସାକ୍ଷାତକାର ଦେଇ ଇଣ୍ଡୋନେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି, ଆସନ୍ତାକାଲିଠାରୁ 8 ତାରିଖ ପର୍ଯ୍ୟନ୍ତ ଶ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ କାଳରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ଅନେକ ଦିଗ ଉନ୍ମୁକ୍ତ ହେବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ ହେବ। ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି, ପ୍ରତିରକ୍ଷା ଏବଂ ସୁରକ୍ଷା ନେଇ ଦୁଇ ଦେଶ ମଧ୍ୟରେ ଭାଗିଦାରିତା ସମ୍ପର୍କ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର $30 ବିଲିୟନ୍ରୁ ଅଧିକ ରହିଥିବା ବେଳେ ଏହାକୁ ବ୍ୟାପକ କରିବାର ଲକ୍ଷ୍ୟ ରଖାଯାଇଛି। ଭାରତର ଇଣ୍ଡୋନେସିଆକୁ ନୁହେଁ, ବରଂ ଭାରତରେ ଇଣ୍ଡୋନେସିଆର ପୁଞ୍ଜିନିବେଶ ପାଇଁ ଆଶା ରହିଛି ବୋଲି ସେ କହିଛନ୍ତି। ଇଣ୍ଡୋନେସିଆ ଭାରତର ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର ହୋଇଥିବାରୁ ଯୋଗାଯୋଗ ଏବଂ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ପ୍ରତିରକ୍ଷା ଓ ସୁରକ୍ଷା, ପୁଞ୍ଜିନିବେଶ, ଅର୍ଥନୈତିକ ଏକୀକରଣ, ଭିତ୍ତିଭୂମି ବିକାଶ, କେତେକ ବନ୍ଦରର ବିକାଶ, ବ୍ୟାପକ ଯୋଗାଯୋଗ, ଫାର୍ମାସ୍ୟୁଟିକାଲ୍ସ, ସ୍ୱାସ୍ଥ୍ୟସେବା, କ୍ଷମତା ବୃଦ୍ଧି ଏବଂ ଶିକ୍ଷାଗତ ଆଦାନ ପ୍ରଦାନ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ। ସାମୁଦ୍ରିକ ସୁରକ୍ଷାଠାରୁ ଆରମ୍ଭ କରି ମହାକାଶ ସହଯୋଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚୁକ୍ତିନାମା ଏବଂ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଭାରତ ଆସନ୍ତାକାଲିଠାରୁ କେରଳର କୋଚିଠାରେ ଦୁଇଦିନିଆ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି, ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀମାନେ ଏକାଠି ହୋଇ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଏବଂ ଏଥିସହ ସହଭାଗୀ ପ୍ରାଥମିକତାଗୁଡ଼ିକରେ ସହଯୋଗକୁ ଆଗକୁ ବଢ଼ାଇବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ପାଇଁ ଆଲୋଚନା କରିବେ ଏବଂ ସର୍ବସମ୍ମତି ପ୍ରସ୍ତୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ଏଥିରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କର ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟମିତା ଏବଂ ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232 ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲ୍ଚର ବ୍ୟବସ୍ଥା ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ କାଳରେ ଭାରତୀୟ ବୀଜ ସହକାରୀ ସମିତି ଲିମିଟେଡ୍ BBSSL ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏସ୍ ଭୂକମ୍ପ ପ୍ରଭାବିତ ଅଞ୍ଚଳ ପାଇଁ ଭାରତ ସହାୟତା କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୁଶ୍ରୀ ରୋଡ୍ରିଗୁଏସ୍ ଭେନେଜୁଏଲାର ଦୁର୍ଦ୍ଦିନ ସମୟରେ ଆମେରିକା, କତ୍ତର, ଫ୍ରାନ୍ସ, ଭାରତ, ବାରବାଡୋଟ୍, ବ୍ରାଜିଲ୍ ଏବଂ ଆର୍ଜେଣ୍ଟିନା ସେମାନଙ୍କର ମାନବୀୟ ସହାୟତା ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ଏବଂ ଭେନେଜୁଏଲା ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରେ। ଭେନେଜୁଏଲା କେବେ ବି ସେମାନଙ୍କର ଉତ୍ସର୍ଗୀକୃତ ସହାୟତା ଏବଂ ପ୍ରତିବଦ୍ଧତା ମନୋଭାବକୁ ଭୁଲି ପାରିବ।

0: ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ବିଶିଷ୍ଟ ଜନଜାତି ନେତା ତଥା ପୂର୍ବତନ ଜଙ୍ଗଲ ବିଭାଗ ମନ୍ତ୍ରୀ ମୋହନ ସିଂ ରାଠୱାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଗୁଜରାଟ ବିଧାନସଭା କାଳରେ ଦୀର୍ଘ ବର୍ଷ ଧରି ସ୍ୱର୍ଗତ ରାଠୱାଙ୍କ ସହ କାର୍ଯ୍ୟ କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଜନଜାତି ବର୍ଗର ସର୍ବାଙ୍ଗୀନ ବିକାଶ ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ସାଇକେଲ୍ ଫିଟ୍ ଇଣ୍ଡିଆ ସଣ୍ଡେର 80ତମ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଆଧ୍ୟାତ୍ମିକ ଗୁରୁ ଶ୍ରୀ ସତ୍ୟସାଇ ବାବାଙ୍କ 100ତମ ଜନ୍ମବାର୍ଷିକୀ ଅବସରରେ ଶ୍ରୀ ସତ୍ୟସାଇ ସେବା ସଂଗଠନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆୟୋଜିତ ସାଇକେଲ୍ ଚାଳନା ଏବଂ ଗଣଦୌଡ଼ରେ 9000 ଉର୍ଦ୍ଧ୍ୱ ଲୋକ ଅଂଶଗ୍ରହଣ କରିଥିଲେ। ଯୋଗ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶାରୀରିକ ଭାବେ ସକ୍ରିୟ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସାଇକେଲ୍ ଚାଳନା ଦ୍ୱାରା ମଣିଷର ହୃଦ୍ଯନ୍ତ୍ର ମନ ଏବଂ ଶରୀର ସୁସ୍ଥ ରହିଥାଏ। ପ୍ରତ୍ୟେକ ଦିନ ମୋବାଇଲ୍ଠାରୁ ଅତି କମ୍ରେ 1 ଘଣ୍ଟା ଦୂରରେ ରହି ଶାରୀରିକ କାର୍ଯ୍ୟରେ ସମୟ ନିୟୋଜିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଆଜି ଚମ୍ପାବତ ଜିଲ୍ଲାର ତାନାକପୁରଠାରୁ କୈଳାସ ମାନସରୋବର ଯାତ୍ରାର ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଦଳରେ 49 ଜଣ ତୀର୍ଥଯାତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ 34 ଜଣ ପୁରୁଷ, 15 ଜଣ ମହିଳା ଏବଂ ଜଣେ ଡାକ୍ତର ରହିଛନ୍ତି। ଏହି ଅବସରରେ ଶ୍ରୀ ଧାମୀ କହିଛନ୍ତି, କୈଳାସ ସରୋବର ଯାତ୍ରା କେବଳ ଏକ ଧାର୍ମିକ ଯାତ୍ରା ନୁହେଁ, ବରଂ ଆଧ୍ୟାତ୍ମିକ ସଚେତନତା, ସାଂସ୍କୃତିକ ଐକ୍ୟ ଏବଂ ଜାତୀୟ ସଂହତିର ପ୍ରତୀକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସନାତନ ସଂସ୍କୃତି, ପ୍ରାଚୀନ ମନ୍ଦିରର ସଂରକ୍ଷଣ ଏବଂ ପ୍ରୋତ୍ସାହନମୂଳକ ପଦକ୍ଷେପ ଗ୍ରହଣ ଦିଗରେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ଧାମୀ ତୀର୍ଥଯାତ୍ରୀମାନଙ୍କ ନିରାପଦ ଓ ସଫଳ ଯାତ୍ରା କାମନା କରିଛନ୍ତି। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରସ୍କରକୁ ଭେଟିବେ। ଇଂଲଣ୍ଡରେ ଲର୍ଡ଼ସ କ୍ରିକେଟ୍ ପଡ଼ିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8ଟାରେ ଆରମ୍ଭ ହେବ। ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ନ୍ୟୁ ଜର୍ସିଠାରେ ବ୍ରାଜିଲ୍ ଏବଂ ନରୱେ ମଧ୍ୟରେ ମୁକାବିଲା ହେବ। ଏହା ଭାରତୀୟ ସମୟ ରାତି 1:30 ଆରମ୍ଭ ହେବ। ଆସନ୍ତାକାଲି ପ୍ରାତଃ 5:30 ହେବାକୁ ଥିବା ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ମେକ୍ସିକୋ ସିଟିଠାରେ ଇଂଲଣ୍ଡ ଏବଂ ମେକ୍ସିକୋ ମଧ୍ୟରେ ଖେଳ ହେବ। ଫିଲାଡେଲଫିଆଠାରେ ଆଜି ସକାଳେ ଅନୁଷ୍ଠିତ 16 ରାଉଣ୍ଡ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ ପାରାଗୁଏକୁ 1-0 ପରାସ୍ତ କରି ବିଜୟ ହାସଲ କରିଛି। ଅନ୍ୟ ଏକ ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ହଷ୍ଟନ୍ଠାରେ ମରକୋ କାନାଡାକୁ 3-0 ପରାସ୍ତ କରି ବିଜୟୀ ହୋଇଛି। ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଏବଂ ରୁଷ୍ର ରୋମାନ୍ ସାଫିଲିନ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିପରି ପୁରୁଷ ସିଙ୍ଗଲ୍ସରେ ଇଟାଲୀର ଜାନିକ୍ ସିନର୍ ଏବଂ ଜାପାନର ସିନ୍ତାରୋ ମୋଜିଜିକିଙ୍କ ମଧ୍ୟରେ ମୁକାବିଲା ହେବ। ପ୍ରି କ୍ୱାର୍ଟର ଫାଇନାଲ୍ର ଏକ ମ୍ୟାଚ୍ରେ ପୋଲାଣ୍ଡର ହୁବର୍ଟ ହୁର୍କାଜ୍ ଏବଂ ଜର୍ମାନୀର ଜାନ୍ ଲୋନାର୍ଡ ଷ୍ଟ୍ରମ୍ ପରସ୍କରକୁ ଭେଟିବେ। ଅନ୍ୟ ଏକ ମ୍ୟାଚ୍ କାନାଡ଼ାର ଫେଲିକ୍ ଅଗର ଆଲିଆସିମ୍ ଏବଂ ସ୍ପେନ୍ର ଆଲେକ୍ଜାଣ୍ଡ୍ରୋ ଡ୍ରାଭିଡୋଭିସ୍ ଫୋକିନାଙ୍କ ମଧ୍ୟରେ ଖେଳାଯିବ। ମହିଳା ସିଙ୍ଗଲ୍ସରେ ଚେକ୍ ଗଣରାଜ୍ୟର କାରୋଲିନା ମୁଚୋବା ଏବଂ ସେହି ଦେଶର ବର୍ବୋରା ରେଜିଜୋକୋଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପାଣିପାଗ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କଚ୍ଛ, କୋଙ୍କଣ, ଗୋଆ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା 4 ଦିନ ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କେରଳର କୋଚିଠାରେ ଆସନ୍ତାକାଲି ଆରମ୍ଭ ହେବ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ। ଭୂମିକମ୍ପ ସମୟରେ ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଭେନେଜୁଏଲା। ଓଡ଼ିଶା ସମେତ କେତେକ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଏବଂ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ବିଶ୍ୱପ୍ରସିଦ୍ଧ ବ୍ରହ୍ମ ତାଳଧ୍ୱଜ ରଥଯାତ୍ରା ପାଇଁ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଗଣେଶ୍ୱର ବେହେରା, ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ ଏବଂ ଶ୍ରୀ ବଳଦେବଜୀଉ ଦେବୋତ୍ତର ସଂସ୍ଥାର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ସମେତ ସେବାୟତ ଅଧିକାରୀ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ରଥଯାତ୍ରା ଓ ସମସ୍ତ ନୀତିକାନ୍ତିର ସୁପରିଚାଳନା ନେଇ ଆଲୋଚନା କରିଥିଲେ। ବୈଠକ ପରେ ବିଧାୟକ ଗଣେଶ୍ୱର ବେହେରା କହିଥିଲେ
2: ସବୁ ଦୃଷ୍ଟିରୁ କିପରି ଏହା ତ୍ରୁଟିଶୂନ୍ୟ ଯାତ୍ରା ହେବ, ସୁରୁଖୁରୁରେ ଠାକୁରଙ୍କ ପହଣ୍ଡି ଠାରୁ ଆରମ୍ଭ କରି ମାନେ ଆଡ଼ପ ବିଜେ ଏବଂ ପୁଣି ଆଡ଼ପ ବିଜେର ପହଣ୍ଡି ଠାରୁ ଆରମ୍ଭ କରି ରଥଯାତ୍ରା ଏବଂ ତା ସହିତ ଇଳାଦ୍ରୀ ବିଜେ ହେବ ଆଲୋଚନା କରାଯାଇଛି। ନିର୍ଦ୍ଦିଷ୍ଟ ଭାବରେ ଦାୟିତ୍ୱ ମଧ୍ୟ ଦିଆଯାଇଛି, ନିର୍ଦ୍ଦିଷ୍ଟ ଭାବରେ ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି, ଶାନ୍ତି ଶୃଙ୍ଖଳା କିପରି ରକ୍ଷା କରାଯାଇପାରିବ, ଭିଡ଼ ନିୟନ୍ତ୍ରଣ କରାଯାଇପାରିବ ସେଥିରେ ସମସ୍ତେ ଦାୟିତ୍ୱ ନେଇଛନ୍ତି ଏବଂ ସମସ୍ତଙ୍କ ତରଫରୁ ଭକ୍ତମାନଙ୍କୁ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ଏବଂ ମୋର ବିଶ୍ୱାସ ଏ ବର୍ଷ ତ୍ରୁଟିଶୂନ୍ୟ ଭାବରେ ଏଇ ଯେଉଁ ପବିତ୍ର ପର୍ବ ଠାକୁରଙ୍କ ରଥଯାତ୍ରା ବା ଘୋଷଯାତ୍ରା ସମାପିତ ହେବ। ଏଥିପାଇଁ ସରକାର ଏ ବର୍ଷ 1 କୋଟି ଟଙ୍କା ଦେଇଛନ୍ତି, ଇଏ ଗୋଟିଏ ଭଲ କଥା। ତେଣୁ ସେ ଟଙ୍କାରେ ନୂଆ କାଠ କିଣାଯାଇ କାମ ଚାଲିଛି, କାମ ସରିଲା ପରେ କେତେ ବ୍ୟୟ ହେଉଛି, କେଉଁ କେଉଁ ବାବଦରେ ବ୍ୟୟ ହେଉଛି ତା ମଧ୍ୟ ପ୍ରକାଶ ପାଏ। ଆମର ବିଶ୍ୱାସ ଯେ ଏଥର ଯେହେତୁ ନିର୍ମାଣ ଜନିତ ତ୍ରୁଟି ପାଇଁ ସମସ୍ୟା ହେଉଥିଲା, ନିର୍ମାଣ ଜନିତ ତ୍ରୁଟି ରହିବ ନାହିଁ, ସେଥିପାଇଁ ଏଥର IIT ତରଫରୁ ବିଶେଷଜ୍ଞ ଡକାଯାଇଥିଲା, ସେ କାଲି ପରିଦର୍ଶନ କରି ତାଙ୍କର ପରାମର୍ଶ ଦେଇଯାଇଛନ୍ତି।
1: ଶ୍ରୀ ବଳଦେବଜୀଉ ଦେବୋତ୍ତର ସଂସ୍ଥାର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା କହିଥିଲେ
3: ରାଜ୍ୟ ସରକାରଙ୍କର ଅନୁଦାନ ମିଳିଛି, ସେ ଅନୁଦାନକୁ ବ୍ୟବହାର କରି ଏଥର ପ୍ରାୟ 90 ଭାଗ ନୂଆ ପ୍ରସ୍ତୁତ ହୋଇଛି ଏବଂ ଏହି ନୂଆ ରଥ ପରିଚାଳନା କରିବା ପାଇଁ ଆମର ବୈଷୟିକ ପରାମର୍ଶଦାତା ମଧ୍ୟ ଆମକୁ ଆସିକରି IIT ଭୁବନେଶ୍ୱରରୁ ନିରୀକ୍ଷଣ କରିକି ଯାଇଛନ୍ତି। ଭୋଇ ସେବାୟତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥ ନିର୍ମାଣକାରୀ ଯେଉଁ ଭୋଇ ସେବାୟତ ଅଛନ୍ତି ତାଙ୍କୁ ମଧ୍ୟ ଆମେ ନିମନ୍ତ୍ରଣ କରିଛୁ, ସେମାନେ ମଧ୍ୟ ଆସି ଅନୁଧ୍ୟାନ କରିବେ ରଥ ନିର୍ମାଣ ଯେମିତି କୌଣସି ତ୍ରୁଟି ବିଚ୍ୟୁତି ରହିବ ନାହିଁ ସେ ବାବଦରେ ପରାମର୍ଶ ଦେବେ। ଆଉ ରଥଯାତ୍ରା ସମୟରେ ଯାହା କିଛି ଆବଶ୍ୟକୀୟ କାର୍ଯ୍ୟ ରହିଛି, ସ୍ଥାନ ନିର୍ମାଣ କଥା ହେଉ, ଡ୍ରେନ୍ ସଫା କରିବା କଥା ହେଉ, ଆଲୋକୀକରଣ ବ୍ୟବସ୍ଥା ହେଉ, ଏ ବାବଦରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟ ଏ ବାବଦରେ ନିର୍ଦ୍ଦେଶ ଦିଆଯାଇଛି ଯେମିତି ଠିକ୍ ସମୟରେ ସେ ତାଙ୍କର କାର୍ଯ୍ୟ ସାରିବେ ଏବଂ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବ।
1: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା ଗସ୍ତରେ ଆସି ଶ୍ରୀ ବଳଦେବଜୀଉ ଓ ମା' ଲକ୍ଷ୍ମୀ ମନ୍ଦିରରେ ଦର୍ଶନ କରିଥିଲେ। ମନ୍ଦିରର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟସ୍ତରରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ପ୍ରୟାସ କରିବେ ବୋଲି କହିଥିଲେ। କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ PM କିଷାନ ଉତ୍ସବ ପାଳିତ ହୋଇଛି। ଜିଲ୍ଲାର ପ୍ରାୟ 1,27,000 ଚାଷୀଙ୍କ ବ୍ୟାଙ୍କ ଖାତାକୁ 25 କୋଟି ଟଙ୍କାରୁ ଅଧିକ ସହାୟତା ରାଶି ଡିଜିଟାଲ ମାଧ୍ୟମରେ ଜମା କରାଯାଇଛି। ଏହି ଅବସରରେ କୃଷି ବିଭାଗର ଅଧିକାରୀମାନେ ବିଭିନ୍ନ କୃଷି ଯୋଜନା ଓ ସରକାରୀ ସହାୟତା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ବିଭିନ୍ନ ଯୋଗାଭ୍ୟାସରେ ସାମିଲ ହୋଇଥିଲେ। ନିୟମିତ ଯୋଗାଭ୍ୟାସ ସୁସ୍ଥ ଜୀବନ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ରେ ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ନେତୃତ୍ୱରେ ବିବାହ ବିଚ୍ଛେଦ ଯୌତୁକ
4: ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ। ରିଲି କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଲଣ୍ଡନର ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡଠାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟ
5: ଆକାଶବାଣୀ କା ଦିଲ୍ଲୀ କେନ୍ଦ୍ର
4: କ୍ରିକେଟ ମ୍ୟାଚ 2026ର ଅପ୍ଟୁ ଧାର ବିବରଣୀ ଶୁଣନ୍ତୁ। ରିଲି କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଶୁଣିପାରିବେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ କୃଷି ସଂସାର।

0: କେନ୍ତା ଆମର ଘରେ ତୋର ଆଜି ପାହା ପଡ଼ିଲା?
1: କଥା କାଣିକି ଫୁଲ, ସହରେ ରହି ରହି ବିତ୍ପିତା ଲାଗ୍ଲାନ, ଇଟା ଛୁଟି ଥିଲା ତ ପିଲାମାନେ କହିଲେ ଚାଲ ଗାଁକେ ଯିମା ମଜା କର୍ମା, ତ ଆମେ ଦୁଇ ଦିନ ହେଲା ଆସିଛୁ।
0: ତୋର କେଢ଼ି କପାଲରେ ଲାଇବାନ, ମହଲଠି ରହିଛୁ, ଗାଡ଼ି ଚଢ଼ୁଛୁ, ଦାମିକିଆ ଶାଢ଼ୀ ଆରୁ ଗହନା ପିନ୍ଧୁଛୁ, ହାତେ ପଇସା କିତ୍ନେ କେତେ, ଯାହା ଚାହିଁବୁ ତାହା କରବୁ, ଆରୁ କାଣ ଦରକାର ତତେ?
1: ସତ କଥା ଯେ, ଏ ଗହନା କି ଶାଢ଼ୀ ତିମର ସୌକି ନାଇଁନ। ମୋରି ଗଲା ଜନ୍ମଦିନେ ଗୋଟେ 5000 ଟଙ୍କାର ଶାଢ଼ୀ ଆରୁ 4 ଭରି ସୁନା ମାଲିଟେ ସେ ମୋତେ ଘିନି ଦେଇଛନ୍, କାଇଁ କର୍ମି କହ, ମାନଲେ ତ।
0: ତୋର ତ ଦୁଇ ଦୁଇଟା କପାଲରେ ଲାଇବାନ।
1: ଇଟା ପରେ ପିଲାମାନେ ଅଡ଼ି ବସିଲେ କି ଛୁଟି ହେଇଛେ, ଗାଁକେ ଯିମୁ, ସଗଡ଼ ଗାଡ଼ି ବସ୍ମୁ, ବନ୍ଧେ ଝୁରି ମାର୍ମୁ, ଆମ୍ବୁରେଟି ଭୁଜି କର୍ମୁ, ତ ଛୁଆମାନଙ୍କୁ ନେଇକରି ଗାଡ଼ି ଧରି ମୁଇଁ ଏକଲା ଆସିଛେ, ବେପାର ଲାଗି ସେ ନାଇଁ ଆସିପାରିଲେ।
0: ହଁ ରେ ଲାଇବାନ, ତୋର ପଇସା ଅଛେ, ତୁ ସବୁ କରିପାରବୁ, ହେଲେ ଆମର ହେତ୍କି ଦମ୍ ଥିଲେ ତ। ଆରେ ଆରେ ଦେଖ ତ, କଥା କଥା ତୁ ତତେ ଚାହା ଟିକେ ଦେବାକେ ଭୁଲି ଯାଇଛେ, ତୁ ବସ୍, ମୁଇଁ ଜଲ୍ଦି ଚାହା ବନେଇକିରି ଆନୁଛେ।
1: ଆରେ ନାଇଁ ନାଇଁ, ମୁଇଁ ଯାଉଛେ, ଫେର କେଭେ ଆଇଲେ ଦେଖା ହବା।
0: ହଉ। ହଏ ଗୋ, ଶୁଣୁଛ?
2: କହ କାଣା କହିବୁ ଯେ?
0: କହିମି ହେଲେ ତୁମେ ରିସ୍ମି ନା ହେବ ଏକା।
2: ଆରେ କାଁ ଯେ ରିସ୍ମି ହେମି, ତୁଇ କହିବୁ ମୁଇଁ ଶୁଣମି, ମନ ହେଲେ କର୍ମି, ନାଇଁ ହେଲେ ନାଇଁ।
0: ଇ ଦିନା କେତେ ତଲେ ମୋର ସାଙ୍ଗ ଲାଇବାନ ଆମର ଘରକେ ବୁଲି ଆସିଥିଲା।

0: ସେ ଆଘର ଲାଇବନ ଆଉ ନାଇନ ଗୋ, ଯେତିକି ବେଲ୍ ରହିଲା ଖାଲି ତାର ଗାଡ଼ି ମଟର କେତେ କେତେଟା ଅଛେ, ସୁନା ରୂପା କେତେ ଅଛେ, ପଇସା ପତର କେତେ ରଖିଛି, ଖାଲି ହେ କଥା ନ କହିଲା। ଇ ସବୁ ଶୁଣିଲେ ନାଇଁ ନିଜକେ ଟିକେ ଛୋଟ ଲାଗ୍ସି ଗୋ।
1: ଆଲୋ, ତାକର ପଇସା ଅଛି, ସେମାନେ କଲେ, ଆମର ପଇସା ନାଇନ, ଆମେ ତୁମ ପଡ଼ିକିରି ରହମା, ତାକର ସଙ୍ଗେ କଣ୍ଟି ହେମା କାଇଁ ଯେ।

0: ମୋର ପଇସା ଅଛେ ବୋଲି କିଏ କହୁଛେ? ହେଲେ ଜମିନ ତ ଅଛେ, ହେ ଜମିନ ଟିକେ ବିକିଦେଲେ କ'ଣ ଆମେ ଏସବୁ ନାଇଁ କରିପାରୁ?
1: ତୁଇ ଜମି ବିକବାର ନା ନାଇଁ ଧର କହିଦଉଛେ। ଦେଖ ଫୁଲ, ତୁଇ ଯଦି ଜହ କଚର କଚର କରବୁ ନାଇଁ, ଆରେ ବା ବଜା ବେଲର ଜମି ବିକିଲେ ଗାଁକେ ଆର ମୁଡ଼ ଟେକିକିରି ଚାଲି ପାରମି।
0: ହା ଦେ, ଫେର ତୁମେ ରିସ୍ମି ହେଲ?
1: ମୁଇଁ ରିସ୍ମି ନାଇଁ ହେବାର ଲୋ, ରିସ୍ମି ନାଇଁ ହେବାର, ନିଜର କପାଲକେ ନିନ୍ଦା କରୁଛେ। ଆଗ ସବୁ ଠିକ ଥିଲା ରେ, ଚାଷ ହଉଥିଲା, ଚାଷୀର ବି ଇଜ୍ଜତ ଥିଲା। ମୋର ବୁଆ ପରେ କହୁଥିଲା, ଚାକିରି କଲେ ମାସକ ଯେତକି ଦରମା ମିଲ୍ସି, ଚାଷ କଲେ ହେତକି ପଇସା କ୍ଷେତର ଗୋଟେ କୁନେ ମିଲ୍ସି। ହେଲେ ସେସବୁ କଥା ନାଇଁ ନରେ।

0: ଉର୍ବଥା କେନ୍ତେ ନାଇଁ ହେବା କହ ତ, କୁଟୁମ୍ ବଢ଼ି ବଢ଼ି ଯାଉଛେ, ଚାଷ ଜମି କମି କମି ଯାଉଛେ, ତାହିଁକେ ରୋଗ ପୋଗ ମଡ଼ି ଡଲ୍ ଲାଗି ରହିଛେ। ଆରୁ ତ ଆରୁ ମାଏଟ୍ ଭିଲ୍ ଲାଞ୍ଚୁଆ ହେଇଗଲାନ, ସାର ଦେଲ ତ ଦେଲ, ନାଇଁ ହେଲେ ଘାସ ଗଛଟେ ଭିଲ୍ ନାଇଁ ହୁଏ।
1: କେନ୍ତା ନାଇଁ ହେବା? ଆରେ ଭାଇ, ଜୈବିକ ସାର ଦେବୁ, ରୋଗ ପୋଗ ହେଲେ ଉଷ କଷା କରବୁ, ଯତ୍ନ କରବୁ, ବୈଜ୍ଞାନିକ ପ୍ରଣାଳୀଥି ଚାଷ କରବୁ, ଚାଷ ଜରୁର ହେବା।
0: ଯେ ପଇସା କେନୁ ପାଇବୁ?
1: ପଇସା? ଆରେ ଚାଷର ଲାଗି ଋଣ।

0: ତୁଇ ଛୁଛାଟା କେ ନାଇଁ ଡର, କେତେ କେତେ ନୂଆ ନୂଆ ଯୋଜନା ବାହାରିଲାନ, ନୂଆ ନୂଆ ଚାଷର ପ୍ରଣାଳୀ ବାହାରିଲାନ, ଅଦିନିଆ ପରିବା କରି ଲୋକ ତ କେତେ କେତେ ଲାଭ ପାଉଛନ୍ ଦେଖୁଛୁ। ଦେଖବୁ କୁଡ଼େ କୁଡ଼େ ବେଲକେ ଇ ଚଷାକେ ଲୋକେ ଭଗବାନ ଲେଖେ ମାନୁଥିବେ।
1: କୁଡ଼େ କୁଡ଼େ ଇଟା କାଣା ବୋ?
0: 2020 ବୋ।
1: ସତେ କାଁ?
0: ଓରେ ଏଛେନ ସିନା ଲୋକ ସହରକେ ନର୍ଦୁଛନ୍, ବେଲ ଆଇବା ଦେଖବୁ ସବେ ଫେର ଗାଁକେ ନର୍ଦିବେ, ଆର୍ ଚାଷ କରବେ, ସୁଖେ ରହିବେ, ସବୁଆଡ଼େ ଖାଲି ଜୟ କିଷାନ ଜୟ କିଷାନ ଇ 5 ଅକ୍ଷରର ମନ୍ତ୍ର ଜପୁଥିବେ। ବୁଝିଲୁ?
1: ବୁଝିଲି ଗା ଭାଇ, ବୁଝିଲି। ତୁଇ ମୋର ଆଖ ଖୋଲି ଦେଇଛୁ, ମୋର ମୁଡ଼ର ବୋଝ ଉତରେଇ ଦେଇଛୁ। ଯାଉଛେ, ମୁଇଁ ବିଲ୍ ମାଟି ମାଟ ହେଇକରି ଉନ୍ନତ ପ୍ରଣାଳୀଥି ଚାଷ କର୍ମି ଆର୍ ସୁଖେ ଶୁଇମି। ହେଲେ ଡର ଡରନିଆ ସପନ ଆର୍ ନାଇଁ ଦେଖେ, ଏଛେନ୍ 20 ସାଲର ସପନ ଦେଖ୍ମି, ସୁନ୍ଦର ସପନ ଦେଖ୍ମି। ଦେଖ୍ମି ଆମର୍ କ୍ଷେତ ଖୋଲା ହସୁଛି, ଆମର୍ ଗାଁ ହସୁଛି, ଆମର୍ ଦେଶ ହସୁଛି, ଆର୍ ଆମେ ସଭେ ହସୁଛୁ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ସମୟ ରାତି 8 ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ତାପସ ରଞ୍ଜନ ସାହୁ। ବିକଶିତ ଭାରତ ରୋଜଗାର ଆର୍ ଆଜୀବିକା ମିଶନ ଗ୍ରାମୀଣ ଗ୍ୟାରେଣ୍ଟି ଯୋଜନାର ପହିଲା କିସ୍ତି ହିସାବରେ ଆଜି ରାଜ୍ୟମାନଙ୍କୁ ବଣ୍ଟାଗଲା 25,000 କୋଟି ଟଙ୍କାର ସାହାଯ୍ୟ। ରାଜ୍ୟ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହେବା ଉତାରୁ ଆଜି ବାହାରିଲା ଚିଠା ଭୋଟର ତାଲିକା। ବାଦ ପଡ଼ିଲେ 20,000ରୁ ଅଧିକା ଭୋଟର। 77 ନମ୍ବର ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଆଜି ଦେବଗଡ଼ଠାରେ ଆୟୋଜିତ କାର୍ଯ୍ୟକ୍ରମ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୂଦାନ ଜମି ବଣ୍ଟନ ନିୟମ ଉଲ୍ଲଙ୍ଘନ ଆର୍ ଆଇନଗତ ଅସୁବିଧାର ଡର ଥିବାରୁ ଜମି ବଣ୍ଟନ ଆର୍ ହିତାଧିକାରୀମାନଙ୍କର ସପକ୍ଷତି ମ୍ୟୁଟେସନ୍ ପ୍ରକ୍ରିୟାକେ କିଛିଦିନ ଲାଗି ସ୍ଥଗିତ ରଖିଲେ ରାଜ୍ୟ ସରକାର। ନୂଆପଡ଼ା ଜିଲ୍ଲାର ସବୁ ଧାନମଣ୍ଡିଥି ଚାଷୀମାନଙ୍କନୁ ଘିନା ସରିଲା ସବୁ ଧାନ। ଇବଛର ବର୍ଷା ଋତୁଥି ଗଛ ଯୋଗେଇକରି ଜଙ୍ଗଲ ବଢ଼ାବାର ଲାଗି ନୂଆପଡ଼ା ଜିଲ୍ଲା କୋମନାନ 353 ନମ୍ବର ଜାତୀୟ ରାଜପଥ ତରାଥି ଚାରା ବିକ୍ରି କେନ୍ଦ୍ର ଆଜି ହେଲା ଉଦ୍ଘାଟିତ। ଆଧାର କାର୍ଡ ସହିତ ଟଙ୍କାଟେ ଦେଇକରି ଲୋକେ ପାଇପାରିବେ 10ଟା ଲେଖାଁ ଚାରା। ଏଲନିନୋ ଲାଗି ବର୍ଷା ପ୍ରଭାବିତ ହେବାର ବାବଦେ ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳ ଆର୍ କୃଷି ଅଧିକାରୀମାନଙ୍କର ସଙ୍ଗେ ଆଭାସୀ ଜରିଆ ଆଜି ବୈଠକ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ଓଟିଇଟି ପରୀକ୍ଷା ହେଲା ଆଜି। ପରୀକ୍ଷା ଦେଲେ 97,150 ଜଣ ପରୀକ୍ଷାର୍ଥୀ। ମାନସିକ ରୋଗ ବାବଦେ ଗବେଷଣା ଲାଗି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ଆଇସିଏମ୍ଆର୍ ମାଇଣ୍ଡ ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ପ୍ରକଳ୍ପର ଇ ଗଭର୍ଣ୍ଣାନ୍ସ 2026 ଲାଗି ଜିତିଲା ଜାତୀୟ ସ୍ତରଟି ସ୍ୱର୍ଣ୍ଣ ପଦକ। କୈଳାସ ମାନସରୋବର ଯାତ୍ରା 2026ର ପହେଲା ଯାତ୍ରୀ ଦଲକେ ଚମ୍ପୱାଟ ଜିଲ୍ଲାର ଟନକପୁରଠାନୁ ପତକା ଦେଖିକରି ମୂଲ କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ। ପହେଲା ବ୍ୟସ୍ତୀ ଅଛନ୍ ଜଣେ ଡାକ୍ତରଙ୍କର ସହିତ 49 ଜଣ ତୀର୍ଥଯାତ୍ରୀ। ଆବାକାଲ ଓଡ଼ିଶା ଗସ୍ତଥି ଆସିବେ କେନ୍ଦ୍ର ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ କୋରାପୁଟ ଟ୍ରେନ୍ ଆର୍ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର କରିବେ ଶୁଭାରମ୍ଭ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ସମ୍ବଲପୁର ବୌଦ୍ଧ ସୁବର୍ଣ୍ଣପୁର ଅନୁଗୁଳ କନ୍ଧମାଳ ଜିଲ୍ଲାନ ହେବା ଜବର ବର୍ଷା। ବୌଦ୍ଧ ଜିଲ୍ଲାରେ ଜବରନୁ ଅତି ଜବର ବର୍ଷା ନେଇକରି ଭାରତୀୟ ପାଣିପାଗ ବିଭାଗ ତରଫରୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ। ମୁଖ୍ୟ ଖବର ଇନ ଶେଷ ହେଲା। ଖବର ଫେର ଘେ ଶୁଣିପାରିବେ ରାତି 11:05।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ତୃପ୍ତି ଦାସଙ୍କ କଣ୍ଠରେ କେତୋଟି ଗୀତ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପାରମ୍ପରିକ ରଚନାରୁ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ଏବଂ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ଏବଂ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 ଆଇଏଫ୍ଏସ୍ସି କୋଡ୍ SPIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 ଆଇଏଫ୍ଏସ୍ସି କୋଡ୍ SBIN00005 9। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା।

ସ୍ୱଭାବ ସହିତ କାର୍ଯ୍ୟକ୍ରମରେ ତୃପ୍ତି ଦାସ ଗାଇଥିବା କେତୋଟି ଗୀତ ଶୁଣିଲେ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତ ଦେଶାତ୍ମବୋଧ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଶିବଶଙ୍କର ପ୍ରଧାନଙ୍କ ରଚନାରୁ ସମବେତ କଣ୍ଠରେ ଏହି ଗୀତଟିଏ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା। ଶ୍ରୋତାମାନେ ଶୁଣୁଛନ୍ତି ସମ୍ବଲପୁରୀ ଦେଶାତ୍ମବୋଧକ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ହରିହର ପୋଢ଼ଙ୍କ ରଚନାରୁ ଶୁଣନ୍ତୁ। ଗୀତଟିକୁ ଗାଇଛନ୍ତି ମିନତୀ ପାଣିଗ୍ରାହୀ।

ଶୁଣିଥିଲେ ସମ୍ବଲପୁର ଦେଶାତ୍ମବୋଧକ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ରାଜେନ୍ଦ୍ର କୁମାର ବେହେରାଙ୍କ ରଚନାରୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି ସୁପ୍ରଭା ରାଣୀ।

ଶ୍ରୋତାଙ୍କୁ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, କାମିନୀକାନ୍ତ ନାଥଙ୍କ ରଚନାରୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି କାଦମ୍ବିନୀ ଚୌଧୁରୀ ଓ କୈଳାସ ଚନ୍ଦ୍ର ମିଶ୍ର।

ଶ୍ରୋତାମାନେ ଶୁଣୁଥିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଦାନ କଲେ ସୁପ୍ରଭା ରାଣୀ ସୁତର, ରାଜେନ୍ଦ୍ର କୁମାର ବେହେରା ଓ ବୀଣାପାଣି ରଥ, କାଦମ୍ବିନୀ ଚୌଧୁରୀ ଓ କୈଳାସ ଚନ୍ଦ୍ର ମିଶ୍ର। ଗୀତିକାର ହୋଇଥିଲେ ରାଜେନ୍ଦ୍ର କୁମାର ବେହେରା, ଜ୍ୟୋତ୍ସ୍ନା ରାଉତରାୟ ଓ କାମିନୀକାନ୍ତ ନାଥ।